ନାରୀ ବି ଅଛନ୍ତି ସେହି ନର୍ସିଂ ସେବାର ଅଧିକାରୀ। ଶରୀର ଅଛି ମାନେ ସ୍ୱାସ୍ଥ୍ୟଗତ ସମସ୍ୟା ବି ରହିଛି। ଆମେ ସାଧାରଣ ନାଗରିକମାନଙ୍କ ପରି ସେନାର କର୍ମଚାରୀ ଅଧିକାରୀଙ୍କର ବି ସ୍ୱାସ୍ଥ୍ୟ ସମସ୍ୟା ରହିଛି। ସେ ଯୁଦ୍ଧ କ୍ଷେତ୍ର ହେଉ ଅବା ଜଳବାୟୁ ଜନିତ ଅନ୍ୟ ସମସ୍ୟା ହେଉ, ନିୟମିତ କାର୍ଯ୍ୟ ସମୟ ହେଉ, ଯବାନ ଅଧିକାରୀ ଆଉ ସେମାନଙ୍କ ପରିବାରକୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଇଥାଏ ସେନା ହସ୍ପିଟାଲ ବା ଆର୍ମି ହସ୍ପିଟାଲ। ଏହି ହସ୍ପିଟାଲର ଡାକ୍ତର କର୍ମଚାରୀଙ୍କ ସହ ରହିଥାନ୍ତି ନର୍ସିଂ ସେବାର କର୍ମଚାରୀ। ସ୍ୱାସ୍ଥ୍ୟ ସେବାରେ ନର୍ସିଂ ସେବା ଏକ ଅନନ୍ୟ ସେବା, ତେଣୁ ସବୁ ସାଧାରଣ ହସ୍ପିଟାଲ ଭଳି ଏଠାରେ ମଧ୍ୟ ନର୍ସିଂ ସେବାରେ ଥାନ୍ତି ଅନେକ ଅଧିକାରୀ। ଭାରତୀୟ ସେନାର ନର୍ସିଂ ସେବା ଯାହାକୁ ମିଲିଟାରୀ ନର୍ସିଂ ସର୍ଭିସ୍ ବା MNS କୁହାଯାଏ, ଭାରତୀୟ ସଶସ୍ତ୍ର ବାହିନୀର ଏକ ଅବିଚ୍ଛେଦ୍ୟ ଅଙ୍ଗ। ଏହା ଏକ ସମ୍ପୂର୍ଣ୍ଣ ମହିଳା ଅଧିକାରୀ ବାହିନୀ। ଏହି ମିଲିଟାରୀ ନର୍ସିଂ ସର୍ଭିସ୍ର ଅଧିକାରୀମାନେ ଯୁଦ୍ଧ ସମୟରେ କିମ୍ବା ଶାନ୍ତି ସମୟରେ ସେନା ଡାକ୍ତରଖାନାରେ ସୈନିକ ଆଉ ସେମାନଙ୍କ ପରିବାରକୁ ଚିକିତ୍ସା ସେବା ଯୋଗାଇ ଦେଇଥାନ୍ତି। ଯୁଦ୍ଧ କ୍ଷେତ୍ରରେ ଆହତ ହୋଇଥିବା ଯବାନମାନଙ୍କର ଯତ୍ନ ନେବା ଏମାନଙ୍କର ପ୍ରଧାନ ଦାୟିତ୍ୱ।

0: अरे कविता, भल लागिला जे तमे आयुष्मान आरोग्य मंदिर को सर्वाइकल कैंसर परीक्षा पई आसी छ।
1: दीदी, मो झियो हे मते एथि पई प्रोत्साहित कला।
0: अरे बा, तम झियो तो बहुत स्मार्ट। झियो, तमको केते वर्ष?
2: मते 14 वर्ष।
0: एबे आपन को निजे झियो को सर्वाइकल कैंसर रक्षा करबा पई टीका दबा को आनिबा को पड़िबो।
1: कोनो कैंसर पई बे टीका अछि?
0: हां, एहा एपरी एक कैंसर जहा को HPV वैक्सीन माध्यम रे प्रतिरोध करा जाई परिबो।
1: धन्यवाद दीदी।
0: निश्चय, निज झियो को HPV टीका देबा पई वैक्सीन पोर्टल यूविन रे पंजीकरण करबा को भूलिबेनी।
3: भारत सरकार सर्वाइकल कैंसर रक्षा पाइबा पई 14 वर्षर झियो मानक टीकाकरण को सरकारी स्वास्थ्य केंद्र गुडी करे मागणा रे उपलब्ध कराइछंती। आज ही www.un.mohfw.gov.in को जाई HPV टीकाकरण पई पंजीकरण करंतु। स्वास्थ्य एवं परिवार कल्याण विभाग, ओडिसा सरकार।
4: ଭାରତୀୟ ସେନାର ନର୍ସିଂ ସେବା ସମ୍ପର୍କରେ, ଭାରତୀୟ ସେନାର ଯେଉଁ ନର୍ସିଂ ସେବା ଯାହାକୁ କୁହାଯାଏ ମିଲିଟାରୀ ନର୍ସିଂ ସର୍ଭିସ, ଏହି ସେବାରେ ଯୋଗ ଦେବା ପାଇଁ ଏକ ଯୋଗ୍ୟତା ମାନଦଣ୍ଡ ରହିଛି। ଶିକ୍ଷକ ସହିତ ସାମାଜିକ ମାନଦଣ୍ଡ ବି ରହିଛି। ଶିକ୍ଷାଗତ ଭାବେ ପ୍ରାର୍ଥୀଙ୍କୁ ବିଜ୍ଞାନ ବିଭାଗରେ ଫିଜିକ୍ସ କେମିଷ୍ଟ୍ରି ବାୟୋଲୋଜିରେ ଦ୍ୱାଦଶ ଶ୍ରେଣୀ ବା 10+2 ପାସ୍ କରିବାକୁ ପଡ଼ିବ। ବିଭିନ୍ନ ନର୍ସିଂ କୋର୍ସ ଯେପରିକି BSc ନର୍ସିଂ, ପୋଷ୍ଟ ବେସିକ BSc ନର୍ସିଂ କିମ୍ବା MSc ନର୍ସିଂ ଡିଗ୍ରୀ ମଧ୍ୟ ହାସଲ କରିବାକୁ ପଡ଼ିବ। ଏହା ସହିତ ଷ୍ଟେଟ୍ ନର୍ସିଂ କାଉନସିଲରେ ନର୍ସ ବା ମିଡ୍ୱାଇଫ୍ ଭାବେ ପଞ୍ଜିକୃତ ହୋଇଥିବା ଦରକାର। ପ୍ରାର୍ଥୀ ଅବିବାହିତା, ଛାଡ଼ପତ୍ର ପ୍ରାପ୍ତ, ଆଇନତ ବିଚ୍ଛିନ୍ନ କିମ୍ବା ବିଧବା ହୋଇଥିବା ଆବଶ୍ୟକ। ବୟସ ସାଧାରଣତଃ 21-35 ବର୍ଷ ମଧ୍ୟରେ ହୋଇଥାଏ। ନିଯୁକ୍ତି ପାଇଁ କମ୍ପ୍ୟୁଟର ଆଧାରିତ ଲିଖିତ ପରୀକ୍ଷା ଆଉ ଲିଖିତ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ କ୍ୟାବିନେଟ୍ ଇଣ୍ଟରଭ୍ୟୁ ଓ ପରେ ଶାରୀରିକ ଆଉ ଡାକ୍ତରୀ ଯୋଗ୍ୟତାର ମାନଦଣ୍ଡ ପୂରଣ କରିବାକୁ ପଡ଼ିଥାଏ। ଅନ୍ୟ ଚାକିରି ଭଳି ଏହାର ମଧ୍ୟ

ବନ୍ଧୁ, ଦେଶଭକ୍ତିର ଗଙ୍ଗା ଯେଉଁଠି ବୋହୁଛି ସେଠି ସବୁ ସେବା ସହିତ ଦେଶଭକ୍ତି ଦେଶସେବା ବିଚଳିତ। କ'ଣ ଭାବୁଛନ୍ତି, ଏତେ ସବୁ ଯୋଗ୍ୟତା ପାଇଗଲା ପରେ ଭାରତୀୟ ସେନାର ଜଣେ ନର୍ସିଂ ଅଧିକାରୀ ସହଜରେ ହେଇଯିବ? ନାଇଁ ବନ୍ଧୁ, ଜଣେ ନର୍ସିଂ ଅଧିକାରୀ ହେବାକୁ ଗଲେ ସବୁ ମାନଦଣ୍ଡର ଅଧିକାରୀ ହୋଇଗଲେ ଯେ ସେନା ହସ୍ପିଟାଲରେ ନର୍ସିଂ ଅଧିକାରୀ ହେଇଯିବ ତା ନୁହେଁ। ସେନାର ଡାକ୍ତରୀ ସେବା ହେଉ କିମ୍ବା ନର୍ସିଂ, ଏପରିକି ଅନ୍ୟ ବୃତ୍ତିଧାରୀ ସେବା ବି, ସମସ୍ତଙ୍କୁ ସମାନ ମିଲିଟାରୀ ଟ୍ରେନିଂ ନେବାକୁ ପଡ଼ିଥାଏ। ନିଜ ବୃତ୍ତିଗତ ତାଲିମ ସହିତ ସେନାର କଠୋର ତାଲିମ ବି ସମସ୍ତଙ୍କୁ ନେବାକୁ ପଡ଼େ। କାରଣ ଆପଣଙ୍କୁ କେବଳ ଯେ ଆପଣଙ୍କ ବୃତ୍ତିଗତ ସେବା ସହିତ ଆବଶ୍ୟକ ପଡ଼ିଲେ ଆତ୍ମରକ୍ଷା ଓ ଯୁଦ୍ଧ କରିବାକୁ ପଡ଼ିପାରେ, ତେଣୁ ନର୍ସିଂ ଅଧିକାରୀର ପ୍ରାର୍ଥୀମାନଙ୍କୁ ମଧ୍ୟ ନିଯୁକ୍ତି ପରେ ସେନା ନର୍ସିଂ ସ୍କୁଲରେ କଠୋର ତାଲିମ ଦିଆଯାଏ, ଯେଉଁଠାରେ ସେମାନଙ୍କୁ ସାମରିକ ନିୟମ, ନର୍ସିଂ ଦକ୍ଷତା ବିଷୟରେ ଶିକ୍ଷା ମଧ୍ୟ ଦିଆଯାଇଥାଏ।

ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି 100.4 ମେଗାହର୍ଜ ଯୋଗେ। ଆଜି ଗୁରୁବାର 1948 ଶତାବ୍ଦ ବୈଶାଖ ମାସ 24 ଦିନ ଇଂରାଜୀ 2026 ମସିହା ମେ ମାସ 14 ତାରିଖ ସମୟ ବର୍ତ୍ତମାନ ସକାଳ 5:58.42। ଆପଣ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇ ଆରମ୍ଭ କରୁଛୁ ଆଜି ସକାଳର ପ୍ରଥମ ଅଧିବେଶନକୁ।

ଆଜିର ସକାଳରେ ଆପଣମାନେ ଶୁଣିଛନ୍ତି ଆପଣଙ୍କ ସାଥୀ ସ୍ମୃତିକୁ। ଏହି ସୁନ୍ଦର ସକାଳଟି ଆମେ ଆରମ୍ଭ କରିବା ଜଗତର ନାଥ, କଳିଯୁଗର ଆରାଧ୍ୟ ଦେବତା, ସର୍ବଧର୍ମ ସମନ୍ୱୟର ପ୍ରତୀକ ଭଗବାନ ମହାପ୍ରଭୁ ଜଗନ୍ନାଥଙ୍କୁ ସ୍ମରଣ କରି। ହଁ ବନ୍ଧୁ, ନୀଳାଚଳ ଧାମରେ ବିରାଜମାନ ମହାପ୍ରଭୁ କେବଳ ଓଡ଼ିଆଙ୍କର ଭାବନା ନୁହଁ, ସେ ସମଗ୍ର ବିଶ୍ୱର ଭକ୍ତି ଏବଂ ଆସ୍ଥାର କେନ୍ଦ୍ରବିନ୍ଦୁ। ତାଙ୍କର ସେହି ଦିବ୍ୟ ହସ, ବଡ଼ ବଡ଼ ନୟନ ଏବଂ ଅସୀମ କରୁଣା ଭକ୍ତର ମନକୁ ଶାନ୍ତିର ସ୍ପର୍ଶ ଦେଇଥାଏ। ବନ୍ଧୁ, କୁହାଯାଏ

ଜଗତର ନାଥ ଯେଉଁଠି ଅଛନ୍ତି ସେଠି ଭୟ ନାହିଁ, ଅନ୍ଧକାର ନାହିଁ, କିଛି କେବଳ ଅଛି ତ କେବଳ ଭକ୍ତି, ବିଶ୍ୱାସ ଏବଂ ଆନନ୍ଦ। ତେଣୁ ଆସନ୍ତୁ ନା ଏହି ପବିତ୍ର ସକାଳରେ ଆମ ମନକୁ ଭକ୍ତିରେ ଭରିଦେବା, ମହାପ୍ରଭୁଙ୍କର ନାମକୁ ସ୍ମରଣ କରିବା ଏବଂ ହରି ଭୋଲ ଜୟ ଜଗନ୍ନାଥ ଧ୍ୱନିରେ କମ୍ପମାନ ହେଉ ସାରା ଜଗତ, ଏହା ହିଁ କାମନା କରିବା। ଚାଲନ୍ତୁ ଆଗାମୀ କିଛି ମୁହୂର୍ତ୍ତ ଧରି କିଛି ଶୁଣିବା ଆଧ୍ୟାତ୍ମିକ ଭଜନ, ଆଧ୍ୟାତ୍ମିକ କଥା, ଜଗନ୍ନାଥ ସଂସ୍କୃତିର ଅମୃତଧାରା ଏବଂ ମନକୁ ପବିତ୍ର କରିବା ଏହି ପବିତ୍ର ସକାଳରେ।

ଶୁଣିଛନ୍ତି ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ଅର୍ଘ୍ୟଥାଳି, କେବଳ ମାତ୍ର ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ 100.4 ଦିଲ୍ ସେ ଦିଲ୍ ତକ୍। ଆରମ୍ଭ ହୋଇଯାଇଛି ମହାପ୍ରଭୁଙ୍କର ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ଲାଗି ରଥଖଳାରେ ରଥ ନିର୍ମାଣର କାର୍ଯ୍ୟ। ବିଶ୍ୱକର୍ମା ମହାରଣା ସେବକମାନେ କୁରାଡ଼ିରେ ଅନୁକୂଳ କରି ରଥକଳାରେ ଫାଶି କାଠରେ ବିଭିନ୍ନ ପ୍ରକାର ରୂପରେଖ ଦେଇ ଆରମ୍ଭ କରିଛନ୍ତି ରଥ ନିର୍ମାଣର କାର୍ଯ୍ୟ। ତେବେ ଏହି ରଥକଳାରେ ଅନେକ କିଛି କଥା ରହିଥାଏ। ଏହି ଯେଉଁ ମହାରଣା ସେବକମାନେ ଉପବାସ ରହି ନିଷ୍ଠାର ସହିତ ପୂଜିଥାନ୍ତି ରଥକାଠକୁ ଏବଂ ଆରମ୍ଭ କରିଥାନ୍ତି ଏହି ରଥଖଳାର କାର୍ଯ୍ୟକ୍ରମ। ତେବେ କେଉଁଭଳି ଭାବରେ ଏଠି ରଥଖଳାରେ ସବୁ କାର୍ଯ୍ୟ ସମ୍ପାଦିତ ହୋଇଥାଏ, ବିଶ୍ୱ ମହାରଣା ସେବକମାନେ ଯେଉଁମାନେ ରହିଥାନ୍ତି ସେମାନେ କେଉଁଭଳି ଭାବରେ କାର୍ଯ୍ୟ କରିଥାନ୍ତି, ଆଜି ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ଅର୍ଘ୍ୟଥାଳିରେ କଥା ହେବା ଏହି ସମ୍ପର୍କରେ। ତେବେ ଚାଲନ୍ତୁ ବର୍ତ୍ତମାନ ସମୟ ଆଉ ଏକ ସୁନ୍ଦର ଭକ୍ତି ଗୀତର।

ସାଥୀ, ପନ୍ଦର ଦିନ ହେଲାଣି ରଥଖଳା ଚଳଚଞ୍ଚଳ ହୋଇଗଲାଣି। ସମାନ୍ତରଳ ଗତିରେ ନିର୍ମାଣ କାର୍ଯ୍ୟ ଜାରି ରହିଛି ତିନି ରଥର। ତିନୋଟି ଲେଖାଏଁ ନାହକ ଚକ ନିର୍ମାଣ କାର୍ଯ୍ୟ ଶେଷ କରିଛନ୍ତି। ତେବେ ଅଖଚକ ନିର୍ମାଣ ଅନୁକୂଳ ପୂଜା ସରିବା ପରେ ବିଶ୍ୱକର୍ମା ସେବକମାନେ କାର୍ଯ୍ୟକ୍ରମ ଆରମ୍ଭ କରିଦେଇଛନ୍ତି ରଥଗଢ଼ାର। ତିନି ନାହକ ଅଖର ଉଭୟ ମୁଖର ବୋଳା କାର୍ଯ୍ୟ ଜାରି ରଖିଛନ୍ତି। ଏପଟେ ତିନି ରଥର ରୂପକାର ସେବକମାନେ ମଧ୍ୟ ତିନି ରଥର କୋଣ ଗୁଜ ବା ଶାଲଗୁଜରେ ସିଂହ ବିରଳ ରୂପ ଖୋଦେଇ ଜାରି ରଖିଛନ୍ତି। ଓଝା ମହାରଣା ସେବକମାନେ ଆବଶ୍ୟକ ଅରକଣ୍ଟା ସହ ପନ୍ଦାରୀ ଏବଂ ତୁମ୍ବର ବାହ୍ୟ ବଳା ରଥଖଳାକୁ ଯୋଗାଇ ବାକି ଚକଗୁଡ଼ିକ ପାଇଁ ପନ୍ଦାରୀ ଏବଂ ତୁମ୍ବ ବଳା ସହ ଅରକଣ୍ଟା ନିର୍ମାଣ ଜାରି ରଖିଛନ୍ତି। ବନ୍ଧୁ, ଏହି ରଥ ନିର୍ମାଣରେ ସପ୍ତରଥୀଙ୍କର ଭୂମିକା ରହିଛି। ଏହା ଅତ୍ୟନ୍ତ ବିଶେଷ ଭୂମିକା। ମହାରଣା କୂଳର ସେବକମାନେ ରଥ ନିର୍ମାଣରେ ପ୍ରଥମରୁ ଶେଷ ଯାଏଁ ସମ୍ପୃକ୍ତ ରହିଥାନ୍ତି। ଅକ୍ଷୟ ତୃତୀୟାରେ ରଥ ଅନୁକୂଳ କରିଥାନ୍ତି ମହାରଣା ସେବକମାନେ। ଅକ୍ଷୟ ତୃତୀୟା ପରଦିନଠାରୁ ଏହି ରଥ କାର୍ଯ୍ୟ ଆରମ୍ଭ ହୋଇଯାଇଥାଏ। ତୁମ୍ଭ କାମ ପାଇଁ ମହାରଣା ସେବକମାନେ କାଠ ବାଛି କରତୀ ମହାରଣାଙ୍କୁ ସାଇଜ୍ କରିବା ପାଇଁ ଯୋଗାଇ ଦେଇଥାନ୍ତି। ତେବେ କେଉଁଭଳି ଭାବରେ ଏହି ରଥଖଳାରେ ଏହି କାର୍ଯ୍ୟକ୍ରମ ସବୁ ହୋଇଥାଏ, ମହାରଣାମାନେ କେଉଁଭଳି ଭାବରେ ରଥ କାର୍ଯ୍ୟ କରିଥାନ୍ତି, କାହାର କେଉଁ ଦାୟିତ୍ୱ ରହିଥାଏ, ସେ ବିଷୟରେ ଆଜି ଆମେ ଅର୍ଘ୍ୟଥାଳିରେ ଆଲୋଚନା କରିବା। କିନ୍ତୁ ସମୟ ବର୍ତ୍ତମାନ ଆଉ ଏକ ସୁନ୍ଦର ଭକ୍ତି ଗୀତର ଶୁଣିଥାନ୍ତୁ। ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ 100.4 ଦିଲ୍ ସେ ଦିଲ୍ ତକ୍।

ରଥ ନିର୍ମାଣରେ ସପ୍ତରଥୀଙ୍କର ଭୂମିକା ରହିଥାଏ। ମହାରଣା କୁଳର ସେବକମାନେ ରଥ ନିର୍ମାଣରେ ପ୍ରଥମରୁ ଶେଷ ଯାଏ ସମ୍ପୃକ୍ତ ରହିଥାନ୍ତି। ବନ୍ଧୁ, ତୁମ୍ଭ କାମ ପାଇଁ ମହାରଣା ସେବକମାନେ କାଠ ବାଛି କରତି ମହାରଣାଙ୍କୁ ସାଇଜ୍ କରିବା ପାଇଁ ଯୋଗାଇ ଦିଅନ୍ତି। ପ୍ରଥମେ ବଡ଼ବାଡ଼ ତଥା ଶ୍ରୀବଳଭଦ୍ରଙ୍କର ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବାର ବିଧି ରହିଛି। ତାପରେ ଶ୍ରୀଜଗନ୍ନାଥ ଓ ଦେବୀ ସୁଭଦ୍ରାଙ୍କର ରଥ କାମ କ୍ରମାନ୍ୱୟ ଅନୁଯାୟୀ ଆରମ୍ଭ ହୋଇଥାଏ। ଶ୍ରୀଜଗନ୍ନାଥଙ୍କର ନନ୍ଦୀଘୋଷ ରଥରେ 27 ଜଣ ମହାରଣା ସେବକ, ଶ୍ରୀବଳଭଦ୍ରଙ୍କ ରଥରେ 26 ଜଣ ଏବଂ ଦେବୀ ସୁଭଦ୍ରାଙ୍କ ରଥରେ 25 ଜଣ ମହାରଣା ସେବକ ନିୟୋଜିତ ହୋଇଥାନ୍ତି। ଏହିଭଳି ତିନି ରଥରେ ମୋଟ 78 ଜଣ ମହାରଣା ସେବକ ନିୟୋଜିତ ହୋଇଥାନ୍ତି।

सुन चंदिया आकाशवाणी एफ एम रेनबो कटक 100.4 दिल से दिल तक आज सकाल आपंट साथी स्मृति को कार्यक्रम चली भक्ति संगीतर अर्घ्यथा ମଧୁ ମହାରଣା ସେବକମାନଙ୍କର ପ୍ରଥମ କାମ ହେଉଛି ତୁମ୍ଭ କରତି ମହାରଣା ତୁମ୍ଭ ପାଇଁ ନିର୍ଦ୍ଦିଷ୍ଟ ଆକୃତିର କାଠଖଣ୍ଡ ଯୋଗାଇ ଦେବା ପରେ ଏହାକୁ ବାରିଶିରେ ହାଣି ସାଇଜ୍ କରନ୍ତି ଏହି ମହାରଣା ସେବକମାନେ ତୁମ୍ଭ ହଣା ସରିଲେ ସୂତା ବାଡ଼ିଆ ବିନ୍ଧ କାର୍ଯ୍ୟ ଅର ସଂଯୋଗ ପଇ ବିନ୍ଧ ହୋଇ ଚକରେ ଖାପ କରାଯାଇଥାଏ ଚକ କାର୍ଯ୍ୟ ସମ୍ପନ୍ନ ହେବା ପରେ ଗୁଜ ଜଳଯନ୍ତ୍ର କୁଡ଼ୁକା ଏସବୁ ପ୍ରସ୍ତୁତ କରାଯାଏ ଚକ ସରିବା ପରେ ଦଣ୍ଡା ଲାଗେ ପରେ ଦଣ୍ଡା କୋଲେଇ ଗରଗରା ଚାରିନାହାକା ଗୟଳ ମୋଡ଼ା ପାର୍ଶ୍ୱ ଗୟଳ ନିରାଡ଼ି ଛନ୍ଦା ଗୟଳ ପ୍ରଥମରୁ ତୃତୀୟ ଭୂଇଁ ପୋଟଳ ପରାଭାଡ଼ି କଇଁଚ ଫାଳି ଦୁଆର ପ୍ରଭା କନକମୁଣ୍ଡି ବାଡ଼ ବେଦୀ ସିଂହାସନ ହଂସପଟା କନ୍ୟାପଟା ଆଦି ସଂଯୋଗ ମହାରଣା ସେବକମାନଙ୍କ ଦ୍ୱାରା ସମ୍ପନ୍ନ ହୋଇଥାଏ।

ତେବେ ସେଠି ଏହି ରଥଯାତ୍ରା ଆସିଲେ ଶ୍ରୀକ୍ଷେତ୍ରର ପରିବେଶ ଭକ୍ତିରେ ଭରିଯାଏ। ଏହି ପବିତ୍ର ଯାତ୍ରାର ସବୁଠାରୁ ଆକର୍ଷଣୀୟ ଏବଂ ଆଧ୍ୟାତ୍ମିକ ଅଂଶ ହେଉଛି ଏହି ରଥଖଳା। ରଥଖଳା ହେଉଛି ସେହି ପବିତ୍ର ସ୍ଥାନ ଯେଉଁଠାରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କ ପାଇଁ ତିନୋଟି ବିଶାଳ ରଥ ନିର୍ମାଣ କରାଯାଏ। ଏହି ରଥଖଳା ଜଗନ୍ନାଥ ମନ୍ଦିର ସମ୍ମୁଖରେ ରହିଥାଏ। ପ୍ରତିବର୍ଷ ଅକ୍ଷୟ ତୃତୀୟା ଦିନଠାରୁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୁଏ। ପ୍ରଥମେ ବିଶେଷ ପୂଜା ଆଜ୍ଞାମଳ ଆସିବା ପରେ କାଠ କାମ ଆରମ୍ଭ ହୋଇଥାଏ। ମହାରଣା ସେବକମାନେ ପୁରୁଣା ପାରମ୍ପରିକ ନିୟମ ଅନୁସାରେ ରଥ ତିଆରି କରନ୍ତି। ଏହି ରଥଖଳାର ଏହି ଯେଉଁ ହାତୁଡ଼ିର ଶବ୍ଦ, କାଠର ସୁଗନ୍ଧ, ଶଙ୍ଖ ଧ୍ୱନି ଏବଂ ଜୟ ଜଗନ୍ନାଥ ଧ୍ୱନି ମିଶି ଏକ ଅଲୌକିକ ପରିବେଶ ସୃଷ୍ଟି କରିଥାଏ। ଭକ୍ତମାନେ ଏହି ସ୍ଥାନକୁ କେବଳ ରଥ ତିଆରି ଜାଗା ଭାବେ ନୁହଁ, ବରଂ ମହାପ୍ରଭୁଙ୍କ ସେବାର ଏକ ଜୀବନ୍ତ ଯଜ୍ଞଭୂମି ଭାବରେ ଦେଖନ୍ତି। ପ୍ରତ୍ୟେକ ରଥର ଉଚ୍ଚତା, ଚକ ସଂଖ୍ୟା, ରଙ୍ଗ ଏବଂ ଅଳଙ୍କାର ଅଲଗା ଅଲଗା ଥାଏ। ଏହି ସମସ୍ତ କାର୍ଯ୍ୟ ଶତାବ୍ଦୀ ଶତାବ୍ଦୀ ଧରି ପୁରୁଣା

ପାରମ୍ପରିକ ପ୍ରଥା ଅନୁଯାୟୀ ଚାଲିଆସିଛି। ବନ୍ଧୁ, ଏହି ରଥଖଳା ଆମକୁ ଶିଖାଏ ସେବା ହିଁ ଭକ୍ତି, ଏବଂ ଭକ୍ତି ହିଁ ମହାପ୍ରଭୁଙ୍କ ପାଖକୁ ପହଞ୍ଚିବାର ସର୍ବୋତ୍ତମ ପଥ।

ତେବେ ଏଇଠି ଶେଷ କରୁଛୁ ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ଅର୍ଘ୍ୟଥାଳି। ଶୁଣିଛନ୍ତି ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ 100.4 ଦିଲ୍ ସେ ଦିଲ୍ ତକ। ସମୟ ବର୍ତ୍ତମାନ ସକାଳ 6:40। ଆରମ୍ଭ କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ। ଆଜି ଶୁଣନ୍ତୁ ଏହାର 34ତମ ଭାଗ। ପ୍ରଯୋଜନା ସୁହାସ ମହାନ୍ତି।

ଦିନେ ରାଜା ପରୀକ୍ଷିତ ବଣକୁ ଶିକାର ପାଇଁ ଯାଇଥିଲେ। କୌଣସି ଜନ୍ତୁ ପାଇଲେ ନାହିଁ। ଭୋକ ଶୋଷରେ ଆଉଟୁ ପାଉଟୁ ହେଲେ। ପାଣି ଟୋପିଏ ନ ପାଇ ଚାଲୁ ଚାଲୁ ଜଣେ ମୁନିଙ୍କ ଆଶ୍ରମରେ ପହଞ୍ଚି ପାଣି ମାଗିଲେ। ମୁନି ସେତେବେଳେ ଗଛମୂଳେ ବସି ଧ୍ୟାନ କରୁଥିବାରୁ ରାଜାଙ୍କ କଥା ଶୁଣିପାରିଲେ ନାହିଁ। ସାଧାରଣତଃ ଋଷି ଆଶ୍ରମରେ ରାଜାଙ୍କୁ ସମ୍ମାନ ଦେଖାଇ ଚର୍ଚ୍ଚା କରାଯାଏ, ମାତ୍ର ଏଠାରେ ସେପରି କିଛି ଚର୍ଚ୍ଚା ନ ହେବାରୁ ରାଜାଙ୍କୁ ଅପମାନ ଲାଗିଲା। ରାଜା ରାଗିଗଲେ। ପାଖରେ ପଡ଼ିଥିବା ମଲା ସାପଟାକୁ ଧନୁ ହୁଳରେ ଟେକି ମୁନିଙ୍କ ଗୋଳାରେ ପକାଇ ଦେଇ ଉଆସକୁ ଫେରିଆସିଲେ। ମୁନିଙ୍କ ପୁଅ ପିଲାମାନଙ୍କ ସଙ୍ଗେ ଖେଳୁଥିଲା ବେଳେ ଜାଣିଲେ ଯେ ତାଙ୍କ ବାପାଙ୍କ ଗୋଳାରେ କେହି ଜଣେ ମଲା ସାପ ପକାଇ ଦେଇ ଯାଇଛି। ସେ ତତ୍କ୍ଷଣାତ୍ ହାତରେ ଚଳୁ ଧରି ଅଭିଶାପ ଦେଲେ, ମୋ ବାପାଙ୍କ ଗୋଳାରେ ସାପ ଯିଏ ପକାଇଛି ତାକୁ ଆଜିଠୁ ସାତ ଦିନ ଭିତରେ ତକ୍ଷକ ଦଂଶନ କରୁ। ବାପାଙ୍କ ପାଖକୁ ଯାଇ ଋଷି ପୁତ୍ର କାନ୍ଦି

ଶୁଣିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ। ଆଜି ଶୁଣିଲେ ଏହାର 34ତମ ଭାଗ। ବର୍ଣ୍ଣନା ବସନ୍ତ ମହାନ୍ତି, ସଙ୍ଗୀତ ସଂଯୋଜନା ରାଖାଲ ଚନ୍ଦ୍ର ମହାନ୍ତି, ପ୍ରଯୋଜନା ସୁହାସ ମହାନ୍ତି।

ଟ୍ୟୁନ୍ କରିଛନ୍ତି ମ୍ୟୁଜିକାଲ ୟୋର୍ସ ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ 100.4 ଦିଲ୍ ସେ ଦିଲ୍ ତକ୍। ସମୟ ବର୍ତ୍ତମାନ ସକାଳ 6:50 ଆଣ୍ଡ ଆଜିର ସକାଳରେ ଆପଣଙ୍କ ସହ ମୁଁ ରହିଛି ଆପଣଙ୍କ ସାଥୀ ସ୍ମୃତି। ତେବେ ଚାଲନ୍ତୁ ଏଫ୍ଏମ୍ ରେନ୍ବୋକୁ ଯେତେବେଳେ ଶୁଣି ସାରିଲେଣି ମାନେ ଟ୍ୟୁନ୍ କରିସାରିଲେଣି ଅନ୍ କରିସାରିଲେଣି ବର୍ତ୍ତମାନ ଜାଣିନେବା କ'ଣ ରହିଛି ୱେଦର ଅପଡେଟ୍। ଫ୍ରେଣ୍ଡସ୍, ଦେଶର ଅଧାରୁ ଅଧିକ ସ୍ଥାନ ଏବେ ତାତିରେ ଜଳୁଛି। ଓଡ଼ିଶାରେ ବି ଗତ ଦୁଇ ଦିନ ହେଲା ଅସହ୍ୟ ଗରମ ଏବଂ ଗୁଳୁଗୁଳି ଅନୁଭୂତ ହେଉଛି। ଆଗାମୀ ଦିନ ତାପମାତ୍ରା 2-3 ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ଏଭଳି ସ୍ଥଳେ ଦକ୍ଷିଣ ପଶ୍ଚିମ ମୌସୁମୀର ଶୀଘ୍ର ଆଗମନ ଖବର ସମସ୍ତଙ୍କୁ ଆଶ୍ୱସ୍ତ କରିଛି। ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ମୁତାବକ ଆସନ୍ତା 16 ତାରିଖ ସୁଦ୍ଧା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦକ୍ଷିଣ ବଙ୍ଗୋପସାଗର, ଆଣ୍ଡାମାନ ସାଗର ଏବଂ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ ସ୍ୱର୍ଶ କରିବ ବୋଲି ପାଣିପାଗ ବିଭାଗ କହିଛି। ସାଧାରଣତଃ ମେ 20-22 ତାରିଖ ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଣ୍ଡାମାନ ପହଞ୍ଚିଥାଏ, ହେଲେ ଚଳିତ ଥର ଏହା ପାଖାପାଖି 4-5 ଦିନ ପୂର୍ବରୁ ଆଣ୍ଡାମାନ ସ୍ୱର୍ଶ କରୁଛି। ଅନ୍ୟପଟେ ଦକ୍ଷିଣ ପଶ୍ଚିମ ଓ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ରହିଥିବା ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହୋଇ ଏକ ସ୍ୱଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ର ପରିଣତ କରିଛି। ଏହା ସହିତ ଘୂର୍ଣ୍ଣିବଳୟ ସମୁଦ୍ର ପତନଠାରୁ 5.8 କିଲୋମିଟର ଉଚ୍ଚତାରେ ରହିଛି। ଏହା କେତେ ଘନୀଭୂତ

ହେବ ଆଗାମୀ ଦିନରେ ଜଣାପଡ଼ିବ। ଓଡ଼ିଶା ଉପକୂଳରୁ ବହୁ ଦୂରରେ ଏହି ଲଘୁଚାପ ରହୁଥିବାରୁ ଏହାର ବିଶେଷ ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ନାହିଁ। ତେବେ ଆସନ୍ତା ପାଞ୍ଚ ଦିନରେ ରାଜ୍ୟର ଦିନ ତାପମାତ୍ରା ବୃଦ୍ଧି ପାଇବା, ତାପମାତ୍ରା 2-3 ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଅନ୍ୟପଟେ ଆସନ୍ତାକାଲି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦୁଝର, ମୟୂରଭଞ୍ଜ ଏବଂ କେନ୍ଦ୍ରାପଡ଼ା ଆଦି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା, ପବନର ବେଗ ଘଣ୍ଟା ପ୍ରତି 40-50 କିଲୋମିଟର ରହିବା ଏବଂ ଏହା ସହିତ ଅନୁଗୁଳ, ଢେଙ୍କାନାଳ, କଟକ, ପୁରୀ, ଜଗତସିଂହପୁର, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଏବଂ ଗଜପତି ଜିଲ୍ଲାରେ ବି କାଳବୈଶାଖୀ ପ୍ରଭାବ ରହିବା, ରାଜ୍ୟରେ 17 ତାରିଖ ଯାଏ ଏଭଳି କାଳବୈଶାଖୀ ପ୍ରଭାବ ରହିବ ବୋଲି ତାତି ବଢ଼ିବ ବୋଲି ସୂଚନା ମିଳିଛି। ତେବେ ରାଜଧାନୀ ଭୁବନେଶ୍ୱର ଏବଂ ଏହାର ଆଖପାଖ ଅଞ୍ଚଳର ପାଗ ଆଂଶିକ ମେଘୁଆ ରହିବା ସହିତ ଅପରାହ୍ନ ଆଡ଼କୁ ବର୍ଷା ବି ହୋଇପାରେ ବୋଲି ସୂଚନା ମିଳିଛି। ଦିନର ସର୍ବୋଚ୍ଚ ତାପମାତ୍ରା 38 ଡିଗ୍ରୀ ଏବଂ ସର୍ବନିମ୍ନ ରାତି ତାପମାତ୍ରା 26 ଡିଗ୍ରୀ ମଧ୍ୟରେ ରହିପାରେ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।

ମ୍ୟୁଜିକାଲି ୟୋର୍ସ ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକକୁ ଶୁଣିଛନ୍ତି ଆପଣମାନେ 100.4 ଫ୍ରିକ୍ୱେନ୍ସିରେ ଆମେ ପହଞ୍ଚୁଛୁ ଆପଣମାନଙ୍କ ପାଖକୁ। ଫ୍ରିକ୍ୱେନ୍ସି ବାହାରେ ଯେଉଁମାନେ ଅଛନ୍ତି ସେମାନେ ଆମକୁ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଲାଇଭ୍ ଷ୍ଟ୍ରିମିଂରେ ଶୁଣିଛନ୍ତି। ସମୟ ବର୍ତ୍ତମାନ ହେବା ପାଇଁ ଯାଉଛି 6:55। ଶୁଣନ୍ତୁ ସଂସ୍କୃତରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। କିଛି ସମୟ ମଧ୍ୟରେ

ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକକୁ ଶୁଣିଛନ୍ତି। ସମୟ ବର୍ତ୍ତମାନ ସକାଳ 7:00। ଚାଲନ୍ତୁ ଜାଣିନେବା କ'ଣ ରହିଛି ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମର ସୂଚନା ପ୍ରୋଗ୍ରାମ ହାଇଲାଇଟ୍ସରେ। ସକାଳ 7:10 ଶୁଣିବେ ଆମର ସ୍ୱାସ୍ଥ୍ୟ। ଏଥିରେ ଆଜି ବିଷୟ ରହିଛି ମାନସିକ ସୁସ୍ଥତା ରକ୍ଷା କରିବେ କିପରି, ଏହି ସମ୍ପର୍କରେ କହିବେ ଡାକ୍ତର ସତ୍ୟକାମ ମହାପାତ୍ର। କାର୍ଯ୍ୟକ୍ରମ ଶୁଭ ସକାଳ ଶୁଣିପାରିବେ ସକାଳ 7:25। ସକାଳ 8:30 ମର୍ଣ୍ଣିଂ ମେଲୋଡି। ଡାଇଲ୍ ଇନ୍ ଲାଇଭ୍ ଚିଟ୍ଚାଟ୍ ଶୁଣିପାରିବେ ସକାଳ 9:00। ଏଥିରେ ଆପଣମାନେ ନିର୍ଦ୍ଧାରିତ ବିଷୟରେ ଫୋନ୍ କଲ୍ ମାଧ୍ୟମରେ ନିଜର ମତାମତ ଦେଇପାରିବେ, ଆମ ସହିତ ଲାଇଭ୍ କନେକ୍ଟ ହୋଇପାରିବେ। ତେବେ ଆଜି ସନ୍ଧ୍ୟା 5:02 ମଧ୍ୟ ଏହି ଡାଇଲ୍ ଇନ୍ ଲାଇଭ୍ ଚିଟ୍ଚାଟ୍ ଶୋ ଶୁଣିପାରିବେ। ନିର୍ଦ୍ଧାରିତ ବିଷୟରେ ଫୋନ୍ କଲ୍ ମାଧ୍ୟମରେ ନିଜର ମତାମତ ରଖିପାରିବେ, ଆମମାନଙ୍କ ସହିତ ଲାଇଭ୍ କନେକ୍ଟ ହୋଇପାରିବେ। ଆଜି ସକାଳ 9:30 ରହିଛି ପ୍ରାୟୋଜିତ କାର୍ଯ୍ୟକ୍ରମ ସ୍କୁଲ ଟାଇମ୍। ଦିନ 10:00 ଏବଂ ରାତି 10:00 ଶୁଣିପାରିବେ ରେନ୍ବୋ ଏସ୍ଏମ୍ଏସ୍। ଏଥିରେ ନିଜ ମନପସନ୍ଦର ଗୀତ ଶୁଣିବା ପାଇଁ ଏସ୍ଏମ୍ଏସ୍ ମାଧ୍ୟମରେ ବା ହ୍ୱାଟ୍ସଆପ୍ ମାଧ୍ୟମରେ ଆମକୁ ଅନୁରୋଧ କରିପାରିବେ। କାର୍ଯ୍ୟକ୍ରମ କଳାକାର ଶୁଣିପାରିବେ ଦିନ 11:00। ପରେ ପରେ ଦିନ 11:30 ଶୁଣିବେ କେତୋଟି ପୁରୁଣା ହିନ୍ଦୀ କଥାଚିତ୍ରର ଗୀତ। ଦିନ 12:00 ରହିଛି କିଛି କଥା କିଛି ଗୀତ, ଏଥିରେ ରହିବ କିଛି ସୁପରହିଟ୍ ହିନ୍ଦୀ ଆଣ୍ଡ ଓଡ଼ିଆ ଫିଲ୍ମ ଟ୍ରାକ୍।

ଦିନ ଗୋଟାଇବାଜି ଦଶ ମିନିଟ୍ରେ କାର୍ଯ୍ୟକ୍ରମ ଆଜି ଚର୍ଚ୍ଚାରେ ଏଥିରେ ନିର୍ଦ୍ଧାରିତ ବିଷୟରେ ନିଜର ମତାମତ ଦେଇପାରିବେ ହ୍ୱାଟ୍ସଆପ୍ କିମ୍ବା ଏସ୍ଏମ୍ଏସ୍ ମାଧ୍ୟମରେ। କେତୋଟି ଓଡ଼ିଆ କଥାଚିତ୍ରର ଗୀତକୁ ନେଇ ହାଜିର ହୋଇଯିବୁ ଶୁଣିପାରିବେ ଦିନ ଦୁଇଟା ବାଜି ପଇଁଚାଳିଶ ମିନିଟ୍ରେ। ଅପରାହ୍ନ ତିନିଟାରେ ଶୁଣିବେ ଦେଶ ଆତ୍ମାବୋଧକ କାର୍ଯ୍ୟକ୍ରମ ମୋ ଦେଶ। ସୋ ଆଫ୍ଟରନୁନ୍କୁ ଏଫ୍ଏମ୍ ରେନ୍ବୋରେ ଆଉ ଟିକେ ସୁରିଲା କରିବା ପାଇଁ ଏଫ୍ଏମ୍ ରେନ୍ବୋରେ ଆସିଯିବ ଅପରାହ୍ନ ଚାରିଟାରେ ସୁରିଲା ଆଫ୍ଟରନୁନ୍। ପରେ ପରେ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମ ଚରିତ ମାନସର ସତରତମ ଭାଗ ଆପଣମାନେ ଶୁଣିପାରିବେ ସନ୍ଧ୍ୟା ଛଅଟା ବାଜି ଦଶ ମିନିଟ୍ରେ। ଭକ୍ତିମୟ ପରିବେଶକୁ ଆଉ ଟିକିଏ ଭକ୍ତିମୟ କରିଦେବା ପାଇଁ ଭକ୍ତିଗୀତର କାର୍ଯ୍ୟକ୍ରମ ଆରାଧନା ଶୁଣିପାରିବେ ପରେ ପରେ ସନ୍ଧ୍ୟା ଛଅଟା ବାଜି ତିରିଶ ମିନିଟ୍ରେ। ତେବେ ଏଫ୍ଏମ୍ ରେନ୍ବୋରେ ଜମିବ ସନ୍ଧ୍ୟାର ଆସର ଶୁଣିବେ ସନ୍ଧ୍ୟା ଆସର ରାତି ସାତଟା ବାଜି ପଚିଶ ମିନିଟ୍ରେ। ରାତି ଆଠଟା ବାଜି ଦୁଇ ମିନିଟ୍ରେ ଶୁଣିବେ କାର୍ଯ୍ୟକ୍ରମ ଗୀତରେ ମିତରେ। ଏବଂ ରାତି ନଅଟା ବାଜି ପନ୍ଦର ମିନିଟ୍ରେ ହାଜିର ହୋଇଯିବୁ ନେଇ କାର୍ଯ୍ୟକ୍ରମ ଅଭୁଲା ସ୍ମୃତି। ସତୀ ଶୁଣିଲେ ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ସମୟ ବର୍ତ୍ତମାନ ହେବା ପାଇଁ ଯାଉଛି ସକାଳ ସାତଟା ବାଜି ପାଞ୍ଚ ମିନିଟ୍। ଶୁଣିପାରିବେ ଆମ କେନ୍ଦ୍ରରୁ ଆଞ୍ଚଳିକ ସମ୍ବାଦ କିଛି ସମୟ ମଧ୍ୟରେ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଭାରତରେ ଡିପ୍ ଫେକ୍ ଏବଂ ଅଭିନବ ଗବେଷଣା ସୁଦୃଢ଼ ହେବ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଭାରତ ଇନୋଭେଟର୍ସ 2026 ଅନ୍ତର୍ଗତ ଇଣ୍ଡଷ୍ଟ୍ରି ଲିଡର୍ସ ଗୋଲ୍ ଟେବୁଲ୍ ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ ପ୍ରଧାନ କହିଛନ୍ତି, ଦେଶ କୃତ୍ରିମ ବୁଦ୍ଧିମତା, ସେମିକଣ୍ଡକ୍ଟର ଆଦି କ୍ଷେତ୍ରରେ ବିଶ୍ୱସ୍ତରୀୟ ସମାଧାନ ପ୍ରସ୍ତୁତ କରୁଛି। ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱ ପାଇଁ ଦେଶ ଆଜି ବିଶ୍ୱର ଏକ ବିଶ୍ୱସ୍ତ ପ୍ରଯୁକ୍ତି ସହଭାଗୀ ଭାବେ ନିଜକୁ ପ୍ରତିଷ୍ଠିତ କରିଛି। ବିକଶିତ ଭାରତ ଆଡ଼କୁ ଅଗ୍ରସର ହେବା ସହ ଭାରତ ସମଗ୍ର ବିଶ୍ୱ ପାଇଁ ସମାଧାନ ସହ ନିର୍ମାଣ କରିବାରେ ବିଶ୍ୱାସ କରେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ଭୁବନେଶ୍ୱରରେ କଲରାପତରିଆ ବାଘ ସଂରକ୍ଷଣ ଓ ଅନ୍ତର୍ଜାତୀୟ ଜୈବ ବିବିଧତା ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। କାର୍ଯ୍ୟକ୍ରମର ଶୀର୍ଷକ ହେଉଛି ମାନବ ଅଧ୍ୟୁଷିତ ବାତାବରଣରେ ସହାବସ୍ଥାନ। ଏଥିରେ କଲରାପତରିଆ ବାଘ ସଂରକ୍ଷଣ ପାଇଁ କାର୍ଯ୍ୟକାରୀ ହେଉଥିବା ପଦକ୍ଷେପଗୁଡ଼ିକ ସମ୍ପର୍କରେ ଆଲୋଚନା ସହ ଜୈବ ବିବିଧତା ସଂରକ୍ଷଣ ପଦକ୍ଷେପଗୁଡ଼ିକର ପୁନରୁଦ୍ଧାର ଉପରେ ଗୁରୁତ୍ୱ ଦିଆଯିବ। କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ସଂରକ୍ଷଣ ସଫଳତା, ଆହ୍ୱାନ ଓ ପ୍ରୟାସ ପ୍ରଦର୍ଶନ କରାଯିବ। ରାଜ୍ୟରେ ଉନ୍ନତମାନର ଦକ୍ଷତା ବିକାଶ ପାଇଁ ଭିଭିଭୂମିର ସମ୍ପୂର୍ଣ୍ଣ ବିନିଯୋଗ କରିବା ଉପରେ ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଗୁରୁତ୍ୱାରୋପ କରିଛନ୍ତି। ଭୁବନେଶ୍ୱର ବିଶ୍ୱ ଦକ୍ଷତା କେନ୍ଦ୍ରର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବା ଅବସରରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ବିଶ୍ୱ ଦକ୍ଷତା ଭଳି ବିଶ୍ୱସ୍ତରୀୟ ମଞ୍ଚ ପ୍ରସ୍ତୁତ କରିବାକୁ ଲକ୍ଷ୍ୟ ରଖାଯାଇଥିବା କହିଛନ୍ତି। ରାଜ୍ୟରେ ବିଶ୍ୱ ଦକ୍ଷତା କେନ୍ଦ୍ରରେ ଏପର୍ଯ୍ୟନ୍ତ 9000ରୁ ଅଧିକ ଯୁବକ ଯୁବତୀଙ୍କୁ ପ୍ରଶିକ୍ଷଣ ଦିଆଯାଇଥିବା ବେଳେ ନିଯୁକ୍ତି ହାର 99%ରୁ ଅଧିକ ରହିଥିବା ସମୀକ୍ଷା ବୈଠକରୁ ଜଣାପଡ଼ିଛି। ମୁଖ୍ୟ ଶାସନ ସଚିବ ଅନୁପ ଗର୍ଗଙ୍କ ଅଧ୍ୟକ୍ଷତାରେ 2025-26 ବିପଣନ ଋତୁରେ ରବି ଫସଲ ଧାନ କ୍ରୟ ସମ୍ପର୍କିତ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରୁ ଜଣାପଡ଼ିଛି, ଆଜିଠାରୁ ଜୁନ୍ 30 ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରୁ ଧାନ କ୍ରୟ କରାଯିବ। ଶ୍ରୀମତୀ ଗର୍ଗ ଧାନ କ୍ରୟ ବ୍ୟବସ୍ଥାର ସୁପରିଚାଳନା ନେଇ ଗୁରୁତ୍ୱ ଦେବା ସହ ଧାନ ସଂଗ୍ରହ ସମ୍ପର୍କରେ ସୂଚନା, ଶିକ୍ଷା, ଯୋଗାଯୋଗ ମାଧ୍ୟମରେ ପ୍ରଚାର ପ୍ରସାର କରିବାକୁ ବିଭାଗୀୟ ଅଧିକାରୀମାନେ

0: ପରାମର୍ଶ ଦେଇଛନ୍ତି। ରାଜ୍ୟରେ ଚଳିତ ଆର୍ଥିକ ବର୍ଷରେ ଖର୍ଚ୍ଚର ହିସାବ ଏବଂ ରାଜସ୍ୱ ଆଦାୟ ସମ୍ପର୍କରେ ଆଲୋଚନା ପାଇଁ ଆଜି ସଚିବସ୍ତରୀୟ ବୈଠକ ଅନୁଷ୍ଠିତ ହେବ। ମୁଖ୍ୟ ଶାସନ ସଚିବ ଅନୁଗରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ବୈଠକରେ ପଞ୍ଚାୟତିରାଜ, ଆଇନ ଆଦି କେତେକ ବିଭାଗର ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବ ବୋଲି ଜଣାପଡ଼ିଛି। ବିଶ୍ୱବ୍ୟାଙ୍କର ଏକ ପ୍ରତିନିଧି ଦଳ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ଉପରେ ମୂଲ୍ୟ ଶୃଙ୍ଖଳ ସୁଦୃଢ଼ କରିବା ବିଷୟରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଓ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ବୈଠକରେ କେନ୍ଦ୍ର ଓ ରାଜ୍ୟ ସରକାର ଏବଂ ଶିଳ୍ପ ଅଂଶୀଦାରମାନଙ୍କ ମଧ୍ୟରେ ସମନ୍ୱୟ ପ୍ରତିଷ୍ଠା କରି ବିଶ୍ୱସ୍ତରୀୟ ସୁଦୃଢ଼ ଖଣିଜ ପରିବେଶ ଗଠନ ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି। ଶ୍ରମ ପ୍ରବର୍ତ୍ତନ ବିଭାଗ ପକ୍ଷରୁ ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳ ଅଧୀନରେ ନିୟୋଜିତ ଠିକାଦାରମାନଙ୍କ ମଧ୍ୟରେ ଶ୍ରମ ନିୟମାବଳୀ ଏବଂ ଶ୍ରମିକ କଲ୍ୟାଣକାରୀ ପଦକ୍ଷେପ ବିଷୟରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ କର୍ମଶାଳା ଆୟୋଜିତ ହୋଇଯାଇଛି। କର୍ମଶାଳାରେ ଶ୍ରମିକମାନଙ୍କ କଲ୍ୟାଣ, ସୁରକ୍ଷା ନିୟମ, ଠିକ୍ ସମୟରେ ମଜୁରୀ ପ୍ରଦାନ ଆଦି ବିଷୟରେ ଆଲୋଚନା କରାଯାଇଥିଲା। ଭଦ୍ରକ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଓଷ୍ଟମା ପକ୍ଷରୁ ବିପର୍ଯ୍ୟୟ ହ୍ରାସ ଲିଙ୍ଗଗତ ମୁଖ୍ୟ ଧାରାକରଣ ଶୀର୍ଷକ ଜିଲ୍ଲାସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। କର୍ମଶାଳାରେ ମହିଳା, କିଶୋରୀ ଓ ଭିନ୍ନକ୍ଷମଙ୍କୁ ସୁରକ୍ଷା ଓ ସ୍ୱାସ୍ଥ୍ୟସେବା ଯୋଗାଇଦେବା ଏବଂ ମହିଳାଙ୍କ ପ୍ରତି ହିଂସା ଆଚରଣ ବିରୋଧରେ ସଚେତନତା ସୃଷ୍ଟି କରାଯାଇଥିଲା। ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକର ବେଜୁଗୁଡ଼ା ଗ୍ରାମରେ ଭଲ ବର୍ଷା ଓ ଫସଲ ହେବା ନେଇ ଆୟୋଜିତ ବାଲିଯାତ୍ରା ଉଦ୍ଯାପିତ ହୋଇଛି। 24 ବର୍ଷ ବ୍ୟବଧାନରେ ଆୟୋଜିତ ହୋଇଥିବା ଏହି 9-ଦିନିଆ ବାଲିଯାତ୍ରାରେ ଆଉଁଳିଗୁମା ଇନ୍ଦ୍ରାବତୀ ନଦୀରୁ ବାଲି ସଂଗ୍ରହ କରାଯାଇ ପୂଜା କରାଯାଇଥିଲା। ନୂଆପଡ଼ା ଜିଲ୍ଲା ଖଡ଼ିଆଳା ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଆୟୋଜିତ 3-ଦିନିଆ ଅଷ୍ଟମ ବୀରବିକ୍ରମ ବହୁଭାଷୀ କ୍ଷୁଦ୍ର ନାଟକ ପ୍ରତିଯୋଗିତା ଉଦ୍ଯାପିତ ହୋଇଛି। ଏଭଳି ପ୍ରତିଯୋଗିତା ଶିକ୍ଷଣୀୟ ବାର୍ତ୍ତା ଦେବା ସହ ସମାଜକୁ ସଚେତନ ଓ ସମୃଦ୍ଧ କରିଥାଏ ବୋଲି ଅତିଥିମାନେ ମତ ପ୍ରକାଶ କରିଛନ୍ତି। ବରଗଡ଼ ଜିଲ୍ଲା ଯଦୁମଣି ପ୍ରଧାନ ପ୍ରେକ୍ଷାଳୟରେ 3-ଦିନିଆ ଲୋକରଞ୍ଜନୀ କାର୍ଯ୍ୟକ୍ରମ ଉଦ୍ଯାପିତ ହୋଇଛି। କାର୍ଯ୍ୟକ୍ରମରେ ରାଜ୍ୟର ଯୁବ କଳାକାରମାନଙ୍କ ପ୍ରତିଭା ପ୍ରଦର୍ଶନ ପାଇଁ ପ୍ରକୃଷ୍ଟ ମଞ୍ଚ ପ୍ରଦାନ କରିଛି ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ କ୍ଷେତ୍ର ସୁଦୃଶ୍ୟ ଲଘୁଚାପରେ ପରିଣତ ହୋଇଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ମୌସୁମୀ ବାୟୁ ଆସନ୍ତା ଶନିବାର ସୁଦ୍ଧା ଦକ୍ଷିଣ ବଙ୍ଗୋପସାଗର ଓ ଆଣ୍ଡାମାନ ସାଗର ସମେତ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜର କିଛି ଅଞ୍ଚଳକୁ ପ୍ରବେଶ କରିବାର ସମ୍ଭାବନା ରହିଛି। ଅପରପକ୍ଷରେ ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷା ପ୍ରଭାବରୁ ତାପମାତ୍ରା ହ୍ରାସ ପାଇଛି। ତେବେ ଆସନ୍ତା 2-3 ଦିନ ମଧ୍ୟରେ ତାପମାତ୍ରା 2-5 ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଗତକାଲି ଟିଟିଲାଗଡ଼ଠାରେ ସର୍ବାଧିକ ତାପମାତ୍ରା 40.5 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଥିଲା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32ରେ।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟରେ ଶୁଣନ୍ତୁ ଆଲୋଚନା ମାନସିକ ଆବେଗ ପ୍ରବଣତା ରୋଗ ଆଲୋଚନା କରିଛନ୍ତି ଡାକ୍ତର ସତ୍ୟକାମ ମହାପାତ୍ର।
2: ମାନସିକ ଆବେଗ ପ୍ରବଣତା ରୋଗ ଏକ ପ୍ରକାରର ମନସ୍ତାତ୍ତ୍ୱିକ ସମସ୍ୟା ଯେଉଁଥିରେ କେତେକ ନିର୍ଦ୍ଦିଷ୍ଟ କାମ କରିବା ପାଇଁ ବ୍ୟକ୍ତିର ମନରେ ବାରମ୍ବାର ଭାବନା ଆସିଥାଏ, ଯେଉଁ ଭାବନାକୁ ସେ ନିୟନ୍ତ୍ରଣ କରିପାରେ ନାହିଁ ଏବଂ ଏସବୁ କାମ କରିବା ପାଇଁ ସେ ବାଧ୍ୟ ହୋଇଥାଏ। କ୍ରମେ ସେ ରୋଗୀ ପାଲଟି ଯାଇଥାଏ, ଯେପରି ଅନାବଶ୍ୟକ ମିଛ କହିବା, ଉଧାର ମାଗିବା, ବିନା କାରଣରେ ରାଗିବା, ଚୋରି କରିବା ଆଦି। ଏଥିମଧ୍ୟରୁ ପ୍ରମୁଖ ହେଲା ବାରମ୍ବାର ଚୋରି କରିବା ପାଇଁ ଇଚ୍ଛା ହେବା। ଏହି ଇଚ୍ଛାକୁ ଲୋକ ଆଦୌ ନିୟନ୍ତ୍ରଣ କରିପାରେ ନାହିଁ। ଏପରି ଇଚ୍ଛା ମନରେ ଆସିଲେ ରୋଗୀ ଅତ୍ୟଧିକ ବ୍ୟତିବ୍ୟସ୍ତ ହୋଇପଡ଼େ। ସେ ଏପରି ଜିନିଷ ଚୋରି କରେ ଯାହା ହୁଏତ ତା ପାଇଁ ଅଦରକାରୀ ହୋଇଥାଏ କିମ୍ବା ତା'ର କୌଣସି ଆର୍ଥିକ ଲାଭ ହୋଇନଥାଏ। ଏହିସବୁ ଜିନିଷକୁ ସେ ଗୋପନୀୟ ଭାବରେ ଫେରାଇ ଦିଏ, ବାଣ୍ଟି ଦିଏ କିମ୍ବା ଲୁଚାଇ ରଖେ। ଅଧିକାଂଶ ରୋଗୀଙ୍କର ଏସବୁ ଜିନିଷ କିଣିବାକୁ ଅର୍ଥ ଥିଲେ ମଧ୍ୟ ସେମାନେ ଚୋରି କରିଥାନ୍ତି। ଚୋରି କରିବା ପୂର୍ବରୁ ବ୍ୟକ୍ତିର ମନରେ ଅତ୍ୟଧିକ ଅସ୍ଥିରତା ଦେଖାଦେଇଥାଏ। ଏହି କାର୍ଯ୍ୟ କରିସାରିବା ପରେ ମନର ଅସ୍ଥିରତା କମିଯାଇଥାଏ। ଅଧିକାଂଶ ରୋଗୀ ପୂର୍ବରୁ କୌଣସି ଯୋଜନା ନ କରି ଚୋରି କରିଥାନ୍ତି। କେତେଜଣ ନିଜର ଏଭଳି କାମ ପାଇଁ ନିଜକୁ ଦୋଷୀ ମନେ କରିଥାନ୍ତି, ଅନୁତାପ କରିଥାନ୍ତି ଓ ମନ ଖରାପ ମଧ୍ୟ କରିଥାନ୍ତି। ଅନେକ ବ୍ୟକ୍ତି ନିଜର କାର୍ଯ୍ୟ ପାଇଁ ନିଜକୁ ଲଜ୍ଜିତ ମଧ୍ୟ ମନେ କରିଥାନ୍ତି। ସେମାନେ ନିଜର ଆତ୍ମୀୟ ଲୋକଙ୍କ ସହିତ ଠିକ୍ ଭାବରେ ସମ୍ପର୍କ ରଖିପାରନ୍ତି ନାହିଁ। ନିଜର ଏଭଳି ବ୍ୟବହାର ଯୋଗୁଁ ସେମାନଙ୍କର ବ୍ୟକ୍ତିତ୍ୱ ଉପରେ ଖରାପ ପ୍ରଭାବ ପଡ଼ିଥାଏ। ଅଧିକାଂଶ ରୋଗୀ ସାଧାରଣତଃ ଦୋକାନରୁ ଚୋରି କରିଥାନ୍ତି, ମାତ୍ର କେତେଜଣ ନିଜର ବନ୍ଧୁ ଓ ପରିବାରରେ ମଧ୍ୟ ଚୋରି କରିବା ପାଇଁ ପଛାନ୍ତି ନାହିଁ। ଅନେକ ସମୟରେ ଏହି ରୋଗୀମାନେ ଚୋରି କଲା ପରେ ଧରାପଡ଼ିଥାନ୍ତି, ଯେଉଁଥିପାଇଁ ସେମାନଙ୍କୁ ଅନେକ ଅପମାନ ସହିବାକୁ ପଡ଼ିଥାଏ। ଅନେକ ଧନୀ ଲୋକ ଅତି ଛୋଟ ଛୋଟ ଜିନିଷ ଚୋରି କରି ଲଜ୍ଜିତ ହୋଇଥାନ୍ତି। କେତେକ ରୋଗୀ ଅପମାନ ସହି ନ ପାରି ଆତ୍ମହତ୍ୟା ଉଦ୍ୟମ କରିଥାନ୍ତି। ଏହି ରୋଗୀମାନଙ୍କଠାରେ ବିଭିନ୍ନ ପ୍ରକାରର ନିଶାଦ୍ରବ୍ୟ ସେବନ, ଅବସାଦ ରୋଗ, ମାନସିକ ଉଦ୍ବେଗ ରୋଗ ଦେଖାଯିବାର ଅଧିକ ସମ୍ଭାବନା।

0: ପଡ଼ିଥାଏ। ଏହି ସମସ୍ୟା ଯୋଗୁଁ ରୋଗୀର ସାମାଜିକ ଓ କର୍ମକ୍ଷେତ୍ରରେ ଅନେକ ପ୍ରଭାବ ପଡ଼ିଥାଏ। ମାନସିକ ଆବେଗ ପ୍ରବଣତା ରୋଗ ପ୍ରାୟତଃ କିଶୋର ଅବସ୍ଥାରେ ଆରମ୍ଭ ହୋଇଥାଏ। ପୁରୁଷମାନଙ୍କ ଅପେକ୍ଷା ମହିଳାମାନଙ୍କଠାରେ ଏହି ସମସ୍ୟା ଅଧିକ ମାତ୍ରାରେ ଦେଖାଦେଇଥାଏ। ଭାରତବର୍ଷରେ ହଜାର ଜଣ ଲୋକଙ୍କ ମଧ୍ୟରୁ 6 ଜଣଙ୍କଠାରେ ଏହି ରୋଗ ଦେଖାଦେଇଥାଏ। ଶୈଶବ ଅବସ୍ଥାରେ ଅତ୍ୟଧିକ ମାନସିକ ଚାପ ଏହି ରୋଗ ହେବାର ପ୍ରମୁଖ କାରଣ। ନିଜର କୌଣସି ବସ୍ତୁ ହଜିଗଲେ ବା ଆତ୍ମୀୟମାନେ ନିଜଠାରୁ ଦୂରେଇ ଗଲେ ସେମାନେ ସହଜରେ ଭୁଲିପାରନ୍ତି ନାହିଁ ଓ ଏହି କ୍ଷତି ପୂରଣ କରିବା ପାଇଁ ଚୋରି କରିଥାନ୍ତି। ପିଲାଟି ନିଜକୁ ଅଦରକାରୀ ବା ଅବହେଳିତ ମନେ କରେ, ଯାହାଫଳରେ ସେ ଚୋରି କରିବା ଆରମ୍ଭ କରେ। ଏଥିପାଇଁ ସେ ଯଦି କୌଣସି ଦଣ୍ଡ ବା ଶାସ୍ତି ପାଏ ନାହିଁ, ତାର ବ୍ୟବହାର ବଢ଼ିଯାଇଥାଏ। ମସ୍ତିଷ୍କରେ ସେରୋଟୋନିନ୍ ନାମକ ରାସାୟନିକ ପଦାର୍ଥ ମାତ୍ରାରେ ପରିବର୍ତ୍ତନ ଯୋଗୁଁ ଏହି ରୋଗ ହୋଇପାରେ। କେତେକ କ୍ଷେତ୍ରରେ ଏହା ବଂଶଗତ ମଧ୍ୟ ହୋଇପାରେ। ଏହି ରୋଗ ସମ୍ବନ୍ଧରେ ଲୋକମାନଙ୍କ ମଧ୍ୟରେ ସଚେତନତାର ଅଭାବ ରହିଛି। ଏପରି ରୋଗୀମାନେ ଚୋରି କଲା ପରେ ଧରାପଡ଼ିଲେ ଲୋକମାନେ ସାଧାରଣତଃ ଏମାନଙ୍କୁ ଚୋର ବା ଅପରାଧୀ ବୋଲି ଭାବିଥାନ୍ତି। ମାତ୍ର ସମସ୍ତେ ଜାଣି ରଖିବା ଉଚିତ, ଏହା ଏକ ମାନସିକ ସମସ୍ୟା ଓ ଏହାର ଚିକିତ୍ସା କରିବା ଦରକାର। ଏସବୁ ଲକ୍ଷଣ ଦେଖାଦେଉଥିବା ବ୍ୟକ୍ତିମାନେ ନିଜର ସମସ୍ୟା ବିଷୟରେ କାହା ସହିତ ଆଲୋଚନା କରନ୍ତି ନାହିଁ, କାରଣ ଏସବୁ ଆଲୋଚନା କରିବା ପାଇଁ ବ୍ୟକ୍ତିକୁ ଲାଜ ଲାଗିଥାଏ। କିନ୍ତୁ ଏହି ସମସ୍ୟା ଦେଖାଦେଲେ ତୁରନ୍ତ ମାନସିକ ରୋଗ ବିଶେଷଜ୍ଞଙ୍କୁ ପରାମର୍ଶ କରନ୍ତୁ। ଏହି ରୋଗର ଚିକିତ୍ସା ପାଇଁ ମନସ୍ତାତ୍ତ୍ୱିକ ଚିକିତ୍ସା ଓ ବ୍ୟବହାରିକ ଚିକିତ୍ସା ପଦ୍ଧତି ମୁଖ୍ୟତଃ ବ୍ୟବହାର କରାଯାଇଥାଏ। ମନର ଭାବନାକୁ ନିୟନ୍ତ୍ରଣ କରିବା ପାଇଁ କିଛି ନିର୍ଦ୍ଦିଷ୍ଟ ଔଷଧ ମଧ୍ୟ ଦରକାର ପଡ଼ିଥାଏ। ଯେଉଁ ରୋଗୀମାନେ ନିଜର ଚୋରି ବ୍ୟବହାର ପାଇଁ ନିଜକୁ ଲଜ୍ଜିତ ବା ଦୋଷୀ ମନେ କରିଥାନ୍ତି, ସେମାନଙ୍କଠାରେ ଚିକିତ୍ସା ଅଧିକ ଲାଭଦାୟକ ହୋଇଥାଏ। ସେମାନେ ନିଜର ବ୍ୟବହାରରେ ପରିବର୍ତ୍ତନ ଆଣିବା ପାଇଁ ପ୍ରେରିତ ହୋଇଥାନ୍ତି। ଏହାକୁ ରୋଗ ଭାବି ମାନସିକ ରୋଗ ବିଶେଷଜ୍ଞଙ୍କୁ ପରାମର୍ଶ କରି ଚିକିତ୍ସା କଲେ ରୋଗରୁ ଶୀଘ୍ର ଉପଶମ ମିଳିଥାଏ।
1: ଆମର ସ୍ୱାସ୍ଥ୍ୟରେ ଶୁଣୁଥିଲେ ଆଲୋଚନା ମାନସିକ ଆବେଗ ପ୍ରବଣତା ରୋଗ। ଆଲୋଚନା କରିଥିଲେ ଡାକ୍ତର ସତ୍ୟକାମ ମହାପାତ୍ର।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସମୟ ବର୍ତ୍ତମାନ ସକାଳ 7:15 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ।
1: ସମ୍ବାଦ ପଢ଼ୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ନୂଆଦିଲ୍ଲୀରେ ଆଜିଠାରୁ ଆରମ୍ଭ ହେଉଛି ବ୍ରିକ୍ସ ବୈଦେଶିକ ବ୍ୟାପାର ମନ୍ତ୍ରୀମାନଙ୍କର ଦୁଇଦିନିଆ ବୈଠକ। ପଞ୍ଚଦେଶୀୟ ଗସ୍ତର ପ୍ରଥମ ପର୍ଯ୍ୟାୟରେ ଆସନ୍ତାକାଲି ୟୁଏଇରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ। ସିବିଆଇ ନିର୍ଦ୍ଦେଶକଙ୍କ କାର୍ଯ୍ୟକାଳ ଆଉ ଏକ ବର୍ଷ ବୃଦ୍ଧି କଲେ ସରକାର। ଉତ୍ତରପ୍ରଦେଶରେ ଝଡ଼ବର୍ଷା ଯୋଗୁଁ 43 ଜଣଙ୍କର ମୃତ୍ୟୁ। ଏବଂ ଆଇପିଏଲ୍ କ୍ରିକେଟରେ କୋଲକାତା ନାଇଟ୍ ରାଇଡର୍ସକୁ 6 ୱିକେଟରେ ପରାସ୍ତ କଲା ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ। ବ୍ରିକ୍ସ ବୈଦେଶିକ ବ୍ୟାପାର ମନ୍ତ୍ରୀମାନଙ୍କର ବୈଠକ ଆଜି ନୂଆଦିଲ୍ଲୀରେ ଆରମ୍ଭ ହେବ। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଏହି ଦୁଇଦିନିଆ ବୈଠକରେ ଅଧ୍ୟକ୍ଷତା କରିବେ। ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକର ବୈଦେଶିକ ମନ୍ତ୍ରୀ ଏବଂ ବିଭିନ୍ନ ଭାଗିଦାରୀ ଦେଶର ପ୍ରତିନିଧି ମଣ୍ଡଳୀର ମୁଖ୍ୟମାନେ ଏହି ବୈଠକରେ ଅଂଶଗ୍ରହଣ କରିବେ। ଭାରତ ଗସ୍ତରେ ଆସିଥିବା ଏହି ଅତିଥିମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ଏହି ବୈଠକ ଅବସରରେ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକର ବୈଦେଶିକ ମନ୍ତ୍ରୀମାନେ ଆପୋଷ ସ୍ୱାର୍ଥ ଜଡ଼ିତ ବିଭିନ୍ନ ବୈଷୟିକ ଏବଂ ଆଞ୍ଚଳିକ ସମସ୍ୟା ଉପରେ ମତ ବିନିମୟ କରିବେ। ବୈଠକର ଦ୍ୱିତୀୟ ଦିନରେ ବ୍ରିକ୍ସ ଆଟ୍ 20 ନମନୀୟତା, ନବସୃଜନ, ସହଯୋଗ ଏବଂ ନିରନ୍ତରତା ଲାଗି ଗଠନ ପ୍ରକ୍ରିୟା ଶୀର୍ଷକ ଆଲୋଚନାରେ ଏହି ସଦସ୍ୟ ରାଷ୍ଟ୍ରଗୁଡ଼ିକର ବୈଦେଶିକ ମନ୍ତ୍ରୀ ଅଂଶଗ୍ରହଣ କରିବେ। ପରେ ପରେ ଅନ୍ୟ ଏକ ଅଧିବେଶନରେ ଏହି ଅତିଥିମାନେ ବିଶ୍ୱ ସୁଶାସନ ଏବଂ ବହୁବିଧ ବ୍ୟବସ୍ଥାର ସଂସ୍କାର ସମ୍ପର୍କିତ ଅନ୍ୟ ଏକ ଅଧିବେଶନରେ ଯୋଗଦେଇ ନିଜ ନିଜର ସୁଚିନ୍ତିତ ମତାମତ ବ୍ୟକ୍ତ କରିବେ। ମିଳିତ ଜାତିସଂଘର ସାଧାରଣ ଅଧିବେଶନର 80ତମ ବୈଠକ ଅବସରରେ ଗତବର୍ଷ 26 ସେପ୍ଟେମ୍ବର ଦିନ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକର ବୈଦେଶିକ ମନ୍ତ୍ରୀମାନଙ୍କର ଶେଷ ବୈଠକ ଅନୁଷ୍ଠିତ ହୋଇଥିଲା। ଚଳିତ ବର୍ଷ ଭାରତ ବ୍ରିକ୍ସର ଅଧ୍ୟକ୍ଷ ଦାୟିତ୍ୱ ନିର୍ବାହ କରିବାକୁ ଥିବା ଦୃଷ୍ଟିରୁ ଏହି ବୈଠକରେ ମଧ୍ୟ ଅଧ୍ୟକ୍ଷତା କରିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ପଞ୍ଚଦେଶୀୟ ଗସ୍ତର ପ୍ରଥମ ପର୍ଯ୍ୟାୟରେ

ଆସନ୍ତାକାଲି ସଂଯୁକ୍ତ ଆରବ ଏମିରେଟ୍ସ ୟୁଏଇ ଗସ୍ତ କରିବେ। ଏ ସମ୍ପର୍କରେ ନୂଆଦିଲ୍ଲୀଠାରେ ଗଣମାଧ୍ୟମକୁ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ପଶ୍ଚିମ ପ୍ରାନ୍ତ ସଚିବ ସିବି ଜର୍ଜ କହିଛନ୍ତି, ଏହି ଗସ୍ତ ଅବସରରେ ଶ୍ରୀ ମୋଦି ୟୁଏଇର ରାଷ୍ଟ୍ରପତି ଶେଖ୍ ମହମ୍ମଦ ବିନ୍ ଜାୟେଦ୍ ଅଲ୍ ନହ୍ୟାନ୍ଙ୍କ ସହିତ ସାକ୍ଷାତ ଆଲୋଚନା କରିବେ। ଭାରତ ୟୁଏଇ ମଧ୍ୟରେ ଶକ୍ତି କ୍ଷେତ୍ରରେ ସହଯୋଗ ସମେତ ବିଭିନ୍ନ ଦ୍ୱିପକ୍ଷୀୟ ପ୍ରସଙ୍ଗ ଏବଂ ଆପୋଷ ସ୍ୱାର୍ଥ ଜଡ଼ିତ ଆଞ୍ଚଳିକ ଓ ଆନ୍ତର୍ଜାତିକ ସମସ୍ୟା ସମ୍ପର୍କରେ ଉଭୟ ନେତା ମତ ବିନିମୟ କରିବେ। ଦୁଇ ଦେଶ ମଧ୍ୟରେ ଥିବା ସମନ୍ୱିତ ରଣନୀତିକ ଭାଗିଦାରୀକୁ ଆଗେଇ ନେବା ଦିଗରେ ଉଭୟ ନେତା ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି ବୋଲି ଶ୍ରୀ ଜର୍ଜ କହିଛନ୍ତି। ଗତ ପାଞ୍ଚ ମାସ ମଧ୍ୟରେ ଶ୍ରୀ ମୋଦି ଏବଂ ଶ୍ରୀ ଅଲ୍ ନହ୍ୟାନ୍ଙ୍କ ମଧ୍ୟରେ ଏହା ହେବ ଦ୍ୱିତୀୟ ଦ୍ୱିପକ୍ଷୀୟ ବୈଠକ। ଗତ ଜାନୁଆରୀ ମାସରେ ୟୁଏଇ ରାଷ୍ଟ୍ରପତିଙ୍କର ନୂଆଦିଲ୍ଲୀ ଗସ୍ତ ସମୟରେ ଉଭୟ ନେତା ବୈଷୟିକ ଜ୍ଞାନକୌଶଳ, କୃତ୍ରିମ ବୁଦ୍ଧିମତା, ଅର୍ଥନୀତି ଏବଂ ଖାଦ୍ୟ ସୁରକ୍ଷା ଆଦି ପ୍ରସଙ୍ଗରେ ଦ୍ୱିପକ୍ଷୀୟ ବୈଠକରେ ମିଳିତ ହୋଇଥିଲେ। ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ସେହିଦିନ ନେଦରଲ୍ୟାଣ୍ଡସରେ ଗସ୍ତ କରିବେ। ସେଠାରେ ରାଜା ୱିଲିୟମ୍ ଆଲେକ୍ଜାଣ୍ଡର ଏବଂ ରାଣୀ ମ୍ୟାକ୍ସିମାଙ୍କୁ ଭେଟିବା ସହିତ ପ୍ରଧାନମନ୍ତ୍ରୀ ରବ୍ ଜେଟେନ୍ଙ୍କ ସହିତ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ତୃତୀୟ ପର୍ଯ୍ୟାୟରେ ଶ୍ରୀ ମୋଦି ରବିବାର ଦିନ ସ୍ୱିଡେନ୍ର ଗୋଥେନବର୍ଗ ଗସ୍ତ କରିବେ। ତାଙ୍କର ସ୍ୱିଡେନ୍ ପ୍ରତିପକ୍ଷ ଉଲ୍ଫ ଖ୍ରୀଷ୍ଟର୍ସନ୍ଙ୍କ ସହ ଆଲୋଚନା କରି ଉଭୟ ଦେଶ ମଧ୍ୟରେ ଦ୍ୱିପକ୍ଷୀୟ ସମ୍ପର୍କର ସମସ୍ତ ଦିଗଗୁଡ଼ିକର ସେ ସମୀକ୍ଷା କରିବେ। ଦୁଇ ପ୍ରଧାନମନ୍ତ୍ରୀ ୟୁରୋପୀୟ କମିଶନ୍ର ଅଧ୍ୟକ୍ଷ ଉର୍ସୁଲା ଭନ୍ ଡେର୍ ଲେନ୍ସଙ୍କ ସହିତ ଏକ ଶିଳ୍ପ ସଂକ୍ରାନ୍ତ ୟୁରୋପୀୟ ଗୋଲ୍ଟେବୁଲ୍ ବୈଠକକୁ ସମ୍ବୋଧିତ କରିବେ। ଚତୁର୍ଥ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ତୃତୀୟ ଭାରତ ନୋର୍ଡିକ୍ ଶିଖର ସମ୍ମିଳନୀ ଏବଂ ଦ୍ୱିପାକ୍ଷିକ ଆଲୋଚନା ପାଇଁ ନରୱେରେ ପହଞ୍ଚବେ। ଗସ୍ତର ଶେଷ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ମଙ୍ଗଳବାର ଦିନ ଇଟାଲୀ ଗସ୍ତ କରିବେ। ଗସ୍ତ ଅବସରରେ ଶ୍ରୀ ମୋଦି ଇଟାଲୀର ରାଷ୍ଟ୍ରପତି ସର୍ଗିଓ ମାଟାରେଲାଙ୍କୁ ଭେଟିବା ସହିତ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କ ସହ ମଧ୍ୟ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି ବୋଲି ଶ୍ରୀ ଜର୍ଜ କହିଛନ୍ତି। ବିଜ୍ଞାନ ଏବଂ ବୈଷୟିକ ଜ୍ଞାନକୌଶଳ କ୍ଷେତ୍ରରେ ଭାରତ ଓ ରୁଷ ସହଯୋଗକୁ ଅଧିକ ସମ୍ପ୍ରସାରିତ କରିଛନ୍ତି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କହିଛନ୍ତି। ବ୍ରିକ୍ସ ବୈଦେଶିକ ମନ୍ତ୍ରୀ ବୈଠକରେ ରୁଷ ବୈଦେଶିକ ମନ୍ତ୍ରୀ ସର୍ଗେ ଲାଭ୍ରୋଭ୍ଙ୍କ ନେତୃତ୍ୱରେ ଆସିଥିବା ପ୍ରତିନିଧି ମଣ୍ଡଳୀକୁ ସ୍ୱାଗତ କରିବା ଅବସରରେ ସେ ଏହା କହିଛନ୍ତି। ଡକ୍ଟର ଜୟଶଙ୍କର କହିଛନ୍ତି, ଏକ ଅନିଶ୍ଚିତ ଏବଂ ଅସ୍ଥିର ବୈଷୟିକ ପରିବେଶ ମଧ୍ୟରେ ଦକ୍ଷତା ଓ ବିକାଶର ଗତିଶୀଳତା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛି। ଉଭୟ ଦେଶ ଗତ କିଛି ବର୍ଷ ମଧ୍ୟରେ ଦ୍ୱିପକ୍ଷୀୟ ଭାଗିଦାରୀ ସମେତ ଅର୍ଥନୈତିକ ଏବଂ ଶକ୍ତି କ୍ଷେତ୍ରରେ ଉଲ୍ଲେଖନୀୟ ଅଭିବୃଦ୍ଧି ହୋଇଥିବା ସମ୍ପର୍କରେ ଅବଗତ ହୋଇଛନ୍ତି। ସାମ୍ପ୍ରତିକ ବୈଶ୍ୱିକ ପରିସ୍ଥିତି ଏବଂ ସ୍ୱତନ୍ତ୍ର ତଥା ଗୁରୁତ୍ୱପୂର୍ଣ୍ଣ ଭାଗିଦାରୀର ଅଗ୍ରଗତି ସମଗ୍ର ସମୀକ୍ଷା କରିବା ଲାଗି ବାର୍ଷିକ ବ୍ରିକ୍ସ ସମ୍ମିଳନୀ ଏକ ଉପଯୁକ୍ତ ମଞ୍ଚ ବୋଲି ସେ ମତବ୍ୟକ୍ତ କରିଛନ୍ତି। ଏହି ବୈଠକରେ ସମ୍ପୃକ୍ତ ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନା କରିବା ଲାଗି ସେ ଆଗ୍ରହୀ ବୋଲି ଡକ୍ଟର ଜୟଶଙ୍କର କହିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ସିବିଆଇର ନିର୍ଦ୍ଦେଶକ ପ୍ରବୀଣ ସୁଦଙ୍କର କାର୍ଯ୍ୟକାଳକୁ ସରକାର ଏକ ବର୍ଷ ବୃଦ୍ଧି କରିଛନ୍ତି। କାର୍ମିକ ଏବଂ ତାଲିମ ବିଭାଗ ପକ୍ଷରୁ ଏ ସମ୍ପର୍କରେ ଜାରି କରାଯାଇଥିବା ସରକାରୀ ନିର୍ଦ୍ଦେଶନାମାରେ କୁହାଯାଇଛି, କ୍ୟାବିନେଟ୍ର ନିଯୁକ୍ତି କମିଟି ଶ୍ରୀ ସୁଦଙ୍କର କାର୍ଯ୍ୟକାଳ ବୃଦ୍ଧି ସମ୍ପର୍କିତ ପ୍ରସ୍ତାବକୁ ଅନୁମୋଦନ କରିଛି। ଚଳିତ ମାସ 24 ତାରିଖରେ ଶ୍ରୀ ସୁଦଙ୍କର କାର୍ଯ୍ୟକାଳ ଶେଷ ହେଉଥିଲା। କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ ଗତକାଲି ନୂଆଦିଲ୍ଲୀଠାରେ ମାଲଦ୍ୱୀପ୍ସର ବୈଦେଶିକ ମନ୍ତ୍ରୀ ଇରୁ ଥିସାମ୍ ଆଦାମଙ୍କ ସହିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏ ସମ୍ପର୍କରେ ସୂଚନା ଦେଇ ଶ୍ରୀ ଗୋୟଲ କହିଛନ୍ତି, ଦୁଇ ଦେଶ ମଧ୍ୟରେ 60 ବର୍ଷର କୂଟନୈତିକ ସମ୍ପର୍କ ପୂର୍ତ୍ତି ଅବସରରେ ଭାରତ ମାଲଦ୍ୱୀପ୍ସ ମଧ୍ୟରେ ଥିବା ସ୍ୱତନ୍ତ୍ର ଭାଗିଦାରୀକୁ ଅଧିକ ସଶକ୍ତ କରିବା ଦିଗରେ ଉଭୟ ପକ୍ଷ ନିଜର ପ୍ରତିବଦ୍ଧତା ଦୋହରାଇଛନ୍ତି। ବିଶେଷକରି ଭାରତ ମାଲଦ୍ୱୀପ୍ସ ମୁକ୍ତ ବାଣିଜ୍ୟ ରାଜିନାମା, ଦ୍ୱିପକ୍ଷୀୟ ପୁଞ୍ଜିନିବେଶ ରାଜିନାମା, ସ୍ଥାନୀୟ ମୁଦ୍ରା ମାଧ୍ୟମରେ ବାଣିଜ୍ୟ କାରବାରକୁ ପ୍ରୋତ୍ସାହନ ଦେବା ସମେତ ପର୍ଯ୍ୟଟନ, ଡିଜିଟାଲ୍ ନେଣଦେଣ ଏବଂ ବ୍ୟବସାୟିକ ସଂଯୋଗ କ୍ଷେତ୍ରରେ ସହଯୋଗକୁ ଅଧିକ ସଶକ୍ତ କରିବା ଉପରେ ଉଭୟ ନେତା ଗୁରୁତ୍ୱ ଦେଇଛନ୍ତି ବୋଲି ଶ୍ରୀ ଗୋୟଲ ସୂଚନା ଦେଇଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କର ଚୀନ୍ ପ୍ରତିପକ୍ଷ
ସି ଜିନ୍ପିଙ୍ଗ୍ଙ୍କ ସହିତ ଦୁଇଦିନିଆ ସମ୍ମିଳନୀରେ ଯୋଗ ଦେବା ଲାଗି ଗତକାଲି ସନ୍ଧ୍ୟାରେ ବେଜିଂରେ ପହଞ୍ଚିଛନ୍ତି। ଇରାନ୍ ଯୁଦ୍ଧ ବିଶ୍ୱରେ ଦେଖାଦେଇଥିବା ଶକ୍ତି ସଙ୍କଟ, ବାଣିଜ୍ୟ ସମ୍ପର୍କିତ ସମସ୍ୟା ଓ ତାଇୱାନ୍ ସମେତ କୃତ୍ରିମ ବୁଦ୍ଧିମତା ଆଦି ପ୍ରସଙ୍ଗ ଏହି ସମ୍ମିଳନୀରେ ସ୍ଥାନ ପାଇବାର ଆଶା ରହିଛି। ଏହି ସମ୍ମିଳନୀ ବର୍ତ୍ତମାନର ବୈଶ୍ୱିକ ଭୂ ରାଜନୈତିକ ସ୍ଥିତିରେ ଅନେକ ଗୁରୁତ୍ୱ ବହନ କରେ। ରାଷ୍ଟ୍ରପତି ଟ୍ରମ୍ପଙ୍କ ସହିତ ଆମେରିକାର ସ୍ୱରାଷ୍ଟ୍ର ସଚିବ ମାର୍କୋ ରୁବିଓ, ପ୍ରତିରକ୍ଷା ସଚିବ

ଟେ ହେକ୍ସେଟ୍ଙ୍କ ସମେତ ବରିଷ୍ଠ ଅଧିକାରୀଙ୍କ ଏକ ପ୍ରତିନିଧି ଦଳ ମଧ୍ୟ ଚୀନ୍ ଯାଇଛନ୍ତି। 2017 ମସିହା ପରଠାରୁ ଏବଂ ଦ୍ୱିତୀୟ ଥର ଲାଗି ଆମେରିକାର ରାଷ୍ଟ୍ରପତି ଦାୟିତ୍ୱ ନେବା ପରେ ଏହା ହେଉଛି ଟ୍ରମ୍ପଙ୍କର ପ୍ରଥମ ସରକାରୀ ଚୀନ୍ ଗସ୍ତ। ଉତ୍ତରପ୍ରଦେଶରେ ଗତ 24 ଘଣ୍ଟା ମଧ୍ୟରେ ଝଡ଼ବର୍ଷା ଏବଂ ବିଜୁଳି ଯୋଗୁଁ 43 ଜଣଙ୍କର ମୃତ୍ୟୁ ହୋଇଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଦୁର୍ଘଟଣାରେ ଦୁଃଖ ପ୍ରକାଶ କରିବା ସହିତ ପ୍ରଭାବିତ ବ୍ୟକ୍ତିମାନଙ୍କୁ ସମସ୍ତ ପ୍ରକାର ସାହାଯ୍ୟ ସହାୟତା ଯୋଗାଇ ଦେବା ଲାଗି ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆମ ସମ୍ଭାଦଦାତା ଜଣାଇଛନ୍ତି ଏହି ସମୟ ମଧ୍ୟରେ ଭାଦୋଇ ଜିଲ୍ଲାରେ ସର୍ବାଧିକ 15 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ମିର୍ଜାପୁରରେ 10, ଫତେପୁରରେ 9, ବଡ଼ାୟୁରେ 5 ଏବଂ ବରେଲି ଜିଲ୍ଲାରେ 4 ଜଣଙ୍କର ମୃତ୍ୟୁ ହୋଇଛି। ଲୋକଙ୍କ ଉପରେ କାନ୍ଥ ଭୁଶୁଡ଼ି ପଡ଼ିବା, ଗଛ ପଡ଼ିଯିବା ତଥା ବିଜୁଳି ଯୋଗୁଁ ସର୍ବାଧିକ ମୃତ୍ୟୁ ହୋଇଥିବା ଆମ ସମ୍ଭାଦଦାତା ଜଣାଇଛନ୍ତି। କ୍ରିକେଟ୍। ଆଇପିଏଲ୍ କ୍ରିକେଟ୍ରେ ଗତକାଲିର ମ୍ୟାଚ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ କୋଲକାତା ନାଇଟ୍ ରାଇଡର୍ସକୁ 6 ୱିକେଟ୍ରେ ପରାସ୍ତ କରିଛି। ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଟସ୍ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପଭି ନେଇଥିଲା। କୋଲକାତା ନାଇଟ୍ ରାଇଡର୍ସ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 20 ଓଭରରେ 4 ୱିକେଟ୍ ହରାଇ 192 ରନ୍ କରିଥିଲା। ଦଳ ପକ୍ଷରୁ ଆଙ୍କ୍ରିସ୍ ରଘୁବଂଶୀ ସର୍ବାଧିକ 71 ରନ୍ କରିଥିବା ବେଳେ ରିଙ୍କୁ ସିଂ 49 ରନ୍ରେ ଅପରାଜିତ ରହିଛନ୍ତି। 193 ରନ୍ର ବିଜୟ ଲକ୍ଷ୍ୟ ପିଛା କରି ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ 19 ଓଭର ଗୋଟିଏ ବଲ୍ରେ 4 ୱିକେଟ୍ ହରାଇ ଆବଶ୍ୟକ ରନ୍ ସଂଗ୍ରହ କରିନେଇଥିଲା। ଦଳ ପକ୍ଷରୁ ବିରାଟ କୋହଲି 60 ବଲ୍ରୁ 11 ଚୌକା ଓ 3 ଛକା ସହିତ 105 ରନ୍ କରିଥିଲେ। ଏହା ହେଉଛି ତାଙ୍କର ନବମ ଆଇପିଏଲ୍ ଶତକ, ଯାହାକି ଏହି ଟୁର୍ଣ୍ଣାମେଣ୍ଟ ଇତିହାସରେ ସର୍ବାଧିକ ବୋଲି ଜଣାଯାଇଛି। ଏଥିସହିତ ଚଳିତ ଆଇପିଏଲ୍ ସଂସ୍କରଣରେ କୋହଲି 400 ରନ୍ ଅତିକ୍ରମ କରିଛନ୍ତି। କୋହଲି ପ୍ରଥମ ଭାରତୀୟ ଭାବେ ଟି20 ଟୁର୍ଣ୍ଣାମେଣ୍ଟରେ 14,000 ରନ୍ ସମ୍ପୂର୍ଣ୍ଣ କରିଛନ୍ତି। ଏହି ମାଇଲଖୁଣ୍ଟ ସ୍ୱର୍ଶ କରି ସେ କ୍ରିସ୍ ଗେଲ୍ଙ୍କ ରେକର୍ଡ ଭଙ୍ଗ କରିବା ସହିତ ଗତକାଲିର ମ୍ୟାଚ୍ରେ ପ୍ଲେୟାର ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଛନ୍ତି। ଏହି ବିଜୟ ସହିତ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ 16 ପଏଣ୍ଟ ପାଇ ପଏଣ୍ଟ ତାଲିକାର ସର୍ବୋଚ୍ଚ ସ୍ଥାନରେ ସ୍ଥାନିତ ହୋଇଛି। ଆଜି ପଞ୍ଜାବ କିଙ୍ଗ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ସନ୍ଧ୍ୟା 7:30ରେ ଧର୍ମଶାଳାସ୍ଥିତ ହିମାଚଳ ପ୍ରଦେଶ କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍ରେ ମ୍ୟାଚ୍ ଖେଳାଯିବ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ନୂଆଦିଲ୍ଲୀରେ ଆଜିଠାରୁ ଆରମ୍ଭ ହେଉଛି ବ୍ରିକ୍ସ ବୈଦେଶିକ ବ୍ୟାପାର ମନ୍ତ୍ରୀମାନଙ୍କର ଦୁଇଦିନିଆ ବୈଠକ। ପଞ୍ଚଦେଶୀୟ ଗସ୍ତର ପ୍ରଥମ ପର୍ଯ୍ୟାୟରେ ଆସନ୍ତାକାଲି ୟୁଏଇରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ। ଏବଂ ସିବିଆଇ ନିର୍ଦ୍ଦେଶକଙ୍କ କାର୍ଯ୍ୟକଳା ଓ 1 ବର୍ଷ ବୃଦ୍ଧି କଲେ ସରକାର। ସମ୍ବାଦ ଶେଷ ହେଲା।

ତେବେ ଫ୍ରେଣ୍ଡସ୍, ଆଜି 88 ବର୍ଷରେ ପଦାର୍ପଣ କରିଛନ୍ତି ୱାହିଦା ରେହମାନ୍। ଏଫ୍ଏମ୍ ରେନ୍ବୋ ପକ୍ଷରୁ ଭାରତୀୟ ସିନେମାର ଏହି ଲେଜେଣ୍ଡ ୱାହିଦା ରେହମାନ୍ଙ୍କୁ ତାଙ୍କ ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା। ସେ ସଦା ସୁସ୍ଥ ରୁହନ୍ତୁ, ଖୁସିରେ ରୁହନ୍ତୁ ଆଉ ତାଙ୍କର କାମ ଆଗାମୀ ପିଢ଼ିକୁ ଏଭଳି ପ୍ରେରଣା ଦେଇଚାଲୁ।

ପୁଣିଥରେ ସ୍ୱାଗତ କରୁଛୁ ଆପଣଙ୍କୁ ଏଫ୍ଏମ୍ ରେନ୍ବୋ ଷ୍ଟେସନକୁ ଶୁଣୁଛନ୍ତି ଆପଣମାନେ ଆଣ୍ଡ ଆଜିର ସକାଳରେ ଆପଣଙ୍କ ସାଥୀ ସ୍ମୃତିକୁ ଶୁଣୁଛନ୍ତି ଚାଲିଛି ଶୁଭ ସକାଳ ଆଣ୍ଡ ଆଜି ଏଥିରେ ଆମେ ବଲିଉଡ୍ ସ୍ପେଶିଆଲ ବର୍ଥଡେ ସେଲିବ୍ରେଟ୍ କରୁଛୁ ତେବେ ବର୍ତ୍ତମାନ ଆଉ ଜଣଙ୍କୁ ୱିଶ୍ କରିବାର ଟାଇମ୍ ଆସିଯାଇଛି ଏବେ ସମୟ ହୋଇଛି ଜଣେ ଦମଦାର ଅଭିନେତାଙ୍କୁ ତାଙ୍କ ଜନ୍ମଦିନର ଶୁଭେଚ୍ଛା ଜଣାଇବାର None other than Sehele Sachin Khedekar. ସଚିନ ଖେଡେକରଙ୍କୁ ଆପଣମାନେ ହିନ୍ଦୀ ମରାଠୀ ଏବଂ ଦକ୍ଷିଣ ଭାରତୀୟ ସିନେମାରେ ନିଜର ଅଭିନୟର ଗଭୀର ଛାପ ଛାଡ଼ିଥିବା ଦେଖିଥିବେ ସଚିନ ଖେଡେକରଙ୍କୁ ଦର୍ଶକ ସବୁବେଳେ ଭଲ ପାଇଛନ୍ତି ସେ ସିରିଏଲ୍ ଚରିତ୍ରରେ ହେଉ କିମ୍ବା ଇମୋସନାଲ୍ ଭୂମିକାରେ ହେଉ ପ୍ରତ୍ୟେକ ରୋଲ୍କୁ ଏତେ ସହଜରେ ସେ ନିଭାନ୍ତି ସେ ଚରିତ୍ରଟି ଲାଗେ ଯେମିତି ପୁରା ଜୀବନ୍ତ ପୁରାପୁରି ସତ୍ୟ ତାଙ୍କର ସ୍ୱରରେ ଥାଏ ଏକ ଗମ୍ଭୀରତା ଆଉ ଅଭିନୟରେ ଥାଏ ଏକ ଅଲଗା ମାୟା ହୋଟେଲ ମୁମ୍ବାଇ ଅସ୍ତିତ୍ୱ ଭଳି ଅନେକ ପ୍ରୋଜେକ୍ଟରେ ତାଙ୍କର କାମ ଆଜି ମଧ୍ୟ ଲୋକଙ୍କ ମନରେ ରହିଛି ଆଉ ଏମିତି ଅଭିନେତାମାନେ ହିଁ ସିନେମାକୁ କେବଳ ଏଣ୍ଟରଟେନମେଣ୍ଟ ନୁହଁ ବନ୍ଧୁ ଏକ ଅନୁଭବ କରିଦେଇଥାନ୍ତି ତେବେ ସଚିନ ଆଜି 61 ବର୍ଷରେ ପଦାର୍ପଣ କରିସାରିଲେଣି ଏଫ୍ଏମ୍ ରେନ୍ବୋ ପକ୍ଷରୁ ସଚିନ ଖେଡେକରଙ୍କୁ ତାଙ୍କ ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା ଏହିଭଳି ନିଜର ଅଭିନୟ ମାଧ୍ୟମରେ ଦର୍ଶକଙ୍କର ହୃଦୟ ଜିତୁଥାନ୍ତୁ ଏତିକି ହିଁ ଆମେ କାମନା କରିବା

ଫ୍ରେଣ୍ଡସ୍ ୱେଲକମ୍ ବ୍ୟାକ୍ ଟ୍ୟୁନ୍ କରିଛନ୍ତି ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ 100.4 ଦିଲ୍ ସେ ଦିଲ୍ ତକ୍। ତେବେ ଏଇଠି ଆମ ଫ୍ରେଣ୍ଡସ୍ ମାନଙ୍କୁ କହି ରଖୁଛୁ, ଆଜି ଶୁଣିବାକୁ ଭୁଲିବେନି ପ୍ରାୟୋଜିତ କାର୍ଯ୍ୟକ୍ରମ ଭାରତ ମସଲା ସ୍କୁଲ ଟାଇମ୍, ଆଜି ଠିକ୍ 9:30। ସୋ ମର୍ଣ୍ଣିଂ ମେଲୋଡି ସୋ ଚାଲିଛି, ସ୍ମୃତି ଆଜି ସକାଳରେ ଆପଣମାନଙ୍କ ସହିତ ଯୋଡ଼ି ହୋଇଯାଇଛି। ଆଣ୍ଡ ଆପଣଙ୍କୁ ହେଲ୍ଥ ରିଲେଟେଡ୍ କିଛି କଥା କହିବନି, ସେଇଟା କେବେ ପସିବଲ କି? ଜମା ବି ନୁହଁ। ସୋ ଆଜି ମଧ୍ୟ ସେମିତି କିଛି ଗୋଟିଏ ଜେନେରାଲ ହେଲ୍ଥ ଇସ୍ୟୁକୁ ନେଇ ଆପଣମାନଙ୍କ ପାଖରେ ହାଜିର ହୋଇଯାଇଛି ସ୍ମୃତି। ଆଜିକାଲି ଲୋକମାନେ ବହୁତ କମ୍ ବୟସରେ ପିଠି ଯନ୍ତ୍ରଣାର ସମସ୍ୟା ଦେଇ ଗତି କରୁଛନ୍ତି। ଅଧିକ ସମୟ ଧରି ବସି ରହିବା, ଖରାପ ପୋଶ୍ଚରରେ ବସି ରହିବା, ବ୍ୟାୟାମର ଅଭାବ ମେରୁଦଣ୍ଡ ଉପରେ ତା'ର ନକାରାତ୍ମକ ପ୍ରଭାବ ପଡୁଛି, ଯାହାଫଳରେ ପିଠି ଯନ୍ତ୍ରଣା ବ୍ୟାକ୍ ପେନ୍ ଯାହାକୁ କୁହାଯାଏ ବହୁତ ବଢ଼ିଗଲାଣି। କିଛି ଖାଦ୍ୟ ଖାଇବା ଦ୍ୱାରା ସିଧା ମେରୁଦଣ୍ଡ ଉପରେ ମଧ୍ୟ ତା'ର ପ୍ରଭାବ ପଡୁଛି, ଆଉ ଏମିତି କିଛି ଖାଦ୍ୟ ଅଛି ଯାହାକୁ ଖାଇବା ଦ୍ୱାରା ପିଠି ଯନ୍ତ୍ରଣା ଆହୁରି ବଢ଼ିପାରେ। କିଛି ଖାଦ୍ୟ ଖାଇବା ଦ୍ୱାରା ପିଠି ଯନ୍ତ୍ରଣା ବଢ଼ିପାରେ, ନ୍ୟୁରୋ ସାଇନ୍ସ ସର୍ଜନ ମଧ୍ୟ ଏହି କଥାକୁ ଇମ୍ପୋର୍ଟାନ୍ସ ଦେଉଛନ୍ତି। ତେଣୁ ଏହିସବୁ ଯେଉଁ ବ୍ୟାକ୍ ପେନ୍, ଏଇ ଯେଉଁ ପିଠି ଯନ୍ତ୍ରଣା, ମେରୁଦଣ୍ଡର ସମସ୍ୟା, ଏଇ ଯେଉଁ ଜିନିଷ ସବୁ ହେଉଛି ବର୍ତ୍ତମାନ ଯୁବପିଢ଼ିମାନଙ୍କ ଭିତରେ ବା ଆଜିକାଲି ସମସ୍ତଙ୍କ ଭିତରେ ହେଉଛି, ତାହେଲେ ଏଇ ଭିତରୁ କେମିତି ଆମେ ମୁକ୍ତି ପାଇପାରିବା? ହଁ ଫ୍ରେଣ୍ଡସ୍, ଏମିତି କିଛି ଖାଦ୍ୟ ଅଛି ଯଦି ଆପଣଙ୍କର ବ୍ୟାକ୍ ପେନ୍ ହେଉଛି, ପିଠି ଯନ୍ତ୍ରଣା ହେଉଛି, ତାହେଲେ ଆଜିଠାରୁ ଖାଇବା ବନ୍ଦ କରିଦିଅନ୍ତୁ। ତେବେ ସେଇଟା କ'ଣ କ'ଣ ସବୁ ଖାଦ୍ୟ, ନିଜର ଡାଏଟ୍କୁ କେମିତି ଆପଣ ସଜାଡ଼ି ପାରିବେ ସେ ବିଷୟରେ କିଛି ଛୋଟ ଟିପ୍ସ ନିହାତି ଭାବରେ କହିବି, କିନ୍ତୁ ସମୟ ବର୍ତ୍ତମାନ ମର୍ଣ୍ଣିଂ ମେଲୋଡିରେ ଆଉ ଗୋଟେ ସୁନ୍ଦର ଗୀତ ଆସିଛି ଆପଣମାନଙ୍କ ପାଖକୁ, ଏଞ୍ଜୟ କରୁଥାନ୍ତୁ, ଶୁଣୁଥାନ୍ତୁ ଆମକୁ ଆଣ୍ଡ କହୁଥାନ୍ତୁ ଦିଲ୍ ସେ ଦିଲ୍ ତକ୍।

ତେବେ ଶୁଣିବାକୁ ଜମା ବି ଭୁଲିବେନି ପ୍ରାୟୋଜିତ କାର୍ଯ୍ୟକ୍ରମ ଭାରତ ମସଲା ସ୍କୁଲ ଟାଇମ୍ ଆଜି ଠିକ୍ 9:30 ଗୀତ ସାଥେ ସାଥେ ଆମେ କଥା ହଉଛୁ କିଛି ହେଲ୍ଥ ରିଲେଟେଡ୍ ଟପିକ ଉପରେ ଆଣ୍ଡ ଆଜିର ଟପିକ ରହିଛି ବ୍ୟାକ୍ ପେନ୍ ଉପରେ ସୋ ଏମିତି କିଛି ଖାଦ୍ୟ ରହିଛି ଯୋଉଟା ଆପଣ ଆପଣଙ୍କ ଡାଏଟ୍ରୁ ରିମୁଭ୍ କରିବା ପାଇଁ ପଡ଼ିବ ଯଦି ଆପଣ ପିଠି ଯନ୍ତ୍ରଣା ବା ବ୍ୟାକ୍ ପେନ୍ ଭୋଗୁଛନ୍ତି ସେମିତି ତ କୁହାଯାଏ ଯେ ଅତ୍ୟଧିକ ଚିନି ଅତ୍ୟଧିକ ଲୁଣ ଖାଇବା ଜମା ବି ଉଚିତ ନୁହଁ ତେବେ ଏଇ ଯଦି ବ୍ୟାକ୍ ପେନ୍ ପର୍ଟିକୁଲାରଲି ହେଉଛି ପିଠି ଯନ୍ତ୍ରଣା ହେଉଛି ତାହେଲେ ଅତ୍ୟଧିକ ଚିନି ଆଉ ଲୁଣକୁ କଣ୍ଟ୍ରୋଲ କରିବାକୁ ପଡ଼ିବ ମାନେ ଲୁଣ ଆଉ ଚିନିକୁ କଟ୍ କରିବା ପାଇଁ ପଡ଼ିବ ମେରୁଦଣ୍ଡ ହାଡ଼ ପାଇଁ ବହୁତ କ୍ଷତିକାରକ ହେଉଛି ଅତ୍ୟଧିକ ଚିନି ଅତ୍ୟଧିକ ଚିନି ସେବନ ହାଡ଼ ଏବଂ ମେରୁଦଣ୍ଡର ଯେଉଁ ଡିସ୍କ ଅଛି ତାକୁ ଦୁର୍ବଳ କରିଦେଇଥାଏ ଅତ୍ୟଧିକ ଚିନି ଯଦି ଆପଣ ସେବନ କରୁଛନ୍ତି ତାହେଲେ ପ୍ରଦାହ ବୃଦ୍ଧି ହୋଇପାରେ ପିଠି ଯନ୍ତ୍ରଣାର କାରଣ ହୋଇପାରେ ଆଉ ଯଦି ପିଠି ଯନ୍ତ୍ରଣାରେ ଆପଣ ଅଲରେଡି ପୀଡ଼ିତ ଅଛନ୍ତି ବ୍ୟାକ୍ ପେନ୍ ଅଲରେଡି ହେଉଛି ତାହେଲେ ଚିନି ସେବନ ବନ୍ଦ କରିଦିଅନ୍ତୁ ଚିନି ଖାଇବା ବନ୍ଦ କରିଦିଅନ୍ତୁ ଦେଖିବେ ଆପଣ ନିହାତି ଭାବରେ ସେଥିରୁ ଉପଶମ ପାଇପାରିବେ ସେଭଳି ଅଧିକ ଲୁଣ ମଧ୍ୟ ଖାଇବା ଶରୀର ପାଇଁ ଭଲ ନୁହେଁ ଲୁଣ ଖାଇବା ଦ୍ୱାରା ଶରୀରରୁ କ୍ୟାଲସିୟମ ଲିଚିଙ୍ଗ ହୋଇପାରେ କ୍ୟାଲସିୟମ ହାଡ଼କୁ ମଜବୁତ କରିବାରେ ସାହାଯ୍ୟ କରେ ଆଉ ଯଦି ଆପଣ ପ୍ୟାକେଜ ଫୁଡ୍ ଖାଉଛନ୍ତି ଚିପ୍ସ ଖାଉଛନ୍ତି ସେଥିରେ ଅତ୍ୟଧିକ ଲୁଣ ଥାଏ ଯେଉଁଟାକି ଆପଣଙ୍କର ଶରୀର ପାଇଁ ଆପଣଙ୍କର ହେଲ୍ଥ ପାଇଁ ଜମା ବି ଭଲ ନୁହଁ ବିଲକୁଲ ତା ସହିତ ସାଥେ ସାଥେ ପଛେ ପଛେ ଆସିଯାଉଛି ଜଙ୍କ ଫୁଡ୍ ପିଜା ବର୍ଗର ସିଙ୍ଗଡ଼ା ବିସ୍କୁଟ୍ ଏସବୁ ଯଦି ମଇଦାରେ ତିଆରି ଖାଦ୍ୟ ଆପଣ ଖାଉଛନ୍ତି ସେଟା ମଧ୍ୟ ଶରୀର ପାଇଁ ଜମା ବି ଭଲ ନୁହଁ ଯଦି ଆପଣଙ୍କର ପର୍ଟିକୁଲାରଲି ବ୍ୟାକ୍ ପେନ୍ ହେଉଛି ତେଣୁ ମେରୁଦଣ୍ଡ ଏବଂ ତା'ର ଡିସ୍କ ଉପରେ ନକାରାତ୍ମକ ପ୍ରଭାବ ପଡ଼ିଥାଏ ଆଣ୍ଡ ତା ବଦଳରେ ଯନ୍ତ୍ରଣା ବୃଦ୍ଧି ହୋଇଥାଏ ସୋ ଫାଇନ୍ ମଇଦା ବଦଳରେ ଆପଣ ଖାଦ୍ୟରେ ମଲ୍ଟିଗ୍ରେନ୍ ଅଟା ୟୁଜ୍ କରିପାରିବେ ଓଟ୍ସ ୟୁଜ୍ କରିପାରିବେ ବାର୍ଲି ୟୁଜ୍ କରିପାରିବେ ଏସବୁ ଖାଦ୍ୟ ଆପଣ ଆପଣଙ୍କ ଡାଏଟ୍ରେ ସାମିଲ କରିପାରିବେ

ମିଟ୍ ଥାଏ ବା ରେଡ୍ମିଟ୍ ଖାଇବା ଦ୍ୱାରା ପିଠି ଯନ୍ତ୍ରଣା ଏବଂ ମେରୁଦଣ୍ଡର ସମସ୍ୟା ବଢ଼ି ପାରିଥାଏ। ତେଣୁ ଯେତେବେଳେ ବି ଆପଣ ମିଟ୍ ଖାଉଛନ୍ତି ଫ୍ରେଶ୍ ମିଟ୍ ଖାଆନ୍ତୁ। ଜମା ବି ପ୍ରୋସେସ୍ଡ ମିଟ୍ ବା ପ୍ୟାକେଟ୍ ମିଟ୍ ରେଡ୍ ମିଟ୍ ଏସବୁ ଜିନିଷ ଯଦି ଆପଣ ନ ଖାଉଛନ୍ତି ସେଟା ଆପଣଙ୍କର ହେଲ୍ଥ ପାଇଁ ଭଲ, ଯଦି ଆପଣ ବ୍ୟାକ୍ ପେନ୍ ଭୋଗୁଛନ୍ତି। ସୋ ଲାଇଫ୍ ଷ୍ଟାଇଲ୍ ଡିଜର୍ଡର୍ ହେଲେ ହିଁ ଏହି ପ୍ରକାର ବ୍ୟାକ୍ ପେନ୍ ଷ୍ଟାର୍ଟ ହୋଇଥାଏ। ସୋ ସେଥିପାଇଁ ଯେତେବେଳେ ବି ଆପଣ ଯଦି ଏଇଭଳି କିଛି ସମସ୍ୟା ଭୋଗୁଛନ୍ତି ପ୍ରଥମେ ଆପଣଙ୍କର ଲାଇଫ୍ ଷ୍ଟାଇଲ୍କୁ ଠିକ୍ କରନ୍ତୁ, ଆପଣଙ୍କର ବସିବା ପୋଶ୍ଚର୍କୁ ଠିକ୍ କରନ୍ତୁ। ଟିକେ ଯେତେ ବହୁତ ସମୟ ଧରି ଅଫିସ୍ରେ ଯଦି ଘଣ୍ଟା ଘଣ୍ଟା ଧରି ବସୁଛନ୍ତି ଗୋଟେ ଜାଗାରେ ତାହେଲେ ସେଠୁ ଟିକେ ଉଠିକି ୱାକ୍ କରନ୍ତୁ, ଟିକେ ବେଣ୍ଡ କରନ୍ତୁ ନିଜ ବଡିକୁ। ଏହାଦ୍ୱାରା ଆପଣଙ୍କର ବ୍ୟାକ୍ ପେନ୍ର ସମସ୍ୟାରୁ ଆପଣ ମୁକ୍ତି ପାଇପାରିବେ। ଆଣ୍ଡ ଯଦି ଆପଣଙ୍କର ବ୍ୟାକ୍ ପେନ୍ ହେଇନି ଏପର୍ଯ୍ୟନ୍ତ ତାହେଲେ ଏଭଳି ଭାବରେ ଯଦି ଆପଣ ଆପଣଙ୍କର ଡାଏଟ୍କୁ କଣ୍ଟ୍ରୋଲ କରୁଛନ୍ତି, ମାନେ ଅତ୍ୟଧିକ ଲୁଣ ବା ଚିନି ଅଏଲ୍ ଫୁଡ୍ ଏସବୁ ଜିନିଷକୁ ଆପଣ ଟିକେ କଟ୍ ଆଉଟ୍ କରୁଛନ୍ତି ଆଣ୍ଡ ଏକ୍ସରସାଇଜ୍ କରୁଛନ୍ତି ଆଣ୍ଡ ଟିକେ ଆକ୍ଟିଭ ରହୁଛନ୍ତି କହିବାକୁ ଗଲେ, ମାନେ ଫିଜିକାଲ ଆକ୍ଟିଭିଟି ଯାହାକୁ କୁହାଯାଏ, ତ ସେମିତି ଯଦି ରହୁଛନ୍ତି ନିହାତି ଭାବରେ ଆପଣ ଏସବୁ ସମସ୍ୟାରୁ ମୁକ୍ତି ପାଇପାରିବେ। ସୋ ଷ୍ଟେ ଫିଟ୍, ଷ୍ଟେ ହେଲ୍ଦି ଆଣ୍ଡ ଏହି ଜୀବନକୁ ସୁନ୍ଦର ଭାବରେ ଅନୁଭବ କରନ୍ତୁ, ଇଞ୍ଜୟ କରନ୍ତୁ, ବିକଜ୍ ଲାଇଫ୍ ଇଜ୍ ଟୁ ସର୍ଟ ୟାର୍, ଆଇ ଡୋଣ୍ଟ ନୋ। ତ ସୋ ସବୁବେଳେ ସ୍ମୃତି କହିଥାଏ ପ୍ରେଜେଣ୍ଟରେ ବଞ୍ଚନ୍ତୁ ଆଣ୍ଡ ଖୁସି ରୁହନ୍ତୁ, ଅଲୱେଜ୍ ବି ପଜିଟିଭ୍, ଓକେ। ସୋ ବି ପଜିଟିଭ୍ରୁ ମନେ ପଡ଼ିଲା ବର୍ତ୍ତମାନ ଗୋଟେ ସୁନ୍ଦର ଗୀତ ଅଛି ଆପଣମାନଙ୍କ ପାଖକୁ, ଏଇ ପଜିଟିଭ୍ଲି ଏଇ ସୁନ୍ଦର ସକାଳକୁ ଇଞ୍ଜୟ କରୁଥାନ୍ତୁ, ପଜିଟିଭ୍ ଥଟ୍ ରଖନ୍ତୁ ଆଣ୍ଡ ଏଇ ସୁନ୍ଦର ସକାଳକୁ ସୁନ୍ଦର ଭାବରେ ଆରମ୍ଭ କରନ୍ତୁ। ୟେସ୍

0: ମ୍ୟୁଜିକାଲି ୟୋର ଆକାଶବାଣୀ ଏଫ୍ଏମ୍ ରେନ୍ବୋ କାଠକୁ ଆପଣମାନେ ଶୁଣୁଛନ୍ତି ଆଣ୍ଡ ଆଜିର ସକାଳରେ ଆପଣଙ୍କ ହମ୍ ସଫର ହୋଷ୍ଟ ଆର୍ଜେ ସ୍ମୃତି ହାଜର ହୋଇଯାଇଛି ଆପଣମାନଙ୍କ ପାଖରେ ଆଣ୍ଡ ସମୟ ବର୍ତ୍ତମାନ ସକାଳ 9:00 ଅଲରେଡି ହୋଇଗଲାଣି। ତା ସହିତ ଆପଣମାନଙ୍କର ଚିଟ୍ଚାଟ୍ ଲାଇଭ୍ ସୋ ଷ୍ଟାର୍ଟ ହୋଇଗଲାଣି, ଯେଉଁଥିରେ କି ମୁଁ କଥା ହେବି ଲାଇଭ୍ ବର୍ତ୍ତମାନ ଏଫ୍ଏମ୍ ରେନ୍ବୋ ପ୍ଲାଟଫର୍ମରେ ଆପଣମାନଙ୍କ ସହିତ। ସୋ ଆପଣମାନେ ଫଟାଫଟ କଲ୍ କରନ୍ତୁ, ଆମର ଡାଏଲ୍ ଇନ୍ ନମ୍ବର ହେଉଛି 0671-2303-153। ଗୋଟେ କଥା କହିବି ୟାର, ଏପର୍ଯ୍ୟନ୍ତ ଟପିକ୍ ଡିସାଇଡ୍ ହେଇନି, ଏପର୍ଯ୍ୟନ୍ତ ପ୍ରୋଗ୍ରାମ ଷ୍ଟାର୍ଟ ହେଇନି, ବଟ୍ ଆପଣଙ୍କର ରିଙ୍ଗ୍ ହେବା ଷ୍ଟାର୍ଟ ହେଇଗଲାଣି, ଫୋନ୍ ଲାଇନ୍ ଯେହେତୁ ଓପନ୍ ରହିଯାଇଛି। ସେମିତି ଜମା ବି କରନ୍ତୁନି, ଫୋନ୍କୁ ଜମା ବି ବିଜି ରଖନ୍ତୁନି, ରିକ୍ୱେଷ୍ଟ କରୁଛି, କାରଣ ଆପଣମାନେ ଆମ ସହିତ କନେକ୍ଟ ହେବେ ଯଦି ଆଜିର ଟପିକ୍ ଶୁଣିବେ ସେୟା ନା। ସୋ ଆଜି ସ୍ମୃତି ଆପଣମାନଙ୍କୁ ପଚାରିବ ଯେ ଆପଣ ସେଭିଂ କରିବାକୁ କେତେ ଭଲ ପାଆନ୍ତି, ଆଣ୍ଡ କ'ଣ ସବୁ ସେଭିଂ କରିଛନ୍ତି ଆଜି ଯାଏ, ତାର ସୁଫଳ କ'ଣ ମିଳିଛି ଆପଣଙ୍କୁ, ସେ ବିଷୟରେ ମଧ୍ୟ ଆପଣ ମୋ ସହିତ ସେୟାର କରିପାରିବେ। ସୋ ଆଜି ସେଭିଂ ବିଷୟରେ କଥା ହେବା, ବିକଜ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ସେଭିଂ ବିଷୟରେ ହିଁ କିଛି କଥା କହିଛନ୍ତି। ସୋ ଚାଲନ୍ତୁ କଥା ହେବା, 0671-2303-153 ଏଇ ନମ୍ବରରେ ଆମର ଫର୍ଷ୍ଟ କଲର କିଏ ଅଛନ୍ତି ଦେଖିବା। ହ୍ୟାଲୋ,
1: ଭଉଣୀ ନମସ୍କାର, ଜୟ ଜଗନ୍ନାଥ।
0: ନମସ୍କାର, ଜୟ ଜଗନ୍ନାଥ।
1: ମୁଁ କହୁଥିଲି ଆପଣଙ୍କର ଭୂତପୂର୍ବ କଲର ରାଜେଶ ନାୟକ ଫ୍ରମ ଚର୍ଚିକା ବଜାର ଜଗତସିଂହପୁର।
0: ଆଚ୍ଛା, ଭୂତପୂର୍ବ କାହିଁକି କହୁଛନ୍ତି ଆପଣ, ଲାଇଭ ଅଛନ୍ତି, ଭୂତପୂର୍ବ
1: କଲର ବର୍ତ୍ତମାନ ଭୂତ ହେଇଯାଇଛି ଆଉ।
0: ଓକେ, ଭୂତ ହେଇନାହାନ୍ତି, ଆପଣ ଲାଇଭ ଅଛନ୍ତି, ହେଲା ଭଗବାନ କରନ୍ତୁ ଆପଣ ଏମିତି ସୁସ୍ଥ ରୁହନ୍ତୁ, ଜମା ଭୂତ ପ୍ରେତ ହୁଅନ୍ତୁନି, ପ୍ଲିଜ ଡରାନ୍ତୁନି ଜମା ବି ଫେଭରେଟ ମୋର। ଠିକ ଅଛି, ସମସ୍ତଙ୍କର ନିଜ ନିଜର ଗୋଟେ ପଦବୀ ଅଛି, ଯେମିତି ଆପଣ ଏବେ ଭୂତପୂର୍ବ ଲଗେଇଲେ, ବର୍ତ୍ତମାନ ଆମେ ରାଜେଶ ନାୟକ ଭୂତରେ ହିଁ ଚିହ୍ନିବୁ, ସତ କଥା କହିଦଉଛୁ। ଆଚ୍ଛା ରାଜେଶ ଭାଇ, ବହୁତ ବଢିଆ ଲାଗିଲା, ଥ୍ୟାଙ୍କ ୟୁ ସୋ ମଚ୍ ଆଜି କଲ୍ କରିଛନ୍ତି। ଆପଣ ଫର୍ଷ୍ଟ କଲର ଆମର, କୁହନ୍ତୁ ସେଭିଂ କରିବାକୁ କେତେ ଭଲ ପାଆନ୍ତି ଆଉ କଣ ସବୁ ସେଭିଂ କରିଛନ୍ତି ଆଜି ଯାଏ, କଣ ଫାଇଦା ମିଳିଛି?
1: ଆଜ୍ଞା।

0: ଭଉଣୀ ସୁନ୍ଦର ଟପିକ ଆଣିଛନ୍ତି, ସେଥିପାଇଁ 200 ଧନ୍ୟବାଦ ଦେବି। ଆଉ ଏ ଟପିକ ଉପରେ କହିବି, ଆକ୍ଚୁଆଲି କଥା ହଉଛି କଣ, ଆମର ହଉଛି ପ୍ରାଇଭେଟ ବିଜନେସ, ସେଲ୍ଫ ବିଜନେସ। ଆଉ ଆମେ ହଉଛି କଣ ନା, ଆମର ହଉଛି ହ୍ୟାଣ୍ଡ ଟୁ ମାଉଥ, ଆଡେ ଆସିଲା ସାଡେ ଗଲା, ସାଡେ ଆସିଲା ସାଡେ ଗଲା। ତେଣୁ ପକେଟରେ ରହିଲେ କୁଆଡେ ଉଡିଯିବ ତା ଠିକଣା ନାହିଁ। ସେକେଣ୍ଡ କଥା ହଉଛି, ମୁଁ ତ ଅନମ୍ୟାରେଡ ଅଛି, ବାହା ହେଇନି, ଯଦି ସ୍ତ୍ରୀ ଥାନ୍ତା କିଛି ରଖିଥାନ୍ତା କଣ, ବ୍ୟାଙ୍କରେ ଯାହା କିଛି ଥିଲା କେତେବେଳେ ଅସୁବିଧା ସୁବିଧା ପଡେ, ମେଡିକାଲ କେସ୍ ପଡେ, ବିଭିନ୍ନ ପ୍ରକାର ପ୍ରୋବ୍ଲେମ ଯେତେବେଳେ ଆସେ ଖସି ମାନେ ପଇସା ଖର୍ଚ୍ଚ ହେଇଯାଏ। ଆଉ ଏବେ ମୁଁ ଆକାଉଣ୍ଟରେ ମାତ୍ର 187 ଟଙ୍କା ସମଥିଙ୍ଗ ଅଛି।
1: ଏଇଟା ଶୁଣନ୍ତୁ, ଏଇଟା ଜମା ଚାଲିଲା କି ଜମା କୁ ଦେଖାନ୍ତୁନି ହେଲା। ସମସ୍ତେ କହନ୍ତି ଯେ ମୋ ଆକାଉଣ୍ଟରେ 100 ଟଙ୍କା, 10 ଟଙ୍କା, 15 ଟଙ୍କା ପଡିଛି, କିନ୍ତୁ ଯେମିତି ରହିବା କଥା ରହିଛି ପଇସା ହେଲା।
0: ତ ମୋର ହଉଛି ରିଅଲ ଇଷ୍ଟେଟ କାମ, ପ୍ଲଟ ଫ୍ଲଟ ବିଜନେସ, ଆଉ ଏଇଟା ହଉଛି କଣ, ଯୋଗ ଫୋଗ କଥା, ଲକ୍ କଥା। ଆଉ ଗତ ଏଇ କିଛି ଦିନ ତଳେ ଗୋଟେ ଜାଗା ରେଷ୍ଟ ହେଲା, 2 ପାର୍ଟି ମୋର ନେଲେ 21 ଲକ୍ଷ ଟଙ୍କାର ଜମି। ଜଣେ କହୁଛି ଭାଇ 600 ଟଙ୍କା ଦେବି, ମିଠା ପ୍ୟାକେଟ ଦେବି, ଆଉ ଜଣେ କହୁଛି ଭାଇ ମୁଁ ଦେବି, ମୋର ବିଲ୍ ଫିଲ୍ ମିଳୁ ବେଶୀ ନହେଲେ ଭାଇ 3,000 ଖଣ୍ଡ ଦେବି। ଏମିତିଆ ଯଦି କଷ୍ଟମର ଆସିବେ ଆଜ୍ଞା, ମୋ ଆକାଉଣ୍ଟ ଫୁଲ୍ ହେଇଯିବ। ଆଉ
1: ଆଚ୍ଛା, ନିହାତି ଭାବରେ ବିଜନେସ ଯୋଉମାନେ କରନ୍ତି, ପଇସା ସାଙ୍ଗେ ସାଙ୍ଗେ ମିଳିନଥାଏ, ବଟ୍ ମିଳିଥାଏ, ଏଇଟା ସତ କଥା, ଫ୍ଲୋ ଟା ଚାଲିଥାଏ।
0: 21 ଲକ୍ଷରେ 2% ମୋର ହଉଛି 42,000, 42,000 ନହେଲେ ଭାଇ ଟଙ୍କା 20-30,000 ଦିଅ, ଏମିତିଆ ଯଦି ଜୁଟିଯିବେ ଆଜ୍ଞା ଶବ୍ଦ ସହିଲା ମୋର। ଆଉ
1: କିନ୍ତୁ ଏଇ ଯୋଉ କଥା କଥାରେ କହିଲେ ଯେ ସ୍ତ୍ରୀ ନାହାନ୍ତି ବୋଲି ସେଭିଂ କରିପାରୁନି, ସେଇଟା କୋଉ କଥା ହେଲା, ମାନେ ସ୍ତ୍ରୀ କଣ ବ୍ୟାଙ୍କ ଆକାଉଣ୍ଟ ନା କଣ, ମାନେ ସ୍ତ୍ରୀ ଥିଲେ ହିଁ ସେଭିଂ ହବ, ନହେଲେ ହବନି, ସେମିତି ତ ନୁହେଁ ନା।
0: ଅଛନ୍ତି ନା ମାନେ ସିଏ ମାନେ କଣ କହିଲେ ଆଜ୍ଞା, ମଳି ଚୁମୁଟିକି କାହାକୁ ଦେବେନି, ମାନେ ପେଟକୁ ପାଟିକି ମାରିକି ସନ୍ତିକି ରଖିଥିବେ। ଆମର ତ ଯେମିତି ନିଶ୍ୱାସକୁ ବିଶ୍ୱାସ ନାହିଁ, ଆମର ଆଜ୍ଞା ହ୍ୟାଣ୍ଡ ଟୁ ମାଉଥ, ଯାହା ଖାଇ ପିଇକି ଅୟସ୍କର ଦେଖାଯିବ, ପଇସା ତ ଆଉଛି। ସତ ଇମାନଦାର ଥିଲେ ଯେମିତି ହେଲେ ଲକ୍ଷ୍ମୀ ଆସିବ, ଲକ୍ଷ୍ମୀ ସନ୍ତଳା ଲକ୍ଷ୍ମୀ ସବୁବେଳେ ଆପଣଙ୍କ ପକେଟରେ ଅଛି, ମୋ ପକେଟରେ କେତେବେଳେ କୁଆଡେ ଯିବେ ତା ଠିକଣା ନାହିଁ।
1: ହଁ, ବିଲକୁଲ ବିଲକୁଲ, ବହୁତ ବଢିଆ ଲାଗିଲା ରାଜେଶ ଭାଇ, ଆଜି ସକାଳୁ ଫର୍ଷ୍ଟ କଲର ଆମର କଲରେ କନେକ୍ଟ ହେଲେ, ଏତେ ସୁନ୍ଦର ହସେଇଲେ, ବହୁତ ବହୁତ ଧନ୍ୟବାଦ, ଥ୍ୟାଙ୍କ ୟୁ ସୋ ମଚ।
0: ଆପଣଙ୍କୁ ମାସଳା ଘଣ୍ଟ ଉଡେଇଥାନ୍ତି, ଏମିତି ସୁନ୍ଦର ପ୍ରୋଗ୍ରାମ କରିଥାନ୍ତି। ରହିଲି ଭଉଣୀ, ଜୟ ଜଗନ୍ନାଥ।
1: ଜୟ ଜଗନ୍ନାଥ। ସୋ ଏଇଠି ମୁଁ ଆପଣମାନଙ୍କୁ ଟିକେ ଆଉ ଟିକେ କ୍ଲିୟର କରିଦେଉଛି, ଆଜି ସେଭିଂସର କଥା କେବଳ ଆମେ ଟଙ୍କା ପଇସାକୁ ନେଇକି ଆପଣମାନଙ୍କ ସହିତ ଆଲୋଚନା କରୁନୁ, ସେଭିଂସ ବିଭିନ୍ନ କଥାକୁ ନେଇ ହେଇଥାଏ, ଯେମିତିକି ଫୁଏଲ୍ର ସେଭିଂ, ମାନେ ଯେମିତିକି ଆମେ ଗାଡ଼ିରେ ତେଲ ପକାଉଛୁ, ତେଲକୁ ବି ସେଭିଂ କରିବା ଦରକାର, ଯେଉଁଟା ପ୍ରାକୃତିକ ଉତ୍ସ ରହିଛି ସେସବୁ ଗ୍ୟାସ୍ ସେଭିଂ କରିବା ଦରକାର, ତେଲ ସେଭିଂ କରିବା ଦରକାର, କାରଣ ଏସବୁ ହେଉଛି ପ୍ରାକୃତିକ ଉତ୍ସ, ତେଣୁ ଏହିସବୁର ସେଭିଂ ଆମକୁ ଛୋଟବେଳୁ ଶିକ୍ଷା ଦେଇଥାଏ ଯେ ଏଇଟା କେତେବେଳେ ବି ସରିଯିବ, ତେଣୁ ତାକୁ ସେଭିଂ କରିବା ଆମର ନିହାତି ଭାବରେ ଆବଶ୍ୟକ। ଯଦି ଅଯଥାରେ ଅନାବଶ୍ୟକ ଭାବରେ ଜମା ବି ଗାଡ଼ି ନେଇକି ପେଟ୍ରୋଲ ପୋଡ଼ିକି କୁଆଡ଼େ ଜାଗାକୁ ଯିବା, ଏଇ ପାଖ ଜାଗାକୁ ଯିବା ଜମା ବି ଉଚିତ ନୁହଁ, ତା ବଦଳରେ ଯଦି ଆପଣ ଚାଲିକି ଯାଉଛନ୍ତି ଆପଣଙ୍କର ହେଲ୍ଥ ବି ଭଲ ରହିବ, ପ୍ଲସ୍ ଆପଣଙ୍କର ଫୁଏଲ୍ ବି ସେଭ୍ ହୋଇଯିବ। ତ ଏହିସବୁ କଥାକୁ ନେଇକି ଆମେ ଆଜିର ଟପିକ୍ ନେଇକି ଆସିଛୁ, ମୁଁ ନେଇକି ଆସିଛି ଆପଣମାନଙ୍କ ପାଖକୁ, ଯେ ସେଭିଂ କରିବାକୁ କେତେ ଭଲ ପାଆନ୍ତି, ଆଜି ଯାଏ କ'ଣ କ'ଣ ସବୁ ସେଭିଂ କରିଛନ୍ତି, ଆଣ୍ଡ ତାର ଫାଇଦା କେମିତି ଆପଣଙ୍କୁ ମିଳିଛି। 0671-23-03-153 ଏଇ ନମ୍ବରରେ ଆପଣମାନେ କଥା ହେଉଛନ୍ତି ସ୍ମୃତି ସହିତ ଏଫ୍ଏମ୍ ରେନ୍ବୋ ପ୍ଲାଟଫର୍ମରେ। ଦେଖିବା ଆଉ ଜଣେ କଲ୍ରେ ଆସିଗଲେଣି କିଏ ଅଛନ୍ତି। ହ୍ୟାଲୋ,
2: ନମସ୍କାର।
1: ନମସ୍କାର, କିଏ କହୁଛନ୍ତି?
2: ମୁଁ ଅତି କ୍ଷୁଦ୍ରାତି କ୍ଷୁଦ୍ର ଛୋଟିଆ ମଣିଷ ଅଧ୍ୟାପକ ରବି ଆଚାର୍ଯ୍ୟ କଟକ ମଙ୍ଗଦେବପୁର କହୁଛି।
1: ଆଚ୍ଛା ଆଚ୍ଛା, ରବି ଆଚାର୍ଯ୍ୟ ଭାଇ ଆମ ସହିତ କନେକ୍ଟ ହେଇଛନ୍ତି, ଫାର୍ଷ୍ଟ ଟାଇମ୍ କଲ୍ କରୁଛନ୍ତି ଆପଣ?
2: ଆଜ୍ଞା ମ୍ୟାଡମ୍।
1: ଓକେ, ଏଫ୍ଏମ୍ ରେନ୍ବୋକୁ ୱେଲକମ୍ କରୁଛୁ ଆପଣଙ୍କୁ, ଯାହା ହଉ ଆମର ଜଣେ ନୂଆ ଶ୍ରୋତା ଆମ ସହିତ କନେକ୍ଟ ହେଇଗଲେଣି। ତେବେ କୁହନ୍ତୁ ଯେ ଯୋଉ ସେଭିଂ କରିବାକୁ କେତେ ଭଲ ପାଆନ୍ତି, ଆଉ କଣ ଆଜି ଯାଏ ସେଭିଂ କରିଛନ୍ତି, ତାର ଉପକାର କେମିତି ମିଳିଛି ଆପଣଙ୍କୁ?
2: ନିଶ୍ଚିତ ଭାବରେ ଏଇଟା ବହୁତ ଶିକ୍ଷଣୀୟ ପ୍ରୋଗ୍ରାମ ଆଜ୍ଞା। ଆ ଦ୍ୱାରା ମୁଁ କଣ, ମୋ ଶିକ୍ଷାନୁଷ୍ଠାନରେ ମୁଁ ଶିକ୍ଷା ଦେଉଥିବା ମହାବିଦ୍ୟାଳୟରେ ତଥା ବିଭିନ୍ନ ଶିକ୍ଷାନିକେତନରେ ମୋ ପିଲାମାନେ ଆଗରୁ ମଧ୍ୟ ଶିଖିବେ ଯେ ଏଇଟା ଗୋଟେ ଭଲିଆ ବଢିଆ ଜିନିଷ, ବେଳେବେଳେ ଆମେ ସବୁ ଜାଣିଥାଉ ଯାଉ ଯେ ଆମକୁ କଣ କରିବାକୁ ପଡିବ। ମୁଁ ଏତିକି କହିବି ମ୍ୟାଡମ୍, ନିଶ୍ଚିତ ଭାବରେ ମୁଁ ଦୈନନ୍ଦିନ ସାଇକେଲ 35-70 କିଲୋମିଟର କରେ,
1: ତାଦ୍ୱାରା
2: ମୋର ଦେହ ସୁସ୍ଥ ରହେ, ମାନସିକ ସ୍ତରରେ ମୁଁ ଶାନ୍ତି ପାଏ, ଏବଂ ମୋ କର୍ମମୟ ଜୀବନରୁ ଫେରିଲା ପରେ ମଧ୍ୟ ମୁଁ ଶାନ୍ତିରେ ଟିକେ ଶୋଇପାରେ ରାତିରେ। ଏବଂ ଦ୍ୱିତୀୟ କଥା ହେଲା ମ୍ୟାଡମ୍, ଆବଶ୍ୟକ ସ୍ଥଳେ ବର୍ତ୍ତମାନ ଆମେ ଦେଶର ସଂକଟ ଦେଖୁଛେ, ସମସ୍ତଙ୍କୁ ଅନୁରୋଧ କରୁଛେ ପ୍ରୋଗ୍ରାମ ମାଧ୍ୟମରେ

0: ଆବଶ୍ୟକ ଅନୁସାରେ ପ୍ରତ୍ୟେକ ଗ୍ୟାସ ହଉ ବା ପେଟ୍ରୋଲ ହଉ ଆବଶ୍ୟକ ଅନୁସାରେ ସଞ୍ଚୟ କରିବା ଉଚିତ, ଯଦି ଆମେ ଚାଲିକି ଯାଇପାରୁଛେ ଚାଲିକି ଯିବା, ଏବଂ ସାଇକେଲ ମଧ୍ୟ ଆପଣେଇବା ଉଚିତ ବର୍ତ୍ତମାନ ସମୟରେ, ତା ଶରୀର ପାଇଁ ଫିଟ୍, ନିଜ ପାଇଁ ଫିଟ୍, ଏବଂ ପଇସା ମଧ୍ୟ ବଞ୍ଚିପାରିବ।
1: ବିଲକୁଲ ବିଲକୁଲ, ବହୁତ ବଢିଆ କଥା। ଯାହା ହଉ, ଆପଣ ଜଣେ ଟିଚର, ଆଣ୍ଡ ଏମିତି ବ୍ୟକ୍ତି ଆମ ସହିତ ଯୋଡ଼ିବା ଦରକାର ଯିଏକି ଏଇସବୁ କଥା ଉପରେ ଅତି ଗୁରୁତ୍ୱ ଦେଇକି ବହୁତ ସୁନ୍ଦର ଭାବରେ ବୁଝେଇ ପାରିବେ, କହିପାରିବେ। ବହୁତ ଭଲ ଲାଗିଲା ଆପଣ ଆଜି କଲ୍ କଲେ। ଏମିତି କଲ୍ କରନ୍ତୁ, ଆମ ସହିତ କନେକ୍ଟ ରୁହନ୍ତୁ, ମଝିରେ ମଝିରେ ଆସନ୍ତୁ, ଆମକୁ ଆମ ସହିତ କଥା ହୁଅନ୍ତୁ। ଥ୍ୟାଙ୍କ ୟୁ ସୋ ମଚ୍ କଲ୍ କରିଥିବାରୁ। ନମସ୍କାର। ସୋ ଫ୍ରେଣ୍ଡସ୍, ଆମେ କଥା ହଉଛୁ ଆଜି ସେଭିଂସ ବିଷୟରେ। ଏହି ସେଭିଂସ ବିଭିନ୍ନ ପ୍ରକାରର ହେଇଥାଏ, ଯେମିତିକି ବର୍ତ୍ତମାନ ଆମକୁ ଆହ୍ୱାନ ଦିଆଯାଉଛି ଯେ ସମସ୍ତେ ବର୍ତ୍ତମାନ ସେଭିଂ କର ନିଜ ନିଜ ବ୍ୟକ୍ତିଗତ ସ୍ତରରେ, ଯାହାଦ୍ୱାରା କି ଗୋଟେ ସୋସାଇଟି ଉପକୃତ ହେବ, ଗୋଟେ ପରିବାର ଉପକୃତ ହେବ, ଗୋଟେ ସୋସାଇଟି ଉପକୃତ ହେବ, ଗୋଟେ ଦେଶ ଉପକୃତ ହେବ। ଏସବୁ ଜିନିଷ ଆମେ ଆମ ନିଜ ହାତରେ ହିଁ ରହିଛି, ତେଣୁ ଆମକୁ ସେଭିଂ କରିବା ପାଇଁ ପଡ଼ିବ। ପ୍ରାକୃତିକ, ବିଶେଷ କରି ପ୍ରାକୃତିକ ଉତ୍ସ, ଯେଉଁ ସବୁ ଜିନିଷ ଆମେ ବ୍ୟବହାର କରୁଛୁ, ସେସବୁକୁ ସେଭିଂ କରିବା ନିହାତି ଭାବରେ ଆବଶ୍ୟକ ବର୍ତ୍ତମାନ ସମୟ ଆସିଗଲାଣି। ତେବେ ଆଜି ଆମେ ବି କଥା ହେଉଛୁ ସେହି ବିଷୟରେ ଯେ ସେଭିଂ କରିବାକୁ କେତେ ଭଲ ପାଆନ୍ତି, ଅଭ୍ୟାସ ଅଛି ନା ନାହିଁ ଆପଣଙ୍କର, ଆଣ୍ଡ ଯଦି ସେଭିଂ କରୁଛନ୍ତି ତାହେଲେ କ'ଣ କ'ଣ ଆଜି ପର୍ଯ୍ୟନ୍ତ ସେଭିଂ କରିଛନ୍ତି, ତା'ର ଉପକାର କେମିତି ଆପଣଙ୍କୁ ମିଳିଛି, କେଉଁଭଳି ଭାବରେ ଆପଣ ଉପକୃତ ହୋଇଛନ୍ତି ଦେଖିବା। ଆଉ ଜଣେ କଲର ଆସିଗଲେଣି, କିଏ ଅଛନ୍ତି? ହ୍ୟାଲୋ ହ୍ୟାଲୋ
2: ନମସ୍କାର
1: ନମସ୍କାର, କିଏ କହୁଛନ୍ତି? ଆଚ୍ଛା, ଆପଣ ଯେତେବେଳେ ଯୋଉ କଥା ହଉଛନ୍ତି ଆପଣ ଟିକେ ରେଡିଓକୁ କମ୍ କରିଦିଅନ୍ତୁ।
2: ହଁ ମ୍ୟାଡମ।
1: ଆଜ୍ଞା, କିଏ କହୁଛନ୍ତି?
2: ମୁଁ କହୁଥିଲି ମ୍ୟାଡମ, ଗଞ୍ଜାମ ଜିଲ୍ଲା ସୋରା ବ୍ଲକ ଲୋକାମାରରୁ ରାଜୀବ ଗୌଡ କହୁଥିଲି।
1: ରାଜୀବ, ରାଜୀବ ଟାଇଟଲ
2: ରାଜୀବ ଗୌଡ,
1: ରାଜୀବ ଗୌଡ, ରାଜୀବ ଗୌଡ ଆପଣ ସହିତ କନେକ୍ଟ ହେଇଛନ୍ତି, ଫର୍ଷ୍ଟ ଟାଇମ୍ କଲ୍ କରୁଛନ୍ତି ଭାଇ?
2: ହଁ ମ୍ୟାଡମ, ଆପଣଙ୍କ ସହିତ ଫାର୍ଷ୍ଟ ଟାଇମ୍ କଥା।
1: ହଁ, ମୋ ସହିତ ଫାର୍ଷ୍ଟ ଟାଇମ୍। କ'ଣ କରନ୍ତି ରାଜୀବ ଭାଇ ଆପଣ?
2: ଟିଚର
1: ଅଛି ମ୍ୟାଡମ। ଟିଚର, ବା କ୍ୟା ବାତ ହୈ, ୟା ପୂର୍ବରୁ ବି ଆମ ସହିତ ଜଣେ ଟିଚର ହିଁ ଯୋଡ଼ି ହେଇଥିଲେ। କୁହନ୍ତୁ, ଆଜିର ଟପିକ ଉପରେ କ'ଣ କହିବେ?
2: ମ୍ୟାଡମ, ପେଟ୍ରୋଲ ଡିଜେଲ ସେଭିଂ କରିବା ଏବେ ବର୍ତ୍ତମାନ ଯୋଉ ସିଚୁଏସନ ଆସି, ନିହାତି ପେଟ୍ରୋଲ ଡିଜେଲ ସେଭିଂ କରିବାକୁ ପଡିବ, ଯୋଉଟା ନିହାତି ଅର୍ଜେଣ୍ଟ ଦରକାର। ଆମେ ବାଇକ୍ରେ ଯିବା ନହେଲେ
1: ବର୍ତ୍ତମାନ ଆମକୁ ପବ୍ଲିକ ଟ୍ରାନ୍ସପୋର୍ଟ ୟୁଜ୍ କରିବା ପାଇଁ କୁହାଯାଉଛି, ପର୍ସନାଲ ବାଇକ୍ ହଉ କିମ୍ବା କାର୍ ହଉ, ଏହିସବୁ ଜିନିଷ ଯେତେ କମ୍ ବ୍ୟବହାର କରିବ ସେତେ ଭଲ। ପବ୍ଲିକ ଟ୍ରାନ୍ସପୋର୍ଟ ୟୁଜ୍ କରିବା ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି, ତ ଏସବୁ ବିଷୟରେ ମଧ୍ୟ କରିବା ଦରକାର। ଆଚ୍ଛା, ଆପଣ ଏ ଯୋଉ ପାଠ ପଢ଼ାଉଛନ୍ତି ପିଲାମାନଙ୍କୁ, ଆପଣ ସେଭିଂସ ବିଷୟରେ ସେମାନଙ୍କୁ କହୁଛନ୍ତି, ପିଲାମାନଙ୍କୁ ଶିକ୍ଷା ମିଳୁଛି ସେସବୁ?
2: ହଁ ମ୍ୟାଡମ, ପିଲାମାନଙ୍କୁ କିଛି କିଛି ଖର୍ଚ୍ଚ ନ କରି ସେ ସଞ୍ଚୟ କରି ରଖନ୍ତୁ, ଅସମୟରେ ଯେତେବେଳେ ଟଙ୍କାର ଆବଶ୍ୟକ ପଡିବ ବହୁତ କାମରେ ଆସିବ ବୋଲି।
1: ନିଶ୍ଚୟ ନିଶ୍ଚୟ, ଥ୍ୟାଙ୍କ ୟୁ ସୋ ମଚ୍ ଆଜି କଲ୍ କରିଥିବାରୁ ରାଜୀବ ଭାଇ।
2: ହଉ ମ୍ୟାଡମ, ରହୁଛି, ନମସ୍କାର।
1: ନମସ୍କାର। ଏଇ ପିଲାମାନଙ୍କ କଥାରୁ ମନେ ପଡୁଛି ଯେ ଯେତେବେଳେ ଆମେ ଛୋଟ ଥିଲୁ ନା, ସେତେବେଳେ ଆମକୁ ଗୁଲକ ଦିଆଯାଉଥିଲା, ଯେଉଁଥିରେ କି ଆମେ ଗୋଟେ ଗୋଟେ କଏନ୍ ସେଭ୍ କରୁଥିଲୁ ରଖିକି। ଆମକୁ ଏଇଟା ଶିଖାଯାଉଥିଲା ଯେ ତୁ ରଖେ, ଆଣ୍ଡ ଯେତେବେଳେ ବେଶୀ ହେଇଯିବ ସେତେବେଳେ ତାକୁ ଆମେ ଭାଙ୍ଗିବା, ଆଣ୍ଡ ତାପରେ ସେଟା ଗୋଟେ କୋଉ କାମରେ ଆସିବ ବୋଲି ଆମକୁ ସେସବୁ ଶିକ୍ଷା ଦିଆଯାଉଥିଲା ଛୋଟବେଳୁ। ଆଜି ପର୍ଯ୍ୟନ୍ତ ବି ଛୋଟ ଛୋଟ ପିଲାମାନଙ୍କୁ ସେଭିଂସର ଯୋଉ ଶିକ୍ଷାଟି ଦିଆଯାଇଥାଏ, କାରଣ ସେଭିଂ ଆମ ଲାଇଫ ପାଇଁ ବହୁତ ଆବଶ୍ୟକ, ଯେଉଁଟାକି ଦରକାରୀ ସମୟରେ ଏମର୍ଜେନ୍ସି ଟାଇମ୍ରେ ଆମ କାର୍ଯ୍ୟରେ ଆସିଥାଏ। ସୋ ଆପଣମାନେ ସେଭିଂ କରିବାକୁ କେତେ ଭଲ ପାଆନ୍ତି, କ'ଣ କ'ଣ ସବୁ ସେଭିଂ କରିଛନ୍ତି ଆଜି ପର୍ଯ୍ୟନ୍ତ, ସେ ବିଷୟରେ କୁହନ୍ତୁ ଆମକୁ, ଆଣ୍ଡ ଆମ ସହିତ କନେକ୍ଟ ହୁଅନ୍ତୁ। 0671230315 ଏହି ନମ୍ଘରରେ ସ୍କୃତି ରହିଛି ଆଜିର ସକାଳରେ ଆପଣମାନଙ୍କ ପାଖରେ। ହ୍ୟାଲୋ,
3: ଧନ ଅର୍ଜନେ ଧର୍ମ କରି ଧର୍ମେ ପ୍ରାପତ ନରହରି। ନମସ୍କାର ଆଜ୍ଞା।
1: ନମସ୍କାର ସମୀର ଭାଇ,
3: ମୁଁ ସମୀର ପଣ୍ଡା କହୁଛି ତେଲଙ୍ଗା ପିଣ୍ଠ କଟକରୁ।
1: ବିଲକୁଲ ସମୀର ଭାଇ ଆମ ସହିତ କନେକ୍ଟ ହେଇଛନ୍ତି, ଆମର ଜଣେ ଶ୍ରୋତା। ତେବେ କୁହନ୍ତୁ କେମିତି କ'ଣ ସେଭିଂ କରିବାକୁ ଭଲ ପାଆନ୍ତି, କ'ଣ ସେଭିଂ ସବୁ କରିଛନ୍ତି ଆଜି ପର୍ଯ୍ୟନ୍ତ, କୁହନ୍ତୁ।
3: ସେଥିପାଇଁ ତ କହିଲି କେବଳ ସେଭିଂ ଅର୍ଥର ନୁହେଁ, କିଛି ଧର୍ମ ବଳର ମଧ୍ୟ ସଞ୍ଚୟ କରିବା ଦରକାର, କିଛି କର୍ମ ବଳର ମାନେ କର୍ମବଳ ମାଧ୍ୟମରେ କିଛି ଅର୍ଜନ କରିବା ଦରକାର। ସଞ୍ଚୟର ଅର୍ଥ କେବଳ ତାକୁ ଜାକି ଜୁକି ସାଇତିକି ରଖିବା ନୁହଁ, ତାକୁ ଅର୍ଜିତ କର୍ମ ବା ନିଜର କର୍ମବଳରେ ତାକୁ ଅର୍ଜନ କରିବା ଦରକାର। ବର୍ତ୍ତମାନ ଯୋଉ ସଙ୍କଟମୟ ପରିସ୍ଥିତି ଆସିଛି, କେବଳ ବର୍ତ୍ତମାନର ସଙ୍କଟ ନୁହେଁ, ପ୍ରତ୍ୟେକ ସମୟରେ ପ୍ରତ୍ୟେକ ଜିନିଷର

0: ସହଜ ସୁବିଧା ଏବଂ ଯୋଉଟା କୁହନ୍ତି ସରଳ ଉପାୟରେ ତାକୁ ଅର୍ଜନ କରି ତାକୁ ସଞ୍ଚୟ କରିବା ଉଚିତ, ଏବଂ ଯାହା ଅସୁବିଧା ସମୟରେ ଆମକୁ ଦରକାର କାମରେ ଆସିବ। ଏବଂ ତାର ଉଦାହରଣ ଆମେ ଆମ ପାଖରେ ଥିଲା 2021 ମସିହାର ଭୟାବହ କରୋନା ମହାମାରୀ ସମୟରେ କେତେ ଲୋକ ମାନେ ଏଇଟା ଆର୍ଥିକ ଉପାୟରେ ମଧ୍ୟ ଏବଂ କର୍ମକ୍ଷେତ୍ରରୁ ଛଟେଇ ହେଇଛନ୍ତି। ତେଣୁ ଯଦି ଯଦି କିଛି ସ୍ୱଳ୍ପ ସଞ୍ଚୟ ଆମେ କରିଥିବା ତାହେଲେ ନିଶ୍ଚିନ୍ତ ସେଥିରୁ ମୁକୁଳିବା। ଏବଂ ମୁଁ ତ କହୁଛି ସେ ସମୟରେ ଆମେ ଏଇ ଯୋଉ କରୋନା ସମୟର କଥା ମୁଁ କହୁଛି, ଆମେ ଯୋଉଠି କାର୍ଯ୍ୟ କରୁ ଆମର କାର୍ଯ୍ୟକ୍ଷେତ୍ରରେ କାର୍ଯ୍ୟ ମଧ୍ୟ କମିଗଲା, ଏବଂ ଆମକୁ ଯାହା ମାସକୁ 15 ଦିନ ପାସ୍ ମିଳିଥିଲେ ମଧ୍ୟ ଭିନ୍ନ ଭିନ୍ନ ସ୍ଥାନକୁ ଗସ୍ତ କରିବାର ଥିଲେ ମଧ୍ୟ ମାସକୁ ମାତ୍ର 15 ଦିନ କାମ କରିବାକୁ ପଡୁଥିଲା, ଏବଂ ସେ ମୁତାବକ ଅଧା ସାଲାରୀ ମିଳୁଥିଲା। ତ ସେ ସମୟରେ ଯାହା ଆମର କିଛି ସଞ୍ଚିତ ଅର୍ଥ ଥିଲା ତାକୁ ଆମେ ଚେଷ୍ଟା କଲୁ। ତେଣୁ ବର୍ତ୍ତମାନ ସମୟରେ ଯାହା ମାନ୍ୟବର ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି, କେବଳ ଆପଣ ଯାହା କହୁଛନ୍ତି କେବଳ ଧନର ସଞ୍ଚୟ କରିବା ନେଇ, ତା ସହିତ ଅନ୍ୟାନ୍ୟ ବିକଳ୍ପ ଅଛି। ଯେମିତି ପୂର୍ବରୁ ସାର୍ କହୁଥିଲେ ଯେ ସିଏ ନିତ୍ୟ ଦୈନନ୍ଦିନ ଜୀବନଚର୍ଯ୍ୟାରେ ସାଇକେଲ ନେଇକି ଯାଉଛନ୍ତି, ଏବଂ ଏଇଟା ଗୋଟେ ବଢିଆ ଅଭ୍ୟାସ। କୌଣସି କାମ ନାହିଁ ଅଯଥାରେ ଆମେ ମୋଟର ସାଇକେଲଟେ ଧରି ଘେରା ମାରିକି ଚାଲି ଆସୁଛେ, ପେଟ୍ରୋଲ ଖର୍ଚ୍ଚ ହଉଛି ନା ନାହିଁ। ତେଣୁ ସେ ଦିଗରେ ସମସ୍ତଙ୍କୁ ଯତ୍ନବାନ ହେବାକୁ ପଡିବ। ଏବଂ ଏ କ୍ଷେତ୍ରରେ ମୁଁ କହିବି, ମୁଁ ବି ମଝିରେ ଗୋଟେ ଅସହଜ ହେଇଯାଇଥିଲି, 1 କିଲୋମିଟର ଯିବାକୁ ପଡୁଥିଲା, 1/2 କିଲୋମିଟର ଯିବାକୁ ପଡୁଥିଲା, ଧର ମୋଟର ସାଇକେଲ ଚାଲ, ସେଥିରୁ ମଧ୍ୟ ନିଜକୁ ଇଏ କରୁଛେ, ୟାଦ୍ୱାରା ଶରୀର ସୁସ୍ଥ ରହିବ। 1 କିଲୋମିଟର 2 କିଲୋମିଟର ମଧ୍ୟ କିଏ ଆସି ଅଟକେଇଲେ ମୁଁ ଚାଲିକି ଯାଉଥିବି, କିଏ ଅଟକେଇବ ବସନ୍ତ ଭାଇନା ନେଇଯିବୁ, ମୁଁ କହୁଛି ନାଇଁ ମୋର ଚାଲିବା ଅଭ୍ୟାସ ଅଛି। ଏବଂ ସମସ୍ତଙ୍କୁ ମଧ୍ୟ ଆହ୍ୱାନ ଦେବା ଦରକାର, କେବଳ ଆମେ ନିଜ ଡେଙ୍ଗୁରା ବଜେଇଲେ ଆମେ ଏହା କରୁଛେ ବା ଆମେ ଏହା କରୁଛେ, ଏହାଦ୍ୱାରା ଅନ୍ୟମାନେ ସଚେତନ ହେବା ଦରକାର। ଏବଂ ସଚେତନ ହେଲେ ଯାହା ସଞ୍ଚୟ କରିଥିବା ନିଜ ପାଇଁ, ଜନମାନସ ପାଇଁ, ସମାଜ ପାଇଁ, ଏବଂ ନିଜର ମଙ୍ଗଳ ହେବା ସହିତ ସମାଜର ମଙ୍ଗଳ ହେବ।
1: ବିଲକୁଲ, ବହୁତ ବଢିଆ କଥା ସମୀର ଭାଇ ଆଜି ଆପଣ କହିଲେ, ବହୁତ ବିସ୍ତୃତ ଭାବରେ ଆପଣ ଆଜି ଏର କଥାଟିକୁ ବୁଝେଇ ପାରିଲେ। ବହୁତ ବହୁତ ଧନ୍ୟବାଦ ଆଜି କଲ କରିଥିବାରୁ।
0: ଧନ୍ୟବାଦ ଆଜ୍ଞା, ନମସ୍କାର।
1: ସମୀର ଫ୍ରେଣ୍ଡସ୍, ଏଇ ଅଭ୍ୟାସ କଥା ଯୋଉ କଥା ସମୀର ଭାଇ କହିଲେ ଯେ ଅଭ୍ୟାସର ବଶବର୍ତ୍ତୀ ଆମେ ସମସ୍ତେ ଅତି ସହଜରେ ହେଇଯାଇଥାଉ, ଆଉ ସେଇ ଯୋଉ ଅଭ୍ୟାସଟାକୁ ପରିବର୍ତ୍ତନ କରିବା ବହୁତ କଷ୍ଟକର ହେଇପାରିଥାଏ। କିନ୍ତୁ ଚେଷ୍ଟା କରନ୍ତୁ ଏଇସବୁ ଭଲ ଅଭ୍ୟାସକୁ ଆପଣେଇବା ପାଇଁ ଲାଇଫ୍ରେ। ଯଦି କିଛି ଏଭଳି ଭାବରେ ଖରାପ ଅଭ୍ୟାସ ରହିଛି, ସଞ୍ଚୟ କରିପାରୁନାହାନ୍ତି ଆପଣ, ତେଣୁ ସଞ୍ଚୟ କରିବା ଆରମ୍ଭ କରିଦିଅନ୍ତୁ। ଆଣ୍ଡ ଆଗାମୀ ପିଢ଼ିମାନଙ୍କୁ, ଘରେ ଯେଉଁମାନେ ପିଲାମାନେ ଅଛନ୍ତି ସେମାନଙ୍କୁ ବି ସଞ୍ଚୟ କରିବା ଶିଖାନ୍ତୁ। କାରଣ ଏଇ ଯୋଉ ପ୍ରାକୃତିକ ଉତ୍ସ ହେଉ, କିମ୍ବା ଆପଣଙ୍କର ଅର୍ଥରାଶି ହେଉ, କିମ୍ବା ଯେକୌଣସି କଥା ବି ହେଉ, ଯୋଉଟା ଅଯଥାରେ କୌଣସି ପ୍ରକାର ଜିନିଷ, କୌଣସି ଗୋଟେ ଯଦି ପେପରରେ ଆପଣ ଯଦି ଗାରଉଛନ୍ତି ବି ଲେଖୁଛନ୍ତି ବି, ତାହେଲେ ବହୁତ ଆମର ଅଭ୍ୟାସ ଅଛି ଯେ ଗୋଟେ ପେପରକୁ ଆମେ ଏମିତିରେ ନର୍ମାଲି ଗାରେଇକି ତାକୁ କାଢ଼ି ଦେଇଥାଉ, ଆଉ ଗୋଟେ ପେପର ଆମେ ୟୁଜ୍ କରିଥାଉ। ତ ଅଯଥାରେ ନଷ୍ଟ, ସେ ଯୋଉ ପେପରର ନଷ୍ଟ ବା ସ୍ପେସ୍ର ଯୋଉ ଆମେ ୟୁଜ୍ କରୁ ବା ସ୍ପେସ୍ ବହୁତ ଛାଡ଼ି ଛାଡ଼ିକି ଆମେ ଲେଖିଥାଉ, ତ ୟାଦ୍ୱାରା ଆମେ ଭାବୁ ଯେ ଏଥିରେ କ'ଣ ହେଇଯିବ, ଏଇ ଛୋଟିଆ ସ୍ପେସ୍ରେ ଯଦି ମୁଁ ନ ଲେଖୁଛି ସେଥିରେ କ'ଣ ହେଇଯିବ, ବହୁତ କିଛି କଥା ହେଇଯିବ ୟାର। ଛୋଟ ଛୋଟ ଯେଉଁ କୁହାଯାଏ ବିନ୍ଦୁ ବିନ୍ଦୁରୁ ସିନ୍ଧୁ, ତ ସେଇଭଳି ଭାବରେ ଯଦି ଏମିତି ଛୋଟ ଛୋଟକୁ ଆମେ ଅଣଦେଖା କରିବା, ତାହେଲେ ଏଇଟା ଆମ ଅଭ୍ୟାସରେ ପରିଣତ ହେବ, ଏହି ଅଭ୍ୟାସ ପୁଣି ବଡ଼ ଆକାର ଧାରଣ କରିବ ଏବଂ ବହୁତ କ୍ଷତି ହେବ। ଆମେ ସେଇ ଜିନିଷଟିକୁ ଏବେ ଆକଳନ କରିପାରୁନୁ, କିନ୍ତୁ ଆଗକୁ ଆକଳନ କରିପାରିବା ଆମେ ଜାଣିପାରିବା ଯେତେବେଳେ ପରିସ୍ଥିତି ଭୟାବହ ହେବ। ଦେଖିବା ଆଉ ଜଣେ କଲର୍ ଆସିଗଲେଣି କିଏ ଅଛନ୍ତି। ହ୍ୟାଲୋ
2: ହ୍ୟାଲୋ,
1: କିଏ କହୁଛନ୍ତି? ସୁଚିତ୍ରା କହୁଛନ୍ତି। ଆଚ୍ଛା, ଆଉ ଟିକେ ଖାଲି ଆଡ୍ରେସ୍ଟା କୁହନ୍ତୁ। ଚିତ୍ରା ସିପ୍ରା, ଓକେ, ଆଉ ଥରେ ଟିକେ ଆଡ୍ରେସ୍, କାରଣ ଆପଣଙ୍କ କଲ୍ଟି କଟି କଟି ଯାଉଛି, ତେଣୁ ନେଟୱାର୍କ ପ୍ରୋବ୍ଲେମ୍ ରହୁଛି ଟିକେ।
2: ଢେଙ୍କାନାଳ ଜିଲ୍ଲାର ପର୍ଜଙ୍ଗ।
1: ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗରୁ ଆପଣ ଚିତ୍ରା ଫୋନ କରିଛନ୍ତି, ସିପ୍ରା ଫୋନ କରିଛନ୍ତି, ଓକେ। ତ ସିପ୍ରା ଭଉଣୀ, ୱେଲକମ୍ କରୁଛୁ ଏଫ୍ଏମ୍ ରେନ୍ବୋକୁ। ଆଚ୍ଛା, ଫାର୍ଷ୍ଟ ଟାଇମ୍ କଲ୍ କରିଛନ୍ତି?
2: ଆଜ୍ଞା ମ୍ୟାମ୍।
1: କ୍ୟା ବାତ୍ ହୈ, ସିପ୍ରା ଭଉଣୀ କ'ଣ କରନ୍ତି ଆପଣ? ପାଠ ପଢୁଛନ୍ତି, ଏମିତି ଏତେ ଭାବିକି କାଇଁ କହିଲେ। ଆଚ୍ଛା, ଠିକ୍ ଅଛି। ଆଚ୍ଛା, ଏଫ୍ଏମ୍ ରେନ୍ବୋ କେମିତି ଲାଗେ ଆପଣଙ୍କୁ?
2: ବହୁତ ଭଲ ଲାଗେ।
1: ଓକେ, ଥ୍ୟାଙ୍କ ୟୁ ସୋ ମଚ୍ ଆଜି କଲ୍ କଲେ, ଆପଣ ଆମ ସହିତ କନେକ୍ଟ ହେଲେ। କୁହନ୍ତୁ, ଆମେ ସେଭିଂ ବିଷୟରେ ଆଜି ପଚାରୁଛୁ, ସେଭିଂ କରିବାକୁ କେତେ ଭଲ ପାଆନ୍ତି ଆଉ କ'ଣ କ'ଣ ସବୁ

0: ସେଭିଂ କରିଛନ୍ତି ସେ ବିଷୟରେ କୁହନ୍ତୁ। କିଛି କରିନାହାନ୍ତି। ଓକେ, ଆଚ୍ଛା, ତାହେଲେ ଆଗକୁ କରିବେ ନା କରିବେନି, ନା ଏମିତି ହିଁ ଚାଲିବ ଅଭ୍ୟାସଟି?
1: ବର୍ତ୍ତମାନ ତ ପଢାପଢି କରୁଛି, ସେଭିଂ କରିବା ପାଇଁ ସେମିତି କିଛି ପ୍ଲାନିଂ ଅଛି, ତ
0: ଓକେ। ତ ଆଚ୍ଛା, ଠିକ୍ ଅଛି, ବଟ୍ ଛୋଟବେଳୁ ହିଁ ସେଭିଂ କରିବା ଆବଶ୍ୟକ। ମୁଁ କେବଳ ଟଙ୍କା ପଇସା ବିଷୟରେ କହୁନି, ବିଭିନ୍ନ କଥା ରହିଛି, ସବୁ କଥାକୁ ଆମେ ସେଭିଂ କରିବା ଉଚିତ, ସବୁ ଜିନିଷକୁ। ତେଣୁ ଠିକ୍ ଅଛି, ଆପଣ ସେଭିଂ କରନ୍ତୁ, ଆଣ୍ଡ ତାପରେ ଆମ ସହିତ କନେକ୍ଟ ହେବେ ଯେବେ ନେକ୍ସଟ ଟାଇମ୍ ଆମକୁ କହିବେ। ଓକେ, ଥ୍ୟାଙ୍କ ୟୁ ସୋ ମଚ୍ କଲ୍ କରିଥିବାରୁ। ତେବେ ଏଇଠି ଆମ ଫ୍ରେଣ୍ଡସ୍ ମାନଙ୍କୁ କହି ରଖୁଛୁ, ଆଜି ଦିନ ସକାଳ 9:30 ଆପଣମାନେ ଶୁଣିବେ ପ୍ରାୟୋଜିତ କାର୍ଯ୍ୟକ୍ରମ ଭାରତ ମସଲା ସ୍କୁଲ ଟାଇମ୍। ତେବେ ବର୍ତ୍ତମାନ ଟାଇମ୍ ହେଇଗଲାଣି, ଆଉ ଗୋଟେ ସୁନ୍ଦର ଗୀତ ଆସୁଛି ଆପଣମାନଙ୍କ ପାଖକୁ, ଏଇ ବ୍ୟୁଟିଫୁଲ ମର୍ଣ୍ଣିଂରେ ଏଞ୍ଜୟ କରୁଥାନ୍ତୁ, ଏମିତି ରହିଥାନ୍ତୁ ସ୍ମୃତି ସହିତ ଚିପକିକେ, ଆଣ୍ଡ କହୁଥାନ୍ତୁ 100.4 ଆକାଶବାଣୀ FM ରେନ୍ବୋ କାଟେ ଦିଲ୍ ସେ ଦିଲ୍ ତକ୍।

0: ଫୋନଟି କଟି ଯାଇଛି। ନୋ ପ୍ରୋବ୍ଲେମ୍, ଆପଣମାନେ ଆଉ ଥରେ କନେକ୍ଟ ହୁଅନ୍ତୁ ଆମ ସହିତ 0671230315 ଏଇ ନମ୍ବରରେ। ତେବେ ଆଜି ଅଳ୍ପ ସମୟ ପାଇଁ ହିଁ କଥା ହୋଇପାରିବା। 9:30 ଆପଣମାନଙ୍କ ପାଇଁ ଆସିଯିବ ପ୍ରାୟୋଜିତ କାର୍ଯ୍ୟକ୍ରମ ଭାରତ ମସଲା ସ୍କୁଲ ଟାଇମ। ହ୍ୟାଲୋ
1: ବାପା, ନମସ୍କାର।
0: ନମସ୍କାର। ଆଚ୍ଛା, ଟିକେ ଭଲ୍ୟୁମ୍ କମ୍ କରିଦିଅନ୍ତୁ, ପୁରା ଇକୋ ଆସୁଛି। ଆଉଥରେ ଟିକେ ନା କହିଲେ।
1: ସମସ୍ତେ ପ୍ରାୟ ଆମେ ସମାଜ ଭିତରେ ବାହାରି ଏଇ ଶବ୍ଦଟିକୁ ନେଇକି ସମସ୍ତେ ଭାବୁଛେ ଆଜ୍ଞା ମନି ସେଭ୍ କରିବା, କିନ୍ତୁ ୟା ପଛରେ ଗୋଟେ ଭଲ ଗୁଣ ଅଛି ନିହିତ ଥାଏ, ସେଇଟା ହଉଛି ଆଜ୍ଞା ମିତବ୍ୟୟିତା। ଯେ ଏ ଗୁଣଟି ଯଦି ଥାଏ ତାକୁ ସମାଜ ଆଜ୍ଞା ଆମକୁ କଣ କରନ୍ତି, ତାକୁ କ୍ରିଟିସାଇଜ୍ କରନ୍ତି କି ଲୋକଟା ଆଜ୍ଞା କଞ୍ଜୁସ, ଲୋକଟା ଆଜ୍ଞା ମୁଖିଛୁ, ଏମିତି କୁହନ୍ତି। ମାତ୍ର ଇଏ ମିତବ୍ୟୟିତା ଗୋଟେ ଗୁଣ ଏମିତି ଯେ ଇଏ ସବୁ କ୍ଷେତ୍ରରେ ଆଜ୍ଞା ଦେଖିବେ, ଆପଣ ସମୟ କୁହନ୍ତୁ, ଟଙ୍କା କୁହନ୍ତୁ, ଟିକେ ଆମର ଯେକୌଣସି ଜିନିଷ ହଉ, କୌଣସି ଜିନିଷକୁ ଏମାନେ ନଷ୍ଟ କରିବାକୁ ଦିଅନ୍ତିନି, କିଛି କିଛି କିଛି କିଛି ତା'ଦେହରେ ଯେମିତି ସେଭ୍ କରିବା, ଆଉ ଏଇଟା ହଉଛି ସବୁଠାରୁ ଭଲ ଗୁଣ। ଏଇ ଗୁଣଟା ସମସ୍ତଙ୍କ ପାଖରେ ଦେଖା ରହିବା ଉଚିତ। ରହିଲେ କଣ ହବ, ପ୍ରତ୍ୟେକ ଜିନିଷର ଆମେ ଇକୋନୋମିକାଲି ଚିନ୍ତା କରିବା, ଏଥିରୁ କେମିତି ମୁଁ କିଛି ସେଭ୍ କରେ। ମନେକର ମୁଁ ଗୋଟେ କାମ କରୁଛି ଆଜ୍ଞା, ଘଣ୍ଟା ଲାଗୁଛି, କେମିତି ମୁଁ ଏଇ ଘଣ୍ଟାଟା ଭିତରୁ ମୁଁ ତାକୁ ଆଜ୍ଞା 10 ମିନିଟ୍ ତାକୁ ସେଭ୍ କରିପାରିବି। ଏ ଗୁଣଟା ଯଦି ଯାହା ପାଖରେ ଅଛି, ତା ପାଇଁ ଆଜ୍ଞା ଏଇ ଯୋଉ ସେଭିଙ୍ଗ ଯୋଉ ସଞ୍ଚୟ ଜିନିଷଟା କହିଲେ ସବୁଠାରୁ ସହଜ ହେଇଥାଏ, ଆଉ ସବୁଠାରୁ ଦୁନିଆର ସବୁ ବୁଦ୍ଧିମାନ ଲୋକ ହଉଛି।
0: ବିଲକୁଲ, ବହୁତ ବଢିଆ ଦିଗ ପ୍ରତି ଆପଣ ଧ୍ୟାନ ଦେଇଛନ୍ତି, ଦୃଷ୍ଟି ଦେଇଛନ୍ତି ଯେ ସମୟର ସଦୁପଯୋଗ, ଯୋଉଟାକି ମାନେ ଯୋଉ ଟାଇମ୍ ୱେଷ୍ଟ କରିବା ସେଇଟା ବି ଜମା ବି କରିବା ଉଚିତ ନୁହେଁ। ଏଇଟା ବି ବହୁତ ବଢିଆ କଥାଟେ କହିଲେ କ୍ଷିତିଶ ଭାଇ, ବହୁତ ବହୁତ ଧନ୍ୟବାଦ ଆଜି କଲ୍ କରିଥିବାରୁ। ଫଟାଫଟ କଲ୍ରେ ଆମ ସହିତ କନେକ୍ଟ ହୁଅନ୍ତୁ। 9:25 ଅଲରେଡି, ମାନେ 26 ଅଲରେଡି ହେଇଗଲାଣି ୟାର। 9:30 ଆପଣମାନେ ଶୁଣିପାରିବେ ସ୍ପନ୍ସର ପ୍ରୋଗ୍ରାମ ଭାରତ ମସଲା ସ୍କୁଲ ଟାଇମ୍ ଏଫ୍ଏମ୍ ରେନ୍ବୋ କଟକରେ 0671230315 ଏଇ ନମ୍ବରରେ ଆପଣମାନେ କଲ୍ରେ କନେକ୍ଟ ହେଉଛନ୍ତି, ଲାଇଭ୍ କଥା ହେଉଛନ୍ତି ସ୍ମୃତି ସହିତ। ଦେଖିବା ଆଉ ଜଣେ କଲ୍ରେ ଆସିଗଲେଣି କିଏ ଅଛନ୍ତି। ହ୍ୟାଲୋ
2: ହ୍ୟାଲୋ ମ୍ୟାମ୍, ନମସ୍କାର।
0: ନମସ୍କାର, କିଏ କହୁଛନ୍ତି?
2: ଆଜି ଚଞ୍ଚଳା ମ୍ୟାମ୍ ଆସିଛନ୍ତି ପୁରୀରୁ।
0: ଆଚ୍ଛା, ବହୁତ ଦିନ ପରେ ଆମ ସହିତ କନେକ୍ଟ ହେଲେ।
2: ନାଇଁ, ଆଜି ମୁଁ ଭାବୁଛି ଯୋଉ ବୃହସ୍ପତି ବାର ତ, ସେଥିପାଇଁ ଯୋଗାଯୋଗ ଟିକେ ହେଇଯାଇଛି।
0: ହଁ, ବିଲକୁଲ ବିଲକୁଲ। ଆରେ ବା, ଚଞ୍ଚଳା ମାନେ ତ ଆମର ସେଇ ଲକ୍ଷ୍ମୀ ଆଉ।
2: ଆଜ୍ଞା,
0: ଆଚ୍ଛା, କେମିତି ଅଛନ୍ତି
2: ମ୍ୟାଡମ୍? ମୁଁ ତ ସବୁବେଳେ ଚୋଖା ଥାଏ, ଆଉ ଭାବୁଛି ଆପଣ ତ ଚୋଖା ଅଛନ୍ତି, ଶୁଣୁଛି ସବୁବେଳେ ଆପଣଙ୍କୁ।
0: ଆଚ୍ଛା, ଶୁଣୁଛନ୍ତି ଆମ ସହିତ କନେକ୍ଟ ହେବେ ନା, ମଝିରେ ମଝିରେ ଆମେ ଭୁଲି ଯିବୁ ନହେଲେ।
2: ନାଇଁ ନାଇଁ ନାଇଁ, ଆପଣ ଭୁଲିବେ କଣ, ଆମେ ତ ଭୁଲିନୁ ନା।
0: ଆଚ୍ଛା, ଠିକ ଅଛି।
2: ମୁଁ ତ ରଖିଛି,
0: ମୁଁ ଆଗରୁ କହିଦଉଛି ନା ମୋର ସ୍ମୃତି, ବଟ୍ ତା ବିପରୀତ ମୁଁ। ଓକେ,
2: ଆଉ ତାହେଲେ ଆପଣ ବା ଏମିତି ଜାଗାରେ ରହିଛନ୍ତି, କେହି ତାକୁ ଦେଖିପାରିବେନି କି ନେଇପାରିବେନି
0: ପୁରା ହୃଦୟ ଭିତରେ।
2: ଆଚ୍ଛା,
0: ବହୁତ ବଢିଆ। ଆଚ୍ଛା ଭଉଣୀ, ଆଜି ଆମ ସହିତ କନେକ୍ଟ ହେଇଛନ୍ତି, ଆପଣ ଟିକେ ପୁରା ପରିଚୟ କହିଦିଅନ୍ତୁ ଆପଣଙ୍କର।
2: ମ୍ୟାଡମ୍, ମୁଁ ସାଲେପୁର କହୁଛି, ନିରୁପମା ସାହୁ।
0: ନିରୁପମା ସାହୁ ମ୍ୟାଡମ୍ ଆମ ସହିତ କନେକ୍ଟ ହେଇଛନ୍ତି। କୁହନ୍ତୁ, ସେଭିଂ କରିବାକୁ ଆମର ତ ଯାହା ହଉ ଜଣେ ନାରୀ ଆମ ସହିତ ମାନେ କନେକ୍ଟ ହେଲେ, କାରଣ ଓମେନ୍ ମାନେ ଟିକେ ସେଭିଂ କରିବାକୁ ବହୁତ ଭଲ ପାଆନ୍ତି, ଆଣ୍ଡ ସେଭିଂ ବି କରନ୍ତି, ତେଣୁ ସେଭିଂ କରିବାକୁ କେତେ ଭଲ ପାଆନ୍ତି, କଣ ସବୁ ସେଭିଂ କରିଛନ୍ତି କୁହନ୍ତୁ
2: ମ୍ୟାଡମ୍। ସମସ୍ତେ ତ କହିଲେ, ଯେତିକ ଶ୍ରୋତା ଭାଇ ଭଉଣୀ ସମସ୍ତେ କହିଲେ, ଯେଝା ମତରେ ଯେଝା କହିଲେ, ମାନେ ମୁଁ ଶୁଣୁଥିଲି, କିନ୍ତୁ ମୋ ମତରେ ପଇସା ସେଭିଂ ତ ମଣିଷ ଜୀବନରେ ନିହାତି ଆବଶ୍ୟକ। ଯେମିତି କଥାରେ ନାହିଁ, ବାପା ନା କଣ ନା ଟଙ୍କା, ଆଉ ଆଗରେ ପଇସା ଚାଲିଲେ ପଛରେ ମଣିଷ ଯିବ, କିନ୍ତୁ ମଣିଷର ଯଦି ବୁଦ୍ଧି ବିବେକ ଜ୍ଞାନଟା ସେଠିକି ରଖିଥିବ ସଞ୍ଚିକିରି, ପଇସା ଆପେ ଆସିବ
0: ବିଲକୁଲ
2: ତା ପାଖକୁ। ଆଉ ଏମିତି ସଞ୍ଚୟ ଯେହେତୁ ଦରକାର, ମୁଁ ଆମର ଠାକୁର ଘରେ ପ୍ରାୟ ଗୋଟେ ଛୋଟ କୁମ୍ପି ଆଗେ କହୁଥିଲେ ମାଟିରେ ତିଆରି କୁମ୍ପି ଦେହରେ ପକେଇ ଦିଏ, ଠାକୁର ପୂଜା କରେ, ଠାକୁରଙ୍କ ପାଖରେ ଥୋଇଦିଏ, ତାକୁ କେହି ନେଇପାରିବେନି।

0: ଅଲଗା ଜାଗାରେ ରଖିଲେ କିଏ ନେଇ ନେଇଯିବେ, ମୁଁ ସେଇଥିପାଇଁ ଠାକୁରଙ୍କ ପାଖରେ ଥୋଇଦିଏ ସେ ପଟା ତଳେ ଥୁଆଇଥାଏ, ଯେତେବେଳେ ହେଇଯାଏ ଫୁଲ ଗୋଟେ ମାନେ ଏମିତି ଏମର୍ଜେନ୍ସି କାମରେ ସେ ଲାଗେ ଆଉ ଆପଣ ଭାବି ପାରିବେନି।
1: ଯାହା ହଉ ସେତେବେଳେ ବହୁତ ଖୁସି ଲାଗେ ଯେ ଯାହା ହଉ ମୁଁ ମୋର
0: ଶିକ୍ଷାଟା ସେଇ ଶିକ୍ଷାଟା ପ୍ରାୟ ସମସ୍ତଙ୍କୁ ଦିଏ କହିବେ ଯେ ଏମିତି ଆମେ ସାଇ ପଡ଼ିଶାରେ ଭେଟ ହେବାକୁ କେମିତି ପଇସା ସବୁ ରଖୁଛନ୍ତି, ଖର୍ଚ୍ଚ ହେଇଯାଉଛି ମୋର। ମୁଁ କହିଲି ପଇସା ଯେତିକି ଆବଶ୍ୟକ ସେତିକି ରଖିବା, ମାନେ ନୁହେଁ ପଇସା ଖାଲି ବ୍ୟାଙ୍କରେ ଥାକ କରିବା, ଯଦି ପାଖ ପଡୋଶୀ ଗୋଟେ ଯଦି ନିଜ କାମରେ ଲାଗିବା ସହିତ ଅନ୍ୟ କାହା କାମକୁ ସାହାଯ୍ୟ କରିପାରୁଛି ପଇସାଟା, ତାହେଲେ ସେ ପଇସା ରଖିବାଟା ହଉଛି ମୂଲ୍ୟବାନ।
1: ଓକେ, ବହୁତ ବଢିଆ କଥା କହିଲେ, କିନ୍ତୁ ସମୟ ସରି ସରି ଆସୁଛି ଆଉ କଥା ହେଇ ହବନି ଆମ ଆପଣଙ୍କ ସହିତ। ବହୁତ ବହୁତ ଧନ୍ୟବାଦ କଲ କରିଥିବାରୁ।
0: ଆଜ୍ଞା ମ୍ୟାଡାମ ରହିଲି, ନମସ୍କାର।
1: ଓକେ, ସୋ ଥ୍ୟାଙ୍କ ୟୁ ସୋ ମଚ ସମସ୍ତଙ୍କୁ, ଆପଣମାନେ ଯେଉଁମାନେ ଆମ ସହିତ କନେକ୍ଟ ହେଲେ। ସମୟ ସରି ସରି ଆସିଲାଣି, 9:30 ଅଲରେଡି ହେବା ପାଇଁ ଯାଉଛି, ତେବେ ଚାଲନ୍ତୁ ବର୍ତ୍ତମାନ ଶୁଣନ୍ତୁ ପ୍ରାୟୋଜିତ କାର୍ଯ୍ୟକ୍ରମ ଭାରତ ମସଲା ସ୍କୁଲ ଟାଇମ୍।

ପିଲା ମାନେ ମୁଁ ଭାରତ ମସଲାର ଭରତ ମଉସା। ହେଲେ କାର୍ଯ୍ୟକ୍ରମର ଆରମ୍ଭ ପୂର୍ବରୁ ତମ ମାନଙ୍କୁ ମୋର ପଦଟିଏ। କହିଲ ପିଲେ, ଏଇ ଖରା ପାଇଁ ତମ ମାନଙ୍କୁ ଯେତେବେଳେ ଆଗୁଆ ଛୁଟି ଦିଆଗଲା, ତୁମ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ମାନେ ତମକୁ କଣ କହି ଛୁଟି ଦେଇଥିଲେ? ଆରେ ଏ ଚୁପ ରହିଲ କାହିଁକି, କହୁନ।

0: ବଡ କରିଥିଲା ବର୍ତ୍ତମାନ ତୁମ ପାଇଁ ଯୋଉ ଅନଲାଇନ୍ ରେ ପାଠ ପଢା, ତମେ ମନ ଦେଇ ତାକୁ ସ୍କୁଲରେ ଯୋଉଭଳି ଅନୁଭୂତି ପାଉଥିଲ ସେଭଳି ନହେଲେ ବି ଘରେ ତମର ବାପା ମା ଅଛନ୍ତି, ତମ ସାଙ୍ଗ ପରିବାର ଅଛନ୍ତି, ତା ସହିତ ତମେ ଭାବିନବ ତମେ ଯୋଉଠି ବସୁଛ ସେଟା ହଉଛି ମୋର ଗୋଟେ ସ୍କୁଲ ଡେସ୍କ, ଆଉ ମୁଁ ସ୍କୁଲ ସାମ୍ନାରେ ବସିଛି, ନିଜକୁ ପୁରା ସମର୍ପଣ କରି ସ୍କୁଲ ଭାବି ପାଠ ପଢାପଢି କର।
1: ଆଜ୍ଞା ସାର୍, ଆଜିର ସମୟରେ ଏଇ ଯୋଉ ମୋବାଇଲ କଥା ଟିକେ ପିଲାମାନଙ୍କୁ ଦୁଇ ଧାଡ଼ି।
0: ହଁ, ପିଲାମାନେ ଆମେ ମୋବାଇଲ କାଇଁ ୟୁଜ କରୁଛେ, ମୋବାଇଲ ପ୍ରତି ଆମ ଉପକାର ତାର ଦେଖିବା। ବହୁତ ପିଲା ଆମେ ଶୁଣୁଛେ ଗେମ୍ ଖେଳୁଛନ୍ତି, ସେ ମୋବାଇଲଟାକୁ ଚାର୍ଜରେ ବସେଇକିନା ତା କଥା ହଉଛନ୍ତି, ଏସବୁରୁ ଦୂରେଇ ରୁହ, କାହିଁକିନା ଜୀବନଟା ବହୁତ ମୂଲ୍ୟବାନ, ତମ ପାଇଁ ବହୁତ ଜୀବନ ପଡିଛି, ତମେ ଚଗଲାମି କର ନାହିଁ, ଆଉ ପାଠ ପଢା ପ୍ରତି ଧ୍ୟାନ ଦିଅ, ମୋବାଇଲ ତମକୁ ବ୍ୟବହାର ନ କରୁ, ଯେ ମୋବାଇଲ ତମେ ବ୍ୟବହାର କର, କାହିଁ ମୋବାଇଲ ଆମେ ଶୁଣିବା କିଛି ଶିଖିବା, କିଛି କଥା ଯଦି ଆମ ସାମ୍ନାକୁ ନ ଆସିଲା ସେ ମତେ ଉତ୍ତର ଦେଇଦିଏ, କିନ୍ତୁ ଯୋଉ ଆମେ ଗେମ୍ କରି ଖେଳିବା, ଗୋଟେ ନିଶା ଭଳି ଧରିବା, ସୋସିଆଲ ମିଡିଆକୁ ଯିବା, ଏସବୁ କର ନାହିଁ, କାହିଁକିନା ତମ ପାଇଁ ବହୁତ ଜୀବନ ପଡିଛି। ଦେଖନ୍ତୁ, ଯେତେ ଅଭିଭାବକ ଯିବା ଶ୍ରୋତା ଶୁଣୁଛନ୍ତି ଏ କାର୍ଯ୍ୟକ୍ରମକୁ, ପ୍ରଥମ ଯଦି ଗୁରୁ ଦେଖାଯାଏ ଗୋଟେ ପିଲାର, ସେ ହେଉଛନ୍ତି ମା, ବାପା ମା ହେଉଛନ୍ତି ପ୍ରଥମ ଗୁରୁ, କାହିଁକିନା ପିଲାଟାକୁ ପ୍ରଥମ ଜନ୍ମ ହଉ ତାକୁ ବ୍ରହ୍ମା ବିଷ୍ଣୁ ମହେଶ୍ୱର ହଉ ବା ଯାହା କିଛି, ମା ହିଁ ତା ଘରେ ତାକୁ ପ୍ରାୟ 3 ବର୍ଷ ପର୍ଯ୍ୟନ୍ତ 3.5 ବର୍ଷ ପର୍ଯ୍ୟନ୍ତ ମା ହିଁ ତାକୁ ପାଠ ପଢାଏ। ଏ ମୋର ଜଣେ ଝିଆରୀ ଅଛି, ତା ନାଁ ସାନ୍ଭି, ସେ ମଧ୍ୟ ମାତ୍ର 2 ବର୍ଷ ହବ, କିନ୍ତୁ ସେ ବର୍ତ୍ତମାନ ବହୁତ ବଢିଆ ଆଗରେ ବନ୍ଦେ ମାତରଂ ବହୁତ ଜିନିଷ କରୁ। ବାପା ମା ମାନେ ସବୁବେଳେ ପିଲାମାନଙ୍କୁ ଆକଟ କରନ୍ତୁ, ତା ସହିତ ପିଲାଙ୍କୁ ପ୍ରେସର କରନ୍ତୁ, ପିଲାର ରୁଚି ଅନୁସାରେ ଆପଣମାନେ ନିଷ୍ପତ୍ତି ନିଅନ୍ତୁ, ଆପଣ ଜବରଦସ୍ତି କୌଣସି ପ୍ରେସର ଦେବା ପିଲା ପ୍ରତି ଉଚିତ ନୁହେଁ, କାହିଁକିନା ପିଲା ଯୋଉ ରୁଚି ଅଛି ସେ ରୁଚି ଉପରେ ଯାଏ ଯଦି ନିଶ୍ଚିତ ପିଲା ବଡ ହୁଏ। ଦେଖନ୍ତୁ, ଆମେ ଗୋଟେ ଏଠି ଇଣ୍ଡଷ୍ଟ୍ରିଜ ବର୍ଷକୁ ପ୍ରାୟ ଏବେ ଯୋଉ ଆସୁଛନ୍ତି ସବୁ 10,000 ଷ୍ଟୁଡେଣ୍ଟ ପ୍ରାୟ ଆସନ୍ତି ତାଙ୍କର ଇଣ୍ଟର୍ଣ୍ଣସିପ କରିବାକୁ, କିଛି ଷ୍ଟୁଡେଣ୍ଟ ଆସନ୍ତି ଇଣ୍ଡଷ୍ଟ୍ରିଆଲ ଭିଜିଟ, ଏସବୁ କାର୍ଯ୍ୟକ୍ରମ କରନ୍ତି। ଏଇଟା ଯୋଉ ସରକାର ଏ ଯୋଉ ପଦକ୍ଷେପ ନେଇଛନ୍ତି, ଆଜି କୋର୍ସରେ ଆଡ୍ କରିଛନ୍ତି, କେବଳ ଯେ ଆମେ ସମସ୍ତେ ପାଠ ପଢୁଛେ କହୁଛେ ଆମେ ଚାକିରି କରିବା, ଡକ୍ଟର ବା ଅମ ବା ସବୁ କରନ୍ତୁ, ସେଥିରେ ମନା ନାହିଁ, କିନ୍ତୁ ଇଣ୍ଡଷ୍ଟ୍ରି କିଏ କରିବ? ତେଣୁ ପିଲାମାନେ ଆମେ ସବୁ ବ୍ୟବହାର କରୁଛେ ବାହାର ଉପରେ, କିନ୍ତୁ ଆମେ ଚେଷ୍ଟା କରି ଆମେ ଘରେ ବନେଇ ପାରିବା, ତେଣୁ ଆମମାନଙ୍କର ସଂକଳ୍ପ, ତେଣୁ ଆମର ଯୋଉ ଏଇ ଭାରତ ମସଲା ସ୍କୁଲ ଟାଇମ ହଉ, ଆମେ ଯୋଉ ଦେଇଛୁ ଇଣ୍ଡଷ୍ଟ୍ରିଆଲ ଭିଜିଟ, କେବଳ ଆମେ ଆୱାରନେସ କରୁଛୁ ଯେ ପିଲାମାନେ ତମେ ପାଠ ପଢ, କାହିଁକି ଜ୍ଞାନ ନ କଲେ ତମେ ଆଗକୁ ବଢିପାରିବନି, କିନ୍ତୁ ପାଠ ପଢ, ସେ ପାଠ ବଦଳରେ ତମେ ଅନ୍ୟ ଜାଗା ଚାକିରି କରୁଛ, ସବୁବେଳେ ଚେଷ୍ଟା କର ତମେ କେମିତି ଅନ୍ୟକୁ ଚାକିରି ଦେଇପାରିବ।
1: ସାର୍, ଏଇ ଖରା ଛୁଟିରେ ପିଲାମାନେ ଘରେ ରହିକି ମୋବାଇଲରେ ପାଠ ପଢୁଛନ୍ତି, ସାର୍ ଏଭଳି ଏକ ସୁନ୍ଦର ପଦକ୍ଷେପ ପାଇଁ ଆମ ରାଜ୍ୟ ସରକାରଙ୍କ ଲାଗି ପଦକ୍ଷେପ।
0: ନିଶ୍ଚିତ, ରାଜ୍ୟ ସରକାର ତଥା ଆମର ଶିକ୍ଷା ବିଭାଗ ଯୋଉ ଅଧିକାରୀମାନେ ଅଛନ୍ତି, ଯୋଉମାନେ ଅଫିସରମାନେ ଅଛନ୍ତି, ସେମାନେ ଭେରି ୱେଲ୍ ନୋନ୍ କେମିତି ଆମେ ଅନଲାଇନ୍ରେ ପାଠ ପଢେଇବୁ, କାହିଁକିନା ବିଗତ ବର୍ଷରେ ମହାମାରୀ କୋଭିଡ ଆମମାନଙ୍କୁ ଶିଖେଇ ଦେଇଛି ଯେ ଆମେ ଘରେ ରହି କିଭଳି ପାଠ ପଢିବୁ। ମୋ ମତରେ ଯେ ଆମର ଯୋଉ ଶିକ୍ଷକ ଶିକ୍ଷୟିତ୍ରୀ ଗୁରୁଜୀ ଗୁରୁମା ତଥା ସରକାର ପ୍ରଶାସନିକ ତଥା ଅଭିଭାବକ ସମସ୍ତେ ବଢିଆ ଜାଣିଛନ୍ତି ଯେ କେମିତି ଆମେ ଘରେ ରହି ପିଲାଙ୍କୁ ଅନଲାଇନ୍ରେ ପାଠ ପଢାଇବୁ, ଆଉ ପିଲାମାନଙ୍କ ପାଠ ପଢିବା ପାଇଁ ନିଶ୍ଚିତ ସହଯୋଗ କରିବେ। ଆମେ ଜାଣିବା ଯେ ସେ ପିଲାଟି ଜନ୍ମ ହୋଇଛି ଖାଲି ବାପା ମାଙ୍କ ମାନେ ନୁହଁ, କାଲି ସେ ପିଲା ହୁଏତ କଣ ନାହିଁ କଣ ହେଇପାରେ ଦେଶରେ, ତେଣୁ ସେ ଭାରତର ସନ୍ତାନ, ସେ କେବଳ ତମର ସନ୍ତାନ ନୁହଁ। ସେଭଳି ମୁଁ ଭାବୁଛି ନିଶ୍ଚିତ ଏଇ ଯୋଉ ଆଗାମୀ ଭାରତର ପିଲାମାନଙ୍କୁ ସେମାନେ ଭବିଷ୍ୟତ ତାଙ୍କ ପ୍ରତି ଭଲ ଭାବେ ସଚେତନ ନବାର ଶିକ୍ଷା ମଧ୍ୟ ପାଇଛନ୍ତି ଆମର ଅଭିଭାବକ ମାନେ ପୂର୍ବରୁ କୋଭିଡରୁ, ଏଥର ମଧ୍ୟ ସହଯୋଗ କରିବେ। ସେଭଳି ଆମର ଗୋଟେ ଛୋଟିଆ ପଦକ୍ଷେପ, ତେଣୁ ନିଶ୍ଚିତ ଭାବରେ ଭାବୁଛି ତାକୁ ସମସ୍ତେ ସ୍ୱାଗତ କରିବେ, ତା ସହିତ ଆମେ ନିଶ୍ଚିତ ଭାବରେ ସଂକଳ୍ପ ନବା କିଭଳି ଏଇ ଯୋଉ ଭାରତ ମସଲା ସ୍କୁଲ ଟାଇମରେ ଏଥିରେ ଅଭିଭାବକ ଟିଚର ତଥା ରାଜ୍ୟ ସରକାରଙ୍କ ଅଫିସର ସମସ୍ତଙ୍କର ମିଳିତ ଭାବରେ ଏଇଟା ଅନୁଷ୍ଠାନ ହେଉଛି, ଆମେ କେମିତି ଭଲରୁ ଭଲ କରିପାରିବୁ, ତ ଆପଣମାନଙ୍କର ଯୋଉ ଉପଦେଶ ନିହାତି ଦରକାର। ମୁଁ ଆଶା କରୁଛି ଆପଣଙ୍କର ମଧ୍ୟ ଛୋଟିଆ ଛୋଟିଆ ଯୋଉ ଉପଦେଶ ଆମକୁ ଦେଲେ ଆମେ ନିଶ୍ଚିତ ସେ କାର୍ଯ୍ୟକ୍ରମ ଆହୁରି ଆଗକୁ ନବୁ। ତା ସହିତ ପ୍ରତି ଗୁରୁବାର ସକାଳ 9:30 ମୁଁ ଅଭିଭାବକ ତଥା ଛାତ୍ରଛାତ୍ରୀ ତଥା ଶିକ୍ଷକ ଶିକ୍ଷୟିତ୍ରୀ ଗୁରୁଜୀ ଗୁରୁମା ସମସ୍ତଙ୍କୁ ଅନୁରୋଧ କରିବି ଆପଣମାନେ କାର୍ଯ୍ୟକ୍ରମକୁ ଶୁଣନ୍ତୁ, ତା ସହିତ ଆପଣ ମୂଲ୍ୟବାନ ମତାମତ ମଧ୍ୟ ଦିଅନ୍ତୁ।
1: ହଁ ପିଲାମାନେ, ଭାରତ ମସଲାର ପରିଚାଳନା ନିର୍ଦ୍ଦେଶକ ମହୋଦୟ ଯେଉଁ ଯେଉଁ କଥା ସବୁ କହିଲେ ତମକୁ କେମିତି ଲାଗିଲା? ଭାବୁଛି ସମସ୍ତଙ୍କ ମନକୁ ପାଇଥିବ।

0: ଶିଶୁ ବାଟିକାକୁ ଏଥିରେ ଇନଭଲ୍ଭ କରାଯାଇଛି। ଆଉ ଏଇ ଯୋଉ ସମର ଲର୍ଣ୍ଣିଂ ପ୍ରୋଗ୍ରାମ ହଉଛି, ଏଥିରେ ଶିଶୁ ବାଟିକାରୁ କ୍ଲାସ 8 ପର୍ଯ୍ୟନ୍ତ ପିଲାମାନଙ୍କୁ ନିଆଯାଇଛି। ଏଥିରେ ଆର ମୁଖ୍ୟ ଉଦ୍ଦେଶ୍ୟ ହେଲା ତାଙ୍କର ଯୋଉ ଲର୍ଣ୍ଣିଂ କଣ୍ଟିନ୍ୟୁ ହବ। ଯୋଉ ପିଲାମାନେ ଛୁଟିରେ ରହିଯାଉଥିଲେ ଦୀର୍ଘ ଦିନେ, ଆମର ଗ୍ରୀଷ୍ମକାଳୀନ ଛୁଟି, ଯାହାଫଳରେ କି ପିଲାମାନେ ସ୍କୁଲ ଖୋଲିଲା ବେଳକୁ ଭୁଲି ଯାଉଥିଲେ ପାଠ, କିନ୍ତୁ ସେ ଭୁଲିବେ ନାହିଁ, ସେ ବ୍ୟବସ୍ଥାକୁ ବଦଳେଇ ଦିଆଯାଇଛି। ଯେମିତି ଆଜି ଯୁଆଲ ବିଦ୍ୟାଳୟରେ ଯେମିତି ପଢୁଥିଲେ, ଘରେ ବି ସେମିତି ବିଦ୍ୟାଳୟ ଭାବି ପିଲାମାନେ ପାଠ ପଢିବେ। ଏଇଟା ହେଲା ଆମର ସମର ଲର୍ଣ୍ଣିଂ ପ୍ରୋଗ୍ରାମର ମୁଖ୍ୟ ଉଦ୍ଦେଶ୍ୟ, ଯେ କି ତାଙ୍କର ଲର୍ଣ୍ଣିଂ କଣ୍ଟିନ୍ୟୁ କରିବ। ତେଣୁ ଗାର୍ଡିଆନ ମାନଙ୍କୁ ଅନୁରୋଧ, ଆମେ ଏତେ ସୁନ୍ଦର ପ୍ରୟାସ, ଏତେ ସୁନ୍ଦର ପଦକ୍ଷେପ ଯେହେତୁ ସରକାର ନେଇଛନ୍ତି ଆମ ପିଲାମାନଙ୍କ ପାଇଁ, ତେଣୁ ଗାର୍ଡିଆନ ମାନଙ୍କର ସହଯୋଗ ନିହାତି ଆବଶ୍ୟକ, ଟିଚର ମାନଙ୍କର ସହଯୋଗ ଆବଶ୍ୟକ।
1: ପିଲାମାନେ, ଏ ଦିଦି ମଧ୍ୟ କେଡେ ସୁନ୍ଦର ସୁନ୍ଦର କଥା କହିଲେ। ଦିଦିଙ୍କୁ ମଧ୍ୟ ଆମର ଏଇ କାର୍ଯ୍ୟକ୍ରମ ତରଫରୁ ଅନେକ ଅନେକ ଧନ୍ୟବାଦ। ପିଲାମାନେ, ଏଥର ଭାରତ ମସଲା ସ୍କୁଲ ଟାଇମର ପ୍ରଥମ ଅଧ୍ୟାୟର ପ୍ରଶ୍ନଟି ଟିପି ରଖ। ପ୍ରଶ୍ନଟି ହେଲା, ଗୋଟିଏ ଶିଶୁ ଜନ୍ମରୁ 6 ବର୍ଷ ବୟସ ମଧ୍ୟରେ ତାର ବ୍ରେନ୍ କେତେ ପରସେଣ୍ଟ ଡେଭଲପ କରିଥାଏ? ଆମକୁ ସଠିକ ଉତ୍ତର ଲେଖି ପଠେଇବାର ଆମର ହ୍ୱାଟ୍ସଆପ ନମ୍ବରଟି ହେଲା 8847862377। ତାହେଲେ ଆଜି ପାଇଁ ଭାରତ ମସଲାର ଭରତ ମଉସକୁ ବିଦାୟ ଦିଅନ୍ତୁ। ମୁଁ ପୁଣି ଆସିବି ଆସନ୍ତା ଗୁରୁବାର ଠିକ ସକାଳ 9:30।
2: ଏହି କାର୍ଯ୍ୟକ୍ରମର ପ୍ରାୟୋଜକ ଥିଲେ ଭାରତ ମସଲା।
3: ଶୁଣିଲେ ପ୍ରାୟୋଜିତ କାର୍ଯ୍ୟକ୍ରମ ଭାରତ ମସଲା ସ୍କୁଲ ଟାଇମ୍। ଶୁଣିଛନ୍ତି ଆକାଶବାଣୀ FM ରେନ୍ବୋ କଟକ 100.4 ଦିଲ୍ ସେ ଦିଲ୍ ତକ୍।

ସୋ ନେକ୍ସଟ ଏସ୍ଏମ୍ଏସ୍କୁ ପଢିବା ଆମ ସହିତ କନେକ୍ଟ ହୋଇଛନ୍ତି ସୁମନ୍ତ କୁମାର ରାଉତ ପୁତୁରା କାହ୍ନା ଓସ୍ତିଆ ବାଙ୍କି ଆଠଗଡ଼ କଟକରୁ ଆଣ୍ଡ ଶୁଣିବା ପାଇଁ ଚାହିଁଛନ୍ତି ରାଜ ଫିଲ୍ମର ଇତନା ମେ ଚାହୁଁ ତୁଝେ।

ଏ ଜୀବନର ବନ୍ଧନ ଏ ଗୀତଟିକୁ ବହୁତ ହି ସୁନ୍ଦର ଗୀତ ରିକ୍ୱେଷ୍ଟ କରିଛନ୍ତି ଆପଣ, ପହଞ୍ଚୁଛି ଆପଣଙ୍କ ପାଖକୁ। ରୋହିତ ମେହେର, ବୁଢ଼ାପାଲି, ବିଜେପୁର, ବରଗଡ଼।

ୱେଲକମ୍ ବ୍ୟାକ୍ ଟ୍ୟୁନ୍ କରିଛନ୍ତି ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ 100.4 ଦିଲ୍ ସେ ଦିଲ୍ ତକ୍ ନାରାୟଣ ପ୍ରଧାନ ବି ବରହମପୁର ବୁଗୁଡ଼ା ଗଞ୍ଜାମରୁ ଆମ ସହିତ କନେକ୍ଟ ହୋଇଛନ୍ତି ହ୍ୱାଟ୍ସଆପ୍ରେ ମେରେ ଜୀବନ ସାଥି ପ୍ୟାର କିଏ ଯାଏ ଗୀତଟିକୁ ଶୁଣିବା ପାଇଁ ଚାହିଁଛନ୍ତି ଏକ ଦୂଜେ କେ ଲିଏ ଫିଲ୍ମରୁ

ଚାଲିଛି 10:29 ଅଲରେଡି ହେଇଗଲାଣି। ଆମ ସହିତ ସୁଧା ଷଡ଼ଙ୍ଗୀରୁ ଉର୍ମିଳା ବେହେରା, ପ୍ରଶାନ୍ତ କୁମାର ବେହେରା, ଲିପୁ ଲୁଟୁ ଏବଂ ତାଙ୍କ ନାତି ଗୁଗୁଲା ଆମ ସହିତ କନେକ୍ଟ ହୋଇଛନ୍ତି ହ୍ୱାଟ୍ସଆପ୍ରେ। ଲେଖିଲେ, ନମସ୍କାର ସ୍ମୃତି ଅପା, ତମେ ଆସିଲେ କାର୍ଯ୍ୟକ୍ରମ କାହିଁକି ଭଲ ଲାଗେ ମୁଁ ଜାଣେ ନା, ଏମିତି କାର୍ଯ୍ୟକ୍ରମ କରୁଥାନ୍ତୁ ଆମେମାନେ ଏମିତି ଶୁଣୁଥାଉ। ଆଣ୍ଡ ଓଡ଼ିଆ ଚଳଚ୍ଚିତ୍ରର ଗୀତ, ଥ୍ୟାଙ୍କ ୟୁ ସୋ ମଚ୍। ଓଡ଼ିଆ ଚଳଚ୍ଚିତ୍ରର ଗୀତ ସହରୀ ବାଘର, ଆଜି ମୁଁ ପିଇନି ଆଜି ମୁଁ ଛୁଇଁନି ମିଛେ ହୁଏ ଲୋକ ହସା, ଏଇ ଗୀତଟିକୁ ଶୁଣିବା ପାଇଁ ଅନୁରୋଧ କରିଛନ୍ତି। ଆଣ୍ଡ ଏଇ ଅନୁରୋଧଟି ଆଉ ଜଣେ ଲିସନର୍ସ ମଧ୍ୟ ଆମ ସହିତ କନେକ୍ଟ ହୋଇଛନ୍ତି, ସିଏ କରିଛନ୍ତି। ସେ ହେଉଛନ୍ତି ମଞ୍ଜୁବାଳା ପାତ୍ର, ଭକ୍ତି ପ୍ରସାଦ ଅସରଳା ପିଚୁକୁଳି ଖୋର୍ଦ୍ଧାରୁ, ସେ ମଧ୍ୟ ଶୁଣିବା ପାଇଁ ଚାହିଁଛନ୍ତି ସହରୀ ବାଘ ଚଳଚ୍ଚିତ୍ରର ଆଜି ମୋ ପିଇନି ଏଇ ଗୀତଟିକୁ। ତାହେଲେ ପହଞ୍ଚୁଛି ଆପଣମାନଙ୍କ ପାଖକୁ ଆପଣଙ୍କ ମନପସନ୍ଦର ଏହି ସୁନ୍ଦର ଗୀତଟି।

ଚୈତନ୍ୟ ଚାନ୍ଦ ପ୍ରଫୁଲ୍ଲ ପ୍ରଧାନ କୁଆଁରପାଳ ମାଣିଆବନ୍ଧରୁ ଆମ ସହିତ କନେକ୍ଟ ହୋଇଛନ୍ତି। ଲେଖିଲେ ଜୟ ଜଗନ୍ନାଥ, ଶୁଭ ସକାଳ, ନମସ୍କାର। ଅନୁରୋଧର ଗୀତ ହିସାବ ନିକାଶ ଚଳଚ୍ଚିତ୍ରରୁ ଗୀତ ଆସିଛି ଏକା ଯିବି ମୁଁ ଏକା, ଏ ଗୀତଟିକୁ ଶୁଣିବାକୁ ଚାହିଁଛନ୍ତି ଆଣ୍ଡ ଡେଡିକେଟ୍ କରିଛନ୍ତି ମୁନ୍ନା ଭାଇନା, ବାମଦେବ ଭାଇ, ବାସନ୍ତୀ ଭଉଣୀ ଏବଂ ସବୁ ଶ୍ରୋତାବନ୍ଧୁମାନଙ୍କ ପାଇଁ। ଚୈତନ୍ୟ ଚାନ୍ଦ, ପ୍ରଫୁଲ୍ଲ ପ୍ରଧାନ, ଦୁଇ ସାଙ୍ଗ କୁଆଁରପାଳ ମାଣିଆବନ୍ଧ କଟକରୁ।

ଆଇ ଡୋଣ୍ଟ ନୋ ସମସ୍ତେ ଜାଣିଛୁ ଆମେ କାହିଁକି ସମୟ ଆଗକୁ ବଢେ, ସମୟ କେବେ ବି ପଛକୁ ଫେରେନି, ସମୟ ଆଗକୁ ହିଁ ବଢେ, କେବେ ବି ଷ୍ଟପ୍ ହୁଏନି, ଓକେ। ବଟ୍ ସମୟର ସହିତ ତାଳ ଦେଇ ଦେଇ ଆମକୁ ବି ଚାଲିବାକୁ ପଡିବ, ଏଇ ଜୀବନକୁ ଏଇ ମୁହୂର୍ତ୍ତକୁ ଏଞ୍ଜୟ କରିବାକୁ ପଡିବ। ସୋ ଚାଲିଛି ରେନ୍ବୋ ଏସ୍ଏମ୍ଏସ୍ ଆଣ୍ଡ ଆପଣମାନେ ଶୁଣିଛନ୍ତି ଆପଣଙ୍କ ସାଥୀ ସ୍ମୃତିକୁ। ସମୟ ବର୍ତ୍ତମାନ ସକାଳ 10:44। ଆମ ସହିତ କନେକ୍ଟ ହୋଇଛନ୍ତି ସୁନୀଲ କାନ୍ତ ମହାନ୍ତି ସିଲୁ ଆଣ୍ଡ ଆକୃତି ଦେଓକାଳୀ ଶଙ୍ଖତରାଜ କଟକରୁ। ଶୁଣିବା ପାଇଁ ଚାହିଁଛନ୍ତି ସଜନା ଓ ସଜନା ଗୀତ ଜିନା ତେରି ଗଲି ମେ ଏଇ ଫିଲ୍ମର ଗୀତଟି ଆଣ୍ଡ ଓକେ। ସୋ ଚାଲନ୍ତୁ ପହଞ୍ଚଉଛି ଆପଣଙ୍କ ମନପସନ୍ଦର ଗୀତ।

ହଁ ସାଥି, ସେ ମେଲୋଡି କୁଇନ୍ ଭାବେ ପରିଚିତ, ଭାରତୀୟ ସଙ୍ଗୀତ ଜଗତରେ ଏକ ଦୀପ୍ତିମାନ ନାମ। ତାଙ୍କର ସୁମଧୁର କଣ୍ଠ, ଭାବପ୍ରବଣ ଗାୟନ, ଅସାଧାରଣ ସଙ୍ଗୀତ ପ୍ରତିଭା ତାଙ୍କୁ ଦେଶ ବିଦେଶରେ ଅପାର ସମ୍ମାନ ଦେଇଛି। ଖାଲି ସେତିକି ନୁହେଁ, ସେ ଅନେକ ଭାଷାରେ ମଧ୍ୟ ହଜାର ହଜାର ଗୀତ ଗାଇ ଭାରତୀୟ ସଙ୍ଗୀତକୁ ସମୃଦ୍ଧ କରିଛନ୍ତି। ଆପଣ ଭାବୁଥିବେ ନା ସେ କିଏ? ସେ ହେଉଛନ୍ତି ଭାରତର କୋଇଲି, ମାନେ କେ.ଏସ୍. ଚିତ୍ରା। ତେବେ ସାଥି, ଆଗକୁ ତ ଆମେ ତାଙ୍କ ବିଷୟରେ ଢେର ସାରା କଥା ହେବା, କିନ୍ତୁ ବର୍ତ୍ତମାନ ଶୁଣି ଦେଉଛି ତାଙ୍କ କଣ୍ଠରେ ଏହି ସୁନ୍ଦର ଗୀତଟି। କନେକ୍ଟେଡ଼ ରହିଥାନ୍ତୁ, ଏଞ୍ଜୟ କରିଥାନ୍ତୁ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ, ଦିଲ୍ ସେ ଦିଲ୍ ତକ୍।

ୱେଲକମ୍ ବ୍ୟାକ୍ ୱାନ୍ ସେକେଣ୍ଡ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋକାଟକ ଦିଲ୍ ସେ ଦିଲ୍ ତକ୍ ଶୋ ଚାଲିଛି କଳାକାର ସାଥୀ କେ ଏସ୍ ଚିତ୍ରାଙ୍କ ଜନ୍ମ 27 ଜୁଲାଇ 1963 ମସିହାରେ କେରଳର ରାଜଧାନୀ ଥିରୁଅନନ୍ତପୁରମ୍ରେ ହୋଇଥିଲା। ତାଙ୍କ ପିତା କୃଷ୍ଣନ୍ ନାରାୟଣ ଜଣେ ସଙ୍ଗୀତଜ୍ଞ ମଧ୍ୟ ଥିଲେ। ମାତା ଶାନ୍ତା କୁମାରୀ ମଧ୍ୟ ସଙ୍ଗୀତ ପ୍ରେମୀ ଥିଲେ। ଛୋଟବେଳୁ ଘରେ ସଙ୍ଗୀତମୟ ପରିବେଶ ଥିବାରୁ ଚିତ୍ରାଙ୍କ ମନରେ ସଙ୍ଗୀତ ପ୍ରତି ଗଭୀର ଆକର୍ଷଣ ଜନ୍ମ ନେଇଥିଲା।

ହଁ ସାଥୀ, ଛୋଟବେଳୁ ଶାସ୍ତ୍ରୀୟ ସଙ୍ଗୀତରେ ଶିକ୍ଷା ଗ୍ରହଣ କରିଥିଲେ ଚିତ୍ରା। ତାଙ୍କ ଗୁରୁମାନଙ୍କ ନିର୍ଦ୍ଦେଶରେ ସେ କର୍ଣ୍ଣାଟକ ସଙ୍ଗୀତରେ ପାରଦର୍ଶୀ ମଧ୍ୟ ହୋଇଯାଇଥିଲେ। ତାଙ୍କ କଣ୍ଠରେ ଥିବା ମାଧୁର୍ଯ୍ୟ, ସଫଳ ସ୍ୱର ଶୈଶବରୁ ହିଁ ସମସ୍ତଙ୍କୁ ଆକର୍ଷିତ କରିଥିଲା।

ଚିତ୍ରା ୟୁନିଭର୍ସିଟି ଅଫ୍ କେରଲାରୁ ସଙ୍ଗୀତରେ ଉଚ୍ଚଶିକ୍ଷା ଗ୍ରହଣ କରିଥିଲେ। ସେ କର୍ଣ୍ଣାଟକ ସଙ୍ଗୀତରେ ଡିଗ୍ରୀ ହାସଲ କରିଥିଲେ ମଧ୍ୟ। ସ୍ୱର ରାଗ ତାଳରେ ଗଭୀର ପାରଦର୍ଶିତା ଅର୍ଜନ କରିଥିଲେ ଚିତ୍ରା। ଶିକ୍ଷାକାଳରେ ସେ ଅନେକ ସଙ୍ଗୀତ ପ୍ରତିଯୋଗିତାରେ ଭାଗ ନେଇ ସଫଳତା ମଧ୍ୟ ହାସଲ କରିଥିଲେ।

ୱେଲକମ୍ ବ୍ୟାକ୍ ୱାନ୍ସ ଅଗେନ୍ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ସହ ଚାଲିଛି କଳାକାର ହଁ ସାଥୀ ଆମେ କଥା ହେଉଥିଲେ ଭାରତୀୟ ସଙ୍ଗୀତ ଜଗତର ସେ କୋକିଳକଣ୍ଠୀ ଚିତ୍ରାଙ୍କ ବିଷୟରେ ଚିତ୍ରାଙ୍କ ସଙ୍ଗୀତ ଜୀବନ ଆରମ୍ଭ ମାଲାୟାଲମ୍ ଚଳଚ୍ଚିତ୍ର ମାଧ୍ୟମରେ ହୋଇଥିଲା ତାଙ୍କର ମଧୁର କଣ୍ଠସ୍ୱର ଶୀଘ୍ର ହିଁ ସଙ୍ଗୀତ ନିର୍ଦ୍ଦେଶକମାନଙ୍କ ମନ ଜିତି ନେଇଥିଲା ପରେ ସେ ତାମିଲ ତେଲୁଗୁ କନ୍ନଡ଼ ହିନ୍ଦୀ ଓଡ଼ିଆ ସହିତ ଅନେକ ଭାଷାରେ ମଧ୍ୟ ଗୀତ ଗାଇଥିଲେ

ଚିତ୍ରା ତାଙ୍କର ଦୀର୍ଘ ସଙ୍ଗୀତ ଜୀବନରେ 20,000 ଅଧିକ ଗୀତ ଗାଇଛନ୍ତି ବୋଲି ମାନ୍ୟତା ରହିଛି। ସେ ଅନେକ ଭାଷାରେ ଗୀତ ଗାଇ ଭାରତୀୟ ସଙ୍ଗୀତକୁ ଆନ୍ତର୍ଜାତୀୟ ମଞ୍ଚରେ ମଧ୍ୟ ପରିଚିତ କରାଇଛନ୍ତି। ବିଦେଶରେ ମଧ୍ୟ ଅନେକ ସଙ୍ଗୀତ ଅନୁଷ୍ଠାନ କରି ଭାରତୀୟ ସଂସ୍କୃତିର ଗୌରବ ମଧ୍ୟ ବଢ଼ାଇଛନ୍ତି। ତାଙ୍କର ଅସାଧାରଣ ସଙ୍ଗୀତ ଅବଦାନ ପାଇଁ ଅନେକ ସମ୍ମାନ ମଧ୍ୟ ପାଇଛନ୍ତି। ସେ 6 ଥର ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମଧ୍ୟ ପାଇଛନ୍ତି। ଭାରତ ସରକାର ତାଙ୍କୁ ପଦ୍ମଶ୍ରୀ ଓ ପରେ ପରେ ପଦ୍ମଭୂଷଣ ସମ୍ମାନରେ ଭୂଷିତ କରିଛନ୍ତି। ଏହାଛଡ଼ା ଅନେକ ରାଜ୍ୟ ସରକାରୀ ପୁରସ୍କାର ଓ ସଙ୍ଗୀତ ସମ୍ମାନ ମଧ୍ୟ ସେ ପାଇଛନ୍ତି।

ୱେଲକମ୍ ବ୍ୟାକ୍ ୱାନ୍ ସେକେଣ୍ଡ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋକାଟକ ଦିଲ୍ ସେ ଦିଲ୍ ତକ୍ ସହ ଚାଲିଛି କଳାକାର। ହଁ ସାଥୀ, ଚିତ୍ରାଙ୍କ କଣ୍ଠସ୍ୱର ଅତ୍ୟନ୍ତ ସ୍ପଷ୍ଟ, ମୃଦୁ ଓ ଭାବପୂର୍ଣ୍ଣ। ସେ ଗୀତର ଭାବକୁ ଅତ୍ୟନ୍ତ ସୁନ୍ଦର ଭାବେ ପ୍ରକାଶ କରିପାରନ୍ତି। ଖାଲି ସେତିକି ନୁହେଁ, ଚିତ୍ରା କେବଳ ଜଣେ ଗାୟିକା ନୁହନ୍ତି, ସେ ଜଣେ ସଂସ୍କୃତିର ଦୂତ। ସେ ଅନେକ ସମାଜସେବାମୂଳକ କାର୍ଯ୍ୟରେ ମଧ୍ୟ ଭାଗ ନେଇଛନ୍ତି। ତାଙ୍କର ସଙ୍ଗୀତ ଲୋକମାନଙ୍କୁ ଏକତ୍ର କରିବାରେ ସହାୟକ ହୋଇଛି। କେଏସ୍ ଚିତ୍ରା ଭାରତୀୟ ସଙ୍ଗୀତ ଜଗତର ଏକ ଅମୂଲ୍ୟ ରତ୍ନ। ତାଙ୍କର ସୁମଧୁର କଣ୍ଠ ଓ ଅସାଧାରଣ ପ୍ରତିଭା ତାଙ୍କୁ ସଦା ସ୍ମରଣୀୟ କରି ରଖିବ। ସେ ନିଜ ସାଧନା, ପରିଶ୍ରମ ଓ ନମ୍ରତା ଦ୍ୱାରା ସଫଳତାର ଶିଖରକୁ ପହଞ୍ଚିଛନ୍ତି।

0: ଲୋକମାନଙ୍କ ହୃଦୟରେ ବାସ କରନ୍ତି। ତାଙ୍କର ଗୀତ ଆଗାମୀ ପିଢ଼ି ପାଇଁ ପ୍ରେରଣାର ସ୍ରୋତ ହୋଇ ରହିବ।
1: ତେବେ ସାଥୀ, ସମୟ ତ ଇସାରା ଦେଲାଣି ଏଇଠି ଶେଷ କରୁଛୁ କଳାକାର କାର୍ଯ୍ୟକ୍ରମକୁ।

ଫ୍ରେଣ୍ଡସ୍ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ନେଟୱର୍କ ଟକ୍ ଦିଲ୍ ସା ଦିଲ୍ ତକ୍ ସମୟ ଦିନ 12 ବାଜି ସାରିଲେଣି। ହଁ ସାଥୀ, ସମୟ ବି କାହାକୁ ଅପେକ୍ଷା କରିବ, ସେ ତା ବାଟରେ ଗଡ଼ି ଚାଲିବ, କିନ୍ତୁ ଆମେ ତ ଆମ କର୍ମମୟ ଜୀବନରେ ଆଗକୁ ବଢ଼ିବା ନିହାତି ଦରକାର ନା। ଜାଣିଛ ସାଥୀ, ଆପଣ ବହୁତ ବ୍ୟସ୍ତ ଥିବେ, କିନ୍ତୁ ସେଇ ବ୍ୟସ୍ତତା ଭିତରେ ଆପଣଙ୍କ ମାଇଣ୍ଡକୁ ଟିକେ ଫ୍ରେଶ୍ କରିବା ପାଇଁ ସମୟ ହେଇଯାଇଛି ଆପଣଙ୍କର ଫେଭରେଟ୍ ଶୋ କିଛି କଥା କିଛି ଗୀତର। ହଁ ସାଥୀ, ଆମେ ଢେର ସାରା ମିଠା ମିଠା କଥା ହେବା, ମିଠା ମିଠା ଗୀତ ମଧ୍ୟ ଶୁଣେଇବି, ସେଥିପାଇଁ କନେକ୍ଟେଡ୍ ହେଇ ରହିଥାନ୍ତୁ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସା ଦିଲ୍ ତକ୍ ସହିତ। ସୁଜାତା ଅଛି ଆପଣମାନଙ୍କ ସହିତ, ନିହାତି ମିଠା ମିଠା ଗୀତ ଶୁଣେଇବ। ହଁ ସାଥୀ, ସାଥୀ ମନୁଷ୍ୟମାନେ ଆମ ଜୀବନ ଗୋଟେ ଅଦ୍ଭୁତ ଯାତ୍ରା ନା। ହଁ, ଯେଉଁ ଯାତ୍ରାକି ଅନେକ ଘଟଣା, ଅନୁଭବ, ଭାବନା ଓ ସମ୍ପର୍କ ମନରେ ସ୍ମୃତି ଭାବେ ସଞ୍ଚିତ ହୋଇ ରହିଯାଇଥାଏ। ସ୍ମୃତି ଆମ ଜୀବନର ଅମୂଲ୍ୟ ଧନ। ଆମେ ସେହି ସ୍ମୃତିକୁ ସଜୀବ ରଖିବାରେ ସଙ୍ଗୀତର ଭୂମିକା ଅତ୍ୟନ୍ତ ଗଭୀର ଓ ଅପରିମିତ। ସ୍ମୃତି ସଙ୍ଗୀତ ମଧ୍ୟରେ ଏମିତି ଗୋଟିଏ ଅଭିନ୍ନ ସମ୍ପର୍କ ରହିଛି ନା, ଯାହା ଆମ ହୃଦୟକୁ ସ୍ପର୍ଶ କରେ ଓ ପୁରୁଣା ଦିନକୁ ଆଉଥରେ ଫେରାଇ ଆଣେ। ତେବେ ସାଥୀ, ଆଗକୁ ଆମେ ଏ ବିଷୟରେ ତ ଢେର ସାରା କଥା ହେବା, କିନ୍ତୁ ବର୍ତ୍ତମାନ ସମୟ ହେଉଛି ଗୋଟେ ବ୍ୟୁଟିଫୁଲ୍ ସା ଟ୍ରାକ୍ର। ଏନ୍ଜୟ କରିଥାନ୍ତୁ, କନେକ୍ଟେଡ୍ ହେଇ ରହିଥାନ୍ତୁ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସା ଦିଲ୍ ତକ୍ ସହିତ।

ୱେଲକମ୍ ବ୍ୟାକ୍ ୱାନ୍ ସେକେଣ୍ଡ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ଡେନ୍ମାର୍କଟା ଦିଲ୍ ସା ଦିଲ୍ ତକ୍ ସୋ ଚାଲିଛି କିଛି କଥା କିଛି ଗୀତ। ହଁ ସାଥୀ, ସଙ୍ଗୀତ ହେଉଛି ହୃଦୟର ଭାଷା। ଯେମିତି ଶବ୍ଦ ବିନା ସଙ୍ଗୀତ ମନର କଥା କହିପାରେ, ହଁ ଗୋଟିଏ ସୁର, ଗୋଟିଏ ଧୁନ୍ କିମ୍ବା ଗୋଟିଏ ଗୀତ ଆମକୁ ଏମିତି ଗୋଟିଏ ସମୟରେ ନେଇଯାଏ ଯେଉଁଠାରେ ଆମେ ପୂର୍ବରୁ ବଞ୍ଚିଥିଲୁ।

ଯେମିତିକି ଛୋଟବେଳେ ଶୁଣିଥିଲେ ବୋ ଲୋରି, ଲୋରି ଗୀତ ଆଜି ମଧ୍ୟ ଶୁଣିଲେ ଆମ ମନରେ ମାର ଆଞ୍ଚଳ ଓ ସ୍ନେହର ସ୍ପର୍ଶ ମଧ୍ୟ ଅନୁଭବ ହୁଏ। ସେହି ସୁର ସହିତ ଜଡ଼ିତ ଆମ ସ୍ମୃତିମାନେ ମଧ୍ୟ ଆମ ହୃଦୟର ଅମିଟ ଛାପ ରଖିଥାଏ।

ୱେଲକମ୍ ବ୍ୟାକ୍ ୱାନ୍ ସେକେଣ୍ଡ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ଶୋ ଚାଲିଛି କିଛି କଥା କିଛି ଗୀତ। ହଁ ସାଥୀ, ଯେମିତିକି ମନୋବିଜ୍ଞାନୀମାନେ କୁହନ୍ତି ଯେ ସଙ୍ଗୀତ ମନୁଷ୍ୟ ମସ୍ତିଷ୍କର ଏକ ବିଶେଷ ଅଂଶକୁ ସକ୍ରିୟ କରେ ଯାହା ସ୍ମୃତି ସହିତ ଜଡ଼ିତ। ଯେତେବେଳେ ଆମେ କୌଣସି ପ୍ରିୟ ଗୀତ ଶୁଣୁ ଆମ ମନରେ ପୂର୍ବ ଅନୁଭବ ଗୁଡ଼ିକ ଆସିଯାଏ ନା। ହଁ, ଗୋଟିଏ ପୁରୁଣା ଚଳଚ୍ଚିତ୍ର ଗୀତ ଶୁଣିଲେ ସେହି ସମୟର ମାନେ ସାଙ୍ଗ ବନ୍ଧୁ ପରିବେଶ ଓ ସେହି ସମୟର ଆନନ୍ଦମୟ ମୁହୂର୍ତ୍ତମାନ ସାମ୍ନାରେ ଭାସିଯାଏ ନା, କ'ଣ କହୁଛନ୍ତି? ଯାହା ପ୍ରମାଣ କରେ ଯେ ସଙ୍ଗୀତ ସ୍ମୃତିକୁ ଜୀବନ୍ତ କରିବାରେ ଏକ ଅଦ୍ଭୁତ ଶକ୍ତି ରଖେ।

ହଁ ବନ୍ଧୁ, ସଙ୍ଗୀତ ମନୁଷ୍ୟର ଭାବନାକୁ ଗଭୀର ଭାବେ ପ୍ରଭାବିତ କରେ। ଯେମିତିକି ଖୁସି ସମୟରେ ଆମେ ଆନନ୍ଦର ଗୀତ ଶୁଣିବାକୁ ଭଲ ପାଇଥାଉ, ଦୁଃଖ ସମୟରେ ସେମିତି ଦୁଃଖ କି ବିଷାଦମୟ ସଙ୍ଗୀତ ଆମେ ମନକୁ ଭାବକୁ ପ୍ରକାଶ କରେ। ଏହି ଭାବନାଗୁଡ଼ିକ ଆମ ସ୍ମୃତିରେ ସଞ୍ଚିତ ହୋଇ ରହିଥାଏ। ପରେ ଯେତେବେଳେ ସେହି ପ୍ରକାରର ସଙ୍ଗୀତ ଆମେ ଶୁଣୁନା, ପୁରୁଣା ଭାବନା ଓ ଅନୁଭବ ଆଉଥରେ ଆମ ମନକୁ ଛୁଇଁଯାଏ।

ହଁ ସାଥୀ, ସ୍ମୃତି ଓ ସଙ୍ଗୀତ ହେଉଛି ଜୀବନର ଦୁଇଟି ଅଭିନ୍ନ ଅଂଶ। ସ୍ମୃତି ବିନା ଜୀବନ ନିର୍ଜୀବ, ଯେମିତିକି ସଙ୍ଗୀତ ବିନା ଜୀବନ ନିରାଶ। ସଙ୍ଗୀତ ସ୍ମୃତିକୁ ସଜୀବ କରେ ଓ ସ୍ମୃତି ସଙ୍ଗୀତକୁ ମାନସିକ ଗଭୀରତା ଦେଇଥାଏ। ଯେଉଁଠି ଦୁଇଟି ସମ୍ପର୍କ ମନୁଷ୍ୟ ହୃଦୟର ସବୁଠୁ ସୁନ୍ଦର ଅନୁଭବ। ସଙ୍ଗୀତ ଆମକୁ ଗତକାଲି ସହିତ ଯୋଡ଼େ, କିନ୍ତୁ ବର୍ତ୍ତମାନ ରଙ୍ଗୀନ କରେ, ଭବିଷ୍ୟତ ପାଇଁ ସୁନ୍ଦର ସ୍ମୃତି ଗଢ଼ିଥାଏ। ସ୍ମୃତି ଓ ସଙ୍ଗୀତର ସମ୍ପର୍କ ଅତୁଟ ଓ ଅମଳିନ ଓ ଅନନ୍ତ, ଯାହା ଆମକୁ ଜୀବନକୁ ଅର୍ଥବାନ କରେ, ହୃଦୟକୁ ସଦା ସୁରିଲା ରଖେ।

ସୁଜାତା ଅଛି ଆପଣମାନଙ୍କ ସହିତ, ଆପଣମାନଙ୍କୁ ଢେର ସାରା ମିଠା ମିଠା ଗୀତ ଶୁଣିବ, ମିଠା ମିଠା କଥା ହବା, ମିଠା ମିଠା ମତ ମଧ୍ୟ ମାଗିବ। ସାଥୀ, ମନୁଷ୍ୟ ଜୀବନର ସଫଳତା, ସାହସ ଓ ଉନ୍ନତିର ମୂଳ ଆଧାରଣା ହେଉଛି ବିଶ୍ୱାସ।

ବିଶ୍ୱାସ ବିନା ଜୀବନ ଅନିଶ୍ଚିତ ଓ ଦୁର୍ବଳ ଲାଗେ। ଯେଉଁଠାରେ ବିଶ୍ୱାସ ରହେ ନା ସେଠାରେ ଶକ୍ତି ଜନ୍ମ ନେଇଥାଏ। ଯେଉଁ କାରଣରୁ କୁହାଯାଏ କି ବିଶ୍ୱାସ ହେଉଛି ଶକ୍ତିର ଆଧାର। ହଁ ଫ୍ରେଣ୍ଡସ୍, ବିଶ୍ୱାସ ମାନେ କେବଳ ଅନ୍ୟକୁ ଭରସା କରିବା ନୁହେଁ, ବରଂ ନିଜ ଉପରେ ଆତ୍ମବିଶ୍ୱାସ ରଖିବା। ଯେତେବେଳେ ମନୁଷ୍ୟ ନିଜର କ୍ଷମତା ଉପରେ ଆସ୍ଥା ରଖେ ନା, ସେ ସମସ୍ତ ବାଧାକୁ ମଧ୍ୟ ଜୟ କରିପାରେ। ଆତ୍ମବିଶ୍ୱାସ ହେଉଛି ଅନ୍ତର୍ନିହିତ ଶକ୍ତି, ଯାହା ଆମକୁ କଷ୍ଟକୁ ସହିବାର ଓ ସଫଳତା ଅର୍ଜନ କରିବାରେ ସାହସ ଦେଇଥାଏ। ଆପଣ ଭାବୁଥିବେ ମୁଁ ଏକଥା କାହିଁକି କହୁଛି। ହଁ ସାଥୀ, ଆଜି ଚର୍ଚ୍ଚାର ଟପିକ୍ ହେଉଛି ବିଶ୍ୱାସ ହେଉଛି ଶକ୍ତିର ଆଧାର। ଆପଣଙ୍କର ନିଶ୍ଚିତ ମତାମତ ଜଣାନ୍ତୁ। ବିଶ୍ୱାସ ହେଉଛି ଶକ୍ତିର ଆଧାର। ଆମକୁ ଆପଣଙ୍କର ମତ ଜଣାଇବା ପାଇଁ SMS କରିବା ପାଇଁ ନମ୍ବରଟି ହେଉଛି 09495963210। ହ୍ୱାଟ୍ସଆପ୍ ମଧ୍ୟ କରିପାରିବେ। ହ୍ୱାଟ୍ସଆପ୍ ନମ୍ବରଟି ହେଉଛି 8895254200। ଆଉଥରେ କହି ରଖୁଛି 8895254200। ତେବେ ସାଥୀ, ଡେରି କାହିଁ କରୁଛନ୍ତି, ଫଟାଫଟ SMS କରିଦିଅନ୍ତୁ। SMS କରିବା ପାଇଁ SMS ବକ୍ସକୁ ଯାଆନ୍ତୁ, ଟାଇପ୍ କରନ୍ତୁ FMRC, ଟିକେ ସ୍ପେସ୍ ଦିଅନ୍ତୁ ନିଜର ମତାମତ ସହିତ, ଦେନ୍ ଟିକେ ସ୍ପେସ୍ ଦେଇ ନିଜର ନାଁ ଗାଁ ଠିକଣା ଲେଖିବାକୁ ଜମା ବି ଭୁଲିବେନି। ସେତେବେଳେ ଯାଇକି ଶୁଣେଇ ଦେଉଛି ଗୋଟେ ସୁନ୍ଦର ଗୀତଟିଏ, ଯୋଡ଼ି ହୋଇ ରହିଥାନ୍ତୁ, ଏନ୍ଜୟ କରିଥାନ୍ତୁ। 100.4 ଆକାଶବାଣୀ FM ଡେନ୍ବର୍ କଟକ, ଦିଲ୍ ସେ ଦିଲ୍ ତକ୍କୁ।

ୱେଲକମ୍ ବ୍ୟାକ୍ ୱାନ୍ ସେକେଣ୍ଡ ଟ୍ୟୁନ୍ କରୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ନିର୍ମକଟକ ଦିଲ୍ ସେ ଦିଲ୍ ତକ୍ ଶୋ ଚାଲିଛି ଆଜି ଚର୍ଚ୍ଚାରେ। ହଁ ସାଥୀ, ବିଶ୍ୱାସ ମାନେ କେବଳ ଅନ୍ୟଙ୍କୁ ଭରସା କରିବା ନୁହେଁ, ବରଂ ନିଜ ଉପରେ ଆତ୍ମବିଶ୍ୱାସ ରଖିବା। ଯେତେବେଳେ ଆମେ ନିଜ ଉପରେ ଆସ୍ଥା ରଖୁନା, ସେ ସମୟ ସମସ୍ତ ବାଧାକୁ ଆମେ ଜୟ କରିପାରୁ। ଆତ୍ମବିଶ୍ୱାସ ହେଉଛି ଅନ୍ତର୍ନିହିତର ଶକ୍ତି, ଯାହା ଆମକୁ କଷ୍ଟକୁ ସହିବାର ଓ ସଫଳତା ଅର୍ଜନ କରିବାରେ ସାହସ ଦେଇଥାଏ।

ବିଶ୍ୱାସ ହେଉଛି ଶକ୍ତିର ମୂଳ ଆଧାର। ତେବେ ସାଥୀ, ମୁଁ ଆପଣଙ୍କର ମତ ମାଗିଥିଲି। ଆମ ପାଖରେ ଜଣେ ଶ୍ରୋତାଙ୍କର ମେସେଜଟି ଆସି ପହଞ୍ଚି ଯାଇଛି। ସେ କ'ଣ ଲେଖିଛନ୍ତି ଦେଖିବା। ଲେଖିଛନ୍ତି, ଗୁଡ୍ ଆଫ୍ଟରନୁନ୍ ସୁଜାତା ଦିଦି, କେମିତି ଅଛନ୍ତି? ଭେରି ଗୁଡ୍ ଆଫ୍ଟରନୁନ୍, ବହୁତ ଭଲରେ ଅଛି। ଆଶା କରୁଛି ଆପଣ ମଧ୍ୟ ବହୁତ ଭଲରେ ଥିବେ। ଲେଖିଛନ୍ତି, ଟପିକ୍ ବିଷୟରେ କହିବି, ବିଶ୍ୱାସ ହେଉଛି ଶକ୍ତିର ଆଧାର। ଜୀବନରେ ଆମେ ଯେତେବେଳେ କଷ୍ଟ, ଚ୍ୟାଲେଞ୍ଜ କିମ୍ବା ଅସୁବିଧା ସମ୍ମୁଖୀନ ହୁଏ, ସେତେବେଳେ ଆମ ମନର ବିଶ୍ୱାସ ହିଁ ଆମକୁ ଆଗକୁ ବଢ଼ିବାକୁ ଶକ୍ତି ଦେଇଥାଏ। ନିଜ ଉପରେ ବିଶ୍ୱାସ ଥିଲେ ଅସମ୍ଭବ ମଧ୍ୟ ସମ୍ଭବ ହୋଇଯାଏ। ବିଶ୍ୱାସ ଆମକୁ ଉଭୟକୁ ଜିତିବାର ସାହସ ଦେଇଥାଏ ଏବଂ ସଫଳତାର ପଥକୁ ଆଲୋକିତ କରେ। ତେଣୁ ଜୀବନରେ ସଦା ନିଜ ଉପରେ ଆତ୍ମବିଶ୍ୱାସ ରଖିବା ହିଁ ପ୍ରକୃତ ଶକ୍ତି। ମେସେଜଟି କରିଛନ୍ତି ପୂଜା ଭୁବନେଶ୍ୱରରୁ। ଆପଣଙ୍କର ଏହି ସୁନ୍ଦର ମେସେଜଟି ପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ତେବେ ସାଥୀ, କ'ଣ ରହିଛି ଆପଣଙ୍କର ମତ? ବିଶ୍ୱାସ ହେଉଛି ଶକ୍ତିର ମୂଳ ଆଧାର। ନିଶ୍ଚିନ୍ତ ଆପଣଙ୍କର ମତାମତ ଜଣାନ୍ତୁ। ଆମକୁ ଆପଣଙ୍କର ମତାମତ

ପାଇଁ ଏସଏମଏସ କରିବା ପାଇଁ ନମ୍ବରଟି ହେଉଛି 09495963210। ହ୍ୱାଟ୍ସଆପ୍ ମଧ୍ୟ କରିପାରିବେ, ହ୍ୱାଟ୍ସଆପ୍ ନମ୍ବରଟି ହେଉଛି 8895254200। ଆପଣଙ୍କ ମତାମତ ଅପେକ୍ଷାରେ ରହିଲେ ଶୁଣି ଦେଉଛି ଗୋଟେ ବ୍ୟୁଟିଫୁଲ ସଟ୍ରାକ୍, କନେକ୍ଟେଡ଼ ରହିଥାନ୍ତୁ, ଏନ୍ଜୟ କରିଥାନ୍ତୁ। 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ, ଦିଲ୍ ସେ ଦିଲ୍ ତକ୍କୁ।

ୱେଲକମ୍ ବ୍ୟାକ୍ ୱାନ୍ସ ଏଗେନ୍, ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ଶୋ ଚାଲିଛି ଆଜି ଚର୍ଚ୍ଚାରେ। ହଁ ସାଥି, ବିଶ୍ୱାସ ନଥିଲେ ନା ମନୁଷ୍ୟ ନିର୍ବଳ ଭୀରୁ ହୋଇଯାଏ। ସନ୍ଦେହ ମନକୁ ଦୁର୍ବଳ କରିଦେଇଥାଏ, ଆତ୍ମବଳ କମେଇ ଦେଇଥାଏ। ଯେଉଁଠାରେ ସନ୍ଦେହ ଥାଏ ସେଇଠାରେ ସଫଳତା ଆସିପାରେ, ସନ୍ଦେହ ରୁହେ ସେଇଠାରେ ସଫଳତା ଆସିପାରେ ନାହିଁ। ତେଣୁ ବିଶ୍ୱାସ ହେଉଛି ମନୁଷ୍ୟ ଜୀବନର ଭିତ୍ତି। ତେବେ ସାଥୀ, ଆମ ପାଖରେ ଆଉ ଜଣେ ଶ୍ରୋତାଙ୍କର ମଧ୍ୟ ମେସେଜଟି ଆସି ପହଞ୍ଚି ଯାଇଛି। ସେ ଲେଖିଛନ୍ତି, ଗୁଡ୍ ଆଫ୍ଟରନୁନ୍ ସୁଜାତା ଦିଦି, ଆପଣଙ୍କୁ ମଧ୍ୟ ଭେରି ଗୁଡ୍ ଆଫ୍ଟରନୁନ୍। ଯେଉଁମାନେ ଈଶ୍ୱର ବିଶ୍ୱାସୀ ସେମାନଙ୍କ ମନରେ ବିଶ୍ୱାସ ମଜବୁତ, ସେମାନେ ସବୁ କାମରେ ସଫଳ ହୋଇଥାନ୍ତି। ଦିଦି, ଆପଣଙ୍କୁ ମୋର ଆନ୍ତରିକ ଧନ୍ୟବାଦ ବହୁତ ଭଲ ପ୍ରୋଗ୍ରାମ ପାଇଁ। ମେସେଜଟି କରିଛନ୍ତି ରାଜେନ୍ଦ୍ର ନନା ନୂଆଗାଁରୁ। ଆପଣଙ୍କୁ ମଧ୍ୟ ବହୁତ ବହୁତ ଧନ୍ୟବାଦ ଆପଣଙ୍କର ଏହି ସୁନ୍ଦର ମତାମତଟି ପାଇଁ। ପରେ ପରେ ଆଉ ଜଣେ ଶ୍ରୋତାଙ୍କର ମଧ୍ୟ ମେସେଜଟି ଆସି ପହଞ୍ଚି ଯାଇଛି। ସେ ଲେଖିଛନ୍ତି, ଗୁଡ୍ ଆଫ୍ଟରନୁନ୍ ଦିଦି, ଆପଣଙ୍କୁ ମଧ୍ୟ ଭେରି ଗୁଡ୍ ଆଫ୍ଟରନୁନ୍। ଲେଖିଛନ୍ତି, ବିଶ୍ୱାସ ହେଉଛି ଶକ୍ତିର ମୂଳ ଆଧାର। ବିଶ୍ୱାସ ଥିଲେ ଅସମ୍ଭବ କାମ ମଧ୍ୟ ସମ୍ଭବ ହୋଇଥାଏ, ଯାହା ମଣିଷକୁ ସଫଳତାର ପଥରେ ଆଗକୁ ଯିବାର ଶକ୍ତି ଦେଇଥାଏ। ମେସେଜଟିକୁ କରିଛନ୍ତି ଅଦିତି କଟକରୁ। ଆପଣଙ୍କର ଏହି ସୁନ୍ଦର ମତାମତଟି ପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ତେବେ ସାଥୀ, କ'ଣ ରହିଛି ଆପଣଙ୍କର ମତାମତ? ବିଶ୍ୱାସ ହେଉଛି ଶକ୍ତିର ମୂଳ ଆଧାର। ନିଶ୍ଚିନ୍ତ ଆମକୁ ଆପଣଙ୍କର ମତାମତ ଜଣାନ୍ତୁ। ଆମକୁ ଆପଣଙ୍କର ମତାମତ ଜଣାଇବା ପାଇଁ SMS କରିବା ପାଇଁ ନମ୍ବରଟି ହେଉଛି 09495963210। ହ୍ୱାଟ୍ସଆପ୍ ମଧ୍ୟ କରିପାରିବେ। ହ୍ୱାଟ୍ସଆପ୍ ନମ୍ବରଟି ହେଉଛି 8895254200। ତେବେ ସାଥୀ, ଡେରି କାହିଁ କରୁଛନ୍ତି? ଫଟାଫଟା SMS କରିଦିଅନ୍ତୁ, ସେତେବେଳେ ଯାଇକି ଶୁଣିଦେଉଛି ଗୋଟେ ସୁନ୍ଦର ଗୀତଟି। ଯୋଡ଼ି ରହିଥାନ୍ତୁ, ଏଞ୍ଜୟ କରିଥାନ୍ତୁ 100.4 ଆକାଶବାଣୀ FM ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ସତ୍ୟ।

ୱେଲକମ୍ ବ୍ୟାକ୍ ୱାନ୍ ସେକେଣ୍ଡ ଟ୍ୟୁନ୍ କରୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ସହ ଚାଲିଛି ଆଜି ଚର୍ଚ୍ଚାରେ। ହଁ ସାଥୀ, ବିଶ୍ୱାସ କେବଳ ବ୍ୟକ୍ତିଗତ ଜୀବନରେ ନୁହଁ, ସମ୍ପର୍କରେ ମଧ୍ୟ ଅତ୍ୟନ୍ତ ଆବଶ୍ୟକ। ଯେମିତିକି ଆମ ପରିବାର, ବନ୍ଧୁ ଓ ସମାଜରେ ବିଶ୍ୱାସ ରହିଲେ ସମ୍ପର୍କ ଦୃଢ଼ ହୋଇଥାଏ। ଯଦି ପତି ପତ୍ନୀ ମଧ୍ୟରେ ମଧ୍ୟ ବିଶ୍ୱାସ ରୁହେ ନା, ସେମାନଙ୍କ ଦାମ୍ପତ୍ୟ ଜୀବନ ମଧ୍ୟ ସୁଖମୟ ହୁଏ। ଯଦି ବନ୍ଧୁମାନଙ୍କ ମଧ୍ୟରେ ବିଶ୍ୱାସ ରୁହେ, ତେବେ ସେହି ସମ୍ପର୍କ ନିଶ୍ଚିନ୍ତ ଦୀର୍ଘସ୍ଥାୟୀ ହୁଏ। ତେବେ ସାଥୀ, ଆମ ପାଖରେ ଜଣେ ଶ୍ରୋତାଙ୍କର ମେସେଜଟି ଆସି ପହଞ୍ଚି ଯାଇଛି। ସେ ଲେଖିଛନ୍ତି, ଜୟ ଶ୍ରୀ ରାଧେ ରାଧେ ସୁଜାତା ମ୍ୟାମ୍, ଶୁଭ ଅପରାହ୍ନ। ଜୟ ଶ୍ରୀ ରାଧେ ରାଧେ, ଆପଣଙ୍କୁ ମଧ୍ୟ ଶୁଭ ଅପରାହ୍ନ। ଲେଖିଛନ୍ତି, କଥାରେ ଅଛି, ବିଶ୍ୱାସ ମୂଳେ ଜଗତ। ନିଜ ଉପରେ ବିଶ୍ୱାସ ରଖି ଆଗକୁ କାମ କଲେ ସଫଳ ହିଁ ସଫଳ। ମେସେଜଟିକୁ କରିଛନ୍ତି ସନ୍ତୋଷ ବେହେରା, କଣ୍ଟଳ ଆଠଗଡ଼ରୁ। ଆପଣଙ୍କର ଏହି ସୁନ୍ଦର ମତାମତଟି ପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ତେବେ ସାଥୀ, ପରେ ପରେ ଆଉ ଜଣେ ଶ୍ରୋତାଙ୍କର ମଧ୍ୟ ମେସେଜଟି ଆସି ପହଞ୍ଚି ଯାଇଛି। ସେ ଲେଖିଛନ୍ତି, ବିଶ୍ୱାସ ହେଉଛି ଶକ୍ତିର ମୂଳ ଆଧାର। ମଣିଷ ନିଜ ଉପରେ ଓ ନିଜ କାମ ଉପରେ ବିଶ୍ୱାସ ରଖିଲେ ସେ ସବୁର ବଡ଼ କଷ୍ଟକୁ ମଧ୍ୟ ଜିତିପାରେ। ବିଶ୍ୱାସ ମଣିଷକୁ ସାହସ, ଆତ୍ମବଳ ଓ ଆଗକୁ ବଢ଼ିବାର ପ୍ରେରଣା ଦେଇଥାଏ। ମେସେଜଟିକୁ କରିଛନ୍ତି ପ୍ରତିମା ହରିପୁରରୁ। ଆପଣଙ୍କର ଏହି ସୁନ୍ଦର ମତାମତଟି ପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।

ଆମ ପାଖରେ ଆଉ ଜଣେ ଶ୍ରୋତାଙ୍କର ମଧ୍ୟ ମେସେଜ ଆସି ପହଞ୍ଚି ଯାଇଛି। ସେ ଲେଖିଛନ୍ତି, ସୁଜାତା ଅପା ଶୁଭ ମଧ୍ୟାହ୍ନ, ଆପଣଙ୍କ ମଧ୍ୟ ଶୁଭ ମଧ୍ୟାହ୍ନ। ସେ ଲେଖିଛନ୍ତି, ରେନ୍ବୋ ଅଗଣାର ସମସ୍ତ ଅପା ଓ ଭାଇମାନଙ୍କୁ ମଧ୍ୟ ଆନ୍ତରିକ ନମସ୍କାର। ନିଶ୍ଚିନ୍ତ ସମସ୍ତଙ୍କୁ ଜଣେଇ ଦଉଛି ଆପଣଙ୍କର ନମସ୍କାର ଆନ୍ତରିକ। ଆମ ତରଫରୁ ମଧ୍ୟ ଆପଣଙ୍କୁ ଅନେକ ଅନେକ ନମସ୍କାର ଏବଂ ଧନ୍ୟବାଦ। ଯାହା ହଉ, ଆପଣ ଆମ କାର୍ଯ୍ୟକ୍ରମକୁ ଶୁଣୁଛନ୍ତି ଏବଂ ମେସେଜ ମଧ୍ୟ କରିଛନ୍ତି। ସେ ଲେଖିଛନ୍ତି, ବିଶ୍ୱାସ ପ୍ରତିଟି ଜୀବନର ମୂଳ ଆଧାର, ବିଶ୍ୱାସ ପ୍ରତିଟି ଜୀବନର ଜୀଇଁବାର ସ୍ୱପ୍ନ, ବିଶ୍ୱାସ ପ୍ରତିଟି ଜୀବନର ଅଦୃଶ୍ୟ ଶକ୍ତି, ବିଶ୍ୱାସ ପ୍ରତିଟି ଜୀବନର ଅଭୁଲା ସ୍ମୃତି, ବିଶ୍ୱାସ ପ୍ରତିଟି ଜୀବନର ଆଶା ଓ ଭରସା, ବିଶ୍ୱାସ ପ୍ରତିଟି ଜୀବନର କେବେ ଧୋକା ନ ହେଉ କି ପ୍ରତାରଣା। ମେସେଜଟି କରିଛନ୍ତି ଉଲ୍ଲାସ କୁମାର କାଣ୍ଡି, ଶିବଂଶୁ

ନଗର ମେଳା ସାହି ଅସ୍ତରଙ୍ଗ ପୁରୀରୁ ଆପଣଙ୍କର ଏହି ସୁନ୍ଦର ମତାମତଟି ପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ତେବେ ସାଥୀ, ସମୟ ତ ସରିସରି ଆସୁଛି, ନିଶ୍ଚିନ୍ତ ଆପଣଙ୍କର ମତାମତ ଜଣାନ୍ତୁ। ବିଶ୍ୱାସ ହେଉଛି ଶକ୍ତିର ମୂଳ ଆଧାର, ଏହା ବିଷୟରେ ଆପଣଙ୍କର କ'ଣ ରହିଛି ମତାମତ? ଆମକୁ SMS କରିବା ପାଇଁ ନମ୍ବରଟି ହେଉଛି 09495963210। ହ୍ୱାଟ୍ସଆପ୍ ମଧ୍ୟ କରିପାରିବେ, ହ୍ୱାଟ୍ସଆପ୍ ନମ୍ବରଟି ହେଉଛି 8895254200। ଫଟାଫଟ SMS କରିଦିଅନ୍ତୁ, ଶୁଣିଦେଉଛି ଗୋଟେ ସୁନ୍ଦର ଗୀତ, ଯୋଡ଼ି ରହିଥାନ୍ତୁ 100.4 ଆକାଶବାଣୀ FM ରେନ୍ବୋ କଟକ, ଦିଲ୍ ସେ ଦିଲ୍ ତକ୍ ସହିତ।

ହଁ ସାଧି, ବିଶ୍ୱାସ, ଅଭ୍ୟାସ ଓ ସକାରାତ୍ମକ ଚିନ୍ତାଧାରା ବୃଦ୍ଧି ପାଏ। ନିଜର ଛୋଟ ଛୋଟ ସଫଳତାକୁ ସ୍ମରଣ କରିଲେ ଆତ୍ମବିଶ୍ୱାସ ବଢ଼େ। ନିଜକୁ ଅନ୍ୟଙ୍କ ସହିତ ତୁଳନା ନକରି ନିଜର କ୍ଷମତାକୁ ବିକଶିତ କରିବା ଉଚିତ। ଜୀବନରେ ତ ଅନେକ ବାଧା ଆସିବ, କିନ୍ତୁ ବିଶ୍ୱାସ ଥିଲେ ମଣିଷ ପୁଣି ପଡ଼ି ଉଠି ଆଗକୁ ବଢ଼ିପାରିବ। ବିଫଳତାର ପରେ ସଫଳତା ପାଇଁ ପ୍ରଥମ ପାଇଦାନା ହୋଇଯିବ। ବିଶ୍ୱାସ ଆମକୁ ଶିଖାଏ, ମୁଁ ପାରିବି। ଏହି ଭାବନା

0: साथी समय तो इशारा देला एठी शेष करुचु आज चर्चा कार्यक्रम को वर्तमान सुनंतु ओडिया रे संवाद एवं परे परे सुनि परिबे इंग्रजी एवं हिंदी रे संवाद रिले करी प्रचार करिबु आकाशवाणी दिल्ली रु
1: ସମ୍ବାଦ ପଢୁଛନ୍ତି ସରିତା ସାହୁ। ଭାରତର ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ଜାରି ରହିଛି ବ୍ରିକ୍ସ ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକ। କୂଟନୀତି ମାଧ୍ୟମରେ ସାମ୍ପ୍ରତିକ ବୈଶ୍ୱିକ ସଙ୍କଟଜନକ ପରିସ୍ଥିତିର ସମାଧାନ ଉପରେ ଗୁରୁତ୍ୱ ଦେଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ। ଏନ୍ଡିଆର୍ଏଫ୍ 140 କୋଟି ଭାରତୀୟଙ୍କ ବିଶ୍ୱାସଭାଜନ ହୋଇପାରିଛି କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ପ୍ରଧାନମନ୍ତ୍ରୀଙ୍କ ପଞ୍ଚରାଷ୍ଟ୍ରୀୟ ଗସ୍ତ ଆସନ୍ତାକାଲିଠାରୁ ହେବ ଆରମ୍ଭ। କଂଗ୍ରେସ ବିଧାୟକ ଭିଡି ସତୀଶନ୍ ହେବେ କେରଳର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ। ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ପଞ୍ଜାବ କିଙ୍ଗ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ହେବ ମ୍ୟାଚ୍। ବ୍ରିକ୍ସ ବୈଦେଶିକ ବ୍ୟାପାର ମନ୍ତ୍ରୀମାନଙ୍କର ବୈଠକ ଆଜି ନୂଆଦିଲ୍ଲୀରେ ଜାରି ରହିଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଏହି ଦୁଇଦିନିଆ ବୈଠକରେ ଅଧ୍ୟକ୍ଷତା କରୁଛନ୍ତି। ଭାରତର ଅଧ୍ୟକ୍ଷତାରେ ଆୟୋଜିତ ସମ୍ମିଳନୀରେ ବିଷୟ ରହିଛି ନବସୃଜନ, ସହଯୋଗ ଏବଂ ନିରନ୍ତରତା ସ୍ଥାପନ। ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକର ବୈଦେଶିକ ମନ୍ତ୍ରୀ ଏବଂ ବିଭିନ୍ନ ଭାଗିଦାରୀ ଦେଶର ପ୍ରତିନିଧିମଣ୍ଡଳୀର ମୁଖ୍ୟମାନେ ଏହି ବୈଠକରେ ଅଂଶଗ୍ରହଣ କରୁଛନ୍ତି। ଏହି ଅବସରରେ ଡକ୍ଟର ଏସ୍ ଜୟଶଙ୍କର

କହିଛନ୍ତି ଶାନ୍ତି ଓ ସୁରକ୍ଷା ହେଉଛି ବୈଶ୍ୱିକ ବ୍ୟବସ୍ଥାର କେନ୍ଦ୍ରସ୍ଥଳୀ। ସେ କହିଛନ୍ତି ବର୍ତ୍ତମାନ ଦେଖାଦେଇଥିବା ଦ୍ୱନ୍ଦ୍ୱାତ୍ମକ ପରିସ୍ଥିତିକୁ କୂଟନୀତି ମାଧ୍ୟମରେ ସମାଧାନ କରାଯାଇପାରିବ। ଏଭଳି ଜଟିଳ ଏବଂ ଅନିଶ୍ଚିତତା ମଧ୍ୟରେ ଆମକୁ ଆଗକୁ ବଢ଼ିବାକୁ ପଡ଼ିବ ବୋଲି ଶ୍ରୀ ଜୟଶଙ୍କର କହିଛନ୍ତି। ଏଥିସହିତ ଆତଙ୍କବାଦୀଙ୍କ ବିରୁଦ୍ଧରେ ଆମକୁ ସଂଗଠିତ ହେବାକୁ ପଡ଼ିବ। ଡକ୍ଟର ଜୟଶଙ୍କର କହିଛନ୍ତି ଏଠାରେ ଯୋଗଦେଇଥିବା ବିଭିନ୍ନ ରାଷ୍ଟ୍ରର ଉପସ୍ଥିତି ଏବଂ ସହଯୋଗର ଅନେକ ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ କରାଯାଇପାରିବ ଏବଂ ପରସ୍କର ମଧ୍ୟରେ ସମ୍ପର୍କକୁ ଆହୁରି ମଜବୁତ କରାଯାଇପାରିବ। ଏହି ବୈଠକ ଅବସରରେ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକର ବୈଦେଶିକ ମନ୍ତ୍ରୀମାନେ ଆପୋଷ ସ୍ୱାର୍ଥଜନିତ ବିଭିନ୍ନ ବୈଶ୍ୱିକ ଏବଂ ଆଞ୍ଚଳିକ ସମସ୍ୟା ଉପରେ ମତ ବିନିମୟ କରିବେ। ବ୍ରାଜିଲ୍ର ବୈଦେଶିକ ମନ୍ତ୍ରୀ ମାଉରୋ ଭିଏରା, ରୁଷ ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରୋଭ୍, ଇରାନ୍ର ବୈଦେଶିକ ମନ୍ତ୍ରୀ ସୟେଦ୍ ଆବାସ ଅର୍ଗାଜି, ଇଣ୍ଡୋନେସିଆ ବୈଦେଶିକ ମନ୍ତ୍ରୀ ସୁଗିଓନା, ମାଲେସିଆର ଦାତୋ ସେରି ଉତାମା, ମହମ୍ମଦ ବିନ୍ ହାଜି ହସନ୍ ପ୍ରମୁଖ ଯୋଗ ଦେଇଛନ୍ତି। ଇଜିପ୍ଟର ବୈଦେଶିକ ମନ୍ତ୍ରୀ ବଦର ଅବଦେଲାଟି ଏହି ସମ୍ମିଳନୀରେ ଯୋଗଦେବା ପାଇଁ

0: ଉପସ୍ଥିତି ଏବଂ ସହଯୋଗର ଅନେକ ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ କରାଯାଇପାରିବ ଏବଂ ପରସ୍କର ମଧ୍ୟରେ ସମ୍ପର୍କକୁ ଆହୁରି ମଜବୁତ କରାଯାଇପାରିବ। ଏହି ବୈଠକ ଅବସରରେ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକର ବୈଦେଶିକ ମନ୍ତ୍ରୀମାନେ ଆପୋଷ ସ୍ୱାର୍ଥଜନିତ ବିଭିନ୍ନ ବୈଶ୍ୱିକ ଏବଂ ଆଞ୍ଚଳିକ ସମସ୍ୟା ଉପରେ ମତ ବିନିମୟ କରିବେ। ବ୍ରାଜିଲ୍ର ବୈଦେଶିକ ମନ୍ତ୍ରୀ ମାଉରୋ ଭିଏରା, ରୁଷ ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରୋଭ୍, ଇରାନ୍ର ବୈଦେଶିକ ମନ୍ତ୍ରୀ ସୟେଦ୍ ଆବାସ୍ ଅର୍ଗାଜି, ଇଣ୍ଡୋନେସିଆ ବୈଦେଶିକ ମନ୍ତ୍ରୀ ସୁଗିଓନା, ମାଲେସିଆର ଦାତୋ ସେରି ଉତାମା, ମହମ୍ମଦ ବିନ୍ ହାଜି ହସନ୍ ପ୍ରମୁଖ ଯୋଗ ଦେଇଛନ୍ତି। ଇଜିପ୍ଟର ବୈଦେଶିକ ମନ୍ତ୍ରୀ ବଦର ଅବଦେଲାଟି ଏହି ସମ୍ମିଳନୀରେ ଯୋଗଦେବା ପାଇଁ ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ଭାରତ ଗସ୍ତରେ ଆସିଥିବା ଏହି ଅତିଥିମାନେ ଆଜି ଅପରାହ୍ନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ବୈଠକର ଦ୍ୱିତୀୟ ଦିନରେ ବ୍ରିକ୍ସ ଆଟ୍ 20 ନବସୃଜନ, ସହଯୋଗ ଏବଂ ନିରନ୍ତରତା ସ୍ଥାପନ ଶୀର୍ଷକ ଆଲୋଚନାରେ ଏହି ସଦସ୍ୟ ରାଷ୍ଟ୍ରଗୁଡ଼ିକର ବୈଦେଶିକ ମନ୍ତ୍ରୀ ଏବଂ ସହଯୋଗୀ ରାଷ୍ଟ୍ରଗୁଡ଼ିକର ପ୍ରତିନିଧିମଣ୍ଡଳୀ ମୁଖ୍ୟମାନେ ଅଂଶଗ୍ରହଣ କରିବେ। ମିଳିତ ଜାତିସଂଘର ସାଧାରଣ ଅଧିବେଶନର 80ତମ ବୈଠକ ଅବସରରେ ଗତବର୍ଷ ସେପ୍ଟେମ୍ବର 26 ତାରିଖ ଦିନ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକର ବୈଦେଶିକ ମନ୍ତ୍ରୀମାନଙ୍କର ଶେଷ ବୈଠକ ଅନୁଷ୍ଠିତ ହୋଇଥିଲା। ଜାତୀୟ ବିପର୍ଯ୍ୟୟ ପ୍ରଶମନ ବାହିନୀ ଏନ୍ଡିଆର୍ଏଫ୍ 140 କୋଟି ଭାରତୀୟଙ୍କ ବିଶ୍ୱାସଭାଜନ ହୋଇପାରିଛି ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି। ଉତ୍ତରପ୍ରଦେଶର ଗାଜିଆବାଦଠାରେ ଏନ୍ଡିଆର୍ଏଫ୍କୁ ରାଷ୍ଟ୍ରପତିଙ୍କ ଧ୍ୱଜା ପୁରସ୍କାର ସମାରୋହକୁ ସମ୍ବୋଧନ କରି ଶ୍ରୀ ଶାହା କହିଛନ୍ତି, ବିପର୍ଯ୍ୟୟ ପରିସ୍ଥିତିରେ ଏନ୍ଡିଆର୍ଏଫ୍ କର୍ମଚାରୀ ଅଦମ୍ୟ ସାହସ ଏବଂ ସମର୍ପଣ ଭାବ ସହ କାର୍ଯ୍ୟ କରି ଉତ୍କର୍ଷ ପ୍ରତିପାଦନ କରିଛନ୍ତି। ସେମାନଙ୍କର ଉପସ୍ଥିତି ପ୍ରଭାବିତ ଲୋକଙ୍କ ମନରେ ଆଶ୍ୱସ୍ତି ଭରିଦେଇଥିବା ବୋଲି ଶ୍ରୀ ଶାହା କହିଛନ୍ତି। ରାଷ୍ଟ୍ରପତିଙ୍କ ଧ୍ୱଜା ସମ୍ମାନ ପାଇବା ଅତ୍ୟନ୍ତ ଗର୍ବର ବିଷୟ ବୋଲି ଶ୍ରୀ ଶାହା କହିଛନ୍ତି। ଏହି ସମ୍ମାନ ପ୍ରଦାନ ମାଧ୍ୟମରେ ରାଷ୍ଟ୍ରପତି ଏନ୍ଡିଆର୍ଏଫ୍, ଏସ୍ଡିଆର୍ଏଫ୍ ଏବଂ ବିଭିନ୍ନ ସ୍ତରରେ ସେବା ପ୍ରଦାନକାରୀ ଆପଦ ମିତ୍ରଙ୍କ ବିପର୍ଯ୍ୟୟ ସହାୟତାକୁ ପ୍ରଶଂସା କରିଛନ୍ତି।
1: ଏନ୍ଡିଆର୍ଏଫ୍ କୁ ରାଷ୍ଟ୍ରପତି ନିଶାନ କା ସମ୍ମାନ ଦିଆଗଲା ଓ ହମ୍ ସବ୍ କେ ଲିଏ ଗୌରବ ଔର ପ୍ରତିଷ୍ଠା କି ବାତ୍। ଏ ସମ୍ମାନ ଏନ୍ଡିଆର୍ଏଫ୍ କେ ସମସ୍ତ ବଲ କେ ସେବା ସାହସ ଶୌର୍ଯ୍ୟ ଔର ସମର୍ପଣ କେ ସଞ୍ଚିତ ଗୁଣୋ କା ସମ୍ମାନ। 20 साल के कम अंतराल के अंदर आपदा बचाव के क्षेत्र में भारत को वैश्विक नक्शे पर रखने का काम एनडीएमए और एनडीआरएफ ने किया है।
0: ଶ୍ରୀ ଶାହା କହିଛନ୍ତି, ଏନ୍ଡିଆର୍ଏଫ୍ ନିଜର 8,500ରୁ ଅଧିକ କର୍ମଚାରୀ, 10,000ରୁ ନାଗରିକ ସେବା ପ୍ରଦାନକାରୀ ସୁରକ୍ଷା କର୍ମଚାରୀ ଏବଂ 2,20,000ରୁ ଅଧିକ ସ୍ୱେଚ୍ଛାସେବକଙ୍କୁ ତାଲିମ ପ୍ରଦାନ କରିଛି। ଦୁଇ ବର୍ଷ ମଧ୍ୟରେ 10,500ରୁ ଅଧିକ ନାବିକଙ୍କୁ ଏନ୍ଡିଆର୍ଏଫ୍ ତାଲିମ ପ୍ରଦାନ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ବିପର୍ଯ୍ୟୟ ସ୍ଥିର ଭିଭିଭୂମି ନିର୍ମାଣ କ୍ଷେତ୍ରରେ ଅଗ୍ରଣୀ ରାଷ୍ଟ୍ର ହୋଇଛି ବୋଲି ଶ୍ରୀ ଶାହା କହିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲିଠାରୁ ତାଙ୍କର ପଞ୍ଚଦେଶୀୟ ଗସ୍ତରେ ଯିବେ। ପ୍ରଥମ ପର୍ଯ୍ୟାୟରେ ସଂଯୁକ୍ତ ଆରବ ଏମିରେଟ୍ସ ୟୁଏଇକୁ ଗସ୍ତ କରିବେ। ସେଠାରେ ଆସନ୍ତାକାଲି ଶ୍ରୀ ମୋଦି ୟୁଏଇ ରାଷ୍ଟ୍ରପତି ଶେଖ୍ ମହମ୍ମଦ ବିନ୍ ଜାୟେଦ୍ ଅଲ୍ ନାହ୍ୟାନ୍ଙ୍କ ସହିତ ସାକ୍ଷାତ ଆଲୋଚନା କରିବେ। ଭାରତ ଓ ୟୁଏଇ ମଧ୍ୟରେ ଶକ୍ତି କ୍ଷେତ୍ରରେ ସହଯୋଗ ସମେତ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗ ଏବଂ ଆପୋଷ ସ୍ୱାର୍ଥଜଡ଼ିତ ଆଞ୍ଚଳିକ ଓ ଆନ୍ତର୍ଜାତିକ ସମସ୍ୟା ସମ୍ପର୍କରେ ଉଭୟ ନେତା ମତ ବିନିମୟ କରିବେ। ଦେଶ ମଧ୍ୟରେ ଥିବା ସମନ୍ୱିତ ରଣନୈତିକ ଭାଗିଦାରୀକୁ ଆଗେଇ ନେବା ଦିଗରେ ଉଭୟ ନେତା ଆଲୋଚନା କରିବାର ସମ୍ଭାବନା ରହିଛି। ଶ୍ରୀ ମୋଦିଙ୍କର ଏହି ଗସ୍ତ ଦୁଇ ରାଷ୍ଟ୍ର ମଧ୍ୟରେ ଉଚ୍ଚସ୍ତରୀୟ ସମ୍ପର୍କକୁ ଅଧିକ ତ୍ୱରାନ୍ୱିତ କରିବ। ଗତ ଜାନୁଆରୀ ମାସରେ ୟୁଏଇ ରାଷ୍ଟ୍ରପତିଙ୍କର ନୂଆଦିଲ୍ଲୀ ଗସ୍ତ ସମୟରେ ଉଭୟ ନେତା ବୈଷୟିକ ଜ୍ଞାନକୌଶଳ, କୃତ୍ରିମ ବୁଦ୍ଧିମତା, ଅର୍ଥନୀତି ଏବଂ ଖାଦ୍ୟ ସୁରକ୍ଷା ଆଦି ପ୍ରସଙ୍ଗରେ ଦ୍ୱିପାକ୍ଷିକ ବୈଠକରେ ମିଳିତ ହୋଇଥିଲେ। ଗତ ଦଶନ୍ଧି ମଧ୍ୟରେ ଶେଖ୍ ମହମ୍ମଦ 5 ଥର ଭାରତ ଗସ୍ତ କରିଥିବାବେଳେ ଗତ ଜାନୁଆରୀରେ ତାଙ୍କର ଗସ୍ତ ୟୁଏଇ ରାଷ୍ଟ୍ରପତି ଭାବରେ ତୃତୀୟ ଥିଲା। ଦ୍ୱିପାକ୍ଷିକ ସହଭାଗିତାକୁ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ଚଳିତ ବର୍ଷ ଆରମ୍ଭରେ ଏଡିଏନ୍ଓସି ଗ୍ୟାସ୍ ଏବଂ ହିନ୍ଦୁସ୍ତାନ ପେଟ୍ରୋଲିୟମ୍ କର୍ପୋରେସନ୍ ଲିମିଟେଡ୍ ମଧ୍ୟରେ ପ୍ରାୟ 3 ବିଲିୟନ୍ ଆମେରିକୀୟ ମୂଲ୍ୟର ଏକ 10 ବର୍ଷିଆ ତରଳୀକୃତ ପ୍ରାକୃତିକ ଗ୍ୟାସ୍ ଯୋଗାଣ ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି। 2032 ସୁଦ୍ଧା ଦ୍ୱିପାକ୍ଷିକ ବାଣିଜ୍ୟକୁ $200 ବିଲିୟନ୍ ବୃଦ୍ଧି କରିବା ଲକ୍ଷ୍ୟ ନେଇ ଉଭୟ ଦେଶ ଅଙ୍ଗୀକାରବଦ୍ଧତା ପ୍ରକାଶ କରିଛନ୍ତି। ଭାରତରେ ଏକ ସୁପର କମ୍ପ୍ୟୁଟିଂ କ୍ଲଷ୍ଟର ସ୍ଥାପନ କରିବାରେ ସହଯୋଗ ପ୍ରଦାନ ନେଇ ୟୁଏଇ ସହମତ ହୋଇଥିବା ଜଣାପଡ଼ିଛି। ୟୁଏଇରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ଦୀପକ ମିତ୍ତଲ କହିଛନ୍ତି, ୟୁଏଇ ହେଉଛି ଭାରତର ଦ୍ୱିତୀୟ ସର୍ବବୃହତ ରପ୍ତାନୀକାରୀ ରାଷ୍ଟ୍ର। ଏ କ୍ଷେତ୍ରରେ ଆର୍ଥିକ କାରବାର 37 ବିଲିୟନ୍ ଆମେରିକୀୟ ଡଲାରରେ ପହଞ୍ଚ

0: ଘଟିଛି ବୋଲି ଶ୍ରୀ ମିତ୍ତଲ କହିଛନ୍ତି। ସଂଯୁକ୍ତ ଆରବ ଏମିରେଟ୍ସରେ 4 ନିୟୁତରୁ ଅଧିକ ଭାରତୀୟ ବସବାସ କରୁଥିବାରୁ ଦ୍ୱିପାକ୍ଷିକ ସମ୍ପର୍କ ଅଧିକ ସୁଦୃଢ଼ ହୋଇଥିବା ଶ୍ରୀ ମିତ୍ତଲ କହିଛନ୍ତି। ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ସେହିଦିନ ନେଦରଲ୍ୟାଣ୍ଡସରେ ଗସ୍ତ କରିବେ। ସେଠାରେ ରାଜା ୱିଲିୟମ୍ ଆଲେକ୍ଜାଣ୍ଡର ଏବଂ ରାଣୀ ମାକ୍ସିମାଙ୍କୁ ଭେଟିବା ସହ ପ୍ରଧାନମନ୍ତ୍ରୀ ରବ୍ ଜେଟେନ୍ଙ୍କ ସହିତ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ତୃତୀୟ ପର୍ଯ୍ୟାୟରେ ଶ୍ରୀ ମୋଦି ରବିବାର ଦିନ ସ୍ୱିଡେନ୍ର ଗୋଥେନବର୍ଗ ଗସ୍ତ କରିବେ। ତାଙ୍କର ସ୍ୱିଡେନ୍ ପ୍ରତିପକ୍ଷ ଉଲ୍ଫ କ୍ରିଷ୍ଟର୍ସନ୍ଙ୍କ ସହ ଆଲୋଚନା କରି ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କର ସମସ୍ତ ଦିଗଗୁଡ଼ିକରେ ସେ ସମୀକ୍ଷା କରିବେ। ଚତୁର୍ଥ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ସୋମବାର ଦିନ ତୃତୀୟ ଭାରତ ନୋର୍ଡିକ୍ ଶିଖର ସମ୍ମିଳନୀ ଏବଂ ଦ୍ୱିପାକ୍ଷିକ ଆଲୋଚନା ପାଇଁ ନରୱେରେ ପହଞ୍ଚବେ। ଗସ୍ତର ଶେଷ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ମଙ୍ଗଳବାର ଦିନ ଇଟାଲୀ ଯିବାର କାର୍ଯ୍ୟସୂଚୀ ରହିଛି। କେରଳର ନୂତନ ମୁଖ୍ୟମନ୍ତ୍ରୀ ଭାବେ କଂଗ୍ରେସ ବିଧାୟକ ଭିଡି ସତୀଶନ୍ ଶପଥ ଗ୍ରହଣ କରିବେ। ନୂଆଦିଲ୍ଲୀଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ପକ୍ଷରୁ ଶ୍ରୀ ସତୀଶନ୍ଙ୍କ ନାମ ଘୋଷଣା କରାଯାଇଛି। ଥାଇଲାଣ୍ଡ ଓପନ୍ ବ୍ୟାଡ୍ମିଣ୍ଟନ ଟୁର୍ଣ୍ଣାମେଣ୍ଟର କ୍ୱାର୍ଟର ଫାଇନାଲ୍ ପର୍ଯ୍ୟାୟକୁ ଭାରତୀୟ ଖେଳାଳି ମହିଳା ଏକକ ବର୍ଗରେ ପିଭି ସିନ୍ଧୁ ଏବଂ ପୁରୁଷ ମିଳିତ ବର୍ଗରେ ସାତ୍ୱିକ ସାଇରାଜ ରାଙ୍କିରେଡ୍ଡି ଏବଂ ଚିରାଗ ସେଟ୍ଟି ଉନ୍ନୀତ ହୋଇଛନ୍ତି। ପ୍ରି କ୍ୱାର୍ଟର ଫାଇନାଲ୍ ପର୍ଯ୍ୟାୟରେ ବିଶ୍ୱର 12 ନମ୍ଘର ମାନ୍ୟତାପ୍ରାପ୍ତ ଦୁଇଥରର ଅଲିମ୍ପିକ୍ସ ବିଜେତା ପିଭି ସିନ୍ଧୁ ଡେନ୍ମାର୍କର ଆମିଲିଏ ସ୍କୁଲ୍ସଙ୍କୁ ସିଧାସଳଖ 21-13 21-15 ସେଟ୍ରେ ପରାସ୍ତ କରିଛନ୍ତି। କ୍ୱାର୍ଟର ଫାଇନାଲ୍ ପର୍ଯ୍ୟାୟରେ ସିନ୍ଧୁ ଜାପାନର ଆକାନେ ଆମାଗୁଚିଙ୍କୁ ଭେଟିବେ। ପୁରୁଷ ମିଳିତ ବର୍ଗରେ ସାତ୍ୱିକ ଏବଂ ଚିରାଗ ମାଲେସିଆ ପ୍ରତିପକ୍ଷଙ୍କୁ ହରାଇ ପ୍ରି କ୍ୱାର୍ଟର ଫାଇନାଲ୍ରେ ପ୍ରବେଶ କରିଛନ୍ତି। ଆଇପିଏଲ୍ କ୍ରିକେଟ୍ରେ ଆଜି ପଞ୍ଜାବ କିଙ୍ଗ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଧର୍ମଶାଳାସ୍ଥିତ ହିମାଚଳ ପ୍ରଦେଶ କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍ରେ ସନ୍ଧ୍ୟା 7:30ରେ ଏହି ମ୍ୟାଚ୍ ଆରମ୍ଭ ହେବ। ଗତକାଲିର ମ୍ୟାଚ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ କୋଲକାତା ନାଇଟ୍ ରାଇଡର୍ସକୁ 6 ୱିକେଟ୍ରେ ପରାସ୍ତ କରିଛି। ଏହି ବିଜୟ ସହିତ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ 16 ପଏଣ୍ଟ ପାଇ ପଏଣ୍ଟ ତାଲିକାର ସର୍ବୋଚ୍ଚ ସ୍ଥାନରେ ପହଞ୍ଚିଛି। ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ବିଦେଶ ଗସ୍ତକୁ ନେଇ ବିଜେପି ଆପତ୍ତି ଉଠାଇଛି। ନୂଆଦିଲ୍ଲୀଠାରେ ବିଜେପି ପ୍ରବକ୍ତା ସମ୍ବିତ ପାତ୍ର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ବିଗତ 22 ବର୍ଷ ହେଲା ଶ୍ରୀ ଗାନ୍ଧୀ ସାଧାରଣ ଜୀବନ ବିତାଉଥିଲେ ମଧ୍ୟ 54 ଥର ବିଦେଶ ଗସ୍ତ କରିଛନ୍ତି। ଶ୍ରୀ ପାତ୍ର ଅଭିଯୋଗ କରିଛନ୍ତି ଶ୍ରୀ ଗାନ୍ଧୀ ବିଦେଶ ଗସ୍ତ ପାଇଁ ବ୍ୟକ୍ତିଗତ ଭାବେ ପ୍ରାୟ 60 କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ଭାରତର ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ଜାରି ରହିଛି ବ୍ରିକ୍ସ ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକ। କୂଟନୀତି ମାଧ୍ୟମରେ ସାମ୍ପ୍ରତିକ ବୈଶ୍ୱିକ ସଙ୍କଟଜନକ ପରିସ୍ଥିତିର ସମାଧାନ ଉପରେ ଗୁରୁତ୍ୱ ଦେଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ। ଏନ୍ଡିଆର୍ଏଫ୍ 140 କୋଟି ଭାରତୀୟଙ୍କ ବିଶ୍ୱାସଭାଜନ ହୋଇପାରିଛି କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ପ୍ରଧାନମନ୍ତ୍ରୀଙ୍କ ପଞ୍ଚରାଷ୍ଟ୍ରୀୟ ଗସ୍ତ ଆସନ୍ତାକାଲିଠାରୁ ହେବ ଆରମ୍ଭ। କଂଗ୍ରେସ ବିଧାୟକ ଭିଡି ସତୀଶନ୍ ହେବେ କେରଳର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ପଞ୍ଜାବ କିଙ୍ଗ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ହେବ ମ୍ୟାଚ୍।
1: Good afternoon. This is Akashvani and I am Valsa Williams with the midday news. The headlines. India asserts BRICS expected to play constructive role amid global uncertainty and economic challenges. Two-day BRICS foreign ministers meeting begins in New Delhi. India and UAE set to take bilateral ties to next level during Prime Minister Narendra Modi's visit to Abu Dhabi tomorrow. Congress leader V.D. Satishan to be Chief Minister of Kerala. Home Minister Amit Shah says India has emerged as a global leader and first responder in disaster management. U.S. President Donald Trump and Chinese President Xi Jinping hold crucial talks in Beijing. Iran war, global energy crisis, tariffs and trade tensions high on agenda. And in badminton, India's PV Sindhu and men's doubles pair of Sattvik Sairaj Rankireddy and Chirag Shetty enter quarterfinals of Thailand Open. India today asserted that expectations are growing for BRICS to play a constructive role amid global uncertainty and economic challenges. External Affairs Minister Dr. S. Jaishankar stated this in his opening remarks on the commencement of the two-day BRICS foreign ministers meeting in New Delhi today. The meeting is being chaired by Dr. Jaishankar. Foreign ministers and heads of delegation from BRICS member countries and partner nations are participating in the meeting.

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ବିପର୍ଯ୍ୟୟ ପରିସ୍ଥିତିରେ ଏନ୍ଡିଆର୍ଏଫ୍ କର୍ମଚାରୀ ଅଦମ୍ୟ ସାହସ ଏବଂ ସମର୍ପଣ ସହ କାର୍ଯ୍ୟ କରି ଉତ୍କର୍ଷ ପ୍ରତିପାଦନ କରିଛି କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହେବ ଗୁରୁତ୍ୱପୂର୍ଣ୍ଣ ବୈଠକ। ଭୁବନେଶ୍ୱରରେ ସଚିବସ୍ତରୀୟ ବୈଠକ ଅନୁଷ୍ଠିତ। ଜୁଲାଇ ପହିଲାରୁ ଓଡ଼ିଶାରେ ଆରମ୍ଭ ହେବ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ଏବଂ ବଙ୍ଗୋପସାଗରରେ ସୁଦୃଶ୍ୟ ଲଘୁଚାପ କ୍ଷେତ୍ର ସୃଷ୍ଟି। ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ଜାତୀୟ ବିପର୍ଯ୍ୟୟ ପ୍ରଶମନ ବାହିନୀ ଏନ୍ଡିଆର୍ଏଫ୍ 140 କୋଟି ଭାରତୀୟଙ୍କ ବିଶ୍ୱାସ ଭାଜନ ହୋଇପାରିଛି ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି। ଉତ୍ତରପ୍ରଦେଶର ଗାଜିଆବାଦଠାରେ ଏନ୍ଡିଆର୍ଏଫ୍କୁ ରାଷ୍ଟ୍ରପତିଙ୍କ ଧ୍ୱଜା ପୁରସ୍କାର ସମାରୋହକୁ ସମ୍ବୋଧନ କରି ଶ୍ରୀ ଶାହା କହିଛନ୍ତି, ବିପର୍ଯ୍ୟୟ ପରିସ୍ଥିତିରେ ଏନ୍ଡିଆର୍ଏଫ୍ କର୍ମଚାରୀ ଅଦମ୍ୟ ସାହସ ଏବଂ ସମର୍ପଣ ଭାବ ସହ କାର୍ଯ୍ୟ କରି ଉତ୍କର୍ଷ ପ୍ରତିପାଦନ କରିଛନ୍ତି। ସେମାନଙ୍କର ଉପସ୍ଥିତି ପ୍ରଭାବିତ ଲୋକଙ୍କ ମନରେ ଆଶ୍ୱସ୍ତି ଭରିଦେଇଥାଏ। ରାଷ୍ଟ୍ରପତିଙ୍କ ଧ୍ୱଜ ସମ୍ମାନ ପାଇବା ଅତ୍ୟନ୍ତ ଗର୍ବର ବିଷୟ। ଏହି ସମ୍ମାନ ପ୍ରଦାନ ମାଧ୍ୟମରେ ରାଷ୍ଟ୍ରପତି ଏନ୍ଡିଆର୍ଏଫ୍, ଏସ୍ଡିଆର୍ଏଫ୍ ଏବଂ ବିଭିନ୍ନ ସ୍ତରରେ ସେବା ପ୍ରଦାନକାରୀ ଆପଦ ମିତ୍ରଙ୍କ ବିପର୍ଯ୍ୟୟ ସହାୟତାକୁ ଶ୍ରୀ ଶାହା ପ୍ରଶଂସା କରିଛନ୍ତି।
1: ଏନ୍ଡିଆର୍ଏଫ୍ କୁ ରାଷ୍ଟ୍ରପତି ନିଶାନ କା ସମ୍ମାନ ଦିଆ ଗୟା ଓ ହମ୍ ସବ୍ କେ ଲିଏ ଗୌରବ ଔର ପ୍ରତିଷ୍ଠା କି ବାତ୍। ଏ ସମ୍ମାନ ଏନ୍ଡିଆର୍ଏଫ୍ କେ ସମସ୍ତ ବଲ କେ ସେବା ସାହସ ଶୌର୍ଯ୍ୟ ଔର ସମର୍ପଣ କେ ସଞ୍ଚିତ ଗୁଣୋ କା ସମ୍ମାନ। 20 साल के कम अंतराल के अंदर आपदा बचाव के क्षेत्र में भारत को वैश्विक नक्शे पर रखने का काम एनडीएमए और एनडीआरएफ ने किया है।
0: ସ୍ୱରାଷ୍ଟ୍ରମନ୍ତ୍ରୀ ଶ୍ରୀ ଶାହା କହିଛନ୍ତି, ଏନ୍ଡିଆର୍ଏଫ୍ ନିଜର 8,500ରୁ ଅଧିକ କର୍ମଚାରୀ, 10,000ରୁ ନାଗରିକ ସେବା ପ୍ରଦାନକାରୀ ସୁରକ୍ଷା କର୍ମଚାରୀ ଏବଂ 2,20,000ରୁ ଅଧିକ ସ୍ୱେଚ୍ଛାସେବକଙ୍କୁ ତାଲିମ ପ୍ରଦାନ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ବିପର୍ଯ୍ୟୟ ସ୍ଥିର ଭିଭିଭୂମି ନିର୍ମାଣ କ୍ଷେତ୍ରରେ ଅଗ୍ରଣୀ ରାଷ୍ଟ୍ର ହୋଇଛି ବୋଲି ଶ୍ରୀ ଶାହା କହିଛନ୍ତି। ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ଆଜି ସନ୍ଧ୍ୟାରେ ଭୁବନେଶ୍ୱର ଲୋକସେବା ଭବନଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। ସମସ୍ତ ଜିଲ୍ଲାର ଆରକ୍ଷୀ ଅଧୀକ୍ଷକ ଆଭାସୀ ଜରିଆରେ ବୈଠକରେ ସାମିଲ ହେବେ। ସପ୍ତାହକ ମଧ୍ୟରେ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପର୍କିତ ଏହା ଦ୍ୱିତୀୟ ସମୀକ୍ଷା ବୈଠକ। ବୈଠକରେ ମୁଖ୍ୟ ଶାସନ ସଚିବ ଅନୁପ ଗର୍ଗ, ପୁଲିସ୍ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ପ୍ରମୁଖ ଉପସ୍ଥିତ ରହିବେ। ଭୁବନେଶ୍ୱର ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ଅନୁପ ଗର୍ଗଙ୍କ ଅଧ୍ୟକ୍ଷତାରେ ଆଜି ସଚିବସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ରାଜସ୍ୱ ସଂଗ୍ରହ ଖର୍ଚ୍ଚ ସମୀକ୍ଷା ଓ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଦେଶବ୍ୟାପୀ ସମାଧାନ ସମାରୋହ ଅଦାଲତ ମାଧ୍ୟମରେ ବିଚାରାଧୀନ ମାମଲାଗୁଡ଼ିକର ଆପୋଷ ସମାଧାନ ପାଇଁ ଶ୍ରୀମତୀ ଗର୍ଗ ନିର୍ଦ୍ଦେଶ ଦେଇଛନ୍ତି। ଏହାର କାର୍ଯ୍ୟକାରିତା ସମ୍ପର୍କରେ ଆଇନ ବିଭାଗର ସଚିବ ସମସ୍ତଙ୍କୁ ଅବଗତ କରାଇଥିଲେ। କୋରାପୁଟ ଜିଲ୍ଲାପାଳ ଜିଲ୍ଲାର ଉନ୍ନୟନ ସମ୍ପର୍କିତ ପ୍ରାୟ 25ଟି ପ୍ରକଳ୍ପକୁ ବୈଠକରେ ଉପସ୍ଥାପନ କରିଥିଲେ। ପ୍ରକଳ୍ପଗୁଡ଼ିକର କାର୍ଯ୍ୟାନ୍ୱୟନ ପାଇଁ ସମ୍ପୃକ୍ତ ବିଭାଗର ସଚିବମାନେ ଆଲୋଚନା କରିଥିବା ଶ୍ରୀମତୀ ଗର୍ଗ କହିଛନ୍ତି। ରାଜ୍ୟରେ ବିଜେପି ସରକାରକୁ ଆସନ୍ତା ମାସ 12 ତାରିଖରେ 2 ବର୍ଷ ପୂରଣ ହେଉଛି। ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ମନ୍ତ୍ରିମଣ୍ଡଳର ସଦସ୍ୟଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ 2 ବର୍ଷର ସରକାରଙ୍କ ବିଭିନ୍ନ ସଫଳତା ସମ୍ପର୍କରେ ଆଲୋଚନା କରାଯାଇଛି। ମନ୍ତ୍ରୀମାନେ ବିଗତ 2 ବର୍ଷରେ ଉପଲବ୍ଧ କରିଥିବା ବିଭିନ୍ନ ସଫଳତାକୁ ମୁଖ୍ୟମନ୍ତ୍ରୀଙ୍କ ସମ୍ମୁଖରେ ଉପସ୍ଥାପନ କରିଥିଲେ। ଆଗାମୀ ଦିନରେ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାକୁ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ବୈଠକରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ପ୍ରଭାତୀ ପରିଡ଼ା ଓ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ। ବିଶ୍ୱବ୍ୟାପୀ ତୈଳ ସଙ୍କଟ ମଧ୍ୟରେ ରାଜ୍ୟ ସରକାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି ବୋଲି ମୁଖ୍ୟ ଶାସନ ସଚିବ ଅନୁପ ଗର୍ଗ କହିଛନ୍ତି। ସଚିବସ୍ତରୀୟ ବୈଠକ ପରେ ଭୁବନେଶ୍ୱରଠାରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଶ୍ରୀମତୀ ଗର୍ଗ କହିଛନ୍ତି, ପରିସ୍ଥିତିର ମୁକାବିଲା ପାଇଁ ସରକାରୀ ସ୍ତରରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ପେଟ୍ରୋଲ ଡିଜେଲ ବ୍ୟବହାର ହ୍ରାସ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ବିଭିନ୍ନ ରାଜ୍ୟରେ ଏହାକୁ କାର୍ଯ୍ୟକାରୀ କରାଯାଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜ କାର୍କେଟ୍ରେ ଗାଡ଼ିର ବ୍ୟବହାରକୁ ହ୍ରାସ କରିଛନ୍ତି। ଆଗାମୀ ଦିନରେ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ପାଇଁ ନୂତନ ନିର୍ଦ୍ଦେଶ ଜାରି କରିବାକୁ ଲକ୍ଷ୍ୟ ରଖାଯାଇଛି।

ସର୍ବସାଧାରଣ ପରିବହନରେ ଯାତାୟତ ବାଧ୍ୟତାମୂଳକ ହୋଇପାରେ ବୋଲି ଶ୍ରୀମତୀ ଗର୍ଗ କହିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟରେ ଜୁଲାଇ ମାସ ପହିଲାରୁ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ଆରମ୍ଭ ହେବ। ତୃତୀୟ ପର୍ଯ୍ୟାୟ ଏସ୍ଆଇଆର୍ ନେଇ ଆଜି ଭାରତୀୟ ନିର୍ବାଚନ ଆୟୋଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଓଡ଼ିଶା ସମେତ 16 ରାଜ୍ୟ ଓ 3 କେନ୍ଦ୍ରଶାସିତ ଅଞ୍ଚଳରେ ଏହି ପ୍ରକ୍ରିୟା ଆରମ୍ଭ ହେବ। 3,94,000 ବୁଥ୍ସ୍ତରୀୟ ଅଧିକାରୀ ଘରକୁ ଘର ଯାଇ ସର୍ଭେ କରିବେ। ରାଜ୍ୟ ସରକାରଙ୍କ ପ୍ରତ୍ୟେକ ଯୋଜନା ଓ ପଦକ୍ଷେପକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ପାଇଁ ସମସ୍ତ ପ୍ରୟାସ କରାଯିବ ବୋଲି ଉଚ୍ଚଶିକ୍ଷା ଓ କ୍ରୀଡ଼ା ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି। ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆଜି ଧାମନଗର ନିର୍ବାଚନ ମଣ୍ଡଳୀ ବିକାଶ କମିଟି ବୈଠକରେ ଯୋଗଦେଇ ମନ୍ତ୍ରୀ କହିଛନ୍ତି, ଜନହିତକର ଯୋଜନାଗୁଡ଼ିକୁ ସମାଜର ଶେଷ ବ୍ୟକ୍ତି ପର୍ଯ୍ୟନ୍ତ ପହଞ୍ଚାଇବା ସରକାରଙ୍କ ପ୍ରାଥମିକତା। ଶ୍ରୀ ସୁରଜ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଆଗାମୀ ବର୍ଷା ଋତୁ ଆସିବା ପୂର୍ବରୁ ପ୍ରକଳ୍ପ କାର୍ଯ୍ୟ ଶେଷ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଜାତୀୟ ଶିକ୍ଷାନୀତି ଦେଶରେ ଲାଗୁ ହେବା ପରେ ଉତ୍ତମ ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ପ୍ରୟାସ ଆରମ୍ଭ ହୋଇଛି। ଶିକ୍ଷାକୁ ଅଗ୍ରାଧିକାର ପ୍ରଦାନ କରାଯାଇ ଭିଭିଭୂମି ସୁଦୃଢ଼ କରିବାକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରତିଶ୍ରତିବଦ୍ଧ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି। ଆଜି ନବରଙ୍ଗପୁର ଜିଲ୍ଲାସ୍ତରୀୟ ମେଧାବୀ ସମ୍ଭର୍ଦ୍ଧନା ସଭାରେ ଯୋଗଦେଇ ମନ୍ତ୍ରୀ କହିଛନ୍ତି, ଆଜିର ଛାତ୍ର ଆସନ୍ତାକାଲିର ସୁନାଗରିକ, ସେମାନେ ବିକଶିତ ଭାରତ ବିକଶିତ ଓଡ଼ିଶା ଗଠନ ପାଇଁ ପ୍ରୟାସ କରିବା ଆବଶ୍ୟକ। କାର୍ଯ୍ୟକ୍ରମରେ ମୋଟ 69 ସିବିଏସ୍ଇ ଆଇସିଏସ୍ଇ ଓ 9 ବିଏସ୍ଇ ବୋର୍ଡର ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ ଜାରି ରହିଛି। 3 ରଥର 32 ଚକ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ତାଳଧ୍ୱଜ ରଥର 14 ଚକ ମଧ୍ୟରୁ 9 ଚକ ନିର୍ମାଣ ଶେଷ ହୋଇଥିବାବେଳେ ଦର୍ପଦଳନ ରଥର 10 ଚକ ଏବଂ ନନ୍ଦିଘୋଷ ରଥର 12 ଚକ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ଏହି ରଥର 3 ରଥର 4 ଲେଖାଏଁ ମୁହାଣ୍ଟ, 4 ଲେଖାଏଁ ନିରାଡ଼ି ଏବଂ 12 ଲେଖାଏଁ ଭୂଇଁ ଖମ୍ବିଗୁଡ଼ିକର ଚୌପଟ କାର୍ଯ୍ୟ ଶେଷ ହେବା ପରେ 3 ରଥର ଭୂଇଁ ଚଉତା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ରୂପକାର ସେବକମାନେ 3 ରଥର ସାଲଗୁଜରେ ନୃସିଂହ ରୂପ ଖୋଦେଇଗୁଡ଼ିକର ପଲିସ୍ କାର୍ଯ୍ୟ ଜାରି ରଖିଛନ୍ତି। ଗଞ୍ଜାମ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଳୟ ପରିସରରେ ନିର୍ମାଣାଧୀନ ଟିକା ଉତ୍ପାଦନ କେନ୍ଦ୍ରର ନୂତନ କୋଠା ନିର୍ମାଣ କାର୍ଯ୍ୟକୁ ପଶୁପାଳନ ଓ ପ୍ରାଣୀଧନ ବିଭାଗର ନିର୍ଦ୍ଦେଶକ ବିଜୟ ଅମୃତ କୁଲାଙ୍ଗି ସମୀକ୍ଷା କରିଛନ୍ତି। ଧାର୍ଯ୍ୟ ସମୟ ମଧ୍ୟରେ କାର୍ଯ୍ୟ ଶେଷ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟର ଦ୍ୱିତୀୟ ପ୍ରାଣୀ ଟିକା ଉତ୍ପାଦନ କେନ୍ଦ୍ର ବ୍ରହ୍ମପୁର ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଳୟ ପରିସରରେ ନିର୍ମାଣ କରାଯାଉଛି। 52 କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ଏହି କେନ୍ଦ୍ର ଗାଈ, ଛେଳି ଓ ମେଣ୍ଢାଙ୍କ ଭଳି ବିଭିନ୍ନ ପଶୁଙ୍କୁ ସଂକ୍ରାମକ ଓ ବ୍ୟାକ୍ଟେରିଆ ଜନିତ ରୋଗର ପ୍ରତିକାର ପାଇଁ ଟିକା ପ୍ରସ୍ତୁତ ହେବ। ଢେଙ୍କାନାଳ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ସମ୍ଭାବ୍ୟ ବନ୍ୟା ମୁକାବିଲା ପାଇଁ ପ୍ରାକୃତିକ ବିପର୍ଯ୍ୟୟ କମିଟିର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ କଣ୍ଟ୍ରୋଲ ରୁମ୍ କାର୍ଯ୍ୟକାରିତା, ଟେଲି ଯୋଗାଯୋଗ, ଶୁଖିଲା ଖାଦ୍ୟ ମହଜୁଦ, ସୁରକ୍ଷିତ ପାନୀୟ ଜଳ ଯୋଗାଣ, ଆବଶ୍ୟକ ଔଷଧ ମହଜୁଦ ଆଦି ବିଭିନ୍ନ ବ୍ୟବସ୍ଥା ସମ୍ପର୍କରେ ଆଲୋଚନା ହୋଇଥିଲା। ସହରାଞ୍ଚଳରେ ଥିବା ନାଳନର୍ଦ୍ଦମାକୁ ଯଥାଶୀଘ୍ର ସଫା କରି ବର୍ଷା ଜଳ ନିଷ୍କାସନର ସୁବ୍ୟବସ୍ଥା କରିବାକୁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜଳ ପରିମଳ ମିଶନର ସମୀକ୍ଷା ବୈଠକ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ସମସ୍ତ ବୃହତ୍ ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକୁ ତ୍ୱରାନ୍ୱିତ କରି ଶୀଘ୍ର ଶେଷ କରିବାକୁ ଅଧିକାରୀଙ୍କୁ ପରାମର୍ଶ ଦିଆଯାଇଛି। ଏଥିସହ ବିଡିଓମାନେ ପ୍ରତ୍ୟେକ ଗ୍ରାମ ତଦାରଖ କରି ବେଆଇନ ଭାବେ ପାଣି ପମ୍ପ ଜବତ କରିବା ସହ ସମୟକ୍ରମେ ପ୍ରତି ଗ୍ରାମରେ ହର୍ ଘର୍ ଜଲ୍ ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ପରାମର୍ଶ ଦେଇଛନ୍ତି। ବୌଦ୍ଧ ଜିଲ୍ଲାରେ 11ତମ ପଞ୍ଚବାର୍ଷିକ କୃଷି ଜନଗଣନାର ତୃତୀୟ ପର୍ଯ୍ୟାୟର ବିଶ୍ଳେଷଣାତ୍ମକ ତଥ୍ୟ ମଞ୍ଜୁରୀ ପାଇଁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ନୂତନ କୃଷି ଜନଗଣନା ଅନୁସାରେ ଜିଲ୍ଲାର କୃଷି କ୍ଷେତ୍ରରେ ଗତ କିଛି ବର୍ଷ ମଧ୍ୟରେ ଆଧୁନିକୀକରଣ, ଜଳସେଚନ ବ୍ୟବସ୍ଥା ଓ କୃଷି ଋଣ ପ୍ରାପ୍ତିରେ ଉଲ୍ଲେଖନୀୟ ଅଗ୍ରଗତି ପରିଲକ୍ଷିତ ହୋଇଛି। ଜିଲ୍ଲାରେ କୃଷକମାନଙ୍କ ଆର୍ଥିକ ସଶକ୍ତିକରଣ ହୋଇଥିବା ବୈଠକରେ ମତ ପ୍ରକାଶ ପାଇଛି। ଗଞ୍ଜାମ ଜିଲ୍ଲାର ବିଭିନ୍ନ ବ୍ଲକର 17 ଗ୍ରହଣଖଣ୍ଡିଆ ଶିଶୁଙ୍କ ଅସ୍ତ୍ରୋପଚାର ପାଇଁ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପଦକ୍ଷେପ ଗ୍ରହଣ କରିଛି। ସମସ୍ତ ଶିଶୁଙ୍କ ଚିକିତ୍ସା ମାଗଣାରେ କରାଯିବ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ କହିଛନ୍ତି।
ପାଣିପାଗ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ କ୍ଷେତ୍ର ସୁଦୃଶ୍ୟ ଲଘୁଚାପରେ ପରିଣତ ହୋଇଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ମୌସୁମୀ ବାୟୁ ଆସନ୍ତା ଶନିବାର ସୁଦ୍ଧା ଦକ୍ଷିଣ ବଙ୍ଗୋପସାଗର ଓ ଆଣ୍ଡାମାନ ସାଗର ସମେତ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜର କିଛି ଅଞ୍ଚଳକୁ ପ୍ରବେଶ କରିବାର ସମ୍ଭାବନା ରହିଛି। ଅପରପକ୍ଷରେ ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷାର ପ୍ରଭାବରୁ ତାପମାତ୍ରା ହ୍ରାସ ପାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ

ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ବିପର୍ଯ୍ୟୟ ପରିସ୍ଥିତିରେ ଏନ୍ଡିଆର୍ଏଫ୍ କର୍ମଚାରୀ ଅଦମ୍ୟ ସାହସ ଏବଂ ସମର୍ପଣ ସହ କାର୍ଯ୍ୟ କରି ଉତ୍କର୍ଷ ପ୍ରତିପାଦନ କରିଛି କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହେବ ଗୁରୁତ୍ୱପୂର୍ଣ୍ଣ ବୈଠକ। ଭୁବନେଶ୍ୱରରେ ସଚିବସ୍ତରୀୟ ବୈଠକ ଅନୁଷ୍ଠିତ ଏବଂ ଜୁଲାଇ ପହିଲାରୁ ଓଡ଼ିଶାରେ ଆରମ୍ଭ ହେବ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆରେ କବିତା, ଭଲ ଲାଗିଲା ଯେ ତମେ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରକୁ ସର୍ଭାଇକାଲ କ୍ୟାନ୍ସର ପରୀକ୍ଷା ପାଇଁ ଆସିଛ।
1: ଦିଦି, ମୋ ଝିଅ ହିଁ ମତେ ଏଥିପାଇଁ ପ୍ରୋତ୍ସାହିତ କଲା।
0: ଆରେ ବା, ତମ ଝିଅ ତ ବହୁତ ସ୍ମାର୍ଟ। ଝିଅ, ତମକୁ କେତେ ବର୍ଷ?
2: ମତେ 14 ବର୍ଷ।
0: ଏବେ ଆପଣଙ୍କୁ ନିଜ ଝିଅକୁ ସର୍ଭାଇକାଲ କ୍ୟାନ୍ସର ରକ୍ଷା କରିବା ପାଇଁ ଟୀକା ଦବାକୁ ଆଣିବାକୁ ପଡିବ।
1: କଣ, କ୍ୟାନ୍ସର ପାଇଁ ବି ଟୀକା ଅଛି?
0: ହଁ, ଏହା ଏପରି ଏକ କ୍ୟାନ୍ସର ଯାହାକୁ HPV ଭ୍ୟାକ୍ସିନ ମାଧ୍ୟମରେ ପ୍ରତିରୋଧ କରାଯାଇପାରିବ।
1: ଧନ୍ୟବାଦ ଦିଦି।
0: ନିଶ୍ଚୟ, ନିଜ ଝିଅକୁ HPV ଟୀକା ଦେବା ପାଇଁ ଭ୍ୟାକ୍ସିନ ପୋର୍ଟାଲ UWinରେ ପଞ୍ଜୀକରଣ କରିବାକୁ ଭୁଲିବେନି।
3: ଭାରତ ସରକାର ସର୍ଭାଇକାଲ କ୍ୟାନ୍ସରରୁ ରକ୍ଷା ପାଇବା ପାଇଁ 14 ବର୍ଷର ଝିଅମାନଙ୍କ ଟୀକାକରଣକୁ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକରେ ମାଗଣାରେ ଉପଲବ୍ଧ କରାଇଛନ୍ତି। ଆଜି ହିଁ www.uwin.mohfw.gov.in ଯାଇ HPV ଟୀକାକରଣ ପାଇଁ ପଞ୍ଜୀକରଣ କରନ୍ତୁ। ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା ସରକାର।

వెల్కమ్ బ్యాక్ వన్స్ అగైన్. ట్యూన్ కొచ్చింది 100.4 ఆకాశవాణి ఎఫ్ఎం రెయిన్బో కటక్. దిల్సా దిల్ తక్ సో చలిచి మోదేసా. ହଁ ସାଥୀ, ଜନ୍ମଭୂମିର ମାଟିର ସୁଗନ୍ଧ ଆମ ହୃଦୟକୁ ଅନନ୍ୟ ଆନନ୍ଦ ଦେଇଥାଏ। ଯେମିତି ଛୋଟବେଳେ ଗାଁର ମାଟିରେ ଖେଳିବା, ନଦୀ କୂଳେ ଦୌଡ଼ିବା, କ୍ଷେତର ସବୁଜ ସୌନ୍ଦର୍ଯ୍ୟ ଦେଖିବା, ଏହିସବୁ ସ୍ମୃତି ଆମ ଜୀବନର ଅମୂଲ୍ୟ ଧନ ନା। ଯେତେବେଳେ ଆମେ ଦୂର କୌଣସି ଦେଶ କିମ୍ବା ସହରରେ ରହୁଥାଉ ନା, ସେତେବେଳେ ଜନ୍ମଭୂମିର ସ୍ମୃତି ଆମକୁ ଆକୁଳ କରିଥାଏ। ଯେମିତି ମାଆର ପଣତ ଶିଶୁକୁ ଆକର୍ଷିତ କରେ, ସେପରି ଜନ୍ମଭୂମିର ମାଟି ଆମକୁ ଡାକି ନେଇଥାଏ।

ସାଥୀ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ସ ଦିଲ୍ ତକ୍ ସହ ଚାଲିଛି ମୋ ଦେଶ। ହଁ ସାଥୀ, ଜନ୍ମଭୂମି ଆମ ପାଇଁ ଗୌରବର କାରଣ, କାରଣ ଏହି ଭୂମିରେ ଅନେକ ମହାନ ବ୍ୟକ୍ତିତ୍ୱ ଜନ୍ମ ନେଇଥାନ୍ତି, ଯେଉଁମାନେ କି ଦେଶର ମର୍ଯ୍ୟାଦା ବଢ଼ାଇଛନ୍ତି। ସ୍ୱାଧୀନତା ସଂଗ୍ରାମୀମାନେ ନିଜ ଜୀବନ ବଳିଦାନ କରି ଦେଶକୁ ସ୍ୱାଧୀନ କରିଥିଲେ, ସେମାନଙ୍କର ତ୍ୟାଗ ଆମକୁ ଶିଖା ଯେ ଜନ୍ମଭୂମି ପାଇଁ ସବୁକିଛି ଦେବା ଉଚିତ। ଜନ୍ମଭୂମିର ସମ୍ମାନ ରକ୍ଷା କରିବା ପାଇଁ ଆମର ପ୍ରଥମ କର୍ତ୍ତବ୍ୟ।

ୱେଲକମ୍ ବ୍ୟାକ୍ ୱାନ୍ ସେକେଣ୍ଡ ଟ୍ୟୁନ୍ କରୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ଶୋ ଚାଲିଛି ମୋ ଦେଶ। ହଁ ସାଥୀ, ଜନ୍ମଭୂମି ଆମ ଜୀବନର ସବୁଠୁ ପବିତ୍ର ସ୍ଥାନ। ଯେମିତି ମାଙ୍କ ପରି ଏହା ଆମକୁ ସ୍ନେହ ଓ ସୁରକ୍ଷା ଦେଇଥାଏ। ତାହା ମାଟିର ଶୈଶବ, ଆମର ସ୍ୱପ୍ନ ଓ ସ୍ମୃତି ଲୁଚି ରହିଥାଏ ଏହି ଜନ୍ମଭୂମିରେ। ସେଇଥିପାଇଁ ତ ଆମେ ଗର୍ବରେ କହିଥାଉ, ଏହି ଜନ୍ମଭୂମି ଆମ ମା। ସମସ୍ତେ ନିଜ ଜନ୍ମଭୂମିକୁ ଭଲ ପାଉ, ତାକୁ ସମ୍ମାନ କରୁ ଓ ତାହାର ଉନ୍ନତି ପାଇଁ ନିଜ ଶକ୍ତି ଅନୁସାରେ କାମ ମଧ୍ୟ କରିଥାଉ। ଏହା ଆମର ସତ୍ୟ ଦେଶଭକ୍ତି।

ସେହି ଜୀବନର ପ୍ରଥମ ସ୍ୱର ଆରମ୍ଭ ହୁଏ ପିଲାଦିନରୁ। ସେ ନିଷ୍ପାପ ହସ, ସେ କାଗଜ ଡଙ୍ଗା ଆଉ ବର୍ଷା ପାଣିରେ ଖେଳିବାର ମଜା କିଛି ଅଲଗା ହିଁ ଥିଲା। ପିଲାଦିନେ ଆମେ ପାଖରେ କୌଣସି ଚିନ୍ତା ନଥିଲା, କେବଳ ଥିଲା ଖେଳିବାର ନିଶା ଆଉ ମା କୋଳର ସେହି ମଧୁର ସ୍ପର୍ଶ। ସେତେବେଳେ ଜୀବନର ସ୍ୱର ଥିଲା କେବଳ କାନ୍ଦ ଆଉ ହସର ଏକ ମିଶ୍ରଣ। ଆଜି ଯେତେବେଳେ ଆମେ ବଡ଼ ହୋଇଯାଇଛେ, ସେହି ଦିନଗୁଡ଼ିକୁ ମନେ ପକାଇଲେ ଆଖିରୁ ଆପେ ଆପେ ଲୁହ ଆସିଯାଏ। କାହିଁକି ଆମେ ଏତେ ଶୀଘ୍ର ବଡ଼ ହୋଇଗଲେ? ପୁରୁଣା ସେ ସମୟ ଟିକେ ପୁଣି ମିଳନ୍ତାନି? ପୁଣି ଟିକେ ଛୋଟ ହୋଇଯାଆନ୍ତିନି? କେତେ ଖେଳ, କେତେ ମଜା! ନା ଦୁନିଆର କୌଣସି ଚିନ୍ତା ଥାଆନ୍ତା, ନା ଯନ୍ତ୍ରଣା ଥାଆନ୍ତା। ସେ ଧୂଳିଘର ଆଉ ଖେଳନା ମୋଟର ଗାଡ଼ି ଆଜି ବି ଆମକୁ ଅପେକ୍ଷା କରିଛି। ପିଲାଦିନର ସେ ସ୍ୱର ଆମ ଜୀବନର ସବୁଠାରୁ ଶୁଦ୍ଧ ସ୍ୱର ଥିଲା। ସେ ସମୟକୁ ମନେ ପକାଇଲେ ଲାଗେ ସତେ ଯେମିତି ସମୟ ସେଇଠି ଅଟକି ଯାଇଛି। କିନ୍ତୁ ସମୟ କ'ଣ ସତରେ ସେଇଠି ଅଟକି ଯାଇଛି? ନା, ସମୟ ତାର ଅବିରାମ ଗତିରେ ଆଗକୁ ଚାଲିଛି। ଏ ସ୍ମୃତି କେବଳ ପଛକୁ ଯାଇପାରେ, ଆଗକୁ ଯାଇପାରେ, ଛଟପଟ ହୁଏ, ପୁଣି ଖୁସି ସାଉଣ୍ଟେ। ଏ ସ୍ମୃତି, ଏ ଜୀବନର ସେ ପିଲାଦିନର ସ୍ମୃତି, ଏ ଜୀବନର ସ୍ୱରର, ଜୀବନ ସ୍ୱରର ଇ ବି ଗୋଟିଏ ଅଧ୍ୟାୟ।

ସେଥି ଜୀବନର ସବୁଠାରୁ କୋମଳ ସ୍ୱର ହେଉଛି ପ୍ରେମ। ପ୍ରେମ ବିନା ଜୀବନ ଏକ ଶୁଖିଲା ମରୁଭୂମି ସଦୃଶ। କାହାର ଆଖିରେ ନିଜ ପାଇଁ ଭଲ ପାଇବା ଦେଖିବା କିମ୍ବା କାହାର ସାହାରା ହେବା, ଏହା ଜୀବନକୁ ସମ୍ପୂର୍ଣ୍ଣ କରିଥାଏ। ସମ୍ପର୍କର ଏହି ସୂତା ଅତି ସୂକ୍ଷ୍ମ କିନ୍ତୁ ବହୁତ ଶକ୍ତ। ଭଲ ପାଇବାର ସ୍ୱରର ଏକ ଅଜବ ଜାଦୁ ଥାଏ, ଯାହା ଶତ୍ରୁକୁ ମଧ୍ୟ ବନ୍ଧୁ କରିଦିଏ। ପରିବାର, ବନ୍ଧୁ ଆଉ ଜୀବନସାଥୀଙ୍କ ସହିତ ବିତେଇଥିବା ମୁହୂର୍ତ୍ତଗୁଡ଼ିକ ଜୀବନର ପ୍ରକୃତ ସମ୍ପତ୍ତି। ପ୍ରେମ କେବଳ ପାଇବା ନାମ ନୁହେଁ, ବରଂ ତ୍ୟାଗ ଆଉ ସମର୍ପଣର ନାମ। ଯେତେବେଳେ ଦୁଇଟି ହୃଦୟ ଏକାଠି ହୁଏ, ସେତେବେଳେ ଜୀବନର ସବୁଠାରୁ ସୁନ୍ଦର ଧ୍ୱନି ସୃଷ୍ଟି ହୁଏ।

ଜାଣିପାରୁ କି ଆମର ପ୍ରକୃତ ଆପଣାର ଲୋକ। ଜୀବନର ଏହି କରୁଣ ସ୍ୱର ଆମକୁ ଧୈର୍ଯ୍ୟ ଆଉ ସହନଶୀଳତା ଶିଖାଇଥାଏ। ଯେତେବେଳେ ଆପଣ ଏକା ଅନୁଭବ କରନ୍ତି, ମନେ ରଖନ୍ତୁ ଯେ ଏହି ସମୟ ମଧ୍ୟ ଚାଲିଯିବ। ଏହି ଭାବନା ମନ ଭିତରେ ଆଣିବାକୁ ହେବ। ଦୁଃଖକୁ ସାମ୍ନା କରିବାର ଶକ୍ତି ହିଁ ମଣିଷକୁ ପ୍ରକୃତ ମଣିଷ କରି ଗଢ଼ିଥାଏ।

ସେଠି ପ୍ରତିଟି ସନ୍ଧ୍ୟା ପରେ ଏକ ନୂଆ ସକାଳ ଆସେ। ଆଶାର ସ୍ୱର ଜୀବନକୁ ନୂତନ ଉତ୍ସାହରେ ଭରିଦିଏ। ଯେତେବେଳେ ଆମେ ଭାବୁ ଯେ ସବୁକିଛି ଶେଷ ହୋଇଯାଇଛି, ଠିକ୍ ସେତିକିବେଳେ ପ୍ରକୃତି ଆମକୁ ଏକ ନୂଆ ସୁଯୋଗ ଦିଏ। ଆଶାବାଦୀ ହେବା ଜୀବନର ସବୁଠାରୁ ବଡ଼ ଗୁଣ। ଆଖିରେ ସ୍ୱପ୍ନ ଆଉ ମନରେ ବିଶ୍ୱାସ ରଖିଲେ ଆମେ ଯେକୌଣସି ପାହାଡ଼କୁ ମଧ୍ୟ ଲଙ୍ଘି ଯାଇପାରିବା। ଜୀବନର ଏ ସ୍ୱର ଆମକୁ ଶିଖାଏ ଯେ ପ୍ରତିଟି ଦିନ ଏକ ନୂଆ ଆରମ୍ଭ। ପୁରୁଣା କଥାକୁ ପଛରେ ପକାଇ ଆଗକୁ ବଢ଼ିବା ହିଁ ଜୀବନ। ନିଜ ଉପରେ ଭରସା ରଖନ୍ତୁ ଏବଂ ବିଶ୍ୱାସ କରନ୍ତୁ ଯେ ଆଗକୁ ବହୁତ ଭଲ ସମୟ ଅଛି। ଜୀବନର ଏ ସକାରାତ୍ମକ ଦିଗକୁ ନେଇକି ଆମକୁ ଆଗକୁ ବାଟ ଚଲାଇବାକୁ ହେବ। ତେବେ ସେଥି ସମୟ ସାର ଦେଲାଣି ଆଜିର ସୋରିଲା ଆଫ୍ଟରନୁନ୍କୁ ଏଡି ଶେଷ କରିବା, ମାନେ ଶେଷ ଗୀତ ମଧ୍ୟ ଆପଣମାନଙ୍କ ପାଖରେ ପହଞ୍ଚିବ। ଷ୍ଟେ ଟ୍ୟୁନ୍ 100.4 ଆକାଶବାଣୀ FM ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍।

ବର୍ତ୍ତମାନର ସମାଚାର ମୁଖ୍ୟାଂଶ ସହ ମୁଁ ସୁଭାଷ ଚନ୍ଦ୍ର ଶତପଥୀ। ଦେଶରେ ବିଭିନ୍ନ ବିପର୍ଯ୍ୟୟ ପରିସ୍ଥିତିରେ ଏନ୍ଡିଆର୍ଏଫ୍ କର୍ମଚାରୀମାନେ ଅଦମ୍ୟ ସାହସ ଏବଂ ସମର୍ପଣ ସହ କାର୍ଯ୍ୟ କରି ଉତ୍କର୍ଷ ପ୍ରତିପାଦନ କରିଛନ୍ତି ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି। ଆଜି ଉତ୍ତରପ୍ରଦେଶର ଗାଜିଆବାଦଠାରେ ଏନ୍ଡିଆର୍ଏଫ୍କୁ ସ୍ୱରାଷ୍ଟ୍ରମନ୍ତ୍ରୀ ରାଷ୍ଟ୍ରପତିଙ୍କ ଧ୍ୱଜା ପୁରସ୍କାର ପ୍ରଦାନ କରିଛନ୍ତି। ଭାରତର ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ଜାରି ରହିଛି ବ୍ରିକ୍ସ ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକ। କୂଟନୀତି ମାଧ୍ୟମରେ ସାମ୍ପ୍ରତିକ ବୈଶ୍ୱିକ ସଙ୍କଟଜନକ ପରିସ୍ଥିତିର ସମାଧାନ ଉପରେ ଗୁରୁତ୍ୱ ଦେଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର। ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। ଆସନ୍ତା ଜୁଲାଇ ପହିଲାରୁ ରାଜ୍ୟରେ ସ୍ୱତନ୍ତ୍ର ବ୍ୟାପକ ଭୋଟର ସଂଶୋଧନ ବା ଏସ୍ଆଇଆର୍ ଆରମ୍ଭ ହେବ। ଭୁବନେଶ୍ୱରରେ ସଚିବସ୍ତରୀୟ ବୈଠକ ଅନୁଷ୍ଠିତ। ପେଟ୍ରୋଲ ଡିଜେଲ ବ୍ୟବହାର ପରିସ୍ଥିତିର ମୁକାବିଲା ପାଇଁ ସରକାରୀ ସ୍ତରରେ ଅନେକ ପଦକ୍ଷେପ ନିଆଯାଉଛି ବୋଲି ମୁଖ୍ୟ ସଚିବ ଅନୁ ଗର୍ଗ କହିଛନ୍ତି। ପବ୍ଲିକ୍ ଟ୍ରାନ୍ସପୋର୍ଟ ବାଧ୍ୟତାମୂଳକ ହୋଇପାରେ ବୋଲି ଶ୍ରୀମତୀ ଗର୍ଗ ସୂଚନା ଦେଇଛନ୍ତି। ପୁରୀ ରଥଖଳାରେ ଶ୍ରୀଜୀଉଙ୍କ ରଥ ନିର୍ମାଣ ଜୋରସୋରରେ ଚାଲୁ ରହିଛି। ଆସନ୍ତା 12 ତାରିଖରେ ରାଜ୍ୟ ସରକାରକୁ 2 ବର୍ଷ ପୂରିବ। ଏହାର ଅବ୍ୟବହିତ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱରରେ ମନ୍ତ୍ରିମଣ୍ଡଳ ସଦସ୍ୟମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଛି। ବିଭିନ୍ନ ବିଭାଗଗୁଡ଼ିକ ନିଜର ସଫଳତାକୁ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ପଞ୍ଚରାଷ୍ଟ୍ରୀୟ ଗସ୍ତ ଆସନ୍ତାକାଲିଠାରୁ ଆରମ୍ଭ ହେବ। କଂଗ୍ରେସ ବିଧାୟକ ଭିଡି ସତୀଶନ୍ ହେବେ କେରଳର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଏବଂ ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ହେବା ନେଇ ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲାକୁ ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ସତର୍କ ସୂଚନା ଜାରି କରିଛି। ଆମର ପରବର୍ତ୍ତୀ ସମାଚାର ମୁଖ୍ୟାଂଶ ସନ୍ଧ୍ୟା 6ଟାରେ।

0: ଭଲ ଲାଗିଲା ଯେ ତମେ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରକୁ ସର୍ଭାଇକାଲ କ୍ୟାନ୍ସର ପରୀକ୍ଷା ପାଇଁ ଆସିଛ।
1: ଦିଦି, ମୋ ଝିଅ ହିଁ ମତେ ଏଥିପାଇଁ ପ୍ରୋତ୍ସାହିତ କଲା।
0: ଆରେ ବା, ତମ ଝିଅ ତ ବହୁତ ସ୍ମାର୍ଟ। ଝିଅ, ତମକୁ କେତେ ବର୍ଷ?
2: ମତେ 14 ବର୍ଷ।
0: ଏବେ ଆପଣଙ୍କୁ ନିଜ ଝିଅକୁ ସର୍ଭାଇକାଲ କ୍ୟାନ୍ସର ରକ୍ଷା କରିବା ପାଇଁ ଟୀକା ଦବାକୁ ଆଣିବାକୁ ପଡିବ।
1: କଣ କ୍ୟାନ୍ସର ପାଇଁ ବି ଟୀକା ଅଛି?
0: ହଁ, ଏହା ଏପରି ଏକ କ୍ୟାନ୍ସର ଯାହାକୁ HPV ଭ୍ୟାକ୍ସିନ ମାଧ୍ୟମରେ ପ୍ରତିରୋଧ କରାଯାଇ ପାରିବ।
1: ଧନ୍ୟବାଦ ଦିଦି।
0: ନିଶ୍ଚୟ, ନିଜ ଝିଅକୁ HPV ଟୀକା ଦେବା ପାଇଁ ଭ୍ୟାକ୍ସିନ ପୋର୍ଟାଲ UWIN ରେ ପଞ୍ଜୀକରଣ କରିବାକୁ ଭୁଲିବେନି।
3: ଭାରତ ସରକାର ସର୍ଭାଇକାଲ କ୍ୟାନ୍ସରରୁ ରକ୍ଷା ପାଇବା ପାଇଁ 14 ବର୍ଷର ଝିଅମାନଙ୍କ ଟୀକାକରଣକୁ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକରେ ମାଗଣାରେ ଉପଲବ୍ଧ କରାଇଛନ୍ତି। ଆଜି ହିଁ www.uwin.mohfw.gov.in କୁ ଯାଇ HPV ଟୀକାକରଣ ପାଇଁ ପଞ୍ଜୀକରଣ କରନ୍ତୁ। ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା ସରକାର।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ସାଥୀ ସମୟ ବର୍ତ୍ତମାନ ଆପଣଙ୍କର ହଁ ଡାଇଲ୍ ଇନ୍ ଲାଇଭ୍ ଚିଟ୍ଚାଟ୍ ସୋର ବର୍ତ୍ତମାନ ସମୟ ହେଇଛି ଡାଇଲ୍ ଇନ୍ ଲାଇଭ୍ ଚିଟ୍ଚାଟ୍ରେ ଆପଣମାନଙ୍କ ପାଇଁ ଆଜି ଟପିକ୍ ରହିଛି ଗୋଟେ ସୁନ୍ଦର ଟପିକ୍ ରହିଛି ରାସ୍ତାକଡ଼ର ଗୁପ୍ଚୁପ୍ ନା ଚାଟ୍ କେଉଁଟା ଆପଣଙ୍କୁ ବେଶୀ ପସନ୍ଦ ହଁ ଆପଣମାନେ ତ ସମସ୍ତେ ଉଣା ଅଧିକେ ଚାଟ୍ ଆଉ ଗୁପ୍ଚୁପ୍ର ମାନେ କୁହନ୍ତିନି ହଫି ହେଇଥିବେ କେଉଁଠି ନା କେଉଁଠି କେତେବେଳେ ନା କେତେବେଳେ ମନ ଆପଣଙ୍କର କହୁଥିବ ଟିକେ ଗୁପ୍ଚୁପ୍ ଖାଇଦେବା କିମ୍ବା ଟିକେ ଚାଟ୍ ଖାଇନେବା କେତେବେଳେ ମନ ଗୁପ୍ଚୁପ୍ ତ କେତେବେଳେ ଚାଟ୍ ନିଶ୍ଚିତ ଭାବରେ ଏପଟ ସେପଟେ କେତେବେଳେ ନା କେତେବେଳେ ହେଉଥିବ ମାର୍କେଟକୁ ଯାଇଛନ୍ତି କୁଆଡ଼େ ବୁଲିବାକୁ ଯାଇଛନ୍ତି ତ ଯାନିଯାତ୍ରା ଦେଖିବାକୁ ଯାଇଛନ୍ତି ମେଳା ମହୋତ୍ସବ ଦେଖିବାକୁ ଯାଇଛନ୍ତି ତ ମାର୍କେଟରୁ ଟିକେ କେତେବେଳେ ନା କେତେବେଳେ ଚଟପଟି ଜିନିଷ ଖାଇବାକୁ ମନ ହେଉଥିବ ତ ଏଇ ଜାଗାରେ ଗୁପ୍ଚୁପ୍ କିମ୍ବା ଚାଟ୍ କେଉଁଟାକୁ ଆପଣ ବେଶୀ ପସନ୍ଦ କରିବେ ଏମିତିରେ ବି ଆପଣଙ୍କର କେଉଁଟା ବେଶୀ ଫେଭରାଇଟ୍ ସେ ସମ୍ପର୍କରେ ଆପଣ ଆମ ସହିତ ଆପଣଙ୍କ ମତ ରଖିପାରିବେ ଆପଣଙ୍କ କଥା ରଖିପାରିବେ ମନର କଥା ସେୟାର କରିପାରିବେ ନମ୍ବର ହେଉଛି 06712303153 ତ ପଟାପଟ ଫୋନ୍ ଉଠାନ୍ତୁ ଆଉ ଆମ ସହିତ ଆପଣଙ୍କ ମନର କଥା କହିଦିଅନ୍ତୁ।

0: ସାଥୀ ଆଜିର ଟପିକ୍ ହେଉଛି ଆଉ ଥରେ ପୁଣି ଆପଣମାନଙ୍କୁ କହି ରଖୁଛୁ ଆଜିର ଟପିକ୍ ଆପଣମାନଙ୍କ ପାଇଁ ଗୋଟେ ସୁନ୍ଦର ଟପିକ୍ ରହିଛି ରାସ୍ତା କଡ଼ର ଗୁପଚୁପ ନା ଚାଟ କୋଉଟା ଆପଣଙ୍କୁ ବେଶି ପସନ୍ଦ ସେ ସମ୍ପର୍କରେ ଆପଣ ଆପଣଙ୍କର ମତ ସେୟାର କରିପାରିବେ ଆମ ସହିତ ଆମ ନମ୍ବର ହେଉଛି 06712303153 ତ ବର୍ତ୍ତମାନ ଆମ ସହିତ କିଏ ଅଛନ୍ତି ଫୋନ୍ ଲାଇନ୍ରେ ଦେଖିବା ହ୍ୟାଲୋ
1: ହ୍ୟାଲୋ ଭାଇ ନମସ୍କାର ଗୁଡ୍ ଇଭିନିଂ ଜୟ ଜଗନ୍ନାଥ
0: ନମସ୍କାର ଭେରି ଗୁଡ୍ ଇଭିନିଂ ଜୟ ଜଗନ୍ନାଥ କିଏ କହୁଛନ୍ତି ଆପଣଙ୍କ ପରିଚୟ ଦେବେ ଆଭା ସେନ କ୍ୟା ବାତ ହୈ ମାନେ ଆପଣଙ୍କର ମାନେ ଗୋଟେ ପୁରା ଗ୍ରୁପ ଅଛନ୍ତି ଯେଉଁଠି ଆପଣ ସବୁବେଳେ
1: ମେସେଜ ଆପଣ
0: କେମିତି ଅଛନ୍ତି ସମସ୍ତେ କେମିତି ଅଛନ୍ତି ଅନ୍ୟମାନେ ବହୁତ ଭଲ ଲାଗିଲା ଆଭାସ ବୋଧେ ଫାର୍ଷ୍ଟ ଟାଇମ୍ କଥା ହଉଛନ୍ତି ଆମେ
1: ଆଜ୍ଞା
0: ଓକେ କାର୍ଯ୍ୟକ୍ରମକୁ ସ୍ୱାଗତ ଆପଣଙ୍କୁ କଣ କହିବେ ଆଜିର

0: ଟପିକ୍ ସମ୍ପର୍କରେ
1: ବହୁତ ଧନ୍ୟବାଦ ଭାଇ। ଆମେ ଆମର ତ 12ଟାରୁ ଆମର ଡ୍ୟୁଟି 5ଟା ପର୍ଯ୍ୟନ୍ତ, ଭିତରୁ ଭାଇ ଆମେ ଟିକେ ଟାଇମ ଫାରି କେତେବେଳେ ସପିଂ କରାଯାଉ କିମ୍ବା ମାର୍କେଟ ଯାଉ, ସପିଂ କରିସାରିଲା ପରେ ବାଟ କରିବା ଆମର ପ୍ରାୟ ଆମେ ରିଲାଏନ୍ସ ମାର୍କେଟରେ ଆମେ ମାର୍କେଟ କରୁ ସପିଂ କରୁ। ସେଇ ପାଖରେ ଆମର ବି ଗୋଟେ ଭଲ ଚିହ୍ନା ପରିଚୟ ଗୋଟେ ଗୁପ୍ତୁ ଦୋକାନ ଅଛି, ତାଠାରୁ ଆମେ ଏନି ଟାଇମ୍ ଯେତେବେଳେ ଯାଉ ମାର୍କେଟ ଆମେ ଏନି ଟାଇମ୍ ତାଠାରୁ ଆମେ ଗୁପ୍ତୁ ଖାଉ। ଆସି ଭଲ ରକମରେ ଏମିତି ସଜେଇକି ଦିଏ ଟମାଟୋ ସସ୍ ପକେଇକି ନିହାତି ଆମେ ତା ପାଖରେ ଆମେ 4-5 ଜଣ ଆମ ଷ୍ଟାଫ୍ ଯିବୁ, ନିହାତି ଆମେ 400-750 ଟଙ୍କାରେ ଆମେ ଖାଇକି ଆସିବୁ।
0: ଆରେ ବାହ ବହୁତ ବଢିଆ। ଆଚ୍ଛା ମାନେ ସତରେ ଗୁପଚୁପ ଖାଇବାକୁ ମାନେ ପୁଅ ପିଲାମାନଙ୍କୁ ଗୁପଚୁପ ଖାଇବାକୁ ଭଲ ଲାଗେ? ମୁଁ ଟିକେ ଡାଉଟ କରୁଛି।
1: ଶକ ହେଇଯାଇଛି ଆଉ ଝିଅ ପିଲା ହଉ କି ପୁଅ ପିଲା ହଉ, ମାନେ ବୟସ୍କା ବିଚାର ମାନେ ତଥାପି ବୁଢା ମାନେ କେବେ କେବେ ବି ଗୋଟେ ବି ଖାଉଛନ୍ତି, ତଥାପି ଆମର ଟିକେ ଗୋଟେ ହେଭି ହବି ରହିଯାଇଛି ଆଉ ଗୋଟେ ମଜା ଲାଗିବ ଖାଇବାକୁ, ପେଟ ପୁରା ଜିନିଷ ନୁହଁ ଖାଇବାକୁ ଭଲ ଟିକେ ମଜା ଟିକେ ଲାଗେ ସ୍ୱାଦ ଲାଗେ ଆଉ
0: ସ୍ୱାଦ ଲାଗେ ଆଉ। ଆଚ୍ଛା ଗୁପଚୁପ୍ର ଯଦି ଖଟା ପାଣିକୁ ଯଦି ବାହାର କରିଦିଆଯିବ ଆପଣଙ୍କୁ ଭଲ ଲାଗିବ? କିଛି ଲୋକ ଖଟା ପାଣିକୁ ଖାଆନ୍ତିନି, ସେ ଯୋଉ ମାନେ ବିଭିନ୍ନ ପ୍ରକାର ସବୁ ଦେଇକି ଧନିଆ ପତ୍ର ପୁଦିନା ପତ୍ର ଦେଇକି ସବୁ ତିଆରି ହେଇଥାଏନି ସେ ଯୋଉ ପାଣିଟି, ସେଇଟା ବେଶୀ ଟେଷ୍ଟି ହେଇଥାଏ ନୁହଁ କି? ଆଚ୍ଛା ନା କିଛି ଲୋକ ବି ଖାଆନ୍ତିନି ମାନେ କଣ ଖଟା ପାଣି ପସନ୍ଦ କରନ୍ତିନି, ସେମାନେ ଶୁଖିଲା ତାହେଲେ ମଜା ନିଶ୍ଚିତ କମିଯିବ। ଗୁପଚୁପ ମାନେ ଖଟା ପାଣି
1: ଜାଣିଥିବ?
0: ଆଚ୍ଛା ଆଚ୍ଛା ଗୁପଚୁପରୁ ଯଦି ଆଳୁକୁ ବାହାର କରି ନିଆହବ ତାହେଲେ କେମିତି ଲାଗିବ? ତେଣୁ ଗୁପଚୁପ ସହିତ ତିନୋଟି ଜିନିଷ ତ ମିକ୍ସ ନିହାତି ଦରକାର, ଗୋଟେ ହେଲା ଗୁପଚୁପ, ଦେନ୍ ଆଳୁ ଯୋଉ ଚକଟା ହେଇଥାଏ, ତାପରେ ପାଣି ନୁହଁ କି? ଆଚ୍ଛା ଚାଟ ଖାଇବାକୁ ଭଲ ଲାଗେନି? ଆଭାସ ଆପଣଙ୍କ ସହିତ କଥା ହେଲା ବେଳେ ମୋ ପାଟିରୁ ବି ଲାଳ ଆସିଲାଣି। ଆପଣଙ୍କ ପାଟିରୁ ଲାଳ ଆସୁନି? ବହୁତ ଧନ୍ୟବାଦ ଆଭାସ, ଏଫ୍ଏମ୍ ରେନ୍ବୋ ସହିତ ଯୋଡ଼ି ହେଲେ, ଆପଣଙ୍କର ମତ ରଖିଲେ, ବହୁତ ବହୁତ ଧନ୍ୟବାଦ। ନମସ୍କାର। ସଦା ଆପଣମାନେ ବି କହିପାରିବେ, ସେୟାର କରିପାରିବେ ଆପଣଙ୍କ ମନର କଥା, ଆପଣଙ୍କୁ ଗୁପଚୁପ ଭଲ ଲାଗେ ନା ଚାଟ ଭଲ ଲାଗେ ନା ଦୁଇଟା ଯାକ ଭଲ ଲାଗେ। ଏମିତିରେ ବି ଗୁପଚୁପ ଚାଟ ଦୁଇଟା ଯାକ ବେଶୀ ଭଲ ଲାଗିବ, ଯଦି ଗୁପଚୁପ ଚାଟ ଯଦି ଥିବ ସେଠାରୁ ବେଶୀ କୋଉଟାକୁ ଆପଣ ବେଶୀ ପସନ୍ଦ କରିବେ, ଫାର୍ଷ୍ଟ ପ୍ରାୟୋରିଟି କାହାକୁ ଦେବେ? ଆଉ ଜଣେ କଲର ଅଛନ୍ତି, ଦେଖିବା। ହ୍ୟାଲୋ ହ୍ୟାଲୋ
2: ହ୍ୟାଲୋ ଭାଇ ନମସ୍କାର।
0: ନମସ୍କାର, ଶୁଭ ସନ୍ଧ୍ୟା, କିଏ କହୁଛନ୍ତି?
2: ମୁଁ ମଧୁସୂଦନ ଦାସ କହୁଛି, ବର୍ତ୍ତମାନ ଭୁବନେଶ୍ୱରରେ ଅଛି,
0: ମଧୁସୂଦନ ଦାସ ଭୁବନେଶ୍ୱରରୁ କହୁଛନ୍ତି, କେମିତି ଅଛନ୍ତି ମଧୁସୂଦନ? ବହୁତ ଦିନ ପରେ କଲ କରିଛନ୍ତି।
2: ବହୁତ ବଢିଆ ଅଛି, ବର୍ତ୍ତମାନ ମୁଁ ପଟିଆ ଯାଇଥିଲି, ଆମର ଗୋଟେ ଟ୍ରେନିଂ କ୍ୟାମ୍ପ ପଡିଥିଲା ହସ୍ପିଟାଲରେ, ଫେରୁଛି ବସ୍ରେ, ଫିଲହାଲ ମୁଁ ଟ୍ରାଭେଲ କରୁଛି ଆଉ।
0: ଆଚ୍ଛା, ଅଟକିକି କୋଉଠି ଗୁପଚୁପ କିମ୍ବା ଚାଟ ଫାଟ ଖାଉନନ୍ତି ତ? ରାସ୍ତାରେ କୋଉଠି ରହିଯାଇକି ଗୁପଚୁପ କିମ୍ବା ଚାଟ ଫାଟ ଖାଇନାହାନ୍ତି ତ? ମୋତେ ତ ଶୁଣାଯାଉଛି। ପୁରୁଣା ସ୍ମୃତି ତାହେଲେ କହିଦିଅନ୍ତୁ ଟିକେ। ମତେ ମଧୁସୂଦନ ଟିକେ କହିଲେ, ଆପଣ ଡ୍ରାଇଭିଂ କରୁଛନ୍ତି ନା ଗୋଟେ ଜାଗା ଠିଆ ହେଇଛନ୍ତି? ଓ ବସ୍ରେ ବସିଛନ୍ତି, ଆଚ୍ଛା ଠିକ ଅଛି। ଆପଣଙ୍କ ମାଉଥ ରିସିଭରକୁ ଟିକେ ପାଖକୁ ନିଅନ୍ତୁ, ଟିକେ ଆପଣଙ୍କ ଭଏସରେ କ୍ଲାରିଟି ଆସୁନି। ହଁ ଶୋଭା ଗଲା, କୁହନ୍ତୁ।
2: ମୁଁ କହିଲି ମୁଁ ଯେତେବେଳେ ଗ୍ରାଜୁଏସନ ରେ ପଢୁଥିଲି ମାନେ କରୁଥିଲି ବିଜେପି କଲେଜରେ, ସେ ଟାଇମରେ ଗୁପଚୁପ ଚାଟ ଖାଇଛି।
0: ଆଚ୍ଛା ହଁ, ସେତେବେଳେ ତ କଲେଜ ସାମ୍ନାରେ କ୍ୟାମ୍ପସ ପାଖରେ ତ ବହୁତ ଗୁଡ଼ିଏ ଦୋକାନ ଅଛି, ଏବେ ବି ଦୋକାନ ଅଛି, ଆପଣ ଖାଉଥିବେ ସେତେବେଳେ ବି ଖାଇଥିବେ, ତା ମାନେ ସେତେବେଳେ ସ୍ମୃତି, ତା ମାନେ ଆଉ ମଝିରେ ଖାଇନାହାନ୍ତି ଆପଣ?
2: ନା ସେମିତି କିଛି ନାହିଁ, ମୁଁ ବହୁତ ଥର ଖାଇଛି, କିନ୍ତୁ ଆପଣ ଯଦି ରଖିଛନ୍ତି କୋଉଟା ବେଶୀ ଭଲ ଲାଗେ?
0: ଆଚ୛ା
2: ମୁଁ କଥା ଯଦି କହିବି ମତେ ସ୍ପେଶାଲି ଗୁପଚୁପ ଭଲ ଲାଗେ।
0: ଗୁପଚୁପ ଭଲ ଲାଗେ
2: ମାନେ ଗୁପଚୁପ ନୁହଁ, ସ୍ପେଶାଲି ମୋ ଫେଭରେଟ ଦହି ଗୁପଚୁପ।
0: ଦହି ଗୁପଚୁପ, ଆରେ ବାହ ବହୁତ ବଢିଆ, ଏଇଟା ଏକ୍ସଟ୍ରା ତା ଭିତରେ ସାମିଲ ହେଇଯିବ, ଦହି ଲଗେଇକି ଦିଆଯିବ, ସ୍ପେଶାଲ ବହୁତ କମ୍ ଜାଗାରେ ଅଛି ଯୋଉଠି पूरा बढ़िया करके।

0: ଭଲ ଲାଗେ ଦିଟା ଯାକ, କିନ୍ତୁ ଗୁପ୍ତିପୁଡ଼ା ରାସ୍ତା କଡ଼େ ଯାଇ ଖାଇବା ପାଇଁ ଭଲ ଲାଗେ,
1: ବେଶୀ ଭଲ ଲାଗେ। ଆଉ ସବୁବେଳେ ସହଜ ସହଜରେ ଉପଲବ୍ଧ ହୁଏ ନୁହେଁ କି?
0: ଯୁଆଡ଼େ ବି ଗଲେ ଗୁପ୍ତିପୁଡ଼ା ଆଗ କଣ ଯାହାକୁ ଯାଇ ପଚାରିବ କଣ ଖାଇବା ନା ଗୁପ୍ତିପୁ ଖାଇବା
1: ନା ଚାଟି ଚାଟ ତ ମାର୍କେଟକୁ ଯିବାକୁ ପଡିବ, କାହିଁକି ନା ଏମିତିରେ ବି ଗଳି କନ୍ଦିରେ
0: ଆମ ଗାଁରେ ଚାରିଜଣ ଅଲରେଡି କରୁଛନ୍ତି,
1: ସବୁ ଜାଗାରେ ମିଳିବ ନୁହେଁ କି? ସହଜ
0: ସବୁ ଜାଗାରେ ମିଳିବ, ଯୁଆଡେ ଗଲେ ବି ବ୍ୟାଙ୍କ ଯା ଗୁପ୍ତିପୁ ଖାଇବ, ମେଡିକାଲ ଯା ଗୁପ୍ତିପୁ ଖାଇବ, ଯୁଆଡେ ବି ଯା ଗୁପ୍ତିପୁ ମିଳିବ।
1: ଆଚ୍ଛା ଗୁପ୍ଚୁପ୍ ଆଉ ଚାଟ ଏ ଦୁଇଟା ଯୋଉ ଦୁଇଟାକୁ ଯଦି ଆପଣ କୁହାଯାଏ କୋଉଟା ବେଶୀ ପସନ୍ଦ ଆପଣଙ୍କର ହବ? ସତ କହିବେ
0: ଗୁପ୍ଚୁପ୍ଟା ହିଁ ପସନ୍ଦ।
1: ଗୁପ୍ଚୁପ୍ ସତରେ ପସନ୍ଦ? ଆଚ୍ଛା ତାହେଲେ ଆମେ
0: ଖଟା ପାଣିଟା ଟିକେ ଟେଷ୍ଟି ନୁହେଁ କି ଝିଅମାନଙ୍କ ପାଇଁ?
1: ଖଟା ପାଣିଟା ଟିକେ ଟେଷ୍ଟି, ଓକେ। ଏମିତିରେ ବି ଆମେ ସମସ୍ତେ ଜାଣିଛନ୍ତି ଝିଅ ପିଲାଙ୍କର ସବୁଠୁ ମାନେ ଖାସ ପସନ୍ଦ ହଉଛି ଗୁପ୍ଚୁପ୍ ନୁହେଁ କି? ଆଚ୍ଛା ଖଟା ପାଣିଟା ବେଶୀ ପସନ୍ଦ, ନିଜେ କେବେ ଗୁପ୍ଚୁପ୍ କରି ଖାଇଛନ୍ତି ଘରେ? ମାନେ ଖାସ ଲାଗିଲାନି? କୋଉଠି ପ୍ରୋବ୍ଲେମ ହେଲା, କୋଉଠି ମାନେ କିଛି ଜାଣିପାରିଲେ କିଛି? କୋଉଠି
0: ଗୁପ୍ଚୁପ୍ ଯୋଉ ପାମ୍ପଡ଼ି ଗୁଡା ନର୍ମା ହେଇଯାଇଥିଲା ନା, ଛାଣିବା କେମିତି ଗୋଟେ ଅବାଗିଆ ଲାଗୁଥିଲା, ଗମରିଆ ଗମରିଆ ଲାଗୁଥିଲା
1: ନା? ସେଇଟା ତ ମାର୍କେଟରେ ମାନେ କ୍ୱାଲିଟି କ୍ୱାଲିଟି ଜିନିଷ ଯଦି ନେଇକି ଆସିବେ ମାର୍କେଟରୁ ତାହେଲେ ଛାଣିଦେବେ, ସେଟା ହେଇଯିବ।
0: ହଁ କେମିତି ଜଣେ ଝିଅଟା ଆସିଥିଲା ତ ସିଏ ତାର ଆଣିଥିଲା, ଆମ ସାଙ୍ଗ କରିଦେଲା, ଆମେ ଦିନେ ଚାଟ କରିକି ଖାଇଲୁ, ଆଉ ଦିନେ ଏମିତି କଣ ଗୋଟେ କରି ଖାଇଲୁ, ଗଲା ଆଜି ଗୁପ୍ଚୁପ୍ କରିବା। ସବୁ ଯାତ୍ରା ବେଳକୁ ସବୁ ଆସିଥିଲେ ଗାଁକୁ, ଦହି ପଖାଳ କରିକି ଖାଇଲୁ ହେଲା କି?
1: ଆଚ୍ଛା
0: ସବୁ ଝିଅ ମାନେ ଆସିଲେ ମୋ ସାଙ୍ଗ ହେଇକି ସାଙ୍ଗ ହେଇକି ସବୁ ଖାଇବାକୁ ଭଲ ପାଆନ୍ତି।
1: ଆଚ୍ଛା ବହୁତ ବଢିଆ। ଗୁପ୍ଚୁପ୍ ର ସବୁଠୁ ଇମ୍ପୋର୍ଟାଣ୍ଟ କୋଉଟା ଆପଣ ଭାବୁଛନ୍ତି, ମାନେ ସବୁଟା ମାନେ ଗୁପ୍ଚୁପ୍ କୁ ପୁରା ପରିପୂର୍ଣ୍ଣ କରାଏ କୋଉଟା?
0: ଗୁପ୍ଚୁପ୍ରେ ତ ସବୁକିଛି ମାନେ ଦିଆହଉଛି, ଆମ ଗାଁରେ ଗୋଟେ ଆସି କରୁଛି, ସେ ପ୍ଲେଟ୍ ଗୁପ୍ଚୁପ୍ ମାଗିଲେ ବି ସେ ତାର ସବୁ ପକେଇ ଦଉଛି, ବାଦାମ ମଞ୍ଜି ଆଉ କେତେ କଣ ପଡୁଛି, ସେଉ ପାମ୍ପୁଡି ଆହୁରି କଣ ଦହି କେତେ କଣ ପଡିକି ଦଉଛି ବି, ପ୍ଲେଟ୍ ଗୁପ୍ଚୁପ୍ଟା ବି ଭଲ ଲାଗେ।
1: ମନେକର ଯୋଉ ଆପଣ ବାହାରକୁ ଗଲେ ଗୋଟେ ଜାଗାରେ ଗୁପ୍ଚୁପ୍ ଆପଣ ମାଗିଲେ, କହିଲେ ଭାଇ ଗୁପ୍ଚୁପ୍ 10 ଟଙ୍କାର ଦେବେ କିମ୍ବା 20 ଟଙ୍କାର ଦେବେ, ଆପଣ ଗୁପ୍ଚୁପ୍ ଯେତେବେଳେ ଫାଷ୍ଟ ଖାଉଛନ୍ତି, ଗୁପ୍ଚୁପ୍ ଗୋଟେ ପିସ୍ ଆପଣଙ୍କୁ ଦିଆଗଲା ପାଣି ସହିତ, ତ ଗୋଟେ ଗୁପ୍ଚୁପ୍ ଆପଣ ଖାଇସାରିଲା ପରେ କୋଉ ଜିନିଷଟାକୁ ଦେଖିକି ଆପଣ ଫିଲ୍ କରୁଛନ୍ତି ଯେ ଏଇଟା ଭଲ ଅଛି ନା ପୁରା ଟେଷ୍ଟି ଅଛି ନା ନାହିଁ?
0: ଆଳୁ ଆଳୁ ଚକଟାଟା ହିଁ ଯଦି ଟେଷ୍ଟ ଥିବ ଗୁପ୍ଚୁପ୍ଟା ହିଁ ଟେଷ୍ଟ ଲାଗିବ।
1: ପାଣିଟା?
0: ହଁ ପାଣିଟା ବି ଭଲ ଲାଗେ।
1: ମୁଁ ଭାବୁଛି ବୋଧେ ପାଣିଟା ସବୁଠୁ ଇମ୍ପୋର୍ଟାଣ୍ଟ, କାହିଁକି ନା ଆଳୁ ଏମିତିରେ ବି ଯାହା ଖଟା ପାଣିର ଟେଷ୍ଟଟା ଯଦି ଖାସ ହେଇନଥିବ ତାହେଲେ ଆପଣଙ୍କୁ ସେଟା ପାଗ ଲାଗିବନି, ଠିକ କହିଲେ ରାଇଟ। ଓକେ ବହୁତ ବହୁତ ବଢିଆ, ବହୁତ ଭଲ ଲାଗିଲା ଉଷା ମ୍ୟାଡାମ ଏଫ୍ଏମ୍ ରେନ୍ବୋ ସହିତ ଯୋଡ଼ି ହେଲେ, ଆଉ ବିଶେଷ କରି ଆପଣଙ୍କର ଟେଷ୍ଟ ସମ୍ପର୍କରେ କହିଲେ। ବହୁତ ବହୁତ ଧନ୍ୟବାଦ ଏଫ୍ଏମ୍ ରେନ୍ବୋ ପରିବାର ତରଫରୁ। ନମସ୍କାର ସାଥୀ, ଆପଣ କ'ଣ କହିବେ, ଗୁପ୍ଚୁପ୍ ଆପଣଙ୍କର ପସନ୍ଦ ନା ଚାଟ? ମାର୍କେଟକୁ ଯେତେବେଳେ ଯାଉଛନ୍ତି ଗୁପ୍ଚୁପ୍ ବି ଅଛି ଚାଟ୍ ବି ଅଛି, ଏକ୍ଜାକ୍ଟଲି ଆପଣ କହିବେ କୋଉଟାକୁ ବେଶୀ ଆପଣଙ୍କ ମନ ଟାଣେ। ଆଉ ଜଣେ କଲର ଅଛନ୍ତି, ହ୍ୟାଲୋ ହ୍ୟାଲୋ
2: ହ୍ୟାଲୋ
1: ହଁ ହ୍ୟାଲୋ, କିଏ କହୁଛନ୍ତି?
2: ସାର୍ ଗୁଡ୍ ଇଭିନିଂ, ଜୟ ଜଗନ୍ନାଥ।
1: ଭେରି ଗୁଡ୍ ଇଭିନିଂ, ଜୟ ଜଗନ୍ନାଥ, କିଏ କହୁଛନ୍ତି, ଆପଣଙ୍କ ପରିଚୟ ଦିଅନ୍ତୁ।
2: ସାର୍ କହୁଥିଲି ବଳରାମ ବେହେରା କହୁଥିଲି, ଖୋର୍ଦ୍ଧା ବୋଲଗଡ଼ ବ୍ଲକ ଆରିଗାଁ ଗ୍ରାମ ଡିପୋ ସାହିରୁ।
1: ବଳରାମ ବେହେରା ଖୋର୍ଦ୍ଧାରୁ କହୁଛନ୍ତି
2: ସାର? ସାର୍
1: କେମିତି ଅଛନ୍ତି ବଳରାମ ବାବୁ?
2: ବହୁତ ଭଲ ଅଛି ଆଜ୍ଞା, ଆପଣ ଭଲରେ ଥାନ୍ତୁ, ଭଲରେ ରଖିଥାନ୍ତୁ, ଜଗନ୍ନାଥ ଆପଣଙ୍କୁ ବହୁତ ଭଲରେ ରଖିଥାନ୍ତୁ, ପିଲାମାନେ ଆପଣ ଭଲରେ ଥାନ୍ତୁ, ବାପା ମା ଭଲରେ ଥାନ୍ତୁ, ସମସ୍ତେ ଭଲରେ ଆପଣଙ୍କର ଥାନ୍ତୁ।
1: ଧନ୍ୟବାଦ ଧନ୍ୟବାଦ ଆପଣଙ୍କୁ। କଣ କହିବେ ଆପଣ ଆଜି ଟପିକ ସମ୍ପର୍କରେ?
2: ଟପିକଟା ତ ରଖିଛନ୍ତି ମାନେ ଏଇଟା ସମସ୍ତଙ୍କ ପାଇଁ ନୁହଁ, କେବଳ ଜଣଙ୍କ ପାଇଁ କହୁଛି, ଟପିକଟା ହଉଛି ମାନେ ଆମ ପାଇଁ ନୁହଁ କି କାହା ପାଇଁ ନୁହଁ, ଆପଣଙ୍କ ପାଇଁ ନୁହଁ, କେବଳ ଟପିକଟା ରହୁଛି ଲେଡିଜ ମାନଙ୍କ ପାଇଁ, ଏଇଟା ଭଲ ଟପିକଟା ଅଛି ଆଜ୍ଞା।
1: ମାନେ ଆପଣ ବି ଟପିକ କୁ ଆପଣ ବି ପୁରା ଲେଡିଜ ମାନଙ୍କ ପାଇଁ କହିଦେଲେ
2: ଆଜ୍ଞା, 99.75%।
1: ଠିକ ଅଛି, ଲେଡିଜ ଫାର୍ଷ୍ଟ ନୁହଁ କି, ତାଙ୍କ ପାଇଁ ଆଜି ଆଜିର ଦିନଟି ତାଙ୍କ ପାଇଁ ଡେଡିକେଟେଡ ହେଇଯାଉ। ତଥାପି ଆପଣ କେବେ ଖାଇଛନ୍ତି ଗୁପ୍ଚୁପ୍ ଚାଟ?
2: ମୁଁ ଖାଏ, ବିଶେଷ ଖାଏନି, ମୁଁ ଖାଏ ଯୋଉ ପାମ୍ପୁଡ଼ି ଚାଟ୍ଟା ଖାଏ, ଆଉ ଗୁପ୍ଚୁପ୍ ଖୁବ୍ କମ୍ ଖାଏ, ବିଶେଷ ଖାଏନି।
1: ଚାଟ୍ ଖାଆନ୍ତି
2: କିନ୍ତୁ ଆମର ଗୁପ୍ଚୁପ୍ର ଯୋଉ ତେନ୍ତୁଳି ପାଣିଟା ସାରେ ବୁଝିଲେ
1: ଆଜ୍ଞା,
2: ଏଇଟା ନିହାତି ଆପଣ ଡେଲି ଅଧକପ ଲେଖାଏ ପିଆ ଦରକାର, କାହିଁକି ନା ସେଟା ଆପଣ ପିଉଛନ୍ତି ଆପଣଙ୍କ ଶରୀରରେ ସେଟା ଲବଣଟା ଟିକେ କିଛିଟା ଆସିଯିବ, ଶରୀର ପାଇଁ ଉପକାର ସେଟା କିନ୍ତୁ ଅଛି।
1: ଆଚ୍ଛା
2: ତେନ୍ତୁଳି ପାଣିଟା ଦେହ ପାଇଁ ବହୁତ ଉପକାର କିନ୍ତୁ କମ, ବିଶେଷ ନୁହଁ, ଅଧିକା ହେଲେ ତ ଖରାପ ହବ ଦେହ ନା, ଡେଲି ଯଦି ଆପଣ 2 ଚାମଚ 4 ଚାମଚ ତେନ୍ତୁଳି ରସ ଖାଇବେ ଦେହ ପାଇଁ ବହୁତ ଉପକାର, ସେଟା ଆପଣ ବହୁତ ଉପକାର ଅଛି, ଆୟୁର୍ବେଦିକ ଶାସ୍ତ୍ରରେ ଅଛି ଏଇଟା ଆଜ୍ଞା।
1: ନିଶ୍ଚିତ ନିଶ୍ଚିତ, ତେନ୍ତୁଳି
2: ଆମ୍ବଟା ନୁହଁ, ତେନ୍ତୁଳି ପାଣିଟା
1: ହଁ, ତେନ୍ତୁଳିର ବି ବହୁତ ଆବଶ୍ୟକତା ଅଛି
2: ଆଜ୍ଞା, ବହୁତ ଉପକାର।

0: ନିହାତି ନିହାତି ତଥାପି ଯେତେବେଳେ ବି ବାହାରେ ଖାଉଛନ୍ତି
1: କହିଲେ ଟିକେ ପୂର୍ବରୁ ସେ ଯୋଉ କହିଲେ ରାଜବଂଶୀ ଭାଇ ମୁଁ ମାନୁଛି ହଁ ଉଦ୍ୟ ତାହେଲେ ମଣିଷ ଜୀବନରେ କଣ ଆଜ୍ଞା ନ ଖାଇଲେ ବି ଶୁଣନ୍ତୁ ସିଗାରେଟ ନ ପିଇଲେ ବି ହାର୍ଟ ହଉଛି ସିଗାରେଟ ପିଇଲେ ବି ହାର୍ଟ ହଉଛି
0: ଓକେ ଶରଦା ବାବୁ ସେମାନଙ୍କର ପର୍ସନାଲ ଇଣ୍ଟରେଷ୍ଟ ବା ପର୍ସନାଲ ରୁଚି
1: ଠିକ ସେ ଯାହା କହିଲେ ବି ମୁଁ ତାଙ୍କ
0: ବହୁତ ଭଲ କଥା
1: ମାନୁଛି ହଁ
0: ଓକେ ବହୁତ ବହୁତ ଧନ୍ୟବାଦ ଏଫଏମ୍ ରେଡ଼ିଓ ସହିତ
1: ନାରାୟଣ ଭାଇ ନମସ୍କାର
0: ନମସ୍କାର ନମସ୍କାର ସରି ବର୍ତ୍ତମାନ ଚାଲନ୍ତୁ ଶୁଣେଇଦେବା ଆଉ ଗୋଟିଏ ଗୀତ ଗୀତ ପରେ ପୁଣି ଫେରିବା ରେଡି ହେଇଥାନ୍ତୁ ଆଜିର ଟପିକ୍ ସମ୍ପର୍କରେ ରାସ୍ତାକଡ଼ର ଗୁପ୍ଚୁପ୍ ନା ଚାଟ୍ କୋଉଟା ବେଶୀ ଆପଣଙ୍କୁ ବେଶୀ ପସନ୍ଦ।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତାକରେ ଶୋ ଚାଲିଛି ବର୍ତ୍ତମାନ ଡାଇଲିନ୍ ଲାଇଭ୍ର ଡାଇଲିନ୍ ଲାଇଭ୍ରେ ଆଜି ଆପଣମାନଙ୍କ ପାଇଁ ଟପିକ୍ ରହିଛି ରାସ୍ତା କଡ଼ର ଗୁପ୍ଚୁପ୍ ନା ଚାଟ୍ କୋଉଟା ବେଶୀ ଆପଣଙ୍କର ପସନ୍ଦ ତ ବର୍ତ୍ତମାନ କିଏ ଅଛନ୍ତି ଫୋନ୍ ଲାଇନ୍ରେ ଦେଖିବା

0: ଅଛି, କେବଳ ଆପଣ ଟପିକ ରଖିଛନ୍ତି ଗୁପଚୁପ ନହେଲେ ଚାଟ, ଗୁପଚୁପ ଚାଟ ଆଉ ଦହିବରା, ମୋର ଭାରି ପ୍ରଶ୍ନ। ଖାଲି ମୋର ନୁହଁ, ମୋ ପୁଅର, ମୋ ଆମ ସ୍ୱାମୀ ସ୍ତ୍ରୀ ଉଭୟଙ୍କର, ଆମେ ଯେବେ ବି କୌଣସି କାର୍ଯ୍ୟରେ ଯାଉ, ଆମର ପର୍ଟିକୁଲାର ଲୋକେସନ ଅଛି, ଆଉ ଦୋଳମୁଣ୍ଡେଇ ପାଖରେ ସେ ଯୋଉ ରହିଲା ପଛପଟକୁ ଅଛି ଯୋଉ ମାର୍କେଟଟି, ସେଇଠି ଗୁପଚୁପ ଖାଆନ୍ତୁ, ଚାଟ ଖାଆନ୍ତୁ, ଦହିବରା ଖାଆନ୍ତୁ, କିମ୍ବା ରିଟର୍ନ କଲା ବେଳକୁ ଫ୍ରେଶ ଛକ ମୁଣ୍ଡରେ ଯଦି ଗୁପଚୁପ କି ଦହିବରା କିମ୍ବା ଚାଟ ଖିଆ ହେଇନି ତାହେଲେ ମନଟା ମାନିବନି। ଆଉ ଆପଣଙ୍କ
1: ଅଧୁରା ଅଧୁରା ଲାଗିବ। କଟକକୁ ଆସିକି ଦୋଳମୁଣ୍ଡେଇ ହଉ, ଷ୍ଟାଡିୟମ ହଉ, ଏଭଳି ଜାଗାରେ ଗୁପଚୁପ କିମ୍ବା ଚାଟ ଖାଇନାହାନ୍ତି ମାନେ ପୁରା ଅପୂର୍ଣ୍ଣ ଲାଗିବ। ବହୁତ ବଢିଆ, ବହୁତ ଭଲ ଲାଗିଲା ସମୀର ଭାଇ ଏଫ୍ଏମ୍ ରେନ୍ବୋ ସହିତ ଯୋଡ଼ି ହେଲେ, ଏତେ ଚଟପଟି ମାନେ ଯୋଉ କଥା କହିଲେ ବହୁତ ଭଲ ଲାଗିଲା, ବହୁତ ଧନ୍ୟବାଦ ଆପଣଙ୍କୁ।
0: ଚଟପଟା ଖାଦ୍ୟ ନ ଖାଇଲେ କଣ କି କାହାର କଣ ପସନ୍ଦ ଥିବ, କିନ୍ତୁ ଆମ ମନ ଟାଣି ହେଇଯାଏ, ସେ ଚଟପଟା ଖାଦ୍ୟ ଦେଖିଲେ ଅଟୋମେଟିକ ମନ ଟାଣି ହେଇଯାଏ, କେତେବେଳେ ଯାଏ ଆମେ ପହଞ୍ଚି ଯାଉ।

0: ଏତେ ଚଟପଟି ମାନେ ଯୋଉ କଥା କହିଲେ ବହୁତ ଭଲ ଲାଗିଲା, ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ।
1: ଚଟପଟା ଖାଦ୍ୟ ନ ଖାଇଲେ କଣ କି କାହାର କଣ ପସନ୍ଦ ଥିବ, କିନ୍ତୁ ଆମ ମନ ଟାଣି ହେଇଯାଏ, ସେ ଚଟପଟା ଖାଦ୍ୟ ଦେଖିଲେ ଅଟୋମେଟିକ ମନ ଟାଣି ହେଇଯାଏ, କେତେବେଳେ ଯାଏ ଆମେ ପହଞ୍ଚି ଯାଉ ଏବଂ ଖାଉ ମଧ୍ୟ ଭଲ ଲାଗେ।
0: ଯୋଉ
1: କମ୍ବିନେସନ ରହିଛି ଆଳୁ ଚକଟା ଟିକେ ବଢିଆ କିରି ହେଇଥିବ, ଯୋଉ ପାଣିଟା ଭାଇ ଆଉ ଟିକେ ଘାଣ୍ଟି ଦିଅ ପାଣିଟାକୁ ମିଶେଇକି ଟିକେ ଦିଅ, ସେ ଯୋଉ ଖାଇବାର ମଜା ମାଗିକି ଯୋଉ ଆପଣଙ୍କର ସିରିଏଲ ଅନୁସାରେ ଆସୁଥିବ ଆମ ପାଖକୁ ଆସୁନି
0: ଆସୁନି ଜଲ୍ଦି ଜଲ୍ଦି ଦିଅ
1: ଟକଟକ ହଉଥିବ, ଆସି ପହଞ୍ଚିଲା ବେଳକୁ ସେ ଯୋଉ ଖାଇଦେବାର ଯୋଉ ମଜା,
0: କିଏ କହୁଥିବ ମଟର ଟିକେ କମିଗଲା, ମଟର ଟିକେ କମିଗଲା, ବାଦାମ ଟିକେ କମିଗଲା ଦେଇଦିଅ, ରାଗ ଟିକେ ଦରକାର ବହୁତ ବଢିଆ ବହୁତ ବଢିଆ। ଲାଇଫ ର ଏ ସମୟ ବି ଦରକାର, ଏଭଳିଆ ଚୁଟକୁଲି ସମୟ ଦରକାର, ମଜାମସ୍ତି ସମୟ ଦରକାର, ଆଉ ଏ ମଜାମସ୍ତି ସମୟଟାକୁ ବେଷ୍ଟ କରିବ ଏ ଗୁପଚୁପ ର ଯୋଉ କହନ୍ତି ଝୁଣ୍ଡ ନୁହଁ କି। ବହୁତ ବହୁତ ଧନ୍ୟବାଦ, ଏଫଏମ୍ ରେନ୍ବୋ ସହିତ ଯୋଡ଼ି ହେଲେ, ଏତେ ସୁନ୍ଦର କଥା କହିଲେ, ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ।
1: ଧନ୍ୟବାଦ ଭାଇ, ନମସ୍କାର।
0: ନମସ୍କାର ସାଥୀ, ଆପଣ କଣ କହିବେ, ଲାଷ୍ଟ କଲ୍ ନବା, କିଏ ଅଛନ୍ତି ଦେଖିବା, ଆଉ ଜଣେ ବି ରେଡି ହେଇଛନ୍ତି, ସିଗ୍ନାଲ ଦେଲେଣି, ତ କିଏ ଅଛନ୍ତି ଦେଖିବା। ହ୍ୟାଲୋ
2: ହ୍ୟାଲୋ ଭାଇ ନମସ୍କାର।
0: ନମସ୍କାର, ଜୟ ଜଗନ୍ନାଥ, କିଏ କହୁଛନ୍ତି, ଆପଣଙ୍କ ପରିଚୟ ଦିଅନ୍ତୁ।
2: ମୁଁ ପ୍ରଫୁଲ୍ଲ ପ୍ରଧାନ କହୁଥିଲି, କୁଆଁରପାଳ ମାଣିଆ ବନ୍ଧରୁ।
0: ପ୍ରଫୁଲ୍ଲ ପ୍ରଧାନ କହୁଛନ୍ତି, କୁଆଁରପାଳ ମାଣିଆ ବନ୍ଧରୁ, କେମିତି ଅଛନ୍ତି ଆପଣ?
2: ଭାଇ ବହୁତ ଭଲ ଅଛି।
0: ଆଚ୍ଛା, ଏଫଏମ୍ ରେନ୍ବୋ ଶୁଣୁଛନ୍ତି?
2: ଭାଇ ସକାଳ 5:30 ସନ୍ଧ୍ୟା 6 ଡେଲି
0: ସବୁବେଳେ
2: ରେଡିଓ ତ ବନ୍ଧା ଆମର ଆଉ।
0: ବହୁତ ବଢିଆ, ବହୁତ ଖୁସି ଲାଗିଲା। କଣ କହିବେ ଆଜିର ଟପିକ ସମ୍ପର୍କରେ, ଗୁପଚୁପ ନା ଚାଟ? ଅଳ୍ପ ଲାଇନରେ କହିଦିଅନ୍ତୁ, ସମୟ ସାରା ଦେଲାଣି।
2: ଭାଇ ଦେଖ, ମୁଁ ଗୁପଚୁପ ଯଦି କୁଆଡେ ଯାଇଥାଏ ଯାତ୍ରା ଯିବା କଲେ ଗୁପଚୁପ ଯୋଡ଼େ ଖାଏ, କିନ୍ତୁ ଚାଟ ଖାଏନି। କଣ କିଛି ଦେଖିଲି ନାହିଁ କିଛି ଖାଇବାକୁ, ତାହେଲେ ବାଧ୍ୟ ହେଇକି ଚାଟ ଖାଏ।
0: ଗୁପଚୁପଟା ସବୁଠୁ ଫେଭରାଇଟ୍ ଆପଣଙ୍କର ନୁହଁ କି?
2: ହଁ ଫେଭରାଇଟ୍ ଦିବ୍ୟାଙ୍ଗ ତଥା ମୁଁ ଖାଏ, କେବଳ ଯାତ୍ରା ଯିବା ଗଲେ ଗୁପଚୁପ ହିଁ ଖାଏ, ଆଉ ଚାଟ ଜମା ଖାଏନି। ଚାଟ ଚାଉମିନ ଯୋଉ ବିରିୟାନୀ ଫିରିୟାନି ଏସବୁ କିଛି ନୁହଁ, କେବଳ ଗଲେ ଦିବ୍ୟା କୋଉଠି ମିଠା ଗୋଟେ ଖାଇଲେ ଖାଇଲେ, ନହେଲେ ନାହିଁ ଗୁପଚୁପ ପ୍ରାୟ ଅଧିକାଂଶ ସମୟ ଖିଆ ହବ, ଯଦି ଆଇସ୍କ୍ରିମ୍ ଯୋଉ ନହେଲେ ଖିଆ ହେଲା, ଏଇସବୁ ଜିନିଷ ସବୁ ଭଲ, କିନ୍ତୁ ସବୁ ଯେତେ ମସଲା ମାରିବ ମୁଁ ସେଥିରୁ ଦୂରୀଭୂତ ସଦାବେଳେ।
0: ବହୁତ ବହୁତ ଧନ୍ୟବାଦ ପ୍ରଫୁଲ୍ଲ ଭାଇ, ଆମ ସହିତ ଯୋଡ଼ି ହେଲେ, ଏଫ୍ଏମ୍ ରେନ୍ବୋ ସହିତ ଯୋଡ଼ି ହେଲେ, ଆପଣଙ୍କର ମତାମତ ଦେଲେ, ବହୁତ ବହୁତ ଧନ୍ୟବାଦ।
2: ଧନ୍ୟବାଦ
0: ସାରି, ସମୟ ଏସାରା ଦେଲାଣି, କିନ୍ତୁ ଯିବା ପୂର୍ବରୁ ଆମେ ଏତିକି କହିବା, ଲାଇଫ୍କୁ ସବୁବେଳେ କମ୍ପ୍ଲିକେଟେଡ୍ କରନ୍ତୁନି, ଆମେ ହେଲ୍ଥକୁ ଜଗିବା, ଆମ ରୁଚିକୁ ମଧ୍ୟ ଜଗିବା। ରୁଚି ହେଲ୍ଥ ଏ ଦୁଇଟା ଯାକ ସବୁବେଳେ ଅପୋଜିଟ୍ ଡିରେକ୍ସନ୍ରେ ଚାଲେ ସତ, କିନ୍ତୁ ଆମେ ଯଦି କହିବା ବେଳେବେଳେ ସବୁବେଳେ ଯଦି ଆମେ ମନକୁ ଭାରି କରିବା, ତାହେଲେ ଆମେ କ'ଣ ଲାଇଫ୍କୁ ଠିକ୍ରେ ଏନ୍ଜୟ କରିପାରିବା? ଲାଇଫ୍କୁ ଯଦି ଏନ୍ଜୟ କରିବାକୁ ଚାହୁଁଛନ୍ତି, ବେଳେବେଳେ ବି ରାସ୍ତା କଡ଼ର ଗୁପଚୁପ ଆଉ ଚାଟ୍ର ମଜା ନେବା ନିହାତି ଦରକାର, କିନ୍ତୁ ମଜା ନିଅନ୍ତୁ, ତା ସହିତ ଆପଣଙ୍କ ହେଲ୍ଥକୁ ଜଗନ୍ତୁ, ଆପଣଙ୍କ ବଡି କ'ଣ ଚାହୁଁଛି ତାକୁ ମଧ୍ୟ ଟିକେ ଦେଖନ୍ତୁ, ଆଉ ବିଶେଷ କରି ଯେଉଁଠି ବି ଆପଣ ଏସବୁ ଖାଦ୍ୟ ଗ୍ରହଣ କରୁଛନ୍ତି ସେମାନଙ୍କର ପରିଷ୍କାର ପରିଚ୍ଛନ୍ନତାକୁ ଗୁରୁତ୍ୱ ଦିଅନ୍ତୁ, ସେଇଟା ହେଉଛି ସବୁଠୁ ଇମ୍ପୋର୍ଟାଣ୍ଟ। ବହୁତ ଧନ୍ୟବାଦ ଆଜି ଆପଣମାନେ ଆମ ସହିତ ଯୋଡ଼ି ହେଲେ, ଏତେ ସୁନ୍ଦର ଟପିକ ଉପରେ ଆପଣଙ୍କର ମତ ରଖିଲେ, ବହୁତ ବହୁତ ଧନ୍ୟବାଦ। ତେବେ ଚାଲନ୍ତୁ ଲାଷ୍ଟରେ ଆପଣଙ୍କୁ ଶୁଣିଦେଉଛି ଗୋଟେ ବ୍ୟୁଟିଫୁଲ ଗୀତ, ଷ୍ଟେ ଟ୍ୟୁନ୍ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ, ଦିଲ୍ ସେ ଦିଲ୍ ତକ୍।

ବର୍ତ୍ତମାନର ସମାଚାର ମୁଖ୍ୟାଂଶ ସହ ମୁଁ ସୁବାସ ଚନ୍ଦ୍ର ଶତପଥୀ। ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। ଆସନ୍ତା ଜୁଲାଇ ପହିଲାରୁ ରାଜ୍ୟରେ ସ୍ୱତନ୍ତ୍ର ବ୍ୟାପକ ଭୋଟର ସଂଶୋଧନ ବା ଏସ୍ଆଇଆର୍ ଆରମ୍ଭ ହେବ। ଭୁବନେଶ୍ୱରରେ ସଚିବସ୍ତରୀୟ ବୈଠକ ଅନୁଷ୍ଠିତ। ପେଟ୍ରୋଲ ଡିଜେଲ ବ୍ୟବହାର ପରିସ୍ଥିତିର ମୁକାବିଲା ପାଇଁ ସରକାରୀ ସ୍ତରରେ ଅନେକ ପଦକ୍ଷେପ ନିଆଯାଉଛି ବୋଲି ମୁଖ୍ୟ ସଚିବ ଅନୁଗର କହିଛନ୍ତି। ପବ୍ଲିକ୍ ଟ୍ରାନ୍ସପୋର୍ଟ ବାଧ୍ୟତାମୂଳକ ହୋଇପାରେ ବୋଲି ଶ୍ରୀମତୀ ଗର୍ଗ ସୂଚନା ଦେଇଛନ୍ତି। ଏବେ ରାଜ୍ୟରେ ତୈଳ ସଂକଟ ନାହିଁ, ଲୋକମାନେ ଭୟଭୀତ ହୋଇ ତେଲ ନ କିଣିବାକୁ ଜନସାଧାରଣଙ୍କୁ ଯୋଗାଣ ସଚିବ ପରାମର୍ଶ ଦେଇଛନ୍ତି। ଆସନ୍ତା 12 ତାରିଖରେ ରାଜ୍ୟ ସରକାରକୁ 2 ବର୍ଷ ପୂରିବ। ଏହାର ଅବ୍ୟବହିତ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱରରେ ମନ୍ତ୍ରିମଣ୍ଡଳର ସଦସ୍ୟମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଛି। ବିଭିନ୍ନ ବିଭାଗଗୁଡ଼ିକ ନିଜର ସଫଳତାକୁ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଦିଲ୍ଲୀରେ ସରକାରୀ କର୍ମଚାରୀମାନେ ସପ୍ତାହକୁ 2 ଦିନ ଘରୁ କାମ କରିବାକୁ ଦିଲ୍ଲୀ ସରକାରଙ୍କ ନିଷ୍ପତ୍ତି। ପଶ୍ଚିମବଙ୍ଗରେ ସବୁ ବିଦ୍ୟାଳୟରେ ବନ୍ଦେ ମାତରଂ ଗାନ କରିବା ବାଧ୍ୟତାମୂଳକ କରାଯାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ହେବା ନେଇ ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲାକୁ ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ସତର୍କ ସୂଚନା ଜାରି କରିଛି। ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ପଞ୍ଜାବ କିଙ୍ଗ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳ ଅନୁଷ୍ଠିତ ହେବ। ଆମର ପରବର୍ତ୍ତୀ ସମାଚାର ମୁଖ୍ୟାଂଶ ରାତି 7ଟାରେ।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍। ଶୁଣନ୍ତୁ କାର୍ଯ୍ୟକ୍ରମର ସୂଚନା। ପ୍ରଥମେ ଚଳିତ ଅଧିବେଶନର ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର ସଦରତମ ଭାଗ ଶୁଣିବେ ସନ୍ଧ୍ୟା 6:10। ଭକ୍ତିଗୀତର କାର୍ଯ୍ୟକ୍ରମ ଆରାଧନା ଶୁଣିବେ ସନ୍ଧ୍ୟା 6:30। ସନ୍ଧ୍ୟା ଆସର 7:25। 8:02 ଗୀତରେ ମିତରେ ଅବଲା ସ୍କୃତି, ଯେଉଁଥିରେ ଆପଣ ଶୁଣିପାରିବେ ପୁରୁଣା ଓଡ଼ିଆ ଏବଂ ହିନ୍ଦୀ ଚଳଚ୍ଚିତ୍ରର ଗୀତ, ଶୁଣିବେ 9:15। 10:00 ରେନ୍ବୋ ଏସ୍ମିଏସ୍ର କାର୍ଯ୍ୟକ୍ରମ। ଶୁଣିଲେ ଚଳିତ ଅଧିବେଶନର କାର୍ଯ୍ୟକ୍ରମର ସୂଚନା।

ଏଥର ଶୁଣନ୍ତୁ ଆସନ୍ତାକାଲି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମର ସୂଚନା। ଭକ୍ତିଗୀତର କାର୍ଯ୍ୟକ୍ରମ ଅର୍ଘ୍ୟଥାଳି ଶୁଣିବେ ସକାଳ 6:05। ଅତିବଡ଼ି ଶ୍ରୀ ଜଗନ୍ନାଥ ଦାସ ବିରଚିତ ଶ୍ରୀରାମଚରିତ ଶ୍ରୀମଦ୍ ଭାଗବତର 35ତମ ଭାଗ ଶୁଣିବେ ସକାଳ 6:40। ଆମର ସ୍ୱାସ୍ଥ୍ୟ ସକାଳ 7:10। ଏଥିରେ ବିଷୟ ରହିଛି ଆଧୁନିକ ଅସ୍ତ୍ରୋପଚାରରେ ନିଶ୍ଚିତକର ଭୂମିକା। ଏ ବିଷୟରେ କହିବେ ଡାକ୍ତର ଅନଙ୍ଗ ମୋହନ ଦ୍ୱିବେଦୀ। ସକାଳ 7:50 ରହିଛି କାର୍ଯ୍ୟକ୍ରମ ଶୁଭ ସକାଳ ମର୍ଣ୍ଣିଂ ମେଲୋଡି ସକାଳ 8:30। ଏବଂ ସକାଳ 9:00 କାର୍ଯ୍ୟକ୍ରମ ଡାଇଲିନ୍ ଲାଇଭ୍ ଚିଟ୍ଚାଟ୍ ଏବଂ ସନ୍ଧ୍ୟା 5:02 ମଧ୍ୟ କାର୍ଯ୍ୟକ୍ରମ ଶୁଣିପାରିବେ। ଏଥିରେ ନିର୍ଦ୍ଧାରିତ ବିଷୟରେ ଫୋନ୍ ଯୋଗେ ନିଜର ମତ ସେୟାର କରିପାରିବେ। ଦିନ 10:00 ଏବଂ ରାତି 10:00 ରେନ୍ବୋ ଏସ୍ପ୍ରେସ୍ର କାର୍ଯ୍ୟକ୍ରମ କଳାକାର ଦିନ 11:00। ଦିନ 11:30 ଶୁଣିବେ ପୁରୁଣା ହିନ୍ଦୀ କଥାଚିତ୍ରର ଗୀତ। ଦିନ 12:00 ରହିଛି କାର୍ଯ୍ୟକ୍ରମ କିଛି କଥା କିଛି ଗୀତ। ଦିନ 2:10 ଆଜି ଚର୍ଚ୍ଚାରେ ଏଥିରେ ନିର୍ଦ୍ଧାରିତ ବିଷୟରେ ଏସ୍ଏମ୍ଏସ୍ ହ୍ୱାଟ୍ସଆପ୍ ମାଧ୍ୟମରେ ନିଜର ମତ ସେୟାର କରିପାରିବେ।

ପୁରୁଣା ଓଡ଼ିଆ କଥାଚିତ୍ରର ଗୀତ ଶୁଣିବେ ଦିନ 2:45 ମୋ ଦେଶ ଅପରାହ୍ନ 3:00 ଅପରାହ୍ନ 4:00 ସୁରିଲା ଆଫ୍ଟରନୁନ୍ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 18ତମ ଭାଗ ଶୁଣିପାରିବେ ସନ୍ଧ୍ୟା 6:10 ଭକ୍ତିଗୀତର କାର୍ଯ୍ୟକ୍ରମ ଆରାଧନା ସନ୍ଧ୍ୟା 6:30 ସନ୍ଧ୍ୟା ଆସର 7:25

0: ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ପ୍ରଚାର କରୁଛୁ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 17ତମ ଭାଗ
1: ଏପିସୋଡ 17 1 7

ଭକ୍ତିଗୀତର କାର୍ଯ୍ୟକ୍ରମ ଆରାଧନାକୁ ଏଠି ଶେଷ କରିବା। ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ଓଡ଼ିଶା ସମେତ 16 ରାଜ୍ୟ ଓ 3 କେନ୍ଦ୍ରଶାସିତ ଅଞ୍ଚଳରେ ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ ପାଇଁ ଘୋଷଣା। ରାଜ୍ୟରେ ଜୁଲାଇ 1 ଆରମ୍ଭ ହେବ ଏସ୍ଆଇଆର୍ ପ୍ରକ୍ରିୟା। ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ। ଅପରାଧୀଙ୍କ ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣାଇବାକୁ ଗୁରୁତ୍ୱ। ପଶ୍ଚିମ ଏସିଆ ପରିସ୍ଥିତି ଯୋଗୁଁ ରାଜ୍ୟରେ ବିଜେପି ସରକାରଙ୍କ 2 ପୂର୍ତ୍ତିକୁ ନିରାଡମ୍ବର ଭାବେ ପାଳନ କରିବାକୁ ନିଷ୍ପତ୍ତି। ଏବଂ ଝାରସୁଗୁଡ଼ାରୁ ଭୁବନେଶ୍ୱର ଓ ହାଇଦ୍ରାବାଦକୁ ଆସନ୍ତା 31 ତାରିଖରୁ ଆରମ୍ଭ ହେବ ବିମାନ ସେବା। ଭାରତୀୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଓଡ଼ିଶା ସମେତ 16 ରାଜ୍ୟ ଏବଂ 3 କେନ୍ଦ୍ରଶାସିତ ଅଞ୍ଚଳରେ ଭୋଟର ତାଲିକାରେ ତୃତୀୟ ପର୍ଯ୍ୟାୟ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ନିର୍ଦ୍ଦେଶ ଜାରି କରାଯାଇଛି। ଓଡ଼ିଶାରେ ଆସନ୍ତା ଜୁଲାଇ 1 ଏହି କାର୍ଯ୍ୟକ୍ରମ ଆରମ୍ଭ ହେବ। ଜନଗଣନା ପାଇଁ ଚାଲିଥିବା ଘର ଗଣନା ପ୍ରକ୍ରିୟାକୁ ଦୃଷ୍ଟିରେ ରଖି ସମୟସୂଚୀ ନିର୍ଦ୍ଧାରଣ କରାଯାଇଛି। ରାଜ୍ୟରେ ହେବାକୁ ଥିବା ଏସ୍ଆଇଆର୍ ପ୍ରକ୍ରିୟାରେ 38,123 ଜଣ ବୁଥ୍ସ୍ତରୀୟ ଅଧିକାରୀ ଘରକୁ ଘର ବୁଲି ମତଦାତାଙ୍କ ତଥ୍ୟ ଯାଞ୍ଚ କରିବେ। ସେମାନଙ୍କୁ ସହଯୋଗ କରିବା ପାଇଁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ 27,000 ଅଧିକ ବୁଥ୍ସ୍ତରୀୟ ଏଜେଣ୍ଟ ନିୟୋଜିତ ହୋଇଛନ୍ତି। ସ୍ୱଚ୍ଛ ଓ ନିରପେକ୍ଷ ସଂଶୋଧନ ପ୍ରକ୍ରିୟା ସୁନିଶ୍ଚିତ କରିବା ପାଇଁ ପ୍ରତ୍ୟେକ ବୁଥ୍ରେ ଜଣେ ଲେଖାଏଁ ବୁଥ୍ସ୍ତରୀୟ ଏଜେଣ୍ଟ ନିୟୋଜିତ ହେବେ ବୋଲି ଆୟୋଗଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ଭୁବନେଶ୍ୱର ଲୋକସେବା ଭବନଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଜାରି ରହିଛି। ମୁଖ୍ୟମନ୍ତ୍ରୀ ଅପରାଧ ଓ ଅପରାଧୀଙ୍କ ପ୍ରତି ଶୂନ୍ୟ ସହନଶୀଳତା ନୀତି ଆପଣାଇବା ଉପରେ ଗୁରୁତ୍ୱ ଦେଇଥିବା ଜଣାପଡ଼ିଛି। ବିଶେଷକରି ସଂଗଠିତ ଅପରାଧକୁ ରୋକିବା ଏବଂ ପୁଲିସ୍ ବାହିନୀର କାର୍ଯ୍ୟଦକ୍ଷତା ବୃଦ୍ଧି କରିବା ଉପରେ ବୈଠକରେ ଆଲୋଚନା ହେଉଛି। ବୈଠକରେ ସମସ୍ତ ଜିଲ୍ଲାର ଆରକ୍ଷୀ ଅଧୀକ୍ଷକ ଏବଂ ବରିଷ୍ଠ ଅଧିକାରୀ ଆବଶ୍ୟକ ତଥ୍ୟ ଏବଂ ରିପୋର୍ଟ ସହ ଆଭାସୀ ଜରିଆରେ ସାମିଲ ହୋଇଛନ୍ତି। ସପ୍ତାହକ ମଧ୍ୟରେ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପର୍କିତ ଏହା ଦ୍ୱିତୀୟ ସମୀକ୍ଷା ବୈଠକ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱାଧୀନ ରାଜ୍ୟ ସରକାରଙ୍କୁ ଆସନ୍ତା ମାସ 12 ତାରିଖରେ 2 ପୂରଣ ହେବ। ପଶ୍ଚିମ ଏସିଆ ପରିସ୍ଥିତିକୁ ଦୃଷ୍ଟିରେ ରଖି ଉତ୍ସବ ପାଳନ ନ କରିବାକୁ ସରକାରଙ୍କ ଉପଲବ୍ଧି ଲୋକଙ୍କ ପାଖରେ ପହଞ୍ଚାଇବା ନେଇ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ବୈଠକରେ ଆସନ୍ତା ମାସ 12-21 ତାରିଖ ପର୍ଯ୍ୟନ୍ତ ସରକାରଙ୍କ ସଫଳତା ନେଇ ତଥ୍ୟ ଓ ସୂଚନା ପ୍ରସାର ଉପରେ ଧ୍ୟାନ କେନ୍ଦ୍ରିତ କରିବାକୁ ନିଷ୍ପତ୍ତି ନିଆଯାଇଛି। ସୂଚନା ଅନୁଯାୟୀ ଜୁନ୍ 1 ମୁଖ୍ୟମନ୍ତ୍ରୀ ସମସ୍ତ ବିଭାଗର ରିପୋର୍ଟ କାର୍ଡ ଉନ୍ମୋଚନ କରିବେ ଏବଂ ମନ୍ତ୍ରୀ ଓ ସଚିବ ରିପୋର୍ଟ କାର୍ଡ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ପ୍ରଦାନ କରିବେ। ବିଭିନ୍ନ ବିଭାଗର ସଫଳତାକୁ ଆଧାର କରି 7 ଥିମ୍ ଶକ୍ତି ଓଡ଼ିଶା, ସମୃଦ୍ଧ କୃଷି ଓଡ଼ିଶା, ସୁସ୍ଥ ଓଡ଼ିଶା, ନିର୍ମାଣ ଓଡ଼ିଶା, ଉତ୍କର୍ଷ ଓଡ଼ିଶା, ଜନଶକ୍ତି ଓଡ଼ିଶା ଏବଂ କୌଶଳ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଭୁବନେଶ୍ୱର ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ଅନୁଗରଙ୍କ ଅଧ୍ୟକ୍ଷତାରେ ଆଜି ସଚିବସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ରାଜସ୍ୱ ସଂଗ୍ରହ, ଖର୍ଚ୍ଚ, ସମୀକ୍ଷା ଓ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଛି। ଏ ସମ୍ପର୍କରେ ଶ୍ରୀମତୀ ଗର୍ଗ କହିଛନ୍ତି,
1: ସୋ ଅଲ୍ ସେକ୍ରେଟେରୀ ମିଟିଂରେ ଆମେ ପ୍ରାୟ ଏଭ୍ରି 15 ଡେଜ୍ରେ ଆମର ଏକ୍ସପେଣ୍ଡିଚର ଓ ରେଭିନ୍ୟୁ, କେତେ ଆମର ଏକ୍ସପେଣ୍ଡିଚର ହେଉଛି, କେତେ ଆମର ରେଭିନ୍ୟୁ ବଢ଼ିଲା ଘଟିଲା କ'ଣ ହେଲା, ତ ସେଇଟା ଆମେ ରିଭ୍ୟୁ କରୁ ସବୁ ସେକ୍ରେଟେରୀମାନଙ୍କ ସାଙ୍ଗରେ, ସେଇଟା ପ୍ରଥମ। ଏବେ ସୁପ୍ରିମକୋର୍ଟ ଗୋଟେ ଅଦାଲତ ଭଳିଆ ଯେଉଁଥିରେ କେସେସ୍ ରିଜଲ୍ଭ କରିବେ, ତ ଆମେ ସମସ୍ତଙ୍କୁ ସେଟା ଜଣାଇଲେ, ଲ ସେକ୍ରେଟେରୀ ସେଟା ଜଣାଇଲେ।
0: ବିଶ୍ୱବ୍ୟାପୀ ତୈଳ ସଙ୍କଟ ମଧ୍ୟରେ ରାଜ୍ୟ ସରକାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି ବୋଲି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କହିଛନ୍ତି। ସଚିବସ୍ତରୀୟ ବୈଠକ ପରେ ଭୁବନେଶ୍ୱରଠାରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଶ୍ରୀମତୀ ଗର୍ଗ କହିଛନ୍ତି, ପରିସ୍ଥିତିର ମୁକାବିଲା ପାଇଁ ସରକାର

ସ୍ତରରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ପେଟ୍ରୋଲ ଡିଜେଲ ବ୍ୟବହାର ହ୍ରାସ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ବିଭିନ୍ନ ରାଜ୍ୟରେ ଏହାକୁ କାର୍ଯ୍ୟକାରୀ କରାଯାଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜ କାର୍କେଡ୍ରେ ଗାଡ଼ିର ବ୍ୟବହାରକୁ ହ୍ରାସ କରିଛନ୍ତି। ଆଗାମୀ ଦିନରେ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ପାଇଁ ନୂତନ ନିର୍ଦ୍ଦେଶ ଜାରି କରିବାକୁ ଲକ୍ଷ୍ୟ ରଖାଯାଇଛି। ସର୍ବସାଧାରଣ ପରିବହନରେ ଯାତାୟାତ ବାଧ୍ୟତାମୂଳକ ହୋଇପାରେ ବୋଲି ଶ୍ରୀମତୀ ଗର୍ଗ କହିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଝାରସୁଗୁଡ଼ାରୁ ଭୁବନେଶ୍ୱର ଓ ହାଇଦ୍ରାବାଦକୁ ବିମାନ ସେବା ଆସନ୍ତା 31 ତାରିଖରୁ ଆରମ୍ଭ ହେବ। ସପ୍ତାହକୁ 6 ଦିନ ବିମାନ ଚଳାଚଳ କରିବ। କେବଳ ବୁଧବାର ଦିନ ସେବା ବନ୍ଦ ରହିବ। ଝାରସୁଗୁଡ଼ାରୁ 11:10 ବିମାନ ଛାଡ଼ି 12:00 ଭୁବନେଶ୍ୱରରେ ପହଞ୍ଚବ। ଭୁବନେଶ୍ୱରରୁ 12:30 ବିମାନ ଛାଡ଼ି 12:20 ଝାରସୁଗୁଡ଼ାରେ ପହଞ୍ଚବ। ଅନ୍ୟପକ୍ଷରେ ହାଇଦ୍ରାବାଦରୁ 8:40 ବିମାନ ଉଡ଼ାଣ କରି ଝାରସୁଗୁଡ଼ାରେ 10:25 ପହଞ୍ଚବ। ପୁଣି ଝାରସୁଗୁଡ଼ାରୁ 1:50 ବାହାରି 3:35 ହାଇଦ୍ରାବାଦରେ ପହଞ୍ଚବ। ଏହାଦ୍ୱାରା ଯାତ୍ରୀମାନେ ଦୀର୍ଘ ସମୟ ଅପେକ୍ଷା ସମସ୍ୟାରୁ ମୁକ୍ତି ପାଇବେ ଏବଂ ଅଳ୍ପ ସମୟ ମଧ୍ୟରେ ସିଧାସଳଖ ଯାତ୍ରା କରିପାରିବେ। ରାଜ୍ୟରେ ଆଦୌ ତୈଳ ସଙ୍କଟ ନାହିଁ, ତେଣୁ ଲୋକମାନେ ଭୟଭୀତ ହୋଇ ତେଲ ନ କିଣିବାକୁ ଯୋଗାଣ ବିଭାଗ ପ୍ରମୁଖ ସଚିବ ସଞ୍ଜୟ କୁମାର ସିଂ ପରାମର୍ଶ ଦେଇଛନ୍ତି। ସମ୍ପ୍ରତି 22 ପେଟ୍ରୋଲ ଟାଙ୍କିରେ ତେଲ ନଥିବା ଅଭିଯୋଗ ହେବା ପରେ ସଚିବ ଶ୍ରୀ ସିଂ କହିଛନ୍ତି, ସ୍ୱାଭାବିକ ସ୍ଥିତିରେ ପରିଚାଳନାଗତ ତ୍ରୁଟି ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥାଏ। ରାଜ୍ୟରେ ଥିବା 2800 ତେଲ ଟାଙ୍କିରେ ସ୍ୱାଭାବିକ ଭାବେ ତେଲ ବିକ୍ରି ହେଉଥିବା ସେ କହିଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲା ଦେଇ ଯାଇଥିବା କଟକ ଚାନ୍ଦବାଲି ରାଜ୍ୟ ରାଜପଥରେ 3 ସେତୁ ନିର୍ମାଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ସମ୍ପୃକ୍ତ ରାଜ୍ୟ ରାଜପଥରେ ଦୁର୍ଘଟଣା ହ୍ରାସ କରିବା ଓ ଗମନାଗମନ ସୁଗମ କରିବା ଲାଗି ଜିଲ୍ଲା ମଧ୍ୟ ଦେଇ ପ୍ରବାହିତ ବ୍ରାହ୍ମଣୀ, ଖରସ୍ରୋତା ଓ ବୈତରଣୀ ନଦୀ ଉପରେ ସେତୁ ନିର୍ମାଣ କରାଯିବ। ଏଥିପାଇଁ ଆବଶ୍ୟକ ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଇଛି। ଜିଲ୍ଲାର ଆଳି ବ୍ଲକ ଅନ୍ତର୍ଗତ ନରେନ୍ଦ୍ରପୁର ପଞ୍ଚାୟତର ଗୋପାଳପୁର ଓ ପତ୍ରପୁର ପଞ୍ଚାୟତର ବିଲିକଣାଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସାମାଜିକ ପ୍ରଭାବ ଆକଳନ ସର୍ଭେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି 3 ସେତୁ ନିର୍ମାଣ ଦାୟିତ୍ୱରେ ଥିବା ରାଜ୍ୟ ସେତୁ ନିର୍ମାଣ ନିଗମର ଅଧିକାରୀ ଓ କେନ୍ଦ୍ରାପଡ଼ା ରାଜସ୍ୱ ବିଭାଗର ଅତିରିକ୍ତ ଜିଲ୍ଲାପାଳ ଏବଂ ତହସିଲଦାର ଜମି ଅଧିଗ୍ରହଣ ସମ୍ପର୍କରେ ସ୍ଥାନୀୟ ଅଧିବାସୀମାନଙ୍କ ସହ ଆଲୋଚନା କରିଛନ୍ତି। ସୂଚନାଯୋଗ୍ୟ, ବ୍ରାହ୍ମଣୀ ନଦୀ ଉପରେ ନିର୍ମାଣ ହେବାକୁ ଥିବା ସେତୁ ପାଇଁ 306.86 କୋଟି ଟଙ୍କା ମଞ୍ଜୁର ହୋଇଥିବା ବେଳେ ଖରସ୍ରୋତା ନଦୀ ଉପରେ ସେତୁ ପାଇଁ 284.56 କୋଟି ଓ ବୈତରଣୀ ନଦୀ ଉପରେ ସେତୁ ପାଇଁ 319.42 କୋଟି ଟଙ୍କା ମଞ୍ଜୁର କରାଯାଇଛି। ଆସନ୍ତା 3 ବର୍ଷ ମଧ୍ୟରେ ସେତୁ ନିର୍ମାଣ କାର୍ଯ୍ୟ ଶେଷ କରିବା ଲାଗି ସମୟ ଧାର୍ଯ୍ୟ କରାଯାଇଥିବା ଜଣାପଡ଼ିଛି। ସରକାରୀ କାର୍ଯ୍ୟାଳୟଗୁଡ଼ିକରେ ସ୍ୱଚ୍ଛତା ଓ ପରିମଳ ବ୍ୟବସ୍ଥା ନିଶ୍ଚିତ କରିବା ଉଦ୍ଦେଶ୍ୟରେ ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେଙ୍କ ନିର୍ଦ୍ଦେଶ ଅନୁଯାୟୀ ଜିଲ୍ଲାର ପ୍ରତ୍ୟେକ ସରକାରୀ କାର୍ଯ୍ୟାଳୟରେ ଜଣେ ଦାୟିତ୍ୱବାନ ଅଧିକାରୀଙ୍କୁ ସ୍ୱଚ୍ଛତା ୱାର୍ଡେନ୍ ଭାବେ ମନୋନୀତ କରାଯିବ। ସମ୍ପୃକ୍ତ ଅଧିକାରୀ କାର୍ଯ୍ୟାଳୟ ପରିସରରେ ସ୍ୱଚ୍ଛତା ଏବଂ ପରିମଳ ବ୍ୟବସ୍ଥା ତଦାରଖ କରିବା ପାଇଁ ମୁଖ୍ୟ ନୋଡାଲ ଅଧିକାରୀ ଭାବେ କାର୍ଯ୍ୟ କରିବେ। ସମ୍ପୃକ୍ତ ସ୍ୱଚ୍ଛତା ୱାର୍ଡେନ୍ଙ୍କ ନାମ, ପଦବୀ ଏବଂ ମୋବାଇଲ୍ ନମ୍ଘର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଜଣାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ନୂଆପଡ଼ା ଜିଲ୍ଲା କୋମନା ବ୍ଲକ କାର୍ଯ୍ୟାଳୟରେ ଚିରନ୍ତନ ବାଡ଼ି ବଗିଚା ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। କୋମନା ବ୍ଲକର 5 ପଞ୍ଚାୟତର 17 ଗ୍ରାମରେ ଘରବାଡ଼ି ପଛପଟେ ଥିବା ଅଦରକାରୀ ଜମିର ସଦୁପଯୋଗ କରି ଚିରନ୍ତନ ବାଡ଼ି ବଗିଚା ସୃଷ୍ଟି କରିବା ନେଇ ସଚେତନ କରାଯାଇଛି। ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକର ଡଙ୍ଗରଭେଜା ଏବଂ କୋଷାଗୁମୁଡ଼ା ବ୍ଲକର ବଡ଼ ଆମ୍ବଡ଼ାଠାରେ ଜନ ଆକ୍ରୋଶ ସମାବେଶ ଆୟୋଜିତ ହୋଇଯାଇଛି। ବିଧାୟକ ଗୌରୀଶଙ୍କର ମାଝୀଙ୍କ ନେତୃତ୍ୱରେ ନାରୀବନ୍ଧନ ଅଧିନିୟମକୁ ବିରୋଧ ପରିପ୍ରେକ୍ଷୀରେ ସଭା ଓ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଗଜପତି ଜିଲ୍ଲା ପାରଳାଖେମୁଣ୍ଡିସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସାଂସଦ ପ୍ରଦୀପ କୁମାର ପାଣିଗ୍ରାହୀ ଯୋଗଦେଇ ବର୍ଷା ଋତୁ ପୂର୍ବରୁ ପ୍ରସ୍ତୁତି କାର୍ଯ୍ୟ ଶେଷ କରିବା ଲାଗି ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଗୁଜରାଟର ଅହମ୍ମଦାବାଦରେ ଆୟୋଜିତ ହେବାକୁ ଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ା 2030 ପୂର୍ବରୁ ଭାରତୀୟ କ୍ରୀଡ଼ା ପ୍ରାଧିକରଣ ଏସ୍ଏଆଇ ପକ୍ଷରୁ ଦେଶବ୍ୟାପୀ ଜନସମ୍ପୃକ୍ତି ଅଭିଯାନ ଆରମ୍ଭ ହୋଇଛି। ଖେଳୁଆଡ଼ ମନୋଭାବ, ସୃଜନଶୀଳତା ଏବଂ ଯୁବ ଅଂଶଗ୍ରହଣକୁ ପ୍ରୋହାହିତ କରିବା ଲକ୍ଷ୍ୟ ନେଇ ଏହି ପଦକ୍ଷେପ ନିଆଯାଇଛି। ଅଭିଯାନ ଅଂଶସ୍ୱରୂପ ଅଂଶଗ୍ରହଣକାରୀମାନେ ରାଜ୍ୟଗୋଷ୍ଠୀ କ୍ରୀଡ଼ା 2030 ମଶାଲ ଡିଜାଇନ୍ ପ୍ରତିଯୋଗିତା,
ସିଡବ୍ଲ୍ୟୁଜି ରିଲ୍ ଚ୍ୟାଲେଞ୍ଜ ଏବଂ କୁଇଜ୍ରେ ଅଂଶଗ୍ରହଣ କରିପାରିବେ। ପ୍ରତିଯୋଗିତା ପାଇଁ ମାଇ ଭାରତ ପୋର୍ଟାଲ୍ ଉପଭୋକ୍ତାଙ୍କ ପାଇଁ ଖୋଲା ରହିଛି। ଯୁବପିଢ଼ିଙ୍କ ମଧ୍ୟରେ ଉତ୍ସାହ, ସୃଜନଶୀଳତା ଓ ଜାତୀୟ ଗୌରବର ଭାବନା ସୃଷ୍ଟି କରି ରାଜ୍ୟଗୋଷ୍ଠୀ କ୍ରୀଡ଼ାର ସଫଳ ଆୟୋଜନ ପାଇଁ ସାମୂହିକ ଉତ୍ସାହକୁ ପ୍ରୋତ୍ସାହିତ କରିବା।

ଏହି ତିନୋଟି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ। ପାଣିପାଗ, ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ କ୍ଷେତ୍ର ସୁଦୃଶ୍ୟ ଲଘୁଚାପରେ ପରିଣତ ହୋଇଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ମୌସୁମୀ ବାୟୁ ଆସନ୍ତା ଶନିବାର ସୁଦ୍ଧା ଦକ୍ଷିଣ ବଙ୍ଗୋପସାଗର ଓ ଆଣ୍ଡାମାନ ସାଗର ସମେତ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜର କିଛି ଅଞ୍ଚଳକୁ ପ୍ରବେଶ କରିବାର ସମ୍ଭାବନା ରହିଛି। ଅପରପକ୍ଷରେ ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷା ପ୍ରଭାବରୁ ତାପମାତ୍ରା ହ୍ରାସ ପାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ କାଳବୈଶାଖୀ ନେଇ କେତେକ ଜିଲ୍ଲାକୁ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଥିବାବେଳେ ବଜ୍ରପାତ ସହ ବର୍ଷା ହେବା ନେଇ 7ଟି ଜିଲ୍ଲାକୁ ସତର୍କତା ଜାରି କରାଯାଇଛି। ଆଜି ଅପରାହ୍ନ ସୁଦ୍ଧା ସମ୍ବଲପୁରରେ ସର୍ବାଧିକ ଦିନ ତାପମାତ୍ରା 40 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ, ଓଡ଼ିଶା ସମେତ 16 ରାଜ୍ୟ ଓ 3 କେନ୍ଦ୍ରଶାସିତ ଅଞ୍ଚଳରେ ଭୋଟର ତାଲିକାରେ ସ୍ୱତନ୍ତ୍ର ସଂଘନ ସଂଶୋଧନ ପାଇଁ ଘୋଷଣା। ରାଜ୍ୟରେ ଜୁଲାଇ 1ରୁ ଆରମ୍ଭ ହେବ ଏସ୍ଆଇଆର୍ ପ୍ରକ୍ରିୟା। ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ। ଅପରାଧୀଙ୍କ ବିରୋଧରେ ଶୂନ୍ୟ ସହନଶୀଳ

ବର୍ତ୍ତମାନର ସମାଚାର ମୁଖ୍ୟାଂଶ ସହ ମୁଁ ସୁଭାଷ ଚନ୍ଦ୍ର ଶତପଥୀ। ଭାରତର ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ଜାରି ରହିଛି ବ୍ରିକ୍ସ ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକ। କୂଟନୀତି ମାଧ୍ୟମରେ ସାମ୍ପ୍ରତିକ ବୈଶ୍ୱିକ ସଙ୍କଟଜନକ ପରିସ୍ଥିତିର ସମାଧାନ ଉପରେ ଗୁରୁତ୍ୱ ଦେଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର। ବୈଠକ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରୁଷ, ଇରାନ, ଦକ୍ଷିଣ ଆଫ୍ରିକା ଓ ବ୍ରାଜିଲ ବୈଦେଶିକ ମନ୍ତ୍ରୀମାନଙ୍କ ସହ ଆଲୋଚନା କରିଛନ୍ତି। ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଜାରି ରହିଛି। ବୈଠକରେ ରାଜ୍ୟର ବରିଷ୍ଠ ପୁଲିସ୍ ଓ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଅଛନ୍ତି। ଆସନ୍ତା ଜୁଲାଇ ପହିଲାରୁ ରାଜ୍ୟରେ ସ୍ୱତନ୍ତ୍ର ବ୍ୟାପକ ଭୋଟର ସଂଶୋଧନ ବା ଏସ୍ଆଇଆର୍ ଆରମ୍ଭ କରାଯିବ। ରାଜ୍ୟରେ ତୈଳ ସଙ୍କଟ ନାହିଁ, ଲୋକମାନେ ଭୟଭୀତ ହୋଇ ତେଲ ନ କିଣିବାକୁ ଜନସାଧାରଣଙ୍କୁ ଯୋଗାଣ ସଚିବ ପରାମର୍ଶ ଦେଇଛନ୍ତି। ଆସନ୍ତା 12 ତାରିଖରେ ରାଜ୍ୟ ସରକାରକୁ 2 ବର୍ଷ ପୂରିବ। ଏହାର ଅବ୍ୟବହିତ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱରରେ ମନ୍ତ୍ରିମଣ୍ଡଳର ସଦସ୍ୟମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଛି। ବିଭିନ୍ନ ବିଭାଗଗୁଡ଼ିକ ନିଜର ସଫଳତାକୁ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ସରକାରଙ୍କ 2 ବର୍ଷ ପୂର୍ତ୍ତିକୁ ନିରାଡମ୍ବର ଭାବେ ପାଳନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ଦିଲ୍ଲୀରେ ସରକାରୀ କର୍ମଚାରୀମାନେ ସପ୍ତାହକୁ 2 ଦିନ ଘରୁ କାମ କରିବାକୁ ଦିଲ୍ଲୀ ସରକାରଙ୍କ ନିଷ୍ପତ୍ତି। ପଶ୍ଚିମବଙ୍ଗରେ ସବୁ ବିଦ୍ୟାଳୟରେ ବନ୍ଦେ ମାତରମ୍ ଗାନ କରିବା ବାଧ୍ୟତାମୂଳକ କରାଯାଇଛି ଏବଂ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ସହ ବର୍ଷା ହେବା ନେଇ ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ସତର୍କ ସୂଚନା ଜାରି କରିଛି। ଆମର ପରବର୍ତ୍ତୀ ସମାଚାର ମୁଖ୍ୟାଂଶ ରାତି 8:00।

ପରିଚିତ ନାହାନ୍ତି ତାଙ୍କ ଚେହେରା ସହିତ ତାଙ୍କ ଚେହେରା ସହିତ ନିଶ୍ଚିତ ପରିଚିତ ଥିବେ। ତାଙ୍କର ଅନେକ ମୁଭି ଆପଣ ଦେଖିଥିବେ ବିଭିନ୍ନ ଚରିତ୍ର ଅଭିନେତା ଭାବରେ, କେତେବେଳେ ବାପା ତ କେତେବେଳେ ଭାଇ, କେତେବେଳେ ବିଭିନ୍ନ ପ୍ରକାର ଚରିତ୍ରରେ ତାଙ୍କୁ ଆପଣ ଦେଖିଥିବେ। କିନ୍ତୁ ଗୋଟିଏ ଚରିତ୍ର ଆପଣ ନିଶ୍ଚିତ ଭାବରେ ମନେ ପକାଇ ପାରିବେ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ବୋଷ ଦ ଫର୍ଗଟନ୍ ହିରୋ। ଆପଣ ଦେଖିଥିବେ ଚଳଚ୍ଚିତ୍ରଟି। ଏହି ଚଳଚ୍ଚିତ୍ରରେ ତାଙ୍କର ଦମଦାର ଅଭିନୟ ପାଇଁ ସେ ଅନେକ ପ୍ରଶଂସା ସାଉଣ୍ଟିଛନ୍ତି। ତାଙ୍କର ନିରନ୍ତର ସାଧନା ପାଇଁ ସେ ଦୁଇଥର ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଏବଂ ଅନେକ ସମ୍ମାନଜନକ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି। ତାଙ୍କର ଜନ୍ମଦିନ ଅବସରରେ ଏଫ୍ଏମ୍ ରେନ୍ବୋ ପରିବାର ତରଫରୁ ତାଙ୍କୁ ଆମର ବହୁତ ବହୁତ ଶୁଭେଚ୍ଛା ଅଭିନନ୍ଦନ।

ଏବେ ପାଣିପାଗ ସମ୍ପର୍କରେ ଟିକେ ଜାଣିବା। ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ କ୍ଷେତ୍ର ସଦୃଶ ଲଘୁଚାପରେ ପରିଣତ ହୋଇଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ମୌସୁମୀ ବାୟୁ ଆସନ୍ତା ଶନିବାର ସୁଦ୍ଧା ଦକ୍ଷିଣ ବଙ୍ଗୋପସାଗର ଏବଂ ଆଣ୍ଡାମାନ ସାଗର ସମେତ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜର କିଛି ଅଞ୍ଚଳକୁ ପ୍ରବେଶ କରିବାର ସମ୍ଭାବନା ରହିଛି। ଅପରପକ୍ଷରେ ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷାର ପ୍ରଭାବରୁ ତାପମାତ୍ରା ହ୍ରାସ ପାଇଛି।

ଆସନ୍ତା ଚବିଶ ଘଣ୍ଟା ମଧ୍ୟରେ କାଳବୈଶାଖୀ ନେଇ କେତେକ ଜିଲ୍ଲାକୁ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଥିବା ବେଳେ ବଜ୍ରପାତ ସହିତ ବର୍ଷା ହେବା ନେଇ ସାତଟି ଜିଲ୍ଲାକୁ ସତର୍କତା ଜାରି କରାଯାଇଛି। ଆଜି ଅପରାହ୍ନ ସୁଦ୍ଧା ସମ୍ବଲପୁରରେ ସର୍ବାଧିକ ଦିନର ତାପମାତ୍ରା 40 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଛି। ପାଣିପାଗର ସୂଚନା।

ആകാശവാണി. ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ, ବ୍ରିକ୍ସ ବୈଠକ ଅବସରରେ ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ କଲେ ବିଭିନ୍ନ ସଦସ୍ୟ ରାଷ୍ଟ୍ରର ବୈଦେଶିକ ମନ୍ତ୍ରୀ. ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ନେଇ ଘୋଷଣା କଲେ ନିର୍ବାଚନ କମିଶନ. ଓଡ଼ିଶା ସମେତ 16 ରାଜ୍ୟ ଏବଂ 3 କେନ୍ଦ୍ରଶାସିତ ଅଞ୍ଚଳ ଏହି ପର୍ଯ୍ୟାୟରେ ସାମିଲ. ପଞ୍ଚରାଷ୍ଟ୍ରୀୟ ଗସ୍ତ ଅବସରରେ ଆସନ୍ତାକାଲି ୟୁଏଇ ରାଷ୍ଟ୍ରପତିଙ୍କ ସହ ସାକ୍ଷାତ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ. ଆମେରିକା ରାଷ୍ଟ୍ରପତି ଓ ଚୀନ୍ ପ୍ରତିପକ୍ଷଙ୍କ ମଧ୍ୟରେ ବେଇଜିଂଠାରେ ସକାରାତ୍ମକ ଆଲୋଚନା ହୋଇଥିବା ନେଇ ହ୍ୱାଇଟ୍ ହାଉସ୍ର ସୂଚନା. ଏବଂ ଆଇପିଏଲ୍ କ୍ରିକେଟ୍ର ଆଜିର ମ୍ୟାଚ୍ରେ ଟସ୍ ଜିତି ପଞ୍ଜାବ କିଙ୍ଗ୍ସକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କଲା ମୁମ୍ବାଇ ଇଣ୍ଡିଆନ୍ସ. ନୂଆଦିଲ୍ଲୀରେ ଚାଲିଥିବା ବ୍ରିକ୍ସ ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକ ଅବସରରେ କେତେକ ସଦସ୍ୟ ରାଷ୍ଟ୍ରର ବୈଦେଶିକ ମନ୍ତ୍ରୀ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି. ସେମାନଙ୍କ ମଧ୍ୟରେ ରୁଷ୍ର ବୈଦେଶିକ ମନ୍ତ୍ରୀ ସର୍ଗେ ଲାଭରୋଭ୍, ଇରାନ୍ର ବୈଦେଶିକ ମନ୍ତ୍ରୀ ଆବ୍ବାସ୍ ଅର୍ଘାଚି, ଦକ୍ଷିଣ ଆଫ୍ରିକାର ବୈଦେଶିକ ମନ୍ତ୍ରୀ ରୋନାଲ୍ଡ ଲାମୋଲା ଏବଂ ବ୍ରାଜିଲ୍ର ବୈଦେଶିକ ମନ୍ତ୍ରୀ ମାଉରୋ ଭିଏରା ଆଦି ଅନ୍ତର୍ଭୁକ୍ତ. ବ୍ରିକ୍ସ ବୈଠକରେ ପ୍ରାରମ୍ଭିକ ବକ୍ତବ୍ୟ ରଖି ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କହିଛନ୍ତି, ଶାନ୍ତି ଏବଂ ସୁରକ୍ଷା ହେଉଛି ବୈଷୟିକ ବ୍ୟବସ୍ଥାର କେନ୍ଦ୍ରବିନ୍ଦୁ. ଆଲୋଚନା ଏବଂ କୂଟନୀତି ମାଧ୍ୟମରେ ସାମ୍ପ୍ରତିକ ବୈଷୟିକ ସଂଘର୍ଷଜନିତ ପରିସ୍ଥିତିକୁ ପ୍ରତିହତ କରାଯାଇପାରିବ ବୋଲି ସେ କହିଛନ୍ତି. ବାଣିଜ୍ୟ, ପ୍ରଯୁକ୍ତିବିଦ୍ୟା, ଜଳବାୟୁ ପରିବର୍ତ୍ତନ କ୍ଷେତ୍ରରେ ସୃଷ୍ଟ ଆହ୍ୱାନ, ଆର୍ଥିକ ଅନିଶ୍ଚିତତା ଆଦି ବିଶ୍ୱ ପରିଦୃଶ୍ୟକୁ ମୁକାବିଲା କରିବାରେ ବ୍ରିକ୍ସ ଏକ ଗଠନମୂଳକ ଏବଂ ନିରନ୍ତର ଭୂମିକା ଗ୍ରହଣ କରିବ ବୋଲି ଡକ୍ଟର ଜୟଶଙ୍କର ଆଶାବ୍ୟକ୍ତ କରିଛନ୍ତି. ଅଂଶଗ୍ରହଣକାରୀ ସଦସ୍ୟ ରାଷ୍ଟ୍ରଗୁଡ଼ିକୁ ଡକ୍ଟର ଜୟଶଙ୍କର ସହଯୋଗିତା ଏବଂ ନିରନ୍ତର ଅଙ୍ଗୀକାରବଦ୍ଧତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି. ଭାରତର ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଆସନ୍ତାକାଲି ଦ୍ୱିତୀୟ ଦିବସରେ ବ୍ରିକ୍ସ @20 ନବସୃଜନ, ସହଯୋଗ ଏବଂ ନିରନ୍ତରତା ସ୍ଥାପନ ଶୀର୍ଷକ ଆଲୋଚନାରେ ସଦସ୍ୟ ରାଷ୍ଟ୍ରଗୁଡ଼ିକର ବୈଦେଶିକ ମନ୍ତ୍ରୀ ଏବଂ ସହଯୋଗୀ ରାଷ୍ଟ୍ରର ପ୍ରତିନିଧିମଣ୍ଡଳୀ ଅଂଶଗ୍ରହଣ କରିବେ। ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ନେଇ ନିର୍ବାଚନ କମିଶନ ଘୋଷଣା କରିଛନ୍ତି। ଏହି ପର୍ଯ୍ୟାୟରେ 16 ରାଜ୍ୟ ଏବଂ 3 କେନ୍ଦ୍ରଶାସିତ ଅଞ୍ଚଳରେ ପର୍ଯ୍ୟାୟକ୍ରମେ ସଂଶୋଧନ ପ୍ରକ୍ରିୟା କାର୍ଯ୍ୟକାରୀ କରାଯିବ। ରାଜ୍ୟଗୁଡ଼ିକ ମଧ୍ୟରେ ଓଡ଼ିଶାକୁ ମିଶାଇ ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ, ହରିୟାଣା, ଝାଡ଼ଖଣ୍ଡ, କର୍ଣ୍ଣାଟକ, ମହାରାଷ୍ଟ୍ର, ମଣିପୁର, ମେଘାଳୟ, ମିଜୋରାମ, ନାଗାଲାଣ୍ଡ, ପଞ୍ଜାବ, ସିକ୍କିମ୍, ତ୍ରିପୁରା, ତେଲଙ୍ଗାନା ଏବଂ ଉତ୍ତରାଖଣ୍ଡ ରହିଛନ୍ତି। ଦିଲ୍ଲୀ, ଚଣ୍ଡୀଗଡ଼, ଦାଦ୍ରା ଓ ନଗରହାବେଳୀ ଏବଂ ଦାମନ ଓ ଡିୟୁ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ ଏହି ପର୍ଯ୍ୟାୟରେ ଭୋଟର ତାଲିକା ସଂଶୋଧନ କରାଯିବ। ନିର୍ବାଚନ କମିଶନଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାରେ 3,94,000 ଅଧିକ ବୁଥ୍ସ୍ତରୀୟ ଅଧିକାରୀ ଏବଂ ରାଜନୈତିକ ଦଳଗୁଡ଼ିକ ଦ୍ୱାରା ନିଯୁକ୍ତ 3,42,000 ବୁଥ୍ସ୍ତରୀୟ ଏଜେଣ୍ଟ ସାମିଲ ହେବେ। ଏହି ପର୍ଯ୍ୟାୟରେ 36,73,00,000 ଭୋଟରଙ୍କ ପାଖକୁ ଯାଇ ଗଣନା କାର୍ଯ୍ୟ ସମ୍ପନ୍ନ କରାଯିବାକୁ ନିଷ୍ପତ୍ତି ହୋଇଛି। ତେବେ ହିମାଚଳ ପ୍ରଦେଶ, ଜାମ୍ମୁ କାଶ୍ମୀର ଏବଂ ଲଦାଖ ବ୍ୟତୀତ ଏହି ତୃତୀୟ ପର୍ଯ୍ୟାୟକୁ ମିଶାଇ ଦେଶବ୍ୟାପୀ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା କାର୍ଯ୍ୟ ସମ୍ପନ୍ନ ହେବ। ଦ୍ୱିତୀୟ ପର୍ଯ୍ୟାୟ ଜନଗଣନା ଶେଷ ହେବା ପରେ ପାଗ ପରିସ୍ଥିତିକୁ ବିଚାରକୁ ନେଇ ଏହି 2 ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ସ୍ୱତନ୍ତ୍ର ଭୋଟର ତାଲିକା ପ୍ରସ୍ତୁତି ନେଇ କାର୍ଯ୍ୟସୂଚୀ ସ୍ଥିର କରାଯିବ ବୋଲି ନିର୍ବାଚନ କମିଶନ କହିଛନ୍ତି। ରାଜନୈତିକ ଦଳଗୁଡ଼ିକର ପୂର୍ଣ୍ଣ ଅଂଶଗ୍ରହଣକୁ ନିଶ୍ଚିତ କରିବା ଲକ୍ଷ୍ୟ ନେଇ କମିଶନଙ୍କ ପକ୍ଷରୁ ସବୁ ଦଳଗୁଡ଼ିକୁ ପ୍ରତ୍ୟେକ ପୁଲିଂ ବୁଥ୍ ପାଇଁ ବୁଥ୍ସ୍ତରୀୟ ଏଜେଣ୍ଟ ନିଯୁକ୍ତ କରିବାକୁ ଅନୁରୋଧ କରାଯାଇଛି। ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାର ପ୍ରଥମ 2 ପର୍ଯ୍ୟାୟରେ 13 ରାଜ୍ୟ ଏବଂ କେନ୍ଦ୍ରଶାସିତ ପ୍ରଦେଶର ପ୍ରାୟ 69,00,000 ଭୋଟରଙ୍କ ଲାଗି 6,30,000 ଅଧିକ ବୁଥ୍ସ୍ତରୀୟ ଅଧିକାରୀ ଏବଂ ରାଜନୈତିକ ଦଳଗୁଡ଼ିକ ପକ୍ଷରୁ 9,20,000 ଅଧିକ ବୁଥ୍ସ୍ତରୀୟ ଏଜେଣ୍ଟ ବିଭିନ୍ନ ପର୍ଯ୍ୟାୟରେ ସାମିଲ ହୋଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲିଠାରୁ ପଞ୍ଚରାଷ୍ଟ୍ରୀୟ ଗସ୍ତରେ ଯିବେ। ପ୍ରଥମ ପର୍ଯ୍ୟାୟରେ ସଂଯୁକ୍ତ ଆରବ ଏମିରେଟ୍ସ ୟୁଏଇକୁ ଗସ୍ତ କରିବେ। ସେଠାରେ ଆସନ୍ତାକାଲି ଶ୍ରୀ ମୋଦି ୟୁଏଇ ରାଷ୍ଟ୍ରପତି ଶେଖ୍ ମହମ୍ମଦ ବିନ୍ ଜାୟେଦ୍ ଅଲ୍ ନାହ୍ୟାନ୍ଙ୍କ ସହିତ ସାକ୍ଷାତ ଆଲୋଚନା କରିବେ। ଭାରତ ଓ ୟୁଏଇ ମଧ୍ୟରେ ଶକ୍ତି କ୍ଷେତ୍ରରେ ସହଯୋଗ ସମେତ ବିଭିନ୍ନ ଦ୍ୱିପକ୍ଷୀୟ ପ୍ରସଙ୍ଗ ଏବଂ ବୈଷୟିକ ସ୍ୱାର୍ଥଜଡ଼ିତ ଆଞ୍ଚଳିକ ଓ ଆନ୍ତର୍ଜାତିକ ସମସ୍ୟା ଉପରେ ଉଭୟ ନେତା ମତ ବିନିମୟ କରିବେ। ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ସେହିଦିନ ନେଦରଲ୍ୟାଣ୍ଡସ୍ ଗସ୍ତ କରିବେ। ସେଠାରେ ରାଜା ୱିଲେମ୍ ଆଲେକ୍ଜାଣ୍ଡର ଏବଂ ରାଣୀ ମ୍ୟାକ୍ସିମାଙ୍କୁ ଭେଟିବା ସହ ପ୍ରଧାନମନ୍ତ୍ରୀ ରବ୍ ଜେଟେନ୍ଙ୍କ ସହିତ ମଧ୍ୟ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ତୃତୀୟ ପର୍ଯ୍ୟାୟରେ ଶ୍ରୀ ମୋଦି

ରବିବାର ଦିନ ସ୍ୱିଡେନ୍ର ଗୋଥେନବର୍ଗ ଗସ୍ତ କରିବେ। ତାଙ୍କର ସ୍ୱିଡେନ୍ ପ୍ରତିପକ୍ଷ ଓଲ୍ଫ କ୍ରିଷ୍ଟର୍ସନ୍ଙ୍କ ସହ ଆଲୋଚନା କରି ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କର ସମସ୍ତ ଦିଗଗୁଡ଼ିକର ସେ ସମୀକ୍ଷା କରିବେ। ଚତୁର୍ଥ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ସୋମବାର ଦିନ ତୃତୀୟ ଭାରତ ନୋର୍ଡିକ୍ ଶିଖର ସମ୍ମିଳନୀ ଏବଂ ଦ୍ୱିପାକ୍ଷିକ ଆଲୋଚନା ପାଇଁ ନରୱେରେ ପହଞ୍ଚବେ। ଗସ୍ତର ଶେଷ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ମଙ୍ଗଳବାର ଦିନ ଇଟାଲୀ ଗସ୍ତ ଯିବାର କାର୍ଯ୍ୟସୂଚୀ ରହିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଏବଂ ତାଙ୍କ ଚୀନ୍ ପ୍ରତିପକ୍ଷ ସି ଜିନ୍ପିଙ୍ଗ୍ ଆଜି ଚୀନ୍ର ବେଜିଂଠାରେ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି। ବାଣିଜ୍ୟ ପ୍ରଯୁକ୍ତିବିଦ୍ୟା ଆଞ୍ଚଳିକ ସୁରକ୍ଷା କ୍ଷେତ୍ରରେ ଆହ୍ୱାନ ସତ୍ତ୍ୱେ ଦ୍ୱିପାକ୍ଷିକ ତଥା ବୈଷୟିକ ସହଯୋଗିତା ନେଇ ଉଭୟ ନେତା ଗୁରୁତ୍ୱ ଆରୋପ କରିଥିବା ଜଣାପଡ଼ିଛି। ଶ୍ରୀ ଟ୍ରମ୍ପ୍ଙ୍କ ଦ୍ୱିତୀୟ ରାଷ୍ଟ୍ରପତିତ୍ୱ ଅବସରରେ ଏହା ହେଉଛି ପ୍ରଥମ ଚୀନ୍ ଗସ୍ତ। ହ୍ୱାଇଟ୍ ହାଉସ୍ ଦେଇଥିବା ସୂଚନା ଅନୁଯାୟୀ ହର୍ମୁଜ୍ ପ୍ରଣାଳୀକୁ ଉନ୍କକ୍ତ ରଖିବା ପାଇଁ ଉଭୟ ପକ୍ଷ ସହମତ ହୋଇଛନ୍ତି। ଦୁଇ ନେତାଙ୍କ ମଧ୍ୟରେ ଆଲୋଚନା ସକାରାତ୍ମକ ହୋଇଥିବା ହ୍ୱାଇଟ୍ ହାଉସ୍ କହିଛି। ବୈଠକ ପରେ ସମାବେଶକୁ ସମ୍ବୋଧନ କରି ଚୀନ୍ ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ କହିଛନ୍ତି, ସାମ୍ପ୍ରତିକ ବୈଷୟିକ ପରିସ୍ଥିତି ନେଇ ସୃଷ୍ଟ ଆହ୍ୱାନର ମୁକାବିଲା ଦିଗରେ ସହଯୋଗ ବୃଦ୍ଧି ଉପରେ ଉଭୟ ନେତା ଗୁରୁତ୍ୱ ପ୍ରଦାନ କରିଛନ୍ତି। ଚୀନ୍ ଏବଂ ଆମେରିକାକୁ ପ୍ରତିଦ୍ୱନ୍ଦ୍ୱୀ ଭାବେ ବିଚାର ନ କରି ଅଂଶୀଦାର ଭାବେ ଗ୍ରହଣ କରାଯିବା ଉଚିତ ବୋଲି ସେ କହିଛନ୍ତି। ରାଷ୍ଟ୍ରପତି ଶ୍ରୀ ଟ୍ରମ୍ପ୍ କହିଛନ୍ତି, ଦୁଇ ଦେଶ ମଧ୍ୟରେ ସମ୍ପର୍କରେ ପୂର୍ବ ଅପେକ୍ଷା ଅଧିକ ସୁଦୃଢ଼ ହେବ। ଚୀନ୍ ସହିତ ବାଣିଜ୍ୟ ଏବଂ ନିବେଶ କ୍ଷେତ୍ର ବୃଦ୍ଧି କରିବାକୁ ଆମେରିକା ଆଗ୍ରହୀ ବୋଲି ସେ କହିଛନ୍ତି। ଇରାନ୍ ସଂଘର୍ଷ ପରିସ୍ଥିତି ଏବଂ ୱାଶିଂଟନ୍ ସହ ବୃଦ୍ଧି ପାଉଥିବା ରାଜନୈତିକ ଚାପର ପୃଷ୍ଠଭୂମିରେ ଚୀନ୍କୁ ଆମେରିକା ରାଷ୍ଟ୍ରପତିଙ୍କ ଏହି ତିନିଦିନିଆ ଗସ୍ତ ଗୁରୁତ୍ୱ ବହନ କରୁଛି। ଶ୍ରୀ ଟ୍ରମ୍ପ୍ଙ୍କ ସହ ସେଠାକାର ପ୍ରମୁଖ ବ୍ୟବସାୟିକ ନେତୃମଣ୍ଡଳୀ ଚୀନ୍ ଗସ୍ତରେ ଯାଇଛନ୍ତି। ଶ୍ରୀ ଟ୍ରମ୍ପ୍ଙ୍କ ଗସ୍ତ ପୂର୍ବରୁ ଇରାନ୍ର ବୈଦେଶିକ ମନ୍ତ୍ରୀ ଆବାସ ଅର୍ଘାଚି ତାଙ୍କର ପ୍ରଥମ ବେଜିଂ ଗସ୍ତ ଅବସରରେ ଚୀନ୍ ପ୍ରତିପକ୍ଷ ୱାଙ୍ଗ୍ ୱିଙ୍କ ସହ ଆଲୋଚନା କରିଥିଲେ। ପଶ୍ଚିମ ଏସିଆ ସଂଘର୍ଷ ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଦେଇଥିବା ଆହ୍ୱାନ ପରିପ୍ରେକ୍ଷୀରେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି। ଏ ସମ୍ପର୍କରେ ସୂଚନା ଦେଇ ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି, କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ କୃଷି ଓ ଗ୍ରାମୀଣ ବିକାଶ ବିଭାଗର ଅଧିକାରୀଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ ଅନୁଯାୟୀ ମନ୍ତ୍ରୀସ୍ତରରେ ଗୋଟିଏ ବର୍ଷ ପର୍ଯ୍ୟନ୍ତ ସୁନା କ୍ରୟ ନ କରିବାକୁ ନିଷ୍ପଭି ଗ୍ରହଣ କରାଯାଇଛି। ସାର୍ବଜନୀନ ଏବଂ ଜାତୀୟ ସ୍ୱାର୍ଥ ଆଧାରିତ ବିଦେଶ ଗସ୍ତ ବ୍ୟତୀତ ଅନ୍ୟ କୌଣସି ବିଦେଶ ଗସ୍ତ କରାଯିବ ନାହିଁ ବୋଲି ବୈଠକରେ ନିଷ୍ପଭି ଗ୍ରହଣ କରାଯାଇଥିବା ମନ୍ତ୍ରୀ ଶ୍ରୀ ଚୌହାନ ସୂଚନା ଦେଇଛନ୍ତି। ସାର୍ବଜନୀନ ପରିବହନକୁ ବ୍ୟବହାର କରିବା ଲାଗି ବିଭାଗୀୟ କର୍ମଚାରୀଙ୍କୁ ପ୍ରୋହାହନ ପ୍ରଦାନ କରାଯାଉଛି ବୋଲି ଶ୍ରୀ ଚୌହାନ କହିଛନ୍ତି। ଦେଶରେ ପର୍ଯ୍ୟାପ୍ତ ପରିମାଣର ଅଶୋଧିତ ତୈଳ, ଏଲ୍ପିଜି ଏବଂ ପ୍ରାକୃତିକ ଗ୍ୟାସ୍ ଉପଲବ୍ଧତାକୁ ସୁନିଶ୍ଚିତ କରିବା ପାଇଁ ପ୍ରଭାବଶାଳୀ ଢଙ୍ଗରେ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ସରକାର କହିଛନ୍ତି। ନୂଆଦିଲ୍ଲୀରେ ପଶ୍ଚିମ ଏସିଆ ସାମ୍ପ୍ରତିକ ପରିସ୍ଥିତି ନେଇ ଅନୁଷ୍ଠିତ ଆନ୍ତଃ ମନ୍ତ୍ରଣାଳୟ ବୈଠକ ପରେ ଗଣମାଧ୍ୟମକୁ ସମ୍ବୋଧନ କରି ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟର ଯୁଗ୍ମ ସଚିବ ସୁଜାତା ଶର୍ମା ଏହା କହିଛନ୍ତି। ଘରୋଇ ଏଲ୍ପିଜି ଯୋଗାଣ ନିରନ୍ତର ଜାରି ରହିଥିବା ସେ ସୂଚନା ଦେଇଛନ୍ତି। ଯୋଗାଣ ଶୃଙ୍ଖଳ ପ୍ରତିବନ୍ଧକକୁ ହ୍ରାସ କରିବା ଲକ୍ଷ୍ୟ ନେଇ ବାଣିଜ୍ୟିକ ଏଲ୍ପିଜି ଯୋଗାଣ ପ୍ରାୟ 70% ପହଞ୍ଚିଥିବା ସେ କହିଛନ୍ତି। 750,000 ନୂତନ ଗ୍ରାହକ ପିଏନ୍ଜି ସଂଯୋଗ ପାଇଁ ପଞ୍ଜିକରଣ କରିଛନ୍ତି। ଶ୍ରୀମତୀ ଶର୍ମା କହିଛନ୍ତି, ଗତ ପହିଲାରୁ ଏପର୍ଯ୍ୟନ୍ତ ପ୍ରାୟ 83,500 ଟନ୍ ବାଣିଜ୍ୟିକ ଏଲ୍ପିଜି ବିକ୍ରି ହୋଇସାରିଛି। ବନ୍ଦର ଜାହାଜ ଚଳାଚଳ ଓ ଜଳପଥ ସଚିବ ମୁକେଶ ମଙ୍ଗଲ କହିଛନ୍ତି, 90,000 ମେଟ୍ରିକ୍ ଟନ୍ରୁ ଅଧିକ ଏଲ୍ପିଜି ବହନକାରୀ ଦୁଇଟି ଜାହାଜ ଗତକାଲି ରାତିରେ ହର୍ମୁଜ୍ ପ୍ରଣାଳୀ ପାର କରିଛି। ଆସନ୍ତା 16 ତାରିଖରେ ଜାହାଜ ଦୁଇଟି ଭାରତରେ ପହଞ୍ଚବାର ଆଶା କରାଯାଉଛି। ସୋମାଲିଆରୁ ସାରଜା ଅଭିମୁଖେ ଯାତ୍ରା କରୁଥିବା ଭାରତୀୟ ବାଣିଜ୍ୟ ଜାହାଜ ଏମ୍ଏସ୍ବି ହାଜି ଅଲି ଗତକାଲି ଭୋର ସମୟରେ ଓମାନ ଜଳସୀମାରେ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ଜାହାଜଟିରେ ନିଆଁ ଲାଗିଯିବା ସହ ସମ୍ପୂର୍ଣ୍ଣ ବୁଡ଼ିଯାଇଥିବା ଜଣାପଡ଼ିଛି। ତେବେ ଓମାନ ତଟରକ୍ଷୀ ବାହିନୀ ଦ୍ୱାରା ଜାହାଜର ସମସ୍ତ 14 ଜଣ ଭାରତୀୟ କ୍ରୁ ସଦସ୍ୟଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ସେ ସୂଚନା ଦେଇଛନ୍ତି। ଆଇପିଏଲ୍ କ୍ରିକେଟ୍ର ଅଳ୍ପ ସମୟ ପରେ ପଞ୍ଜାବ କିଙ୍ଗ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ମ୍ୟାଚ୍ ଆରମ୍ଭ ହେବ। ଧର୍ମଶାଳାସ୍ଥିତ ହିମାଚଳ ପ୍ରଦେଶ କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍ଠାରେ ଖେଳାଯାଉଥିବା ଏହି ମ୍ୟାଚ୍ରେ ଟସ୍ ଜିତି ମୁମ୍ବାଇ ଇଣ୍ଡିଆନ୍ସ ବୋଲିଂ କରିବାକୁ ନିଷ୍ପଭି ନେଇଛି। ବ୍ରିକ୍ସ ବୈଠକ ଅବସରରେ ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ କଲେ ବିଭିନ୍ନ ସଦସ୍ୟ ରାଷ୍ଟ୍ରର ବୈଦେଶିକ ମନ୍ତ୍ରୀ। ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ନେଇ ଘୋଷଣା କଲେ ନିର୍ବାଚନ କମିଶନ। ଓଡ଼ିଶା ସମେତ 16 ରାଜ୍ୟ ଓ 3 କେନ୍ଦ୍ରଶାସିତ ଅଞ୍ଚଳ ଏହି ପର୍ଯ୍ୟାୟରେ ସାମିଲ। ପଞ୍ଚରାଷ୍ଟ୍ରୀୟ ଗସ୍ତ ଅବସରରେ ଆସନ୍ତାକାଲି ୟୁଏଇ ରାଷ୍ଟ୍ରପତିଙ୍କ ସହ ସାକ୍ଷାତ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ। ଆମେରିକା ରାଷ୍ଟ୍ରପତି ଓ ଚୀନ୍ ପ୍ରତିପକ୍ଷଙ୍କ ମଧ୍ୟରେ ବେଜିଂଠାରେ ସକାରାତ୍ମକ ଆଲୋଚନା ହୋଇଥିବା ନେଇ ହ୍ୱାଇଟ୍ ହାଉସ୍ର ସୂଚନା। ଏବଂ ଆଇପିଏଲ୍ କ୍ରିକେଟ୍ର ଆଜିର ମ୍ୟାଚ୍ରେ ଟସ୍ ଜିତି

0: ପଞ୍ଜାବ କିଙ୍ଗସ୍କୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କଲା ମୁମ୍ବାଇ ଇଣ୍ଡିଆନ୍ସ। ସମ୍ବାଦ ଶେଷ ହେଲା।
1: ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ସ୍ୱାଗତ ଆପଣମାନଙ୍କୁ ଆଜିର ସନ୍ଧ୍ୟା ଆସରକୁ। ସଦୀ ସନ୍ଧ୍ୟା ଆସରରେ ଆମେ କିଛି ଇମ୍ପୋର୍ଟାଣ୍ଟ କଥା ଆମେ ଆପଣଙ୍କ ସହିତ ସେୟାର କରିବୁ, ତା ସହିତ ମିଠା ମିଠା ଗୀତ ମଧ୍ୟ ଆପଣମାନଙ୍କ ପାଇଁ ରହିଛି। ତେବେ କଥା ହେଉଛି ସଦୀ ଆସରମାନେ ଗୋଟେ ଏକଜୁଟ ହେବାର ମାହୋଲ, ହଁ ସେଠି କିଛି ଇମ୍ପୋର୍ଟାଣ୍ଟ କଥା ବି ହେବା ନିହାତି ଦରକାର। କଥା ଯଦି ନ ହେବା ତେବେ ଗୀତ ତ ଶୁଣିବା ନିଶ୍ଚିତ, ଗୀତ ସହିତ ଯଦି କଥା ରହିବ ତାହେଲେ ଆସରଟା ଟିକେ ଜମିଯିବ ନା, କ'ଣ କହୁଛନ୍ତି? ହଁ, ଆସର ଆମେ ଆଜି କଥା ହେବା, ବିଶେଷ କରି ଆମର ୟୁଥ୍ ମାସମାନଙ୍କ ପାଇଁ। ଯୁବ ସମାଜ ଗୋଟେ ବହୁତ ବଡ଼ ମାସ ସମାଜ ଆମେ କହିପାରିବା। ଯୁବକମାନଙ୍କ ପାଖରେ ଯେଉଁ ଶକ୍ତି ଅଛି, ଯେଉଁ ଷ୍ଟ୍ରେଙ୍ଗଥ ଅଛି, ଯେଉଁ କୁହନ୍ତିନି ଯେଉଁ ଉତ୍ସାହ ଅଛି, ସେ ଉତ୍ସାହ ସେ ଶକ୍ତି ଯଦି ମିଶିଯିବ ତାହେଲେ ସମାଜର ଗୋଟେ ବହୁତ ବଡ଼ ପରିବର୍ତ୍ତନ ହୋଇପାରିବ। କିନ୍ତୁ କେଉଁଠି ନା କେଉଁଠି ଆମର ଯୁବ ସମାଜ କିଛି ପରିମାଣରେ, ଆମେ ତ ସବୁ ସମସ୍ତ ଯୁବ ସମାଜକୁ ଆମେ ଭୁଲ ବୋଲି କହିପାରିବାନି, ତ ଭୁଲ ରାସ୍ତାରେ ଚାଲିବା ହେଉ ବା ସେମିତି କିଛି ଇଙ୍ଗିତ ଦିଆଯାଉଛି, ଯେଉଁଥିପାଇଁକି ସମାଜରେ ଯୁବ ସମାଜକୁ ନେଇକି ବହୁତ ଗୁଡ଼ାଏ ଶଙ୍କା ଭିତରେ ମଣିଷ ରହୁଛି। ଯେମିତିକି ପ୍ରଥମ ସମସ୍ୟା ହେଉଛି ନିଶା ସେବନ। ନିଶା ସେବନ ଗୋଟେ ବହୁତ ବଡ଼ ସମସ୍ୟା ରହୁଛି। ଏ ସମସ୍ୟା ଯଦି ଲଗାତାର ରହିବ ତାହେଲେ ଆମର ଯୁବ ସମାଜକୁ ପୁରା ଖୋକଲା କରିଦେବ। ତେଣୁ ନିଶା ସେବନ ଠାରୁ ଆମର ଯୁବ ସମାଜ ସବୁବେଳେ ଦୂରେଇକି ରହିବା ଦରକାର। ନିଶା ମଣିଷକୁ କେବେ ବି ହୋସ୍ରେ ରଖେନି, ବେହୋସ୍ କରେ, ଆଉ ବେହୋସ୍ରେ ନେଉଥିବା ଡିସିସନ୍ ନିଶ୍ଚିତ ଭାବରେ ସେମାନଙ୍କ ପାଇଁ, ସମାଜ ପାଇଁ, ପରିବାର ପାଇଁ ଏଇଟା ବହୁତ ବଡ଼ ଭୟଙ୍କର ହୋଇପାରେ। ତେଣୁ ନିଶା ଠାରୁ ଆମେ ଦୂରରେ ରହିବା ଉଚିତ, ନିଶାକୁ ତ୍ୟାଗ କରିବା ଉଚିତ। ଯେଉଁମାନେ ନିଶା ସେବନ କରୁଛନ୍ତି ସେମାନଙ୍କର କାଉନ୍ସେଲିଂ କରିବା ଉଚିତ, ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ଉଚିତ। ଇଏ ତ ଗୋଟେ ସମସ୍ୟା, ତା ସହିତ ଆଉ ଗୋଟେ ସମସ୍ୟା ହେଉଛି ଚାକିରି ସମସ୍ୟା। ଚାକିରି ପଛରେ ଯେମିତି ଭାବରେ ଆଜିର ଯୁବ ସମାଜ ପଡ଼ିଛି, ଚାକିରି ଚାକିରି ଚାକିରି ଚାକିରି ସବୁଠୁ ଇମ୍ପୋର୍ଟାଣ୍ଟ। ସବୁ ସମସ୍ତେ ଚାହୁଁଛନ୍ତି ଯେ ସରକାରୀ ଚାକିରି, ଗଭର୍ଣ୍ଣମେଣ୍ଟ ଜବ୍ କରିବା ପାଇଁ। ଯଦି ସମସ୍ତେ ଗଭର୍ଣ୍ଣମେଣ୍ଟ ଜବ୍ କରିବେ ତାହେଲେ ଅବସ୍ଥା କ'ଣ ହେବ? ସମସ୍ତେ ଯଦି ଗଭର୍ଣ୍ଣମେଣ୍ଟ ଚାକିରି ପଛରେ ଯଦି ଲାଇନ୍ ଧରିବେ ତାହେଲେ ସମସ୍ତଙ୍କୁ କ'ଣ ସେ ସୁବିଧା ମିଳିପାରିବ କି? କେବେ ବି ନୁହେଁ। ତେଣୁ ଏଥିରେ ମଧ୍ୟ ହତାଶ ହେବା ଉଚିତ ନୁହେଁ। ଏଥିରେ ଯଦି ଆମେ ହତାଶ ହୋଇପଡ଼ିବା ତାହେଲେ ମଧ୍ୟ ନିଜକୁ ସମ୍ଭାଳିବା ବହୁତ କଷ୍ଟ। ଏ ସମ୍ପର୍କରେ କିଛି କିଛି କଥା ଆମେ ଆପଣମାନଙ୍କ ପାଖରେ ରଖିବୁ, କୁଆଡ଼େ ବି ଯାଆନ୍ତୁନି, ଶୁଣୁଥାନ୍ତୁ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍।

କହିପାରିବା। ଦିନର ଅଧିକାଂଶ ସମୟ ଆପଣ ଦେଖୁଥିବେ ସ୍ମାର୍ଟଫୋନ୍ ସ୍କ୍ରିନ୍ରେ ବିତିବା ଫଳରେ ସେମାନେ ବାସ୍ତବ ଦୁନିଆଠାରୁ ଦୂରେଇ ଯାଉଛନ୍ତି। ଅନ୍ୟମାନଙ୍କର ଯେଉଁ ଚକମକିଆ ଯେଉଁ ଜୀବନଶୈଳୀ, ଏହି ଜୀବନଶୈଳୀକୁ ଦେଖିକି ନିଜ ଜୀବନ ସହିତ ସେମାନେ ତୁଳନା କରି ବସୁଛନ୍ତି, ଯାହାଦ୍ୱାରା ସେମାନଙ୍କ ମଧ୍ୟରେ ଯେଉଁ ହୀନମାନ୍ୟତା, ନ୍ୟୁନମାନ୍ୟତା ଏବଂ ମାନସିକ ଚାପ ମଧ୍ୟ ବୃଦ୍ଧି ପାଇବାର ବହୁ ସମ୍ଭାବନା ରହିଛି। ଲାଇକ୍ କୁହନ୍ତୁ, କମେଣ୍ଟ କୁହନ୍ତୁ ବା ଭ୍ୟୁର ଏ ଯେଉଁ ଦୌଡ଼ ରହିଛି, ଏ ଦୌଡ଼ରେ ସେମାନେ ନିଜର ସୃଜନଶୀଳତାକୁ ହରାଇ ବସୁଛନ୍ତି। ଏହା ସହିତ ସାଇବର ଯେଉଁ କ୍ରାଇମ୍ ମଧ୍ୟ ଆପଣ ଦେଖୁଥିବେ ଅନେକ ସମୟରେ ଘଟୁଛି। ଅତ୍ୟଧିକ ସ୍କ୍ରିନ୍ ଟାଇମ୍ ସେମାନଙ୍କର ଶାରୀରିକ ସ୍ୱାସ୍ଥ୍ୟ ଏବଂ ନିଦ୍ରା ଉପରେ ମଧ୍ୟ କୁପ୍ରଭାବ ପକାଉଛି। ସୋସିଆଲ ମିଡ଼ିଆର ଏହି ମାୟାଜାଲରେ ପଡ଼ିକି ଯୁବପିଢ଼ି ନିଜର ବହୁମୂଲ୍ୟ ସମୟକୁ ନଷ୍ଟ କରୁଛନ୍ତି, ଯାହାଫଳରେ ସେମାନଙ୍କର ଏକାଗ୍ରତା କମିବାରେ ଲାଗୁଛି। ଏହି ଯେଉଁ ଆଭାସୀ ଦୁନିଆରୁ ବାହାରିକି ବାସ୍ତବତାକୁ ଗ୍ରହଣ କରିବା ଆଜିର ଯୁବବର୍ଗଙ୍କ ପାଇଁ ଗୋଟିଏ ବହୁତ ବଡ଼ ଆହ୍ୱାନ ବୋଲି ଆମେ କହିପାରିବା। ସୋସିଆଲ ମିଡ଼ିଆରେ ବସିବା କିଛି ଖରାପ ନୁହେଁ କି ଲାଇକ୍ କମେଣ୍ଟ ଭ୍ୟୁର ଦୌଡ଼ରେ ସାମିଲ ହେବା ବି ଖରାପ ନୁହେଁ, କିନ୍ତୁ ଆବଶ୍ୟକତାଠାରୁ ଅଧିକ ଯେତେବେଳେ ଆମର ଯୁବପିଢ଼ିମାନେ କରିବସନ୍ତି, ଯେଉଁଟାକି ସେମାନଙ୍କର ଅନେକ ସମୟକୁ ସେଇଠି ନଷ୍ଟ କରିଦିଏ, ସେମାନେ ଯଦି ସେହି ସମୟକୁ କିଛି ନିଜର ଭବିଷ୍ୟତର କାମ ପାଇଁ ବା ଭବିଷ୍ୟତର ଇମ୍ପ୍ରୁଭମେଣ୍ଟ ପାଇଁ ନିଜକୁ ସାମିଲ କରିପାରନ୍ତେ, କିଛି ଆକ୍ଟିଭିଟିସରେ ସାମିଲ ହୋଇପାରନ୍ତେ, ତାହେଲେ ହୁଏତ ସେମାନଙ୍କ ପାଇଁ ଗୋଟେ କୁହନ୍ତିନି ସକ୍ସେସର ରାସ୍ତା ତିଆରି ହୋଇପାରନ୍ତା। ତେଣୁ ଏ କ୍ଷେତ୍ରରେ ମଧ୍ୟ ଆମର ଯୁବ ସମାଜକୁ ବା ଯୁବପିଢ଼ିମାନଙ୍କୁ ନଜର ଦେବାକୁ ପଡ଼ିବ, ଦେଖିବାକୁ ପଡ଼ିବ, ଆଉ ଯେତିକି ଆବଶ୍ୟକ ସୋସିଆଲ ମିଡ଼ିଆ, ସ୍ମାର୍ଟଫୋନ୍, ଆଣ୍ଡ୍ରଏଡ୍ ସେଟ୍ ଏସବୁକୁ ବ୍ୟବହାର କରିବା ଉଚିତ। ଆବଶ୍ୟକତାଠାରୁ ଅଧିକା କଲେ ସବୁ ଜିନିଷ ଅତିରୁ ଇତି ଯେଉଁ କୁହନ୍ତିନି ସେମିତି ସବୁ କ୍ଷେତ୍ରରେ, ଏ କ୍ଷେତ୍ରରେ ମଧ୍ୟ ଆମେ ତାକୁ ଭୁଲ ବୋଲି ସାବ୍ୟସ୍ତ କରିପାରିବା ବା ଭୁଲ ବୋଲି ମାନିପାରିବା। ଯେତିକି ଆବଶ୍ୟକ ଅଛି ସେତିକି ବ୍ୟବହାର କରିବା ଉଚିତ ଏବଂ ସେତିକି ମନୋରଞ୍ଜନ ବା ଏଣ୍ଟରଟେନମେଣ୍ଟ କରିବା ଉଚିତ। ସାଥି ଆଗକୁ ଚର୍ଚ୍ଚା ଜାରି ରଖିବା, ଚାଲନ୍ତୁ ଶୁଣି ଦେଉଛି ଆଉ କିଛି ମିଠା ମିଠା ଗୀତ। ଷ୍ଟେ ଟ୍ୟୁନ୍ଡ।

ପ୍ରଦାନ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ଶୋ ଚାଲିଛି ବର୍ତ୍ତମାନ ସନ୍ଧ୍ୟା ଆସର ସନ୍ଧ୍ୟା ଆସରରେ ଆମେ ଆଜି କଥା ହେଉଛନ୍ତି ଯୁବକମାନଙ୍କର ବିଭିନ୍ନ ସମସ୍ୟା ସମ୍ପର୍କରେ ସମସ୍ୟା ଯେତେବେଳେ ଆସିବ ବା ସମସ୍ୟା ଯେତେବେଳେ ଦେଖାଦେବ ତାକୁ ସାମ୍ନା କରିବା ଏବଂ ତାକୁ ଦୃଢ଼ତାର ସହିତ ମୁକାବିଲା କରିବା ଆମ ସମସ୍ତଙ୍କର ଦାୟିତ୍ୱ ଆଉ ସବୁଠୁ ବଡ଼ ଦାୟିତ୍ୱ ହେଉଛି ପରିବାରର ପରିବାରର ଲୋକମାନେ ପରିବାରର ଯେଉଁ ବଡ଼ ସଦସ୍ୟମାନେ ସେମାନେ ସେମାନଙ୍କ ନଜର ସବୁବେଳେ ସେମାନଙ୍କ ପିଲା ଉପରେ ରହିବା ଉଚିତ ଯେମିତି ଛୋଟବେଳେ ପିଲାମାନଙ୍କୁ ସବୁବେଳେ ନଜରରେ ରଖାଯାଏ ସେମିତି ବଡ଼ ହେଲା ପରେ ବି କେଉଁଠି ନା କେଉଁଠି ସେମାନଙ୍କୁ ବେଶୀ ନହେଲେ ବି ମଝିରେ ମଝିରେ ସେମାନଙ୍କୁ ଦେଖିବାକୁ ପଡ଼ିବ ସେମାନଙ୍କର ସାଙ୍ଗମାନଙ୍କର ଯେଉଁ ମିଳାମିଶା ସେମାନଙ୍କର ଜୀବନଶୈଳୀ ଏସବୁକୁ ମଧ୍ୟ ଫଲୋ କରିବାକୁ ପଡ଼ିବ ଯଦି ଆପଣ ବା ଆମେ ଏସବୁକୁ ନ ଦେଖିବା ତାହେଲେ ଯୁବ ସମାଜ ନୂଆ ନୂଆ ଯୁବକ ଅବସ୍ଥାରେ ପାଦ ଦେଉଥିବା ଯେଉଁ ପିଲାମାନେ କିଶୋର ଅବସ୍ଥାକୁ ଯାଉଥିବା ପିଲାମାନେ ସେମାନେ ମଧ୍ୟ ଭୁଲ ରାସ୍ତାରେ ଯିବାର ବହୁତ ସମ୍ଭାବନା ରହିଛି ଆଉ ବିଶେଷ କରି ଏକଥା କହିବାର କାରଣ ହେଉଛି ଯୁବପିଢ଼ିମାନଙ୍କ ପାଖରେ ଗୋଟେ ବହୁତ

ବଡ଼ ସମସ୍ୟା ଆମେ କହିପାରିବା ନିଶା। ନିଶା ପ୍ରତି ସେମାନେ ଆକର୍ଷିତ ହୋଇଯାଉଛନ୍ତି। ଖରାପ ସଙ୍ଗତରୁ ଆରମ୍ଭ ହେଉଛି ସେମାନଙ୍କର ଜୀବନ ଏବଂ ଏହି ଖରାପ ସଙ୍ଗତରୁ ହିଁ ସେମାନଙ୍କର ଯେଉଁ ମାନସିକ ଅବସାଦ ଜନ୍ମ ହେଉଛି। ଏହି ମାନସିକ ଅବସାଦରୁ ମୁକ୍ତି ପାଇଁ ସେମାନେ କେଉଁଠି ନା କେଉଁଠି ଡ୍ରଗ୍ସ ହେଉ ବା ଧୂମପାନ ହେଉ ବା ମଦ ହେଉ ଏସବୁକୁ ସେମାନେ ଅଭ୍ୟାସରେ ସାମିଲ କରିଦେଉଛନ୍ତି। ଏସବୁର ଯେଉଁ ମାରାତ୍ମକ ଏଇ ଯେଉଁ ଅଭ୍ୟାସର ମାରାତ୍ମକ ଯେଉଁ ପରିଣତି ଯାହାଫଳରେ ସେମାନେ ଶିକାର ହେଉଛନ୍ତି, ଏହା କେବଳ ସେମାନଙ୍କ ଶରୀରକୁ ନଷ୍ଟ କରୁନି ବରଂ ସେମାନଙ୍କ ଚରିତ୍ର ଏବଂ ପରିବାରକୁ ମଧ୍ୟ ଧ୍ୱଂସ କରୁଛି। ନିଶାଗ୍ରସ୍ତ ଯୁବପିଢ଼ି ଅପରାଧିକ କାର୍ଯ୍ୟକଳାପ ପ୍ରତି ଆକର୍ଷିତ ହେବା ସହିତ ସମାଜର ମୁଖ୍ୟ ସ୍ରୋତରୁ ବିଚ୍ୟୁତ ହେଉଛନ୍ତି। ଏହା ହେଉଛି ଗୋଟିଏ ଗମ୍ଭୀର ସମସ୍ୟା, କାରଣ ଗୋଟିଏ ନିଶାମୁକ୍ତ ସମାଜ ଗଠନ ନହେଲେ ଦେଶର ପ୍ରଗତି ଅସମ୍ଭବ। ଯୁବକମାନେ ନିଜର ଶକ୍ତିକୁ ସଠିକ୍ ଦିଗରେ ଯଦି ବିନିଯୋଗ ନ କରିକି ନିଶା ମଧ୍ୟରେ ହଜାଇଦେବେ ତାହେଲେ ସମସ୍ୟା ଆହୁରି ଗୁରୁତର ହୋଇପଡ଼ିବ। ତେଣୁ ଏ ସମସ୍ୟାର ସମାଧାନ ପାଇଁ ସଚେତନତାର ଆବଶ୍ୟକତା ରହିଛି, ତା ସହିତ ଶୃଙ୍ଖଳିତ ଜୀବନଶୈଳୀ ଗ୍ରହଣ କରିବା ବହୁତ ଜରୁରୀ। ଆଉ ଏ କ୍ଷେତ୍ରରେ ପରିବାରର ସବୁଠୁ ଗୁରୁ ଦାୟିତ୍ୱ ରହିଛି, ମାନେ ସମାଜର ଅନ୍ୟ ଯେଉଁ ଶ୍ରେଣୀର ଯେଉଁ ବା ମାଧ୍ୟମର ଆବଶ୍ୟକତା ତ ରହିଛି, ତା ସହିତ ସବୁଠୁ ବଡ଼ ଆବଶ୍ୟକତା ରହିଛି ପରିବାରର ଗୁରୁଜନମାନଙ୍କର, ପରିବାରର ଅଭିଭାବକମାନଙ୍କର। ସେମାନେ ଯଦି ଏସବୁକୁ ନଜରରେ ରଖିବେ ବା ଦେଖାଶୁଣା କରିବେ ତାହେଲେ ହୁଏତ ସେମାନଙ୍କର ପିଲା ବଦଳି ଯାଇପାରନ୍ତି ବା ଖରାପ ସଙ୍ଗତରୁ ସେମାନେ ଦୂରେଇକି ରହିପାରିବେ।

ବର୍ତ୍ତମାନର ସମାଚାର ମୁଖ୍ୟାଂଶ ବ୍ରିକ୍ସ ବୈଠକ ଅବସରରେ ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରୁଷ ଇରାନ ଦକ୍ଷିଣ ଆଫ୍ରିକା ଓ ବ୍ରାଜିଲର ବୈଦେଶିକ ମନ୍ତ୍ରୀମାନଙ୍କ ସହ ଆଲୋଚନା କରିଛନ୍ତି। କୂଟନୀତି ମାଧ୍ୟମରେ ସାମ୍ପ୍ରତିକ ବୈଶ୍ୱିକ ସଙ୍କଟଜନକ ପରିସ୍ଥିତିର ସମାଧାନ ଉପରେ ଗୁରୁତ୍ୱ ଦେଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର। ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ। ବୈଠକରେ ରାଜ୍ୟର ବରିଷ୍ଠ ପୁଲିସ୍ ଓ ପ୍ରଶାସନିକ ଅଧିକାରୀମାନେ ଯୋଗ ଦେଇଛନ୍ତି। ଆସନ୍ତା ଜୁଲାଇ ପହିଲାରୁ ରାଜ୍ୟରେ ସ୍ୱତନ୍ତ୍ର ବ୍ୟାପକ ଭୋଟର ସଂଶୋଧନ ବା ଏସ୍ଆଇଆର୍ ଆରମ୍ଭ କରାଯିବ। ଭୁବନେଶ୍ୱରରେ ସଚିବସ୍ତରୀୟ ବୈଠକ ଅନୁଷ୍ଠିତ। ପେଟ୍ରୋଲ ଡିଜେଲ ବ୍ୟବହାର ପରିସ୍ଥିତିର ମୁକାବିଲା ପାଇଁ ସରକାରୀ ସ୍ତରରେ ଅନେକ ପଦକ୍ଷେପ ନିଆଯାଉଛି ବୋଲି ମୁଖ୍ୟ ଶାସନ ସଚିବ ଅନୁଗର କହିଛନ୍ତି। ତେବେ ରାଜ୍ୟରେ ତୈଳ ସଙ୍କଟ ନାହିଁ, ଲୋକମାନେ ଭୟଭୀତ ହୋଇ ତେଲ ନ କିଣିବାକୁ ଜନସାଧାରଣଙ୍କୁ ଯୋଗାଣ ସଚିବ ପରାମର୍ଶ ଦେଇଛନ୍ତି। ଆସନ୍ତା 12 ତାରିଖରେ ରାଜ୍ୟ ସରକାରକୁ ପୂରିବ 2 ବର୍ଷ। ଏହାର ଅବ୍ୟବହିତ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱରରେ ମନ୍ତ୍ରିମଣ୍ଡଳର ସଦସ୍ୟମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଛି। ବିଭିନ୍ନ ବିଭାଗଗୁଡ଼ିକ ନିଜର ସଫଳତାକୁ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ସରକାରଙ୍କ 2 ବର୍ଷ ପୂର୍ତ୍ତିକୁ ନିରାଡମ୍ବର ଭାବେ ପାଳନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ପୁରୀ ରଥଖଳାରେ ଶ୍ରୀଜୀଉଙ୍କ ରଥ ନିର୍ମାଣ ଜାରି ରହିଛି। ପଶ୍ଚିମବଙ୍ଗରେ ସବୁ ବିଦ୍ୟାଳୟରେ ବନ୍ଦେ ମାତରମ୍ ଗାନ କରିବା ବାଧ୍ୟତାମୂଳକ କରାଯାଇଛି ଏବଂ ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ହେବା ନେଇ ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲାକୁ ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ସତର୍କ ସୂଚନା ଜାରି କରିଛି। ଆମର ପରବର୍ତ୍ତୀ ସମାଚାର ମୁଖ୍ୟାଂଶ ରାତି 10:00।

କିଛି ଟପିକ ଉପରେ କଥା ହେବା। ଟପିକ ଆମେ ଏହା କହିପାରିବା ଯେ ଦୁଇଟି ଶବ୍ଦ ଉପରେ ଆମେ କଥା ହେବା। ହଁ, ଦୁଇଟି ଶବ୍ଦ, ଯେଉଁ ଶବ୍ଦ ବହୁତ ଆବଶ୍ୟକତା ରହିଛି, ଯେଉଁ ଶବ୍ଦ କୌଣସି ବି ରିଲେସନକୁ ମଜବୁତ କରିପାରିବ। ସେ ଦୁଇଟି ଶବ୍ଦ ହେଉଛି, ଗୋଟେ ହେଉଛି ସରି, ଆଉ ଗୋଟେ ହେଉଛି ଥ୍ୟାଙ୍କ ୟୁ। ଆମେ କଥାରେ କଥାରେ ସବୁବେଳେ ଯଦି ଭୁଲ ବି ହେଇଯାଏ ସରି କୁହନ୍ତି, ଆଉ କାହାକୁ ଯଦି ଆମେ ଧନ୍ୟବାଦ ଦେବାକୁ ଚାହାନ୍ତି ତ ଥ୍ୟାଙ୍କ ୟୁ କୁହନ୍ତି। ଏଇ ସରି ଆଉ ଥ୍ୟାଙ୍କ ୟୁ ଆପଣ କେବେ ଅନୁଭବ କରିଛନ୍ତି, ଅନୁମାନ ଲଗାଇଛନ୍ତି ଯେ ଏଇ ଦୁଇଟି ଶବ୍ଦ ଗୋଟେ ସମ୍ପର୍କକୁ ମଜବୁତର ଡୋରରେ ବାନ୍ଧିବା ପାଇଁ କେତେ ଆବଶ୍ୟକ? ବହୁତ ଆବଶ୍ୟକ। ହଁ, ଏ ସରି ଆଉ ଥ୍ୟାଙ୍କ ୟୁ ପ୍ରେମରେ ବହୁତ ମଧ୍ୟ ଆବଶ୍ୟକ। ଲଭ୍, ସେ ଯେକୌଣସି ବି ଲଭ୍ ହଉ, ପ୍ରେମ ତ କରିବା, ପ୍ରେମ ଆମେ ଯେକୌଣସି ଲୋକକୁ ବି କରିପାରିବା। କେବଳ ପ୍ରେମିକାକୁ କରିବା ତା'ର ଅର୍ଥ ନୁହେଁ, କି ପ୍ରେମିକକୁ କରିବା ନୁହେଁ। ଆମେ ପ୍ରେମ ଯେଉଁ ଅର୍ଥ ଆମେ କହିପାରିବା ଗୋଟେ ବିରାଟତ୍ଵ କ୍ଷେତ୍ରରେ, ୟୁନିଭର୍ସାଲ କ୍ଷେତ୍ରରେ, ତ ଏଇ କ୍ଷେତ୍ରରେ ଆମର ସରି ଆଉ ଥ୍ୟାଙ୍କ ୟୁ ଏଇ ଦୁଇଟି ଶବ୍ଦର ବ୍ୟବହାର ନିହାତି ଦରକାର। ଏ ସମ୍ପର୍କରେ ଆଗକୁ କଥା ହେବା, ତା ସହିତ ମିଠା ମିଠା ଗୀତ ମଧ୍ୟ ଆପଣମାନଙ୍କୁ ଅପେକ୍ଷା କରି ରହିଛି। ତେବେ ଚାଲନ୍ତୁ ଆରମ୍ଭ କରିବା ଗୀତରେ ଭିତରେ କିଛି ମିଠା ମିଠା ଗୀତରୁ। ଷ୍ଟେ ଟ୍ୟୁନ୍ 100.4 ଆକାଶବାଣୀ FM ରେନ୍ବୋ କଟକ, ଦିଲ୍ ସେ ଦିଲ୍ ତକ୍।

ଫ୍ରେଣ୍ଡସ୍, ଆମେ ଭାବୁ ଯେ ନିଜର ମଣିଷ ପାଖରେ ଯଦି ଆମେ ଥ୍ୟାଙ୍କ ୟୁ ବା ସରି କହିଦେବା, ତାହେଲେ ଆମେ କୁହନ୍ତିନି ଛୋଟ ହୋଇଯିବା, ନୁହଁ କି? ଏମିତି କିଛି ମନ ଭିତରେ ଥାଏ। ନିଜର ମଣିଷ ପାଖରେ ଏସବୁ କହିବାର କିଛି ଆବଶ୍ୟକତା ନାହିଁ ବୋଲି ଆମେ ଅନୁଭବ କରନ୍ତି, କିନ୍ତୁ ପ୍ରକୃତରେ ଏଇ ଦୁଇଟି ଶବ୍ଦ ସରି ଆଉ ଥ୍ୟାଙ୍କ ୟୁ, ଏଇ ଦୁଇଟି ଶବ୍ଦ ସମ୍ପର୍କର ମୂଳଦୁଆକୁ ଅଧିକ ଶକ୍ତିଶାଳୀ କରେ। କେବେ କେବେ ଆମର ଛୋଟ ଅଭିମାନ ସମ୍ପର୍କରେ ଫାଟ ସୃଷ୍ଟି କରେ, ଆଉ ସେତିକିବେଳେ ଏକ ମିଠା ସରି ସବୁ ସମସ୍ୟାର ସମାଧାନ କରିଦିଏ। ଆପଣ ବି ଅନେକବାର ଏଇଟା ଅନୁଭବ ବି କରିଥିବେ। ପ୍ରେମ ମାନେ କେବଳ ଉପହାର ନୁହେଁ, ବରଂ ଜଣେ ଅନ୍ୟ ଜଣଙ୍କ ଭାବନାକୁ ସମ୍ମାନ ଦେବା ଏବଂ ଭୁଲ ହେଲେ ତାକୁ ସ୍ୱୀକାର କରିନେବା। ସେଥିପାଇଁ ଆଜିର ସନ୍ଧ୍ୟାଟି ସେସବୁ ସୁନ୍ଦର ମୁହୂର୍ତ୍ତ ପାଇଁ ଯେଉଁଠି ଅହଙ୍କାର ହାରିଯାଏ ଆଉ ପ୍ରେମ ଜିତିଯାଏ।

ସଦୈବ ପ୍ରେମରେ ସରି କହିବା ମାନେ ଏହା ନୁହେଁ ଯେ ଆପଣ ଭୁଲ ଆଉ ସେ ହେଉଛନ୍ତି ଠିକ୍, ବରଂ ଏହାର ଅର୍ଥ ହେଉଛି ଆପଣଙ୍କ ପାଇଁ ନିଜର ଅହଙ୍କାର ଅପେକ୍ଷା ସେ ସମ୍ପର୍କଟି ବହୁତ ବଡ଼। ଅନେକ ସମୟରେ ଆମେ ରାଗରେ ଏମିତି କହିଦେଉ ଯାହା ସାମ୍ନା ଯେଉଁ ଲୋକର ମନକୁ ବହୁତ କଷ୍ଟ ଦେଇଥାଏ, କିନ୍ତୁ ସେହି ସମୟରେ ଯଦି ଆମେ ଟିକେ ନଇଯାଇ ସରି ଟିକେ କହିଦେବା, ତେବେ ଦେଖିବେ ସେହି ମୁହୂର୍ତ୍ତରେ ସବୁ ରାଗ ପାଣି ହୋଇଯିବ। ଗୋଟିଏ ଛୋଟ ଶବ୍ଦ ଭିତରେ ବହୁତ ବଡ଼ ଜାଦୁ ଥାଏ। ଏହା କେବଳ ଗୋଟିଏ ଶବ୍ଦ ନୁହେଁ, ଏହା ହେଉଛି ପ୍ରେମର ଏକ ସ୍ୱୀକାରୋକ୍ତି ଯେ ମୁଁ ତୁମକୁ ହରାଇବାକୁ ଚାହେଁନି। ଜୀବନର ଏହି ବ୍ୟସ୍ତବହୁଳ ରାସ୍ତାରେ ଆମେ ବେଳେବେଳେ ଭୁଲ କରିବସୁ, କିନ୍ତୁ ସେହି ଭୁଲକୁ ସୁଧାରିବାର ସାହସ କେବଳ ଜଣେ ପ୍ରକୃତ ପ୍ରେମୀ ପାଖରେ ଥାଏ। ତେଣୁ ଯଦି ଆପଣ କାହା ମନରେ କଷ୍ଟ ଦେଇଛନ୍ତି, ତେବେ ଡେରି ନକରି ଆଜି ହିଁ ତାଙ୍କୁ କହିଦିଅନ୍ତୁ ସରି ବୋଲି।

ସାଥେ ସେହିପରି ସେ ଥ୍ୟାଙ୍କ ୟୁ ଏଇ ଯେଉଁ ଶବ୍ଦଟି, ଏହି ଶବ୍ଦଟି କହିବା ଦ୍ୱାରା ସମ୍ପର୍କରେ ଆତ୍ମୀୟତା ବଢ଼ିଥାଏ। ଆମେ ଭାବୁ ଯେ ସେ ତ ମୋର

ନିଜର ତାକୁ ଧନ୍ୟବାଦ କହିବା କଣ ଦରକାର, କିନ୍ତୁ ମନେ ରଖନ୍ତୁ ପ୍ରତିଟି ମଣିଷ ଚାହେଁ ଯେ ତାର କାମକୁ କେହି ଜଣେ ପ୍ରଶଂସା କରୁ, ତାକୁ ଧନ୍ୟବାଦ ଦଉ। ଯେତେବେଳେ ଆପଣ କୁହନ୍ତି ଧନ୍ୟବାଦ ମୋତେ ଏତେ ଭଲ ପାଉଥିବାରୁ, ସେତେବେଳେ ଆପଣଙ୍କ ସାଥୀଙ୍କ ଆଖିରେ ଗୋଟେ ଅଲଗା ପ୍ରକାର ଚମକ ଆସିଯାଏ। ଏଇଟା ସେମାନଙ୍କୁ ଆତ୍ମସନ୍ତୋଷ ଦେଇଥାଏ ଏବଂ ସେମାନେ ଆପଣଙ୍କ ପାଇଁ ଆହୁରି ଅଧିକ କରିବାକୁ ଉତ୍ସାହିତ ହୁଅନ୍ତି। ପ୍ରେମ ହେଉଛି ଏକ ଯାତ୍ରା ଯେଉଁଠି ପ୍ରତିଟି ପାଦରେ ଆମକୁ ପରସ୍ପରକୁ ସହଯୋଗ କରିବାକୁ ପଡ଼ିଥାଏ, ଆଉ ଏ ସହଯୋଗ ପାଇଁ କୃତଜ୍ଞତା ଜଣାଇବା ହେଉଛି ବହୁତ ବଡ଼, ମାନେ କୁହନ୍ତିନି ଗୋଟେ ଉତ୍ତମ ପନ୍ଥା। ତେଣୁ ଶବ୍ଦର କଞ୍ଜୁସି କରନ୍ତୁନି, ମନ ଖୋଲିକି ଧନ୍ୟବାଦ ଦିଅନ୍ତୁ। ଦେଖିବେ ଆପଣଙ୍କ ପ୍ରେମ କେମିତି ଗୋଲାପ ପରି ସବୁବେଳେ ମହକୁଥିବା।

ତେବେ ଆରମ୍ଭ କରିବା ଆପଣଙ୍କର ଖାସ ଶୋ ରେନ୍ବୋ ଏସ୍ଏମ୍ଏସ୍ର କାର୍ଯ୍ୟକ୍ରମ। ବହୁ ସଂଖ୍ୟାରେ ଏସ୍ଏମ୍ଏସ୍ ପହଞ୍ଚି ସାରିଛି, ଷ୍ଟାର୍ଟ କରିବା। ଚନ୍ଦ୍ରକାନ୍ତ ପୃଷ୍ଟି, ନିଶ୍ଚିନ୍ତ କୋଇଲି, ଗୋପପୁର କଟକରୁ ଶୁଣିବାକୁ ଆପଣ ଚାହିଁଛନ୍ତି ଇରା ମହାନ୍ତିଙ୍କ କଣ୍ଠରେ ଆଲବମ୍ ଗୀତ ମୋ ପିଲାଦିନ ଓଡ଼ିଆ ଆଲବମ୍ରୁ ଆପଣଙ୍କୁ ଶୁଣିଦେବୁ ଗୋଟେ ଗୀତ ଇରା ମହାନ୍ତିଙ୍କ କଣ୍ଠରେ। ନେକ୍ସଟ ଏସ୍ଏମ୍ଏସ୍ କରିଛନ୍ତି ସମୀର ଖଟୁଆ ନରସିଂହପୁର କେନ୍ଦ୍ରାପଡ଼ାରୁ। ଆପଣ ଶୁଣିବାକୁ ଚାହିଁଛନ୍ତି ତପସ୍ୟା ଚଳଚ୍ଚିତ୍ରର ଗୀତ, ଗାଇଛନ୍ତି ଏସ୍ ଜାନକୀ ଏବଂ ସାଥୀ। ତେବେ ଆପଣମାନଙ୍କ ପାଖରେ ପହଞ୍ଚି ଦେଉଛୁ ଆପଣଙ୍କ ମନପସନ୍ଦର ଗୀତ ବ୍ୟାକ୍ ଟୁ ବ୍ୟାକ୍ ଦୁଇଟି ଗୀତ। ଷ୍ଟେ ଟ୍ୟୁନ୍ଡ।

ପରବର୍ତ୍ତୀ ସ୍ପେସ୍ କରିଛନ୍ତି ପ୍ରେମାନନ୍ଦ ମହାପାତ୍ର ରାମଚନ୍ଦ୍ରପୁର ଦୁର୍ଗାପୁର ବାଙ୍କୀ କଟକରୁ। ଆପଣ ଶୁଣିବାକୁ ଚାହିଁଛନ୍ତି ଜୁଲି ଚଳଚ୍ଚିତ୍ରର ଗୀତ, ଗାଇଛନ୍ତି କିଶୋର କୁମାର। ପରବର୍ତ୍ତୀ ସ୍ପେସ୍ ପ୍ରଦୀପ କୁମାର ସାମନ୍ତ ସିଂହାର ପ୍ରଗତି କୁଟୀର ବାବା ତିଲକନଗର ସେକ୍ଟର 12 ସିଡି କଟକରୁ। ଆପଣ ଶୁଣିବାକୁ ଚାହିଁଛନ୍ତି ସାୱନକୁ ଆନେଦୋ ଚଳଚ୍ଚିତ୍ରର ଗୀତ, ଗାଇଛନ୍ତି ୟେସୁ ଦାସ। ଆପଣ ସମସ୍ତଙ୍କୁ ଶୁଣି ଦେଉଛୁ ଆପଣଙ୍କ ମନପସନ୍ଦର ଗୀତ ବ୍ୟାକ୍ ଟୁ ବ୍ୟାକ୍।

ପରବର୍ତ୍ତୀ ଏସ୍ଏମ୍ଏସ୍ କରିଛନ୍ତି ପ୍ରମୋଦ କୁମାର ସାହୁଡ଼ିଆ ସେ ଏକାଦୁପଡ଼ା ଜଗତସିଂହପୁରରୁ ଶୁଣିବାକୁ ଚାହିଁଛନ୍ତି ରାମ ତେରି ଗଙ୍ଗା ମେଲି ଚଳଚ୍ଚିତ୍ରର ଗୀତ ଗାଇଛନ୍ତି ଲତା ମଙ୍ଗେସ୍କର ନେକ୍ସଟ ଏସ୍ଏମ୍ଏସ୍ କରିଛନ୍ତି ଆଭାସ ସେନ ରାଜକୁମାର ଭରଦ୍ୱାଜ ବିମଲ ଶ୍ରୀବାସ୍ତବ ମନୀଷ ଶର୍ମା ରୋହିତ ସେନ ଦୀପକ କୁମାର ଅଲିଶା ଆପା ତମନ୍ନା ରେଡ୍ଡି ଟାଟା ଷ୍ଟିଲ୍ ପ୍ଲାଣ୍ଟରୁ ଆପଣମାନେ ଶୁଣିବାକୁ ଚାହିଁଛନ୍ତି ଜାନୁଆର ଚଳଚ୍ଚିତ୍ରର ଗୀତ ଗାଇଛନ୍ତି ଅଲକା ୟାଗ୍ନିକ ସୋନୁ ନିଗମ ଏବଂ ଜସ୍ବିନ୍ଦର ନାରୋଲା ତେବେ ଆପଣମାନଙ୍କୁ ଶୁଣିଦେଉଛୁ ଆପଣଙ୍କ ମନପସନ୍ଦର ଗୀତ ବ୍ୟାକ୍ ଟୁ ବ୍ୟାକ୍ ଦୁଇଟି ଗୀତ ଷ୍ଟେ ଟ୍ୟୁନ୍ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍।

ନେକ୍ସଟ ସ୍ପିଚ୍ କରିଛନ୍ତି ସୁନୀଲକାନ୍ତ ମହାନ୍ତି ସିଲୁ ଆଣ୍ଡ ଆକୃତି ସଙ୍କତରାସ କଟକରୁ ଶୁଣିବାକୁ ଚାହିଁଛନ୍ତି କୃଷ୍ଣ ସୁଦାମା ଚଳଚ୍ଚିତ୍ରର ଗୀତ ଗାଇଛନ୍ତି ଚିତ୍ତରଞ୍ଜନ ଜେନା ପରବର୍ତ୍ତୀ ସ୍ପିଚ୍ କରିଛନ୍ତି ଆଲୋକ ଚନ୍ଦ୍ର ଜେନା ଜାଇଲୁ କଟକରୁ ଶୁଣିବାକୁ ଚାହିଁଛନ୍ତି ଶିକାରୀ ଚଳଚ୍ଚିତ୍ରରୁ ଗୀତରେ ଗାଇଛନ୍ତି କୁମାର ସାନୁ ଶୁଣିଦେଉଛୁ ଆପଣଙ୍କୁ ଆପଣଙ୍କ ମନପସନ୍ଦର ଗୀତ ବ୍ୟାକ୍ ଟୁ ବ୍ୟାକ୍ ଦୁଇଟି ଗୀତ

ପରବର୍ତ୍ତୀ ଏସ୍ମିସ୍ କରିଛନ୍ତି କଳ୍ପନା ମହାନ୍ତି, ସୋମପ୍ରକାଶ ଭରତଚନ୍ଦ୍ର ନାୟକ, ସିରିଏସ୍ ସେକ୍ଟର 6 କଟକରୁ ଆପଣ ଶୁଣିବାକୁ ଚାହିଁଛନ୍ତି ଅନୁରାଗ ଚଳଚ୍ଚିତ୍ରର ଗୀତ ଗାଇଛନ୍ତି ମହମ୍ମଦ ରଫି ଏବଂ ଲତା ମଙ୍ଗେସ୍କର। ପରବର୍ତ୍ତୀ ଏସ୍ମିସ୍ କରିଛନ୍ତି ଆଲୋକ ମହାରଣା, ସସ୍ମିତା ଓଝା ଓମ୍ ଏବଂ କ୍ରିଷ୍ଣା, କାଳିଆପାଣି ସୁକିନ୍ଦା ଯାଜପୁରରୁ ଆପଣ ଶୁଣିବାକୁ ଚାହିଁଛନ୍ତି ଦୁତ୍ କା କର୍ଜ ଚଳଚ୍ଚିତ୍ରର ଗୀତ ଗାଇଛନ୍ତି ମହମ୍ମଦ ଅଜିଜ ଏବଂ ଅନୁରାଧା ପଡ଼ୱାଲ। ଶୁଣି ଦେଉଛୁ ଆପଣଙ୍କୁ ଆପଣଙ୍କ ମନପସନ୍ଦର ଗୀତ ବ୍ୟାକ୍ ଟୁ ବ୍ୟାକ୍ ଦୁଇଟି ଗୀତ। ଷ୍ଟେ ଟ୍ୟୁନ୍ଡ।

ପ୍ରଦେଶ ବେଶ କହିଛନ୍ତି ପ୍ରଫୁଲ୍ଲ କର, ନିର୍ମଳା ବେହେରା, ସନ୍ତୋଷ ବେହେରା, କାନ୍ତୁଲ ଆଠଗଡ଼ରୁ ଶୁଣିବାକୁ ଚାହିଁଛନ୍ତି ସତୀ ଅନୁସୂୟା ଚଳଚ୍ଚିତ୍ରରୁ ଗୀତ ଗାଇଛନ୍ତି ପ୍ରଫୁଲ୍ଲ କର। ନେକ୍ସଟ ଏସ୍ମିସ୍ କରିଛନ୍ତି ଲକ୍ଷ୍ମୀ, ସରସ୍ୱତୀ, ଶିବାନୀ, ଚିଦାନନ୍ଦ, ମାଣିଆବନ୍ଧ, ସନ୍ତ୍ରାବାଲି, ବଡ଼ମ୍ବା କଟକରୁ। ଆପଣ ଶୁଣିବାକୁ ଚାହିଁଛନ୍ତି ନାରୀ ନୁହେଁ ତୁ ନାରାୟଣୀ ଚଳଚ୍ଚିତ୍ରର ଗୀତ ଗାଇଛନ୍ତି କୁମାର ପାପୀ।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ସମୟ ବର୍ତ୍ତମାନ ରାତି 11:08 ଶୁଣନ୍ତୁ ପାଣିପାଗର ସୂଚନା 24 ଘଣ୍ଟା ମଧ୍ୟରେ କାଳବୈଶାଖୀ ନେଇ କେତେକ ଜିଲ୍ଲାକୁ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଥିବା ବେଳେ ବଜ୍ରପାତ ସହିତ ବର୍ଷା ହେବା ନେଇ 7 ଜିଲ୍ଲାକୁ ସତର୍କତା ଜାରି କରାଯାଇଛି। ଆଜି ଅପରାହ୍ନ ସୁଦ୍ଧା ସମ୍ବଲପୁରରେ ସର୍ବାଧିକ ଦିନର ତାପମାତ୍ରା 40 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଛି। ଶୁଣିଲେ ପାଣିପାଗର ସୂଚନା। ଏଥର ଶୁଣନ୍ତୁ ଆସନ୍ତାକାଲି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସୂଚନାରୁ କିଛି। ଭକ୍ତିଗୀତର କାର୍ଯ୍ୟକ୍ରମ ଅର୍ଘ୍ୟଥାଳି ଶୁଣିବେ ସକାଳ 6:05। ଅଦିବଡ଼ି ଶ୍ରୀଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 35ତମ ଭାଗ ଶୁଣିବେ ସକାଳ 6:40। ଆମ୍ରଶାସ୍ତ ସକାଳ 7:10। ଏଥିରେ ବିଷୟ ରହିଛି ଆଧୁନିକ ଅସ୍ତ୍ରପ୍ରଚାରରେ ନିଶ୍ଚିତକର ଭୂମିକା। ଏ ବିଷୟରେ କହିବେ ଡାକ୍ତର ଅନଙ୍ଗ ମୋହନ ଦ୍ୱିବେଦୀ। ସକାଳ 7:25 ରହିଛି କାର୍ଯ୍ୟକ୍ରମ ଶୁଭ ସକାଳ ମର୍ଣ୍ଣିଂ ମେଲୋଡି ସକାଳ 8:30। ସକାଳ 9:00 ଏବଂ ସନ୍ଧ୍ୟା 5:02 କାର୍ଯ୍ୟକ୍ରମ ଡାଇଲ୍ ଇନ୍ ଲାଇଭ୍ ଚିଟ୍ଚାଟ୍। ଏଥିରେ ନିର୍ଦ୍ଧାରିତ ବିଷୟରେ ଫୋନ୍ ଯୋଗେ ନିଜର ମତ ଆପଣ ସେୟାର କରିପାରିବେ। ଦିନ 10:00 ଏବଂ ରାତି 10:00 ରେନ୍ବୋ ଏସ୍ଏମ୍ଏସ୍। ଶୁଣିଲେ ଆସନ୍ତାକାଲି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସୂଚନାରୁ କିଛି। କାର୍ଯ୍ୟକ୍ରମର ଏହି ସୂଚନା ସହିତ ଏଇଠି ଶେଷ କରୁଛୁ ଆଜିର ଚଳିତ ଅଧିବେଶନ। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଏଫ୍ଏମ୍ ଗୋଲ୍ଡ ଦିଲ୍ଲୀ କେନ୍ଦ୍ରରୁ ସକାଳ 5:53 ପର୍ଯ୍ୟନ୍ତ। ଆଜି ପାଇଁ ବିଦାୟ ନେଉଛୁ। ଶୁଭରାତ୍ରୀ।

0: ଯେମିତି ଆଜି ତ ସମୟ କହିଲାଣି ଆପଣଙ୍କ ଠାରୁ ଆମକୁ ବିଦାୟ ନେବାକୁ ପଡିବ,
1: କିନ୍ତୁ ପୁଣି ଆସିବୁ ନେକ୍ସଟ ୱିକ୍ରେ ଠିକ୍ ଏଇ ସମୟରେ
0: ଓନ୍ଲି ଅନ୍ AIR FM ରେନ୍ବୋ କଟକ।

ଶେଷ ହେଲା ମୋ ପସନ୍ଦ। ଉପସ୍ଥାପନାରେ ଥିଲେ ଜସ୍ମିନ୍ ପ୍ରିୟଦର୍ଶିନୀ ଏବଂ ନମିତା ମଲ୍ଲିକ। ପ୍ରଯୋଜନା ଦୁର୍ଗା ମାଝୀ। ବୈଷୟିକ ସହାୟତା ସୁଭାଶିଷ ରାଜଗୁରୁମା।

ଜୀବନର ନିରନ୍ତରତା ମଧ୍ୟରେ ପ୍ରତ୍ୟେକଟି ଦିନ ଆମ ପାଇଁ ସେ ଈଶ୍ୱରଙ୍କର ବରଦାନ। ଆଉ ସେ ଦିନର ପ୍ରାତଃ ଏକ ନୂଆ ଆରମ୍ଭର ପ୍ରତୀକ, ଯେଉଁ ଆରମ୍ଭ କେତେ ନୂଆ ସମ୍ଭାବନା, ନୂଆ ଆଶା, ବିଶ୍ୱାସ, ଭରସା ଓ ଉଦ୍ଦେଶ୍ୟର ଆଦ୍ୟ ପରିକଳ୍ପନାର ଦିନ। ପବିତ୍ର ବ୍ରହ୍ମ ମୁହୂର୍ତ୍ତ ଯେବେ ସୃଷ୍ଟି ପାଏ ଏକ ସକାରାତ୍ମକ ଚେତନା, ନିଶବ୍ଦ ରାତିର ନିରବତା ପରେ ଯେବେ ସକଳ ଶକ୍ତିର ଆଧାର ବୁଣି ଦିଅନ୍ତି ଗଗନ ପବନରେ ଆଲୋକ। ପ୍ରଭୁ, ତୁମ କୃପାରେ ଚଳମାନ ହୁଏ ଏଇ ସାରା ଜଗତ। ପ୍ରାତଃର ସେହି ପୂଜନରେ, ମନର ସେହି ବନ୍ଦନରେ ନାମକୁ ତୁମର ଜପାମାଳି କରି ଭଜୁଥାଏ ଏଇ ଭକତ। ଆହା, କେଡ଼େ ସୁନ୍ଦର ସେହି ନାମ, କେଡ଼େ ମଧୁର ସେହି ନାମ, କେଡ଼େ ନିଜର ସେହି ନାମ। ସେହି ନାମ ହିଁ ନିତ୍ୟ ସତ୍ୟ ସମ୍ପୂର୍ଣ୍ଣ, କାରଣ ତୁମେ ହିଁ ନିତ୍ୟ ନୂତନ ସତ୍ୟ ସନାତନ।

ପରମ କଲ୍ୟାଣମୟ ପରମେଶ୍ୱର, ଭକ୍ତର ସୁଖରେ ଦୁଃଖରେ ତୁମରି ନାମ, ତୁମ ନାମ ଜପରେ ସତ୍ୟବ ଅଦ୍ଭୁତ ଏକ ଆକର୍ଷଣ। ଯିଏ ଜପିଛି ସେ ନାମର ମହତ୍ଵ ସେ ଜାଣିଛି, ତାକୁ ବୁଝିଛି। ଯିଏ ଭାବରେ ଶୁଣିଛି, ଯିଏ ଭାବରେ ତାକୁ ଭଜିଛି, ସେ ପାଇଛି ତୁମରି ସାନ୍ନିଧ୍ୟ। କର୍ମମୟ ସଂସାରରେ ବି ସବୁ କାମ ଭିତରେ ମନେ ମନେ ଜପି ହୁଏ ତୁମର ସେହି ପବିତ୍ର ନାମ। ଯେଉଁ ନାମ ଜପି ତରିଛନ୍ତି କାହିଁ କେତେ ଭବସାଗରରୁ, ସତ୍ୟବା ସେ ନାମ ତ ନୁହେଁ, ଗୋଟିଏ ନା, ଆଉ ତୁମେ ହେଉଛ ନାବିକ ଏ ମାୟା ସମୁଦ୍ରରେ। ହଁ ପ୍ରଭୁ, ତୁମରି ନାମ କରିଦେଇପାରେ ପାରି, ଭରିପାରେ ଏମିତି ଶକ୍ତି ଯାହା ବଳେ ଭକ୍ତ କରିପାରେ ସବୁକିଛି, ତୁମ ନାମ ବଳେ, ତୁମ କୃପା ଫଳେ। ସେଥିପାଇଁ ତ ଭକତ କହେ, ମୋର ସୁଖରେ କାଳିଆ, ମୋର ଦୁଃଖରେ ବି କାଳିଆ, ମୋ ହସରେ କାଳିଆ, ମୋର ଲୁହରେ ବି କାଳିଆ।

ଏନ୍ତୁଡ଼ି ଶାଳରୁ ଜୁଇ ନିଆଯାଏ ଜୀବନର ସବୁ ଉତ୍ଥାନ ପତନରେ ପ୍ରଭୁ ଯେବେ ତୁମ ନାମ ମୋ ସହିତ ଅଛି ମୋର ବା କାହାକୁ ଡର ଭକତଟିଏ ଏଇ ଭାବରେ ଭାବରେ ଯେବେ ତୁମର ନାମକୁ ଜପୁଥାଏ ତାର ସବୁ ଆଶା ତୁମର ଆଶା ହେଇଯାଏ ତାର ସବୁ ପରୀକ୍ଷା ତୁମର ହେଇଯାଏ ତାର ସବୁ କଷ୍ଟ ସବୁ ଭୟ କୁଆଡ଼େ ହଜିଯାଏ ତାର ସବୁ ସଫଳତାରେ ଶ୍ରେୟ ତୁମର ହେଇଯାଏ ତାର ସବୁ କଷ୍ଟ ତାର ସବୁ ଦୁଃଖ ତାର ସବୁ ହସ ତୁମ ପାଦରେ ଅର୍ପିତ ହେଇଯାଏ ତୁମ ପାଇଁ ତା ଉଠରେ ହସ ଚହଟିଯାଏ ଆଉ ତୁମରି କରୁଣାରେ ତାର ଜୀବନ ଆହୁରି ସରଳ ହେଇଯାଏ ଏତିକି କରୁଣା ସେ ଜୀବନରେ ତୁମ ପାଖରୁ ଆଶା କରେ ତୁମ ନାମକୁ ଜପି ଜପି ଏ ଜୀବ ଥିବା ଯାଏ ମୁଖରେ ଥାଉ ତୁମ ନାମ ଭଜୁଥା ମନ ହରେ କୃଷ୍ଣ ହରେ ରାମ।

ଶାନ୍ତିର ସନ୍ଧାନ ଏ ସାରା ଜଗତେ ତୁମ ନାମ, ପୂଜା ଉପାସନା ଭଜନ କୀର୍ତ୍ତନରେ ତୁମ ନାମ, ସାଧୁ ସନ୍ଥ ମୁନି ଋଷି ବିଦ୍ୱାନଙ୍କ ଜ୍ଞାନରେ ତୁମ ନାମ, ସକାଳର ପହିଲି ଓଷାରେ ତୁମ ନାମ, ଥକା ମନରେ ତୁମ ନାମ, ସ୍ମରଣରେ ତୁମ ନାମ, ଚିନ୍ତନରେ ତୁମ ନାମ, ସଫଳତାରେ ତୁମ ନାମ, ବିଫଳତାରେ ତୁମ ନାମ, ଦୁର୍ଲଭ ଏହି ମଣିଷ ଜୀବନ ଯେତେବେଳେ ପାଇଛି ପ୍ରଭୁ, ପାଇଛି ସୁଯୋଗ ଭଜିବାକୁ ତୁମ ନାମ, ସଚରାଚର ଜଗତରେ ଏକମାତ୍ର

ସତ୍ୟ ତୁମ ନାମ। ଏତିକି ସଗତି ମଣିଷକୁ ଦେଇଛ ପ୍ରଭୁ, ଯିଏ ଭଜିପାରେ ତୁମ ନାମ, ତୁମ କୃପା ଅନନ୍ୟ। ତେଣୁ ଭକତ ଆଜି ଗାଉଛି, ଭଜି ଭଜି ତୁମ ନାମ ଚକା ନୟନ, ମୋର ଯାଉ ଜୀବନ। ଭଜି ଭଜି ତୁମ ନାମ ଚକା ନୟନ, ମୋର ଯାଉ ଜୀବନ।

ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଏବେ ଆସନ୍ତୁ ଶୁଣିବା ଅତିବଡ଼ି ଶ୍ରୀ ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 34ତମ ଭାଗ ପ୍ରଯୋଜନା ସୁହାସ ମହାନ୍ତି।

ଦିନେ ରାଜା ପରୀକ୍ଷିତ ବଣକୁ ଶିକାର ପାଇଁ ଯାଇଥିଲେ। କୌଣସି ଜନ୍ତୁ ପାଇଲେ ନାହିଁ। ଭୋକ ଶୋଷରେ ଆଉଟୁ ପାଉଟୁ ହେଲେ। ପାଣି ଟୋପିଏ ନ ପାଇ ଚାଲୁ ଚାଲୁ ଜଣେ ମୁନିଙ୍କ ଆଶ୍ରମରେ ପହଞ୍ଚି ପାଣି ମାଗିଲେ। ମୁନି ସେତେବେଳେ ଗଛମୂଳେ ବସି ଧ୍ୟାନ କରୁଥିବାରୁ ରାଜାଙ୍କ କଥା ଶୁଣିପାରିଲେ ନାହିଁ। ସାଧାରଣତଃ ଋଷି ଆଶ୍ରମରେ ରାଜାଙ୍କୁ ସମ୍ମାନ ଦେଖାଇ ଚର୍ଚ୍ଚା କରାଯାଏ, ମାତ୍ର ଏଠାରେ ସେପରି କିଛି ଚର୍ଚ୍ଚା ନ ହେବାରୁ ରାଜାଙ୍କୁ ଅପମାନ ଲାଗିଲା। ରାଜା ରାଗିଗଲେ। ପାଖରେ ପଡ଼ିଥିବା ମଲା ସାପଟାକୁ ଧନୁ ହୁଳରେ ଟେକି ମୁନିଙ୍କ ଗୋଡ଼ାରେ ପକାଇ ଦେଇ ଉଆସକୁ ଫେରିଆସିଲେ। ମୁନିଙ୍କ ପୁଅ ପିଲାମାନଙ୍କ ସାଙ୍ଗେ ଖେଳୁଥିଲା ବେଳେ ଜାଣିଲେ ଯେ ତାଙ୍କ ବାପାଙ୍କ ଗୋଡ଼ାରେ କେହି ଜଣେ ମଲା ସାପ ପକାଇ ଦେଇ ଯାଇଛି। ସେ ତତ୍କ୍ଷଣାତ୍ ହାତରେ ଚଳୁ ଧରି ଅଭିଶାପ ଦେଲେ, ମୋ ବାପାଙ୍କ ଗୋଡ଼ାରେ ସାପ ଯିଏ ପକାଇଛି ତାକୁ ଆଜିଠୁ ସାତ ଦିନ ଭିତରେ ତକ୍ଷକ ଦଂଶନ କରୁ। ବାପାଙ୍କ ପାଖକୁ ଯାଇ ଋଷି ପୁତ୍ର କାନ୍ଦିବାକୁ ଲାଗିଲେ।

ଶୁଣୁଥିଲେ ଅତିବଡ଼ି ଶ୍ରୀ ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 34ତମ ଭାଗ। ଏ ଭାଗରେ କଣ୍ଠଶିଳ୍ପୀମାନେ ଥିଲେ ବାଦଲ କୁମାର ଆଚାର୍ଯ୍ୟ, ତୃପ୍ତି ଦାସ ଏବଂ ଶୈଳଭୂମ ମହାପାତ୍ର। ବେତାର ସମ୍ପାଦନା ଡକ୍ଟର ବିଚିତ୍ରାନନ୍ଦ ମହାନ୍ତି, ସଙ୍ଗୀତ ପରିଚାଳନା ରାଖଲ ଚନ୍ଦ୍ର ମହାନ୍ତି, ବର୍ଣ୍ଣନା ସଞ୍ଜୟ କୁମାର ଶତପଥୀ ଏବଂ ପ୍ରଯୋଜନା ସୁହାସ ମହାନ୍ତି। आकाशवाणी एफएम रेनबो कटक।

ମହାନ୍ତି, ସଙ୍ଗୀତ ପରିଚାଳନା ରାଖଲ ଚନ୍ଦ୍ର ମହାନ୍ତି, ବର୍ଣ୍ଣନା ସଞ୍ଜୟ କୁମାର ଶତପଥୀ ଏବଂ ପ୍ରଯୋଜନା ସୁହାସ ମହାନ୍ତି। ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ।

0: ସେଥି ବର୍ତ୍ତମାନ ସମୟ ହେଇଯାଇଛି ଟିକେ ସ୍ୱାସ୍ଥ୍ୟର ଯତ୍ନ ବିଷୟରେ ଜାଣିବାର, ମାନେ ୟେସ୍ ଠିକ୍ ଗେସ୍ କରିଛନ୍ତି ଆପଣମାନେ, ଆମର ସ୍ୱାସ୍ଥ୍ୟର ସମୟ ହେଇଯାଇଛି। ଆମର ସ୍ୱାସ୍ଥ୍ୟରେ ଆଜି ଶୁଣନ୍ତୁ ଅନିଦ୍ରା ଜନିତ ସ୍ୱାସ୍ଥ୍ୟ ସମସ୍ୟା, ଏ ବିଷୟରେ ଆଲୋଚନା କରିଛନ୍ତି ଡାକ୍ତର ଶାରଦା ପ୍ରସନ୍ନ ସ୍ୱାଇଁ। ଅନିଦ୍ରା ଜନିତ ସ୍ୱାସ୍ଥ୍ୟ ସମସ୍ୟା,
1: ପ୍ରତ୍ୟେକ ବ୍ୟକ୍ତି ବଞ୍ଚିବା ପାଇଁ ଖାଦ୍ୟ ଯେପରି ଭାବରେ ଆବଶ୍ୟକ, ସେହିପରି ଭାବରେ ଏକ ସୁସ୍ଥ ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ପାଇଁ ନିଦ୍ରା ଅପରିହାର୍ଯ୍ୟ। ଜଣେ ସୁସ୍ଥ ବୟସ୍କ ବ୍ୟକ୍ତି ପ୍ରତ୍ୟେକ ଦିନ 6 ଘଣ୍ଟାରୁ 7 ଘଣ୍ଟା ନିହାତି ଶୋଇବା ଦରକାର। ଯେଉଁ ବ୍ୟକ୍ତିର ନିଦ୍ରାଗତ ସମସ୍ୟା ଯେତେ କମ୍, ତା'ର ଶାରୀରିକ ଓ ମାନସିକ ରୋଗରେ ଆକ୍ରାନ୍ତ ହେବାର ସମ୍ଭାବନା ସେତେ କମ୍। ବର୍ତ୍ତମାନ ସମୟରେ ଅନିଦ୍ରା ଜନିତ ସ୍ୱାସ୍ଥ୍ୟ ସମସ୍ୟା ଏକ ସାଧାରଣ ଘଟଣା ଭାବେ ଉଭା ହୋଇଛି। ମାନସିକ ରୋଗୀ, ବିଭିନ୍ନ ପ୍ରକାର ଶାରୀରିକ ରୋଗୀ ତଥା ରକ୍ତଚାପ, ଡାଇବେଟିସ୍, ହୃଦ୍ରୋଗ ଓ କ୍ୟାନ୍ସର ଆଦି ଭୋଗୁଥିବା ରୋଗୀ ଓ ନିଶାଜନିତ ମାନସିକ ସମସ୍ୟା ଭୋଗୁଥିବା ରୋଗୀମାନଙ୍କର ନିଦ୍ରାହୀନତା ଏକ ସାଧାରଣ ସମସ୍ୟା। ବର୍ତ୍ତମାନ ସମୟରେ କର୍ମକ୍ଷେତ୍ରରେ ବଞ୍ଚିବା ପାଇଁ ଅହରହ ସଂଗ୍ରାମ, ଛାତ୍ରଛାତ୍ରୀଙ୍କ ମଧ୍ୟରେ ଯୁବାବସ୍ଥାରେ ପ୍ରବଳ ପ୍ରତିଯୋଗିତା, ଅଫିସରେ କାମ କରୁଥିବା ବ୍ୟକ୍ତିମାନେ ଦୀର୍ଘ ସମୟ ବସିରହି କାମ କରିବା ଓ ଶାରୀରିକ ପରିଶ୍ରମଠାରୁ ଦୂରେ ରହିବା ଫଳରେ ନିଦ୍ରାହୀନତା ଧୀରେ ଧୀରେ ବଢ଼ି ଚାଲିଛି। ବୈଜ୍ଞାନିକ ଅନୁଶୀଳନରୁ ଜଣାପଡ଼ିଛି ଯେ ସାରା ବିଶ୍ୱରେ ଶତକଡ଼ା 15% ଲୋକ ଅନିଦ୍ରା ଜନିତ ସ୍ୱାସ୍ଥ୍ୟ ସମସ୍ୟାରେ ଆକ୍ରାନ୍ତ ହୋଇଥାନ୍ତି। ବିଭିନ୍ନ ରୋଗ ଯୋଗୁଁ ଡାକ୍ତରଙ୍କ ପାଖକୁ ଆସୁଥିବା ରୋଗୀମାନଙ୍କ ମଧ୍ୟରେ ଶତକଡ଼ା 40-50% ରୋଗୀ ନିଦ୍ରାହୀନତା ଏକ ଲକ୍ଷଣ ବୋଲି ପ୍ରକାଶ କରିଥାନ୍ତି। ମାନସିକ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସା ପାଇଁ ହସ୍ପିଟାଲକୁ ଆସୁଥିବା ରୋଗୀମାନଙ୍କ ମଧ୍ୟରୁ ଶତକଡ଼ା 80% ରୋଗୀ ନିଦ୍ରାହୀନତା ଭୋଗ କରିଥାନ୍ତି। ନିଦ୍ରାହୀନତା ଭୋଗ କରୁଥିବା ରୋଗୀମାନଙ୍କ ମଧ୍ୟରୁ ଅଧିକାଂଶ ମାନସିକ ବିଷାଦ ବା ଡିପ୍ରେସନ୍, ଆଙ୍ଗଜାଇଟି ରୋଗ ଓ ନିଶାଗ୍ରସ୍ତ ମାନସିକ ସମସ୍ୟାରେ ଆକ୍ରାନ୍ତ ହୋଇଥାନ୍ତି। ନିଦ୍ରାହୀନତା ଅନେକ ଦିନ ପର୍ଯ୍ୟନ୍ତ ଲାଗି ରହିଲେ ମଣିଷ ରକ୍ତଚାପ, ଡିପ୍ରେସନ୍, ଡାଇବେଟିସ୍, ହୃଦ୍ରୋଗ ଓ ଡିମେନ୍ସିଆ ଆଦି ରୋଗରେ ଆକ୍ରାନ୍ତ ହେବାର ସମ୍ଭାବନା 2-3 ଗୁଣ ପର୍ଯ୍ୟନ୍ତ ବଢ଼ିଯାଏ। ଏଥିମଧ୍ୟରୁ ଗୋଟିଏ ରୋଗରେ ଆକ୍ରାନ୍ତ ହେଲେ ଶରୀର ଭିତରେ ବିଭିନ୍ନ ପ୍ରତିକ୍ରିୟା ମାଧ୍ୟମରେ ଅନ୍ୟ ରୋଗ ମାଡ଼ିବସେ। ନିଦ୍ରାହୀନତା ଲାଗି ରହିଲେ ତା'ର ପରିଣାମ ସ୍ୱରୂପ ଭୁଲିଯିବା ବା ଛୋଟ ଛୋଟ କଥା ମନେ ନ ରହିବା, ଚିଡ଼ଚିଡ଼ି ଲାଗିବା, ଅନ୍ୟମନସ୍କ ରହିବା, ଗାଡ଼ି ଚଳାଇବା ବେଳେ ଦୁର୍ଘଟଣା ହେବା ଓ ସର୍ବୋପରି ମଣିଷର ସାମାଜିକ ଏବଂ ବୃତ୍ତିଗତ କାମରେ କାର୍ଯ୍ୟଦକ୍ଷତା କମିଯାଏ, ଯାହା ନିଜକୁ ନିଜେ ବ୍ୟକ୍ତି ଅନୁଭବ କରିପାରେ ନାହିଁ। ଦୈନନ୍ଦିନ ଜୀବନରେ ଏସବୁ ଜିନିଷ ବ୍ୟକ୍ତି ଠିକ୍ ଭାବରେ ହୃଦୟଙ୍ଗମ କରି ନ ପାରିବା ଦ୍ୱାରା ଗୋଟିଏ ପରେ ଗୋଟିଏ ସମସ୍ୟା ବଢ଼ିଚାଲେ। ବର୍ତ୍ତମାନ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ନିଦ୍ରା କିପରି ହେବ ସେ ବିଷୟରେ ଆଲୋଚନା କରିବା। ଆମ ରାଜ୍ୟର ଲୋକମାନେ ଅପରାହ୍ନରେ ଆଳସ୍ୟ ଯୋଗୁଁ ଶୋଇବାକୁ ଯାଆନ୍ତି ଓ ଏହାକୁ ସ୍ୱାସ୍ଥ୍ୟ ପାଇଁ ଅପରିହାର୍ଯ୍ୟ ବୋଲି ଭାବନ୍ତି। ପୃଥିବୀର ଅନ୍ୟ କୌଣସି ସ୍ଥାନରେ ସୁସ୍ଥ ବୟସ୍କ ବ୍ୟକ୍ତି ଦିନରେ ଶୋଇନଥାନ୍ତି। ଶାରୀରିକ ପରିଶ୍ରମ ନ କରି ଦିନରେ ଶୋଇଲେ ରାତିରେ ନିଦ ନ ହେବା ସ୍ୱାଭାବିକ କଥା, ତେଣୁ ଦିନବେଳା ଶୋଇବା ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇଥାଏ। ତେଣୁ ସବୁବେଳେ ବସିରହି କାମ କରୁଥିବା ବ୍ୟକ୍ତିମାନେ ଦିନରେ କିମ୍ବା ସନ୍ଧ୍ୟାରେ ଖାଲି ପେଟରେ ଚାଲିବା ଦ୍ୱାରା ରାତିରେ ନିଦ ଠିକ୍ ହୋଇଥାଏ। କୃଷି କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତି, ଶ୍ରମିକମାନେ, କଳକାରଖାନାରେ ଶାରୀରିକ ପରିଶ୍ରମ କରୁଥିବା ବ୍ୟକ୍ତିମାନେ ଶାରୀରିକ ପରିଶ୍ରମ କରୁଥିବାରୁ ସେମାନଙ୍କର ଉପଯୁକ୍ତ ନିଦ୍ରା ହୋଇଥାଏ ଓ ଅନ୍ୟାନ୍ୟ ବ୍ୟକ୍ତିମାନଙ୍କ ଅପେକ୍ଷା କମ୍ ରୋଗରେ ଆକ୍ରାନ୍ତ ହୁଅନ୍ତି। ଆମେ ଶୋଉଥିବା କୋଠରୀକୁ କେବଳ ଶୋଇବା ପାଇଁ ବ୍ୟବହାର କରି ଅନ୍ୟାନ୍ୟ କୋଠରୀରେ ଘରର ଅନ୍ୟାନ୍ୟ କାମ କରିବା ଦ୍ୱାରା ଠିକ୍ ନିଦ୍ରା ହୋଇଥାଏ। ବହୁତ ସମୟରେ ଶୋଇବା କୋଠରୀକୁ ଅନ୍ୟ କୌଣସି କାର୍ଯ୍ୟ ପାଇଁ ବ୍ୟବହାର କରିବା ଦ୍ୱାରା ସେହି କୋଠରୀରେ ନିଦ୍ରା ଠିକ୍ ହୋଇନଥାଏ। ରାତିରେ ରାତ୍ରି ଭୋଜନ କରିବା ସମୟରେ ପେଟ ପୁରା ଖାଦ୍ୟ ନ ଖାଇ ପେଟ କିଛି ଖାଲି ରଖିଲେ ସୁନିଦ୍ରା ହେବାରେ ସାହାଯ୍ୟ ହୋଇଥାଏ। ବହୁତ ସମୟରେ ନିଦ୍ରାହୀନତା କୌଣସି ରୋଗର ଲକ୍ଷଣ ନ ହୋଇ ଏହା ଏକ ପ୍ରାଇମେରୀ ରୋଗ ହିସାବରେ ଅନେକ ଲୋକଙ୍କଠାରେ ଦେଖାଦେଇଥାଏ। ଏଥିପାଇଁ ମାନସିକ ରୋଗ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ଔଷଧ ଖାଇଲେ ଏହା ସମ୍ପୂର୍ଣ୍ଣ ଭାବେ ନିରାକରଣ ହୋଇପାରିବ। ତେଣୁ ନିଦ୍ରାହୀନତା ଲାଗି ରହିଲେ ଡାକ୍ତରଙ୍କୁ ପରାମର୍ଶ କରି ଶୀଘ୍ର ଉପଚାର କରିବା ଦରକାର, ଯାହାଦ୍ୱାରା ନିଦ୍ରାହୀନତା ଯୋଗୁଁ ହେଉଥିବା ଅନ୍ୟାନ୍ୟ ରୋଗକୁ ମଧ୍ୟ ରୋକାଯାଇପାରିବ।

0: ନମସ୍କାର ସୁନିତା, କେମିତି ଅଛ? ଆଉ ଆଜି ଏଠି କେମିତି?
1: ନମସ୍କାର ଦିଦି, ଆଜି ମୋ ଝିଅକୁ 14 ବର୍ଷ ପୁରିଲା ତ ତାରି ପାଇଁ ଉପହାର ନେବାକୁ ଆସିଥିଲି।
0: ଅନେକ ଅଭିନନ୍ଦନ, କିନ୍ତୁ ଏବେ ଉପହାର ସହିତ ତାକୁ HPV ଟୀକା ମଧ୍ୟ ଦେଇଦିଅ। ଏହି ଟୀକା ଆମ ଝିଅ ମାନଙ୍କୁ ସର୍ଭାଇକାଲ କ୍ୟାନ୍ସରରୁ ରକ୍ଷା କରିଥାଏ ଏବଂ ଆମ ସରକାର ଏହାକୁ 14 ବର୍ଷର ଝିଅ ମାନଙ୍କ ପାଇଁ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକରେ ସମ୍ପୂର୍ଣ୍ଣ ମାଗଣା କରିଦେଇଛନ୍ତି। ମୋ ଝିଅକୁ ଟୀକା ଦେଇ ମୁଁ ଏବେ ସେଇଠୁ ହିଁ ଆସିଲି।
1: ଟୀକା ନେବା ପରେ କିଛି ଅସୁବିଧା ହେଲା କି?
0: ନା ନା, କିଛି ଅସୁବିଧା ହେଇନି। ତୁମେ ମଧ୍ୟ ଆଜି ହିଁ ନିଜ ଝିଅକୁ HPV ଟୀକା ଦେବା ପାଇଁ ଭ୍ୟାକ୍ସିନ ପୋର୍ଟାଲ YouWin ରେ ପଞ୍ଜୀକରଣ କରିନିଅ।
1: ଠିକ ଅଛି ଦିଦି।
2: ଭାରତ ସରକାର ସର୍ଭାଇକାଲ କ୍ୟାନ୍ସରରୁ ରକ୍ଷା ପାଇବା ପାଇଁ 14 ବର୍ଷର ଝିଅମାନଙ୍କ ଟୀକାକରଣକୁ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକରେ ମାଗଣାରେ ଉପଲବ୍ଧ କରାଇଛନ୍ତି। ଆଜି ହିଁ www.youwin.mohfw.gov.in କୁ ଯାଇ HPV ଟୀକାକରଣ ପାଇଁ ପଞ୍ଜୀକରଣ କରନ୍ତୁ। ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା ସରକାର।

ୱେଲକମ୍ ବ୍ୟାକ୍ ସାଥୀ। ବହି ଯାଉଥିବା ସେ ନଦୀ ଆମକୁ ନିରନ୍ତର ପ୍ରୟାସର କଥା କେତେ ସୁନ୍ଦର ଭାବରେ ଶିଖେଇ ଦିଏ କୁହନ୍ତୁ ତ। ଲଗାତାର ନିଜ ସ୍ରୋତ ବଳରେ ସେ ବିରାଟ କଠୋର ଖଣ୍ଡକୁ ଭାଙ୍ଗିଦେବାର ଶକ୍ତି ଯାହା ଭିତରେ ଅଛି ସେ ହେଉଛି ନଦୀ। ନିରନ୍ତର ନିଜ ସ୍ରୋତ ବଳରେ ସେ ପଥରକୁ ଭାଙ୍ଗି ବି ଦେଇପାରେ। ପାଚେରି ଚଢ଼ି ପଡ଼ିଯାଉଥିବା ସେ କୁନି କୁନି ପିମ୍ପୁଡ଼ିମାନଙ୍କର ଧାଡ଼ି ବି ଆମକୁ ଶିଖାଏ ଯେ ନିରନ୍ତର ପ୍ରୟାସ ବଳରେ କ'ଣ ବା ଅସମ୍ଭବ। ନିରନ୍ତର ପ୍ରୟାସ ଯେ କ'ଣ କ'ଣ ସମ୍ଭବ କରିଦେଇପାରେ ସେ ଛୋଟ ଛୋଟ ପିମ୍ପୁଡ଼ିମାନଙ୍କର ଧାଡ଼ି ମଧ୍ୟ ଆମକୁ ଜଣେଇ ଦିଏ। ପ୍ରତିବନ୍ଧକ ଆସିବ, ଆହ୍ୱାନ ଆସିବ, କିନ୍ତୁ ସେ ସବୁକୁ ପଛରେ ପକାଇ ସଫଳ ହେବା ପାଇଁ ଯଦି ଅଛି ଇଚ୍ଛା ତେବେ କରିବାକୁ ପଡ଼ିବ ନିରନ୍ତର ପ୍ରୟାସ। ତଥା ଯେମିତି ଇଏ ଗୋଟେ ମ୍ୟାଜିକ୍।

ସୁନ୍ଦରତା ଭରିଦିଏ। ତାର ଚମକ, ତାର ବାସ୍ନା, ତାର ସୌନ୍ଦର୍ଯ୍ୟ ଆମ ମୁଡ୍କୁ ରିଫ୍ରେଶ କରିଦେଇପାରେ। ତେବେ ଅଧିକରୁ ଅଧିକ ଆପଣମାନେ ଟ୍ରାଏ କରନ୍ତୁ ଯେ ଆଟ୍ଲିଷ୍ଟ ଫୁଲ ଗଛ ଲଗାଇବା ପାଇଁ ଫୁଲ କୁଣ୍ଡରେ, ଏବଂ ଏବେ ଯେତେବେଳେ ଖରାଦିନ ତାର ଟିକେ ଯତ୍ନ ମଧ୍ୟ ନେବାକୁ ପଡ଼ିବ ଭଲ ଭାବରେ। ବାସ୍ନା ଆଉ ରଙ୍ଗରେ ଭରା ସେଇ ଫୁଲକୁଣ୍ଡ, ତାର ଷ୍ଟାଇଲ୍ସ ଆଉ ଡିଜାଇନ୍ସ ବର୍ତ୍ତମାନ ମଡର୍ଣ୍ଣ ଡେରେ କେତେ କେତେ ନୂଆ ପ୍ରକାରର ବାହାରିଲାଣି। ଆଗରୁ ଆମେ ଫୁଲ ଗଛ ଦେଖୁଥିଲେ ମାଟିରେ ତିଆରି ହେଇକି ଆସୁଥିଲା ଫୁଲକୁଣ୍ଡଟିଏ, ସେଥିରେ ଆମେ ମାଟି ଭରିକି ଫୁଲ ଲଗାଉଥିଲେ, ବିଭିନ୍ନ ପ୍ରକାର ଛୋଟ ଛୋଟ ଫୁଲ ଗଛ ଆମେ ସେଥିରେ ଲଗାଉଥିଲେ, ତାକୁ ପାଣି ଦେଇକି ବଡ଼ କରୁଥିଲେ, ଟିକେ ଟିକେ ଖୁବ୍ ସୁନ୍ଦର ଦେଖାଯାଉଥିଲା। ଶୀତ ଦିନେ ଗେଣ୍ଡୁ ଫୁଲ, ଅଲଗା ଫୁଲ ଗୁଡ଼ିକ, ଶୀତଦିନିଆ ଫୁଲ ଗୁଡ଼ିକ ଆହୁରି ତାର ଚମକକୁ ବଢ଼େଇ ଦେଉଥିଲା। କିନ୍ତୁ ବର୍ତ୍ତମାନ ପ୍ଲାଷ୍ଟିକ କୁଣ୍ଡ ମଧ୍ୟ ଆସିଲାଣି, ଏବଂ ବିଭିନ୍ନ ପ୍ରକାରର ଷ୍ଟାଇଲରେ ମଧ୍ୟ କୁଣ୍ଡ ଗୁଡ଼ିକ ଉପଲବ୍ଧ ହେଲାଣି। ଆପଣ ମନପସନ୍ଦ ହିସାବରେ, ନିଜ ହିସାବରେ ତାକୁ ଆଣିପାରିବେ, ନିଜର ଘରେ ରଖିପାରିବେ ଏବଂ ସଫା ଜାଗାରେ ମଧ୍ୟ ରଖିପାରିବେ। ତା ସହିତ ଏଇ ଖରାଦିନେ ତାକୁ ଟିକେ ପାଣି ଦେଇକି ତାର ଯତ୍ନ ନେବା ମଧ୍ୟ ନିହାତି ଦରକାର, ଖାଲି ରଖିଦେଲେ ତ ହବନି। ତା ସହିତ ଏଇ ଇଣ୍ଡୋର ଫ୍ଲାୱାର ପ୍ଲାଣ୍ଟସର କଥା ଯେଉଁ ମୁଁ କହୁଥିଲି ଆପଣଙ୍କୁ, ୟାର ଟ୍ରେଣ୍ଡ ମଧ୍ୟ ଏବେ ବହୁତ ବଢି ବଢି ଚାଲିଛି। ଆପଣମାନେ ଦେଖୁଥିବେ ପ୍ରାୟତଃ ଘରେ ଲୋକମାନେ ବର୍ତ୍ତମାନ ଇଣ୍ଡୋର ପ୍ଲାଣ୍ଟ ରଖିବା ପାଇଁ ପସନ୍ଦ କରୁଛନ୍ତି। ତାର ପଜିଟିଭ ଏନର୍ଜି ମଧ୍ୟ, ତାର ଭାଇବ୍ସ ମଧ୍ୟ ଆପଣଙ୍କୁ ରିଫ୍ରେଶ କରୁଛି, ସେ ମଧ୍ୟ ତାର ଗୋଟେ ବହୁତ ସୁନ୍ଦର ରିଜନ। ଆପଣମାନେ ଯେତେବେଳେ ମୋବାଇଲରେ ବହୁତ ସମୟ ସବୁ କଣ୍ଟେଣ୍ଟ ଦେଖିବାରେ ସ୍ପେଣ୍ଡ କରୁଛନ୍ତି, ଯଦି ଆପଣ ଫ୍ଲାୱାର ଲଭର୍ସ ବା ଆପଣ ଗଛକୁ ଭଲ ପାଉଥିବା ଜଣେ ମଣିଷ, ଟ୍ରାଏ କରନ୍ତୁ ନା ଏଇ ଇଣ୍ଡୋର ପ୍ଲାଣ୍ଟସ, ଇଣ୍ଡୋର ଫ୍ଲାୱାର ପ୍ଲାଣ୍ଟସ ଗୁଡ଼ିକ ବିଷୟରେ ଜାଣିବା ପାଇଁ, ଯେଉଁଗୁଡ଼ିକ ଆପଣଙ୍କ ଘର ଭିତରେ ରହିବ ଏବଂ ସୁନ୍ଦର ଫୁଲ ମଧ୍ୟ ଫୁଟିପାରିବ। ଏବଂ ଲାଷ୍ଟରେ ବାସ୍ ଏହା କହିବି ଏଇ ଫୁଲକୁଣ୍ଡର ରିଲେଟେଡ୍ କଥା ଭିତରେ, ଯେ ଏଇ ଫୁଲକୁଣ୍ଡ ବା ଫୁଲ ଗଛର କୁଣ୍ଡ କେବଳ ଯେ ଗୋଟେ ଗଛ ଯାହାକୁ ଆମକୁ ଯତ୍ନ ନେବାର ଅଛି, ଯାହା ଆମକୁ କେବଳ ଖୁସି ଦେଇଦିଏ ତା ନୁହେଁ, ତାକୁ ମଧ୍ୟ ଖୁସି କରିବାକୁ ପଡ଼େ, ତାର ମଧ୍ୟ ଯତ୍ନ ନେବାକୁ ପଡ଼େ, ଏବଂ ତା ସହିତ ଆମର ଗୋଟେ ଇମୋସନାଲ ବଣ୍ଡିଂ କ୍ରିଏଟ୍ ହେଇଯାଏ ଯାହାକି ଆମକୁ ବହୁତ ଖୁସି ଦିଏ। ତେବେ ଟ୍ରାଏ କରନ୍ତୁ ଆଟ୍ଲିଷ୍ଟ ଏଇ ଖୁସିର ଆସର ଫୁଲ ଗଛଟିଏ, ଫୁଲ କୁଣ୍ଡଟିଏ ରଖିବା ପାଇଁ। ଅଧିକ ପରିମାଣରେ ରଖିଲେ ତ ବହୁତ ଭଲ, କିନ୍ତୁ ଯଦି ଆପଣଙ୍କ ଆପଣଙ୍କର ଏଇ ହିସାବରେ ଆପଣଙ୍କର ଇଚ୍ଛା ମୁତାବକ ଆପଣ ତାର ଯତ୍ନ ନେବା ପାଇଁ ଯେତିକି ରଖିପାରୁଛନ୍ତି, ଖୁବ୍ ସୁନ୍ଦର ସୁନ୍ଦର ଫୁଲ ଗଛ ସେଥିରେ ଲଗାଇ ପାରୁଛନ୍ତି, ତାକୁ ଦେଖିକି ଆପଣ ଖୁସି ହେଉଛନ୍ତି, ତେବେ ଇଏ ଗୋଟେ ବହୁତ ପଜିଟିଭ ଜିନିଷ ଆପଣମାନଙ୍କ ପାଇଁ। ବର୍ତ୍ତମାନ ଆପଣଙ୍କୁ ଆଉ ଟିକେ ପଜିଟିଭ କରିବା ପାଇଁ, ଆପଣଙ୍କର ମର୍ଣ୍ଣିଂକୁ ଆଉ ଟିକେ ପଜିଟିଭ କରିବା ପାଇଁ, ଶୁଭ ସକାଳରେ କେକେଙ୍କର ଗୋଟେ ବ୍ୟୁଟିଫୁଲ ଗୀତ, ଜରାସା ଜରାସା ଧ୍ୟାନ ତ ରଖନା ହେ ଉସ ଫୁଲ କୁଣ୍ଡ କା। ପର ଆପଣଙ୍କୁ ବର୍ତ୍ତମାନ ଏଇ ଜରାସି ଗୀତରେ ମଧ୍ୟ ଝୁମେଇବାର ସମୟ ହେଇଯାଇଛି। ଷ୍ଟେ ଟ୍ୟୁନ୍ 200.4 ଆକାଶବାଣୀ FM ରେନ୍ବୋ, ଆଉ କହୁଥାନ୍ତୁ ଦିଲ୍ ସେ ଦିଲ୍ ତକ୍।

ୱେଲକମ୍ ବ୍ୟାକ୍ ବନ୍ଧୁ ମାନେ। ବର୍ତ୍ତମାନ ଆପଣମାନଙ୍କ ପାଇଁ ଗୋଟେ ବହୁତ ସୁନ୍ଦର ଇନଫର୍ମେସନ। ଆଜି ଜଣେ ଏମିତି ବଲିଉଡ ସିଙ୍ଗର୍ସଙ୍କର ବାର୍ଥଡେ, ଯାହାଙ୍କୁ ମୁଁ ଭାବେ ବହୁତ ଅଣ୍ଡର ରେଟେଡ୍ ସିଙ୍ଗର, କାରଣ ଜଣେ ବହୁତ ଭର୍ସେଟାଇଲ୍ ସିଙ୍ଗର ଯିଏକି ପ୍ରତ୍ୟେକଟି ଜନରରେ ନିଜର ଭଏସ୍କୁ ଖାପ ଖୁଆଇ ପାରନ୍ତି, ତାଙ୍କର ଆଜି ହ୍ୟାପି ବାଲା ବାର୍ଥଡେ। ମୁଁ କହୁଛି ବିନି ଦୟାଲଙ୍କ କଥା। ବିନି ଦୟାଲ ଯିଏ ଯାହାଙ୍କ ଭଏସ୍ ଆପଣ ଗଜନୀର ସେ କେସେ ମୁଝେରେ ଶୁଣିଛନ୍ତି, ଜୟ ଜୟ ଶିବ ଶଙ୍କର ୱାର୍ରେ ଶୁଣିଛନ୍ତି, ବଦତମିଜ ଦିଲରେ ଶୁଣିଛନ୍ତି, ଏବଂ ରୋଚାଏ ଉଲଫତରେ ଶୁଣିଛନ୍ତି, ଲତ୍ ଲଗେଇରେ ଶୁଣିଛନ୍ତି। ଏମିତି 3500 ଅଧିକ ଗୀତ ଗାଇଥିବା, 11 ଭାଷାରେ ଗୀତ ଗାଇଥିବା ବେନି ଦୟାଲ ବହୁତ ସଂଘର୍ଷ କରିକି ବଲିଉଡ୍ରେ ନିଜର ଗୋଟେ ସ୍ୱତନ୍ତ୍ର ପରିଚୟ ନିଶ୍ଚିତ ଭାବରେ ସୃଷ୍ଟି କରିଛନ୍ତି। ଏବଂ ଆପଣମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ବେନି ଦୟାଲ ପ୍ରଫେସନାଲ ସିଙ୍ଗର ପୂର୍ବରୁ ବିପିଓରେ କାମ କରୁଥିଲେ। କୁହାଯାଏ ଜଣେ ନିର୍ଦ୍ଦେଶକ ତାଙ୍କୁ କହିଲେ ବା ସଙ୍ଗୀତ ନିର୍ଦ୍ଦେଶକ ତାଙ୍କୁ କହିଲେ ଯେ ତମେ କେବେ ହେଲେ ଜଣେ ଭଲ ପ୍ଲେବ୍ୟାକ୍ ସିଙ୍ଗର ହେଇପାରିବନି। ତାପରେ କ'ଣ ସଂଘର୍ଷ ବା ନିରନ୍ତର ଚେଷ୍ଟା, ଯାହା କଥା ଆଜି ଫାର୍ଷ୍ଟ କହୁଥିଲି, ସେ ପ୍ରୟାସ ଜାରି ରହିଲା, ସେ ଚେଷ୍ଟା ଜାରି ରହିଲା। ଆଉ ଗୋଟିଏ ଦିନ ଏ ଆର୍ ରେହମାନ, ବଲିଉଡ୍ର ମ୍ୟୁଜିକାଲ ସାଇଣ୍ଟିଷ୍ଟ ମାଇଷ୍ଟ୍ରୋ ଏ ଆର୍ ରେହମାନ, ତାଙ୍କୁ

ସୁଯୋଗ ଦେଇଥିଲେ ପପୁ କାନ୍ ଡ୍ୟାନ୍ସ ଏହି ଗୀତ ତାଙ୍କୁ ରାତାରାତି ବଲିଉଡ୍ରେ ପରିଚୟ ଦେଲା ତାପରେ ସେ କେବେ ହେଲେ ପଛକୁ ବୁଲିକି ଚାହିଁନାହାନ୍ତି ବେନି ଦୟାଲଙ୍କର ଜନ୍ମ 1984 ମସିହା ଆବୁଧାବିରୁ ହୋଇଥିଲା ପିଲାଦିନରୁ ସଙ୍ଗୀତ ପ୍ରତି ଅହେତୁକ ଦୁର୍ବଳତା ଏବଂ ସିଏ ଗୋଟିଏ ବ୍ୟାଣ୍ଡ ମଧ୍ୟ ପାଠ ପଢ଼ିଲା ବେଳେ ତିଆରି କରିଥିଲେ S5 ବୋଲି ଏବଂ ମ୍ୟୁଜିକ୍ ସହିତ ତାଙ୍କର ସମ୍ପର୍କ ଛୋଟବେଳରୁ ଜାରି ରହିଛି ତେବେ ଚାଲନ୍ତୁ ତାଙ୍କୁ ଆଉ ଥରେ ଆମେ ଜଣେଇଦେଉଛୁ ଏଫ୍ଏମ୍ ରେନ୍ବୋ ପରିବାରରୁ ହ୍ୟାପି ବେଲ୍ ବର୍ଥଡେ ଆଉ ପ୍ଲେ କରିଦେଉଛୁ ତାଙ୍କର ଏଇ ବ୍ୟୁଟିଫୁଲ ସୁପରହିଟ୍ ଟ୍ରାକ୍ ଟିକେ ଶୁଣିଦେବା ଏବଂ ପରେ ପରେ ନେକ୍ସଟ ପ୍ରୋଗ୍ରାମ ଆଡ଼କୁ ଯିବା କାରଣ ସମୟ ହିସାବରେ ଦେଇକି କହିଲାଣି ସମୟ ବହୁତ ଅଳ୍ପ ୱାଇଣ୍ଡ ଅପ୍ କରିବାକୁ ପଡ଼ିବ ଶୁଭ ସକାଳକୁ ଖୁବ୍ ସୁନ୍ଦର ଏଇ ଗୀତ ସହିତ

0: ସାଥୀ ତାହେଲେ ଏବେ ଚାଲନ୍ତୁ କଥା ହେବା ଆଉ ଶୁଣିବା ଆପଣଙ୍କ ପସନ୍ଦର ଗୀତ। ହ୍ୟାଲୋ ମୋ ପସନ୍ଦ।
1: ଆଜ୍ଞା ଜୟ ଜଗନ୍ନାଥ।
0: ଜୟ ଜଗନ୍ନାଥ। କିଏ କହୁଛନ୍ତି?
1: ଆପଣ ଉଭୟଙ୍କୁ ଭଗବାନ ମଙ୍ଗଳ କରନ୍ତୁ। ମୁଁ ବାଲୁଙ୍କେଶ୍ୱର ରଥ ବୀରରାମଚନ୍ଦ୍ରପୁର ସାକ୍ଷୀ ଗୋପାଳ ପୁରୀ।
0: ସାକ୍ଷୀ ଗୋପାଳ ପୁରୀରୁ କହିଛନ୍ତି?
1: ଆଜ୍ଞା ମୁଁ 2003 ଥର କରିଥିଲି।
0: ଆଚ୍ଛା, ତାପରେ ଆଉ ଫୋନ କରିନାହାନ୍ତି?
1: କରିନାହାନ୍ତି, ଏ ବହୁତ ଡେରି କରୁଛି।
0: କାହିଁକି ଏତେ ଡେରି କରୁଛନ୍ତି? ଆପଣଙ୍କର କଲ୍ ଯଦି ନ ଆସିବ ଆମ ପ୍ରୋଗ୍ରାମ କେମିତି କରିବୁ?
1: ମୁଁ ଶୁଣୁଛି କିଛି ଦିନ ଶୁଣୁଛି। ମୋର ବୟସ ହେଲା 66।
0: ବୟସ ହେଲାଣି 66? ଆପଣ ଯଦି ନ କହିଥାନ୍ତେ ତ ଜଣାପଡିନଥାନ୍ତା। ତଥାପି ଯେତେବେଳେ କହିସାରିଲେଣି ତାହେଲେ ଏଇ 66 ବୟସରେ ଆପଣ ବର୍ତ୍ତମାନ କଣ କରୁଛନ୍ତି?
1: ଆମେ ଯେତେବେଳେ ସାଙ୍ଗ ହେଇ ପଢୁଥିଲୁ ଛୋଟ କ୍ଲାସରେ, ସେତେବେଳେ କିଏ କଣ ହବ ବୋଲି ସାର୍ ପଚାରୁଥିଲେ। ମୁଁ ସେତେବେଳେ କହିଥିଲି ମୁଁ ଚାଷ କରିବି, ଅନ୍ୟମାନେ ହସିଥିଲେ, କିନ୍ତୁ ହେଲେ ମୁଁ ଭାରି ଆନନ୍ଦ ପାଉଛି। ମୋର ଗୋଟେ ଛୋଟିଆ ଜମି ଅଛି, ମୁଁ ତା ଭିତରେ ରହୁଛି, ମୁଁ ଗାଁକୁ ଯାଏନି। ଗାଁ ଠୁ 1.5 କିଲୋମିଟର ଦୂରରେ ମୋର ଗୋଟେ 10-12 ଏକର ଜାଗାରେ ମୁଁ ରହୁଛି।
0: ମାନେ ଫାର୍ମ ହାଉସ୍ ଭଳି କରିକି ରହୁଛନ୍ତି?
1: 80 ଗ୍ରାଜୁଏଟ୍ ମୁଁ।
0: ମାନେ ଆପଣ ଗ୍ରାଜୁଏସନ୍ ସରିଲା ପରେ ପରେ ଚାଷରେ ହିଁ ଯୋଗ ଦେଲେ?
1: ଚାଷ ମାନେ ନଡ଼ିଆ ଗୁଆ।
0: ହଁ, ସାକ୍ଷୀ ଗୋପାଳ ନଡ଼ିଆ ନେବି ବୋଲି ଗୋଟେ ଗୀତ ଶୁଣିଥିଲି। ଆପଣଙ୍କ ବାଡ଼ିରୁ ନଡ଼ିଆ ନେଇକି ବୋଧେ ଜଗନ୍ନାଥଙ୍କ ପାଖକୁ ଗଲେ ଜଗନ୍ନାଥ କଥା ଶୁଣିବେ?
1: ମୋର ହେଲା ପ୍ରଥମରୁ ଅଭିମାନ ସ୍ୱାଭିମାନ ଲୋକ, ମାଗିବିନି କାହାଠୁ ଆଣିବିନି।
0: ବହୁତ ବଢିଆ କଥା।
1: ସେଥିପାଇଁ ଜୀବନରେ ଯୋଡ଼ି ଜିନିଷ କରିଛି, ନିଜକୁ କାହାଥିରେ ତୁଳନା କରିନି। କମ୍ପାରିଜନ ଆଉ କମ୍ପିଟିସନ ଇକୋନୋମିକାଲ କନ୍ସେଣ୍ଟରେ ମୁଁ କାହାକୁ କରିବି ନାହିଁ, କାହାକୁ ନ ମାଗିକିରି ବଞ୍ଚିବି, କାହାକୁ ମାଗିବି ନାହିଁ।
0: କିନ୍ତୁ ଆପଣ ନିଜ ସହିତ କମ୍ପିଟିସନରେ ଅଛନ୍ତି?
1: ହଁ, ଇକୋନୋମିକାଲି ଅନ୍ୟ ଜିନିଷ ଅଲଗା କଥା, ଇକୋନୋମିକାଲି କମ୍ପାରିଜନ ଆଉ କମ୍ପିଟିସନ କାହାଥିରେ କରିବି ନାହିଁ। ଆଉ ତାହାକୁ ନ ମାଇକିରି ବଞ୍ଚିବି। ସେଥିପାଇଁ 400 ନଡ଼ିଆ ଗଛ ଲଗେଇଛି, ସେ ଫଳୁଛି, ଆଉ 400-500 ଗୁଆ ଗଛ ଲଗେଇଛି, ଅଲରେଡି ଚାଲିଛି, ତା କାମ ଚାଲିଛି, ସବୁଦିନ କାମ। ମୁଁ ନିଜେ ଗୋଟେ ଲୋକ ରଖୁଛି, ମୁଁ ବି ଲୋକ ହିଁ ରହୁଛି, ମୁଁ ଏଠାର ଜଣେ ଓନର ଲେବର ୱାଚମ୍ୟାନ ସବୁକିଛି ସମୟ ପାଏ ଏଇଠି ଆନନ୍ଦରେ ରହିବା ପାଇଁ। ସବୁଠୁ ଆନନ୍ଦ ଏଇ ଜାଗା ଯୋଉଠି ହୋୟାର ୟୋର ଷ୍ଟେଟ ଅଫ ମାଇଣ୍ଡ ୱିଲ୍ ରିମେନ୍ ଅନ୍ପଜଲ୍ଡ। ଆପଣ ସ୍ଥିର ଭାବରେ ବସୁଛି, ଆତ୍ମସମୀକ୍ଷା କରୁଛି। ମୋ ନନା ତ ସରପଞ୍ଚ ଥିଲେ ବହୁଦିନି, ମୁଁ ସରପଞ୍ଚ ଧନ୍ଦାକୁ ଗଲି ନାହିଁ, ଏଇଠି କାହାର ଅସୁବିଧା ସୁବିଧା ଗୋଟିଏ ଲେଖିକି ଜଣାଏ, ମୁଁ ଜାତି ଫାତି କରେ ନିରଳାରେ ବସିକିରି।
0: ତାହେଲେ ବହୁତ ବହୁତ ବଢିଆ ବଢିଆ କାମ ଆପଣ କରନ୍ତି, ଯୋଉଟାକି ସମସ୍ତେ ନୁହେଁ, ପାଖାପାଖି ବହୁତ ଲୋକ ଚାକିରି ପଛରେ ଦୌଡିକି ନିରାଶ ହୁଅନ୍ତି, ତାପରେ ହତାଶ ହେଇ କିଛି ନା କିଛି ଗୋଟେ ଅଲଗା ପନ୍ଥାକୁ ଆପଣାନ୍ତି। କିନ୍ତୁ ଆପଣ ପ୍ରଥମରୁ ହିଁ ଗୋଟେ ସୁନ୍ଦର ଜିନିଷ ଆପଣେଇଛନ୍ତି, ଯୋଉଟାକି ହେଉଛି କୃଷି। କୃଷି ପୁଣି ଆପଣ ଏମିତିଆ କୃଷି କରୁଛନ୍ତି ଯୋଉଥିରେ କି ଆପଣ ଲାଭବାନ ବି ହେଉଛନ୍ତି ଆଉ ମନକୁ ଶାନ୍ତି ବି ମିଳୁଛି।
1: ଯାହା ହଉ ଭଗବାନ ମଙ୍ଗଳ କରନ୍ତୁ। ଗୋଟିଏ ଝିଅଟିଏ ମୋ ଲାଇନରେ ଗଲାନି, ମୁଁ ଭାରି ଦୁଃଖିତ। ମୁଁ ଏଇ ସଂସ୍ଥାରେ ଥିଲାବେଳେ ତାର ଅମଳ ପଳନ୍ତା, ଯୋଉଟା ହଉଛି 12-14 ଏକର ଜାଗା।
0: ଆଚ୍ଛା, ଆପଣଙ୍କ ପୁଅ କଣ କରନ୍ତି?
1: ପୁଅ ଗୋଟେ ସେ ବ୍ୟାଙ୍କରେ ଗୋଟେ ପ୍ରାଇଭେଟ କଲେକ୍ସନ କରୁଛି, କଲେକ୍ସନ କଣ କରୁଛି, ମୁଁ ସେ ମା ମାନଙ୍କ ଯୋଗୁଁ ପିଲା ଖରାପ ହୁଅନ୍ତି ଏହା ସତ। ମୋ ଲାଇନରେ ସେ ଗଲାନି, ଝିଅଟି ଚାକିରି କରିଛି ଆଉ ସେ ବାହା ହେଇଯାଇଛି, ଚାକିରି କରୁଛି, ହାଇସ୍କୁଲ ଟିଚର, ସେ ତା ଗୋଟେ ଠିଆ ହେଇଛି, ମୁଁ ଖୁସି।
0: ମା ମାନଙ୍କ ଯୋଗୁଁ ପୁଅ ଖରାପ ହୁଅନ୍ତି କାହିଁକି?
1: ତେଲ ବସର ଲୁଚେଇବା, ଅଳିଆ କଥାକୁ ଘୋଡେଇବା, ଏଇସବୁ କଥା ରହିଲେ ବିପଦ। ସେ ସଫ୍ଟନେସ୍ ପିଲାଙ୍କ ପାଇଁ ରହିକି ମୋ ପଛରେ ଗଲେ ଆମେ କାହାକୁ ମାଗିବାର ନାହିଁ, ସବୁଦିନ ମୋର ରବିବାର, ଇଚ୍ ଡେ ଇଜ୍ ସଣ୍ଡେ ଫର୍ ମି। ଗୋଟେ ଚାକିରିଆ ଆଇନ ଭିତରେ ବାଇଡିଂ ଯିବ, ସିଏଲ୍ ଦବ, ମୁଁ କରିବ, ୱାର୍କ କରିବ, ମୁଁ ସବୁଦିନ ଫ୍ରିରେ କଥା କହୁଛି, ନୋ ରେଷ୍ଟ୍ରିକ୍ସନ ଇଜ୍ ଦେୟାର।
0: ହଁ ଜି, ହେଲେ ଆପଣଙ୍କର ଚିନ୍ତାଧାରା ଆଉ ଆପଣଙ୍କ ପୁଅଙ୍କ ଚିନ୍ତାଧାରା ଅଲଗା ଅଲଗା ହେଇଥାଇ ପାରେ, ଆପଣଙ୍କ ଠାରୁ ଜନ୍ମ ନେଇକି ବି ଆପଣଙ୍କ ପୁଅଙ୍କର ଚିନ୍ତାଧାରା ଅଲଗା ହବା କିଛି ଅସମ୍ଭବ କଥା ନୁହେଁ। ତେଣୁକରି ସିଏ ଯଦି କିଛି ଗୋଟେ ଲାଇନରେ ଯିବାକୁ ଚାହୁଁଛନ୍ତି, ଯାଇଛନ୍ତି, ଯେବେ ସେଠୁ ମନ ଛାଡିଯିବ ପୁଣି ଆପଣଙ୍କ ଲାଇନ ଧରିଦେବେନି?
1: ଯାହା କରିବେ କରିବେ, ମୁଁ କିନ୍ତୁ ଶେଷ ପର୍ଯ୍ୟନ୍ତ କାହାକୁ ମାଗିବି ନାହିଁ ଏ ସଂସ୍ଥା, ଏଇଥିପାଇଁ ବହୁତ ଆନନ୍ଦ ଲାଗୁଛି, ଶାନ୍ତିକର ମୁଁ ଅନୁଭବ କରୁଛି।
0: ଆଉ ମୋର ଗୋଟେ ଅଭିଯୋଗ ଯେ ଆପଣଙ୍କ ପାଖରେ

0: ସ୍ତ୍ରୀଙ୍କୁ ଆଉ ଦୋଷ ଦିଅନ୍ତୁନି ଯେ ପୁଅ ବିଗିଡି ଯାଇଛି ଆପଣଙ୍କ ସ୍ତ୍ରୀଙ୍କ
1: ଯୋଗୁଁ। ସେମାନଙ୍କର କର୍ତ୍ତବ୍ୟ କିଛି ଅଛି, ଭଲ କରିବା, ଭଲ ବାଟକୁ ଯିବା, ନନାଙ୍କ ପ୍ରଫେସନ ଧରିବା।
0: ନାଇଁ ନାଇଁ, ଆପଣ ସେମିତି ଜବରଦସ୍ତି କାହାକୁ ପ୍ରଫେସନ ଧରେଇ ପାରିବେନି। ଆପଣ ଯେତେ ଭଲ ପ୍ରଫେସନରେ ଥାନ୍ତୁ ନା କାହିଁକି, ଆପଣଙ୍କ ଭଳି ମଣିଷ, ସମସ୍ତ ମଣିଷଙ୍କର ସ୍ୱପ୍ନ, ଭାବନା, କର୍ତ୍ତବ୍ୟ ଭିନ୍ନ ଭିନ୍ନ। ସେମାନେ ଅଲଗା ଅଲଗା ଲାଇନ ଭାବି ପାରନ୍ତି, ହୁଏତ କେତେବେଳେ ତାଙ୍କ ମନ ଚେଞ୍ଜ ହେଇପାରିବ, ଆପଣଙ୍କ ଲାଇନକୁ ପୁଣି ଥରେ ଆସିପାରନ୍ତି। କିନ୍ତୁ ସେ ଯଦି କିଛି ଗୋଟେ ଅଲଗା କରିବାକୁ ଚାହୁଁଛନ୍ତି କିଛି ଦିନ କରନ୍ତୁ, ତାପରେ ତ ଆପଣଙ୍କର ଲାଇନଟା ଅଛି ନା।
1: ଠିକ, ଯେଉଁ ଗୋଟେ ଉଦାହରଣ ଅନ୍ୟମାନଙ୍କ ପାଇଁ, ଏଠି ଅଞ୍ଚଳରେ କେହି ରହିନାହାନ୍ତି, ମୁଁ ରହୁଛି ଆଜ୍ ଏ ବ୍ରାହ୍ମିନ, ଏତେ ଏଜ୍ ହେଲେ ବି ମୁଁ ଆକ୍ଟିଭ୍ ଅଛି, ସବୁ କାମ କରିପାରୁଛି। ଯୋଡ଼ି ଜିନିଷ ଜୀବନ ଦରକାର, ଗୋଟେ ହଉଛି ଋଣ କରିବେ ନାହିଁ, ରୋଗ ରହିବେ ନାହିଁ, ମୋ ପାଖରେ ଅଛି।
0: ବହୁତ ବଢିଆ କଥା, ଭଗବାନ କରନ୍ତୁ ଆପଣ କେବେ ବି ବାକି ଜୀବନରେ କେବେ ଋଣ ନ କରନ୍ତୁ କି ରୋଗୀ ନ ହୁଅନ୍ତୁ ବିଲକୁଲ ବି।
1: ଏକଦମ ଆକ୍ଟିଭ୍ ଅଛି, ମୁଁ କାମ କରୁଛି ନା।
0: ହଁ, କାମ କଲେ ମଣିଷ ଆକ୍ଟିଭ୍ ରୁହେ। ଆଚ୍ଛା, ମୋର ଗୋଟେ କଥା ପଚାରିବାର ଥିଲା, ଆପଣ ତ କହିଲେ ଆପଣଙ୍କର ସବୁଦିନ ରବିବାର, ତାହେଲେ ଆପଣ ସେଇ ନଡ଼ିଆ ଗଛ ମୂଳରେ ବସି ପବନ ଖାଇ କଣ କିଛି କବିତା ଫବିତା କେବେ ଲେଖାଲେଖି କରନ୍ତି ନା
1: ନାହିଁ? ଛୋଟିଆ ଛୋଟିଆ ଲେଖେ, ବେଳେବେଳେ ଲେଖେ,
0: ବେଳେବେଳେ
1: ସଦାବେଳେ ନୁହେଁ।
0: ଆମର ତ ଆଡ୍ରେସ ଆପଣଙ୍କୁ ଜଣାଥିବ, ଆପଣ ଯୋଉ ଛୋଟ ଛୋଟ ଲେଖୁଛନ୍ତି, ଆମକୁ ଛୋଟ ଛୋଟ କବିତା ବେଶୀ ପସନ୍ଦ। ଆପଣ ଟିକେ ଛୋଟ କବିତା ଲେଖିକି ପଠାନ୍ତେ, ସମସ୍ତଙ୍କୁ ପଢିକି ଶୁଣାନ୍ତୁ।
1: ମୁଁ ଚେଷ୍ଟା କରିବି, କେତେବେଳେ ଲେଖିବି, ସମୟ କାଢିକି ଲେଖିବି, ବହି ପତ୍ର ପଢେ, ଅନ୍ୟାନ୍ୟ କଥା କରେ।
0: ଆପଣଙ୍କ ସହିତ କଥା ହିଁ ଲାଗିଲା ଯେ ମଣିଷ ଜୀବନ ବ୍ୟସ୍ତ ରହିବା କେତେ ନିହାତି ଦରକାର, ଆଉ ବ୍ୟସ୍ତ ସହିତ ନିଜ ଏରିଆରେ ରହି ନିଜକୁ ଏଷ୍ଟାବ୍ଲିସ୍ କରିବା, ନିଜକୁ ଆଗକୁ ନବା, ନିଜ ଚାଷବାସ କରି ନିଜ ସୁବିଧା ଅନୁସାରେ କାରବାର କରି ବିଜନେସ୍ କରି ନିଜକୁ ଆଗକୁ ନବା ନିହାତି ଦରକାର।
1: ଇଣ୍ଡିପେଣ୍ଡେଣ୍ଟଲି ରହିବାଟା ଦରକାର, ମାନେ କୋଉଠି ରେଷ୍ଟ୍ରିକ୍ଟେଡ ସରକାରୀ ନିୟମରେ ବନ୍ଧା ହେଇନୁ, କୋଉଥିରେ ନାହିଁ, କାହିଁକି ନା ମୁଁ ସଦାବେଳେ ମୁଁ ନିରାମିଷ ଅଛି, ଅରୁଆ ସାଧା ପରମାଣି ଚାଇଲୁ ଅରୁଆ ଖାଏ, ଆଇଂଷ ଖାଏନି, ପୋଖରୀ ରଖିଛି, ଘରେ ମିଶେଷ ସବୁ ଖାଆନ୍ତି।
0: ଆପଣ କିନ୍ତୁ ଖାଆନ୍ତିନି?
1: ମୁଁ ଖାଇନି।
0: ତାମାନେ ଆପଣଙ୍କର ସେଇ ଯୋଉ ବଗିଚା ଭିତରେ ପୋଖରୀ ବି ଅଛି ଆଉ ମାଛ ବି ଅଛନ୍ତି?
1: ପୋଖରୀ ଅଛି, ଗାଈ ଚାରିଟା ରଖିଛି, ଗାଈ ସେବା କରୁଛି ସବୁଦିନ ଉଠିକିରି, ଗାଈ ଖାଇବେ, ଗାଈ ବାନ୍ଧିବେ, ଗାଈ କଥା କରିବି, ଗାଈ ସେବା ଗୋଟେ ଦୁର୍ଲଭ ସେବା, ସବୁ କାମରେ ନିୟୋଜିତ ପୁରା। ମୁଁ ଗାଁକୁ ଅଳ୍ପ ଅଧଘଣ୍ଟା ଖଣ୍ଡେ ଯାଏ ଖାଇବା ପାଇଁ।
0: ଗାଁରେ ଆପଣଙ୍କ ସ୍ତ୍ରୀ ଆଉ ପୁଅ ରୁହନ୍ତି, ଆଉ ଆପଣ କିନ୍ତୁ ଗାଁ ବାହାରେ ଫାର୍ମ ହାଉସ ଯୋଉ କରିଛନ୍ତି ସେଠି ରୁହନ୍ତି,
1: ସେଠି ପରମାନେଣ୍ଟ ରହେ, ଅଳ୍ପ ସମୟ ପାଇଁ ଗାଁକୁ ଯାଏ
0: ଖାଇବା ପାଇଁ।
1: ଆଜ୍ଞା,
0: ନହେଲେ ଆପଣଙ୍କର ଯୋଉ ଏକ୍ସଟ୍ରା ଘରଟି କରିଛନ୍ତି ସେଇଟା ଆପଣଙ୍କ ପାଇଁ ସବୁବେଳେ ଫିକ୍ସ।
1: ମୁଁ ଆପଣଙ୍କ କଥା ଟିକେ କହିବି, ମୁଁ ଗୋଟେ ପ୍ରେଡିକ୍ସନ ଆପଣଙ୍କ ବାବଦରେ ଭାବୁଥିଲି।
0: ଆଜ୍ଞା କୁହନ୍ତୁ।
1: ଏହା ଭାବୁଥିଲି, ଆପଣଙ୍କ ତ ଏତେ ବଢୁଛି, ପପୁଲାରିଟି ବଢୁଛି, ଆପଣଙ୍କୁ ସବୁ ଦଳ ନିଶ୍ଚିତ ଅଫର କରିବେ ଯେକୌଣସି ଜାଗାରେ ଠିଆ ହେବା ପାଇଁ, ପଜିଟିଭଲି ଆପଣ ଯଦି ସୁବିଧା ପାଇବେ, ମୁଁ ଭାବୁଛି ଆପଣଙ୍କ ପପୁଲାରିଟି ବହୁତ ସବୁଠି ବଢିଛି, ଆଉ ଖୁସି ଲାଗୁଛି ଆପଣଙ୍କ କଥା ଶୁଣୁଛି। ଆପଣ ନିଜର ନିଜର ଭାବ ଗୋଟେ ଫ୍ୟାମିଲି ମେମ୍ବର ହିସାବରେ କହୁଛନ୍ତି, ବହୁତ କଥା ମୁଁ ଅନୁଭବ କରୁଛି, ଅବଜର୍ଭ କରୁଛି। ଯାହା ନହେଲେ ବି ମୁଁ କାମ ବେଳେ ରେଡିଓଟା, ବ୍ୟାଟେରୀ ରେଡିଓଟା ସାଙ୍ଗରେ ରଖେ, କାମ କରେ।
0: ଆପଣଙ୍କ ପ୍ରେଡିକ୍ଟ କେଜାଣି କଣ ହବ, କିନ୍ତୁ ଶୁଣିକି ଭଲ ଲାଗିଲା। ନିହାତି, ଆମେ ତ ଚାହୁଁ ଆମର ସବୁ ଶ୍ରୋତା ବନ୍ଧୁ ଆମକୁ ନିଜର ପରିବାରର ଗୋଟେ ସଦସ୍ୟ ବୋଲି ଭାବନ୍ତୁ, ଆଉ ଆମେ ବି ତାଙ୍କୁ ଆମ ପରିବାରର ସଦସ୍ୟ ବୋଲି ଭାବୁ।
1: ଆପଣ ଭଲ କଥା କହୁଛନ୍ତି, ଲୋକଙ୍କ ହିତ ପାଇଁ କହୁଛନ୍ତି, କିଏ ପାଠ ପଢିନି ପଢୁ, କରୁ ତାର ଅଧୁରା ସ୍ୱପ୍ନ ସ୍ୱପ୍ନ ହଉ, ବହୁତ ଭଲ ଭଲ ଆପଣଙ୍କ କଥା ବହୁତ ଭଲ ଲାଗୁଛି ମତେ।
0: ଧନ୍ୟବାଦ ଆପଣଙ୍କୁ, ଆପଣଙ୍କୁ ଆମ କଥା ଭଲ ଲାଗୁଛି। ଆଚ୍ଛା, ଏତେ ଭଲ ଲାଗିବା ଭିତରେ କହିଦିଅନ୍ତୁ ନା କଣ ଶୁଣିବେ ଆମ ମୋ ପସନ୍ଦ କାର୍ଯ୍ୟକ୍ରମରେ ଆପଣଙ୍କ ପସନ୍ଦର ଗୀତ? ଆପଣଙ୍କ ସହିତ କଥା ହେଇ ବହୁତ ବଢିଆ ଲାଗିଲା, ଆପଣ ଏମିତି ଖୁସିରେ ରୁହନ୍ତୁ, ସୁସ୍ଥ ରୁହନ୍ତୁ। ଶୁଣେଇ ଦଉଛୁ ଏଇ ସୁନ୍ଦର ଗୀତଟି, ଫୋନ କରିଥିବାରୁ ଧନ୍ୟବାଦ।
1: ଥ୍ୟାଙ୍କ ୟୁ।

0: ତୁମେ ମୋ କଥାକୁ ବୁଝିପାର ବୋଲି ତୁମେ ମୋ ମନର ମିତ।
1: କବିତା ମୋହର ଧରିଲେ ହାତରେ କୁହ ପ୍ରୀତିପୂର୍ଣ୍ଣ ପତ୍ର।
0: ଲେଖିଛନ୍ତି ଅପଲତା ଆରୁଖ ମନୋହରପୁର ମୟୂରଭଞ୍ଜରୁ। ପ୍ରଥମ ଶବ୍ଦ ସେ ମୋର ପ୍ରଥମ କବିତା, ସେଇ ମୋର ମହାକାବ୍ୟ, ସେ କାହାଣୀ କଥା, ସେଇ ମୋର ଶିକ୍ଷୟତ୍ରୀ, ସେଇ ପାଠଶାଳା, ଜ୍ଞାନର ସେ ସରସ୍ୱତୀ, ଅନ୍ନର କମଳା। ମୋତେ ଯିଏ ଲେଖିଦେଲା ନିଗାଡ଼ିତା ରକ୍ତ, ତା ମହିମା ଲେଖିବାକୁ ମୁଁ କିବା ସମର୍ଥ। ଚାଲିବା ସେ ଶିଖାଇଛି ଧରି ମୋର ହାତ, ଶୁଣାଇଛି ରାମାୟଣ, ଗୀତା, ଭାଗବତ, ସଜାଡ଼ିଛି ପିଲାଦିନ ଢାଳିତା ବାତ୍ସଲ୍ୟ, ବୁଝେଇଛି ମୋତେ ନୀତି ଆଦର୍ଶର ମୂଲ୍ୟ। ମୋ ପାଦେ ଫୁଟିଲେ କଣ୍ଟା ତା ଆଖିରେ ଲୁହ, ମୋ ଦେହେ ଯନ୍ତ୍ରଣା ହେଲେ ତା ଛାତିରେ କୋହ। ଦୁଷ୍ଟ ହେଲେ ଡରାଏ ସେ ବାପାଙ୍କୁ କହିବ, ବାପାଙ୍କ ଛାଟରୁ ପୁଣି ନିଜେ ବଞ୍ଚେଇବ। ସ୍ନେହମୟ କୋଳତାର ମୋ ସରଗପୁର, ସେଇ ମା ଦେବୀ ମୋର ସେଇ ତ ମନ୍ଦିର। ମଧୁକ୍ଷରା ତା ମମତା ମୋ ପାଇଁ ଅମୃତ, ତାପଣ ତ କାନି ମୋର ନୀଳାଚଳ ନେତ। ଆଖି ତାର ଏମିତିକା କୁହୁକ ଆଇନା, ପିଲାରୁ ବୟସ୍କ କେବେ ହେବାକୁ ଦିଏ ନା। କରିଛି ସେ ମୋ ଜୀବନ ମୂଲ୍ୟବାନ କେତେ, ସମର୍ପି ଦେଇଛି ମୋତେ ଜଗତର ହିତେ। ଆଖି ଖୋଲିଦେଲେ ମୋତେ ମୁହଁ ତାର ଦିଶେ, ଆଖି ବୁଝିଦେଲେ ସିଏ ସ୍ୱପ୍ନ ହୋଇ ଆସେ। ଥାଉ ଧନ, ଥାଉ ଜ୍ଞାନ, ଥାଉ ଯେତେ ପୁଣ୍ୟ, ସୁଝି ପାରିବିନି କେବେ ମୋ ମାର ଋଣ। ମା ମୋର ସାତ ସୁଖ ଦୁର୍ଲଭ ସମ୍ପଦ, ଅହର୍ନିଶ ପୂଜୁଛି ମୁଁ ତାର ପାଦ ପଦ୍ମ।

0: ଲେଖିଛନ୍ତି ସନ୍ତୋଷ ବେହେରା କୁଞ୍ଜକୁଟିର କନ୍ଦଲ ଆଠଗଡ଼ରୁ।
1: ସକାଳୁ ଉଠିବା ଏବେ ଅହେତୁକ ଡେରି, ଘରଣୀଙ୍କ ଜଳଖିଆରେ ପେଟ ଯାଏ ଭରି, ଗାଧୁଆ ସମୟଟା ଦିନ ଗୋଟା କରି ବଦଳି ଯାଇଛି ସବୁ ଅବସର ପରେ।
0: ତରବର ହେବାକୁ ପଡେ ନା ପାଞ୍ଚ ଦିନ ଦଶଟା, ସାର କଣ ସ୍କୁଲକୁ ଯିବେନି, କରନ୍ତି କି ଥଟା, ମୁକ୍ତ ପକ୍ଷୀଟିଏ ପରି ଉଡେ ଆକାଶରେ, ବଦଳି ଯାଇଛି ସବୁ ଅବସର ପରେ।
1: କାମ ଖାଲି କାମ ସମୟ ଅଣ୍ଟେନା, ଚାକିରି ଥିଲା ବେଳେ ଜମା କାମ ନାହିଁ, ସମୟ ବଳୁଛି ଗୁଲି ଖଟି ସାଙ୍ଗ ମିଳେ, ବସି ବସି ଦିନ ସରେ, ବଦଳି ଯାଇଛି ସବୁ ଅବସର ପରେ।
0: ପୂଜା ପର୍ବାଣୀରେ ବୋନସ ମିଳେଇ ଥିଲାବେଳେ ଚାକିରିରେ, ଏବେ ପହିଲାକୁ ପେନସନ ଭରସା ମାସ ଅଧା କରି ସରେ, ଯାହା ଅଛି ମୋ ଭାଗ୍ୟରେ, ବଦଳି ଯାଇଛି ସବୁ ଅବସର ପରେ।
1: ଲେଖିଛନ୍ତି ରାମଚନ୍ଦ୍ର ସାହୁ, ବଡ଼ମଙ୍ଗଳପୁର, ଧର୍ମଶାଳା, ଯାଜପୁର।
0: ଅପାଙ୍କୁ ପ୍ରଥମେ କରୁଅଛି ନିବେଦନ, ପଢି ଶୁଣାଇଲେ ହେବ ଏ ଜୀବନ ଧନ୍ୟ।
1: ଆଦର୍ଶ ହେବାକୁ ଇଚ୍ଛା ଯଦି ସଭିଙ୍କର, ଠାକୁରଙ୍କ ଉପଦେଶ ମାନତୁ ସତ୍ୱର।
0: ବ୍ୟବହାରେ ହୁଅ ସର୍ବେ କୁସୁମ କୋମଳ, କର୍ତ୍ତବ୍ୟ ସାଧନୀ ହୁଅ ସଦା ତୁ ଅଟଳ।
1: ସବୁରି ସହିତ କର ମିଷ୍ଟ ବ୍ୟବହାର, ସ୍ନେହ ପ୍ରୀତି ଡୋରେ ବାନ୍ଧ ସକଳ ଅନ୍ତର।
0: ପିତା କହିବେ ଏପରି ପୁତ୍ରକାର ନାହିଁ, ପୁତ୍ର କହିବ ମୋ ପିତା ଭାଗ୍ୟ ଥିଲେ ପାଇ।
1: ଭାଇ ଭାବିବେ ଅନୁଜ ମୋର ସର୍ବୋତ୍ତମ, ଅନୁଜ କହିବ ଭାଇ ମୋର ପ୍ରାଣ ସମ।
0: ପତ୍ନୀ କହୁଥିବ ମୋ ପତି ଜଗତେ ଦୁର୍ଲଭ, ପତି ଭାବିବେ ଏ ପତ୍ନୀ ମର୍ତ୍ତି କି ସମ୍ଭବ।
1: ବନ୍ଧୁ ଭାବିବେ ଏପରି ବନ୍ଧୁ ନାହିଁ କାର, ପ୍ରଭୁ କହୁଥିବେ ମୋ ଭୃତ୍ୟ, ଭୃତ୍ୟ ମଧ୍ୟ ସାର।
0: ଭୃତ୍ୟ ଭାବିବେ ମୋ ବନ୍ଧୁ ସ୍ୱୟଂ ଭଗବାନ, ପଡୋଶୀ ଭାବିବେ ଆମ ପଡୋଶୀ ମହାନ।
1: ଯାହାର ଯାହା ପ୍ରାପ୍ୟ ତାକୁ କରି ସମର୍ପଣ, ଥାଓ ସର୍ବେ ଅହନିଶ ଆନନ୍ଦେ ମଗନ।

उस पथ पे मुझे आंचल तो बिछाने दे, साथी ना समझ कोई बात नहीं,

0: ଆଉ ନିଜ ପସନ୍ଦର ଗୀତ ଶୁଣିବାକୁ ଚାହୁଁଛନ୍ତି ତାହେଲେ ଆମକୁ କଲ୍ କରନ୍ତୁ।
1: ଆମକୁ କଲ୍ କରିବା ପାଇଁ ଆମ ନମ୍ବର ହେଲା 0671230314906712301349।
0: ଏଇଟି ଆମର ଫୋନ ନମ୍ବର।
1: ପ୍ରତ୍ୟେକ ଶୁକ୍ରବାର ଦିନ 12:00 ଗୋଟାଏ ପର୍ଯ୍ୟନ୍ତ କଲ୍ କରିବାର ସମୟ,
0: ଭୁଲିବେନି ସାଥୀ, ନିଶ୍ଚୟ କଲ୍ କରିବେ।
2: କେବେ ଉପଶମ ହୁଏ ନା।
0: କିଛି ମଣିଷ ତ ଏମିତି ରହିଯାନ୍ତି, ଯେତେ ଚାହିଁଲେ ବି ନିଜର କରିହୁଏ ନା।

0: ସାଥି ଆଜି ତ ସମୟ କହିଲାଣି ଆପଣଙ୍କ ଠାରୁ ଆମକୁ ବିଦାୟ ନେବାକୁ ପଡିବ
1: କିନ୍ତୁ ପୁଣି ଆସିବୁ ନେକ୍ସଟ ୱିକ୍ ରେ ଠିକ ଏଇ ସମୟରେ
0: ଓନ୍ଲି ଅନ୍
1: AIR FM ରେନବୋ କଟକ
0: ଦିଲ୍ ସେ।

0: ଶେଷ ହେଲା ମୋ ପସନ୍ଦ। ଉପସ୍ଥାପନାରେ ଥିଲେ ଜସ୍ମିନ୍ ପ୍ରିୟଦର୍ଶିନୀ ଏବଂ ନମିତା ମଲ୍ଲିକ, ପ୍ରଯୋଜନା ଦୁର୍ଗା ମାଝି, ବୈଷୟିକ ସହାୟତା ସୁଭାଶିଷ ରାଜଗୁରୁ ମହାପାତ୍ର। ଆପଣମାନେ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକକୁ।
1: ନମସ୍କାର ସୁନିତା, କେମିତି ଅଛ? ଆଉ ଆଜି ଏଠି କେମିତି?
2: ନମସ୍କାର ଦିଦି, ଆଜି ମୋ ଝିଅକୁ 14 ବର୍ଷ ପୁରିଲା ତ ତାରି ପାଇଁ ଉପହାର ନେବାକୁ ଆସିଥିଲି।
1: ଅନେକ ଅଭିନନ୍ଦନ, କିନ୍ତୁ ଏବେ ଉପହାର ସହିତ ତାକୁ HPV ଟୀକା ମଧ୍ୟ ଦେଇଦିଅ। ଏହି ଟୀକା ଆମ ଝିଅ ମାନଙ୍କୁ ସର୍ଭାଇକାଲ କ୍ୟାନ୍ସରରୁ ରକ୍ଷା କରିଥାଏ ଏବଂ ଆମ ସରକାର ଏହାକୁ 14 ବର୍ଷର ଝିଅ ମାନଙ୍କ ପାଇଁ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକରେ ସମ୍ପୂର୍ଣ୍ଣ ମାଗଣା କରିଦେଇଛନ୍ତି। ମୋ ଝିଅକୁ ଟୀକା ଦେଇ ମୁଁ ଏବେ ସେଇଠୁ ହିଁ ଆସିଲି।
2: ଟୀକା ନେବା ପରେ କିଛି ଅସୁବିଧା ହେଲା କି?
1: ନା ନା, କିଛି ଅସୁବିଧା ହେଇନି। ତୁମେ ମଧ୍ୟ ଆଜି ହିଁ ନିଜ ଝିଅକୁ HPV ଟୀକା ଦେବା ପାଇଁ ଭ୍ୟାକ୍ସିନ୍ ପୋର୍ଟାଲ YouWin ରେ ପଞ୍ଜୀକରଣ କରିନିଅ।
2: ଠିକ୍ ଅଛି ଦିଦି।
3: ଭାରତ ସରକାର ସର୍ଭାଇକାଲ କ୍ୟାନ୍ସରରୁ ରକ୍ଷା ପାଇବା ପାଇଁ 14 ବର୍ଷର ଝିଅମାନଙ୍କ ଟୀକାକରଣକୁ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକରେ ମାଗଣାରେ ଉପଲବ୍ଧ କରାଇଛନ୍ତି। ଆଜି ହିଁ www.youwin.mohfw.gov.in କୁ ଯାଇ HPV ଟୀକାକରଣ ପାଇଁ ପଞ୍ଜୀକରଣ କରନ୍ତୁ। ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା ସରକାର।

0: ଯାହା କୋଉଠି ନା କୋଉଠି ପ୍ରତ୍ୟକ୍ଷ ଭାବରେ ହଉ ବା ପରୋକ୍ଷ ଭାବରେ ହଉ ଆପଣଙ୍କର ଜୀବନ ସହିତ ସମ୍ପର୍କ ତାର ଅଛି, ଏବଂ ଖାସ କରି ଆପଣ ଯଦି ମଣିଷ ତା ସହିତ ଆପଣଙ୍କ ସମ୍ପର୍କ କେମିତି ବା ନ ରହିବ କୁହନ୍ତୁ। ହଁ, ମୁଁ ଆଜି କହୁଛି ନଈ ବିଷୟରେ ବା ନଦୀ ବିଷୟରେ। ବନ୍ଧୁଗଣ, କୁହାଯାଏ ଜୀବନ ଗୋଟେ ନଈ ପରି, ନଦୀ କେବଳ ଗୋଟିଏ ଜଳଧାରା ନୁହେଁ, ଇଏ ହେଉଛି ଗୋଟେ ଜୀବନ୍ତ ସଭ୍ୟତା, ଆମ ସଂସ୍କୃତି ଆମ ସ୍ମୃତିର ଗୋଟେ ଜୀବନ୍ତ କାହାଣୀ। ଆଜି ଆମେ ସେଇ କୁଳୁକୁଳ ନାଦରେ ବହିଯାଉଥିବା ନଈ ବିଷୟରେ କଥା ହେବା। ଯଦି ଆପଣ ଆସନ୍ତି ଗୋଟେ ଗାଁରୁ, ତେବେ ଆପଣଙ୍କ ଗାଁର ସେଇ ନଈ, ଆପଣଙ୍କ ଗାଁର ସେଇ ଜଳାଶୟ, ଯଦି ଆପଣ ରୁହନ୍ତି ସହରରେ, ଆପଣ ବଢ଼ିଛନ୍ତି ସହରରେ, ତାହେଲେ ଆପଣଙ୍କ ସହରରେ ପାଖରେ ଯଦି ବହିଯାଉଛି ନଈଟି, ସେଇ ନଈ ସହିତ କ'ଣ ରହିଛି ଆପଣଙ୍କର ସମ୍ପର୍କ, ଆପଣଙ୍କ ଗାଁ ନଈ ସହିତ କେମିତି ରହିଛି ଆପଣଙ୍କର ସମ୍ପର୍କ, ତାରି ବିଷୟରେ ଡାଇଲ୍ ଇନ୍ ଲାଇଫ୍ ଚିଟ୍ଚାଟ୍ରେ ଆଜି ଆମେ କଥା ହେବା। ନମ୍ବର ହେଉଛି 0671230353। କୁହାଯାଏ ଏ ଦୁନିଆରେ ଯେତେ ଯେତେ ବଡ଼ ସଭ୍ୟତା ବା ସଂସ୍କୃତି ଗଢ଼ି ଉଠିଛି, ସଫଳ ଭାବରେ ଗଢ଼ି ଉଠିଛି ଏବଂ ଉନ୍ନତିର ଶିଖରରେ ପହଞ୍ଚିଛି, ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ସେଥିରେ ନଦୀର ଗୋଟେ ବହୁତ ବଡ଼ ଯୋଗଦାନ ଅଛି। ଆମ ସମସ୍ତଙ୍କର ଜୀବନରେ ବି ପ୍ରତ୍ୟକ୍ଷ ହଉ ବା ପରୋକ୍ଷ ଭାବରେ ହଉ, ନଦୀ ଗୋଟେ ଏମିତି ଭାଗ, ନଦୀ ଗୋଟେ ଏମିତି ଅଂଶ ଯାହାକୁ ଆମ ଜୀବନରୁ ବା ମଣିଷ ଜୀବନରୁ କେବେ ହେଲେ ବାଦ ଦେଇ ହେବନି। ସେଇ ନଦୀ ବିଷୟରେ ଆଜି ଆମେ କଥା ହେବା। ଆପଣମାନଙ୍କର କଲ୍ ଆସିବ ମୋ ପାଖକୁ, ଆଉ ମୁଁ ଆପଣମାନଙ୍କ ସହିତ କଥା ହେବି ଆପଣମାନଙ୍କର ଗାଁର ନଦୀ ବିଷୟରେ, ନଦୀ ସହିତ ଯୋଡ଼ା ସ୍ମୃତି ବିଷୟରେ, ନଦୀ କୂଳର ସେଇ ବସିବାର ସମୟ, ନଦୀ କୂଳରେ ସେ କାଟିଥିବାର ସମୟ, ନଈରେ ପହଁରା ଶିଖିଥିବାର ସେ ସ୍ମୃତି, ନଈ ସହିତ ଯୋଡ଼ା ଅନେକ ସ୍ମୃତି ଅନୁଭୂତି ଯାହା ଆଜି ବି ଆପଣଙ୍କର ମନେ ଅଛି ଆମ ସହିତ ସେୟାର କରିବେ। ଆଜି ଆସିଯାଇଛି ଫର୍ଷ୍ଟ କଲ୍, ଦେଖିବା କିଏ କରିଛନ୍ତି, କୋଉଠୁ କରିଛନ୍ତି। ହ୍ୟାଲୋ, ନମସ୍କାର, କିଏ କହୁଥିଲେ, କୋଉଠୁ କହୁଥିଲେ?
1: ଅଶୋକ ପଣ୍ଡା, ମଧୁପାଟଣା, କଟକ।
0: ଅଶୋକ ଭାଇ ନମସ୍କାର, ଗୁଡ୍ ମର୍ଣ୍ଣିଂ। କଣ କହିବେ ନଦୀ ସହିତ ଅଶୋକ ଭାଇଙ୍କର ସମ୍ପର୍କ କଣ, ନଈ ସହିତ କେମିତି କଣ ସମ୍ପର୍କ?
1: ମୋ ମାମୁ ଘରକୁ ଯାଏ।
0: ଆଜ୍ଞା,
1: ମାମୁ ଘର ପାଖରେ, ମାମୁ ଘର ପାଖରେ କିନି କୁଆଖାଇ ନଈ ବହି ଯାଇଛି।
0: ଆଜ୍ଞା ଆଜ୍ଞା,
1: ମୁଁ ସେଇ କୁଆଖାଇ ନଈରେ ପହଁରା ଶିଖିଛି। ଆଉ ଆମର ତ ଏଠି କଟକରେ ମହାନଦୀ।
0: ଆଜ୍ଞା,
1: କିନ୍ତୁ ମୁଁ କେବେ ମହାନଦୀ କି ଯାଇନି କି ସେଠି ଗାଧେଇନି କି ପହଁରା ପହଁରିନି।
0: ଆଚ୍ଛା,
1: କିନ୍ତୁ କୁଆଖାଇ ନଈରେ ମୁଁ ପହଁରା ଶିଖିଛି ଏବଂ ବହୁତ ଭଲ ପହଁରିଛି।
0: ଆଚ୍ଛା,
1: ଆଉ ନଈ ହିସାବରେ ଏତିକି କହିବି।
0: ଆଜ୍ଞା,
1: ନଈ ଗୋଟେ ଏଭଳି ଆଦର୍ଶ, ନଈ ତାର ସ୍ୱତଃପୃତ ଭାବରେ ସ୍ୱତଃସ୍ଫୂର୍ତ୍ତ ଭାବରେ କଡ଼ିଯାଏ, ତା ସାମ୍ନାରେ ଯେତେ ବାଧା ବିଘ୍ନ ଆସିଲେ ବି, ପଥର ଆସୁ, ପାହାଡ଼ ଆସୁ, ଅଳିଆ ଆସୁ, ଆବର୍ଜନା ଆସୁ, ଯାହା ବି ଆସୁ, ସେ କୌଣସି ଖାତିର ନ କରିକି ସିଏ ତାର ଅବିରତ ଗତିରେ ଚାଲିଥାଏ। ନଈଠୁ ସେଇଟା ଶିଖିବାର ଅଛି।
0: ବହୁତ ସୁନ୍ଦର କଥା ଅଶୋକ ଭାଇ କହିଲେ, ଯେ ଅନେକ ବାଧା ବିଘ୍ନକୁ ଅତିକ୍ରମ କରି ଯେମିତି ନଈ ବହିଯାଉଥାଏ ନିରନ୍ତର ଭାବରେ, ଆମ ଜୀବନରେ ମଧ୍ୟ ଅନେକ ସବୁ ବାଧା ବିଘ୍ନକୁ ପ୍ରତିଘାତ କରି ଆମେ ଶିଖି ଆଗକୁ ବଢ଼ିବା ଉଚିତ।
1: ଧନ୍ୟବାଦ,
0: ବହୁତ ବହୁତ ଧନ୍ୟବାଦ ଭାଇ କଲ୍ କରିଥିବାରୁ, କଥା ହେଇକି ବହୁତ ଭଲ ଲାଗିଲା। ରହିଲି ଭାଇ, ନମସ୍କାର।
1: ଆଜ୍ଞା,
0: ସାଧି କେତେ ସୁନ୍ଦର କଥା କହିଲେ ଅଶୋକ ଭାଇ, ଯେ ନଈ ଆମକୁ ବହୁତ କଥା ଶିଖାଇବି। ନଦୀ ସହିତ ଆମର ସମ୍ପର୍କ ଖାଲି ଯେ ପହଁରିବାର କଥା ନୁହେଁ, ଆମର ମନକୁ ଶାନ୍ତି ଦେବା, ପରିବେଶ ସହିତ ନିଜର କିଛି ସମୟ କାଟିବାର କଥା ନୁହେଁ, ନଦୀ ସହିତ ଶିଖିବାର ମଧ୍ୟ ଅନେକ କିଛି କଥା ଅଛି। ଏଇ ଯେମିତି ନିରନ୍ତର ଭାବରେ ତାର ଗତିକୁ ସେ ଚଳମାନ କରିକି ଥାଏ, ଆଉ ବହୁଥିବା ସେ ସ୍ରୋତସ୍ୱିନୀ ନଈ ବିରାଟ ପଥର ଖଣ୍ଡକୁ ବି ଭାଙ୍ଗିକି ଚୁନମାର କରିଦେଇପାରେ, ତାର ଜଳ ତାର ସ୍ରୋତ ସବୁ ପ୍ରତିବନ୍ଧକକୁ ଭାଙ୍ଗିକି ଆଗକୁ ବଢ଼ିପାରେ। ଆସିଯାଇଛି ଆଉ ଗୋଟିଏ କଲ୍, ଦେଖିବା କିଏ କରିଛନ୍ତି, କୋଉଠୁ କରିଛନ୍ତି, ଆଉ ନଈ ସହିତ ତାଙ୍କର କଣ ସମ୍ପର୍କ ରହିଛି ତା ବିଷୟରେ ସେ କଣ କହୁଛନ୍ତି। ନମସ୍କାର, ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଡାଇଲ୍ ଇନ୍ ଲାଇଫ୍ କୁ ସ୍ୱାଗତ। କିଏ କହୁଥିଲେ, କୋଉଠୁ କହୁଥିଲେ?
2: ଭାଇ ନମସ୍କାର, ଗୁଡ୍ ମର୍ଣ୍ଣିଂ, ଜୟ ଜଗନ୍ନାଥ।
0: ନମସ୍କାର ଭାଇ, ଟିକେ ପରିଚୟ ଦେଇଦିଅନ୍ତୁ ଆପଣଙ୍କର।
2: ଟାଟା ଷ୍ଟିକ୍ ପ୍ଲାଣ୍ଟ କହୁଥିଲି, ଆଭାସରୁ।
0: ଆଜ୍ଞା ଭାଇ, କେମିତି ଅଛନ୍ତି ଆପଣ ପ୍ରଥମେ କୁହନ୍ତୁ।
2: ଏବେ ଡ୍ୟୁଟିରେ ଅଛି, ବହୁତ ବିନ୍ଦାସ ଅଛି।
0: ଆଜ୍ଞା, କଣ କହିବେ ଆଭାସ ଭାଇ, ଆପଣଙ୍କର ନଈ ସହିତ କଣ ସମ୍ପର୍କ, କେମିତି ସମ୍ପର୍କ?
2: ଆମ ଘର ପାଖରେ ଜଷ୍ଟ ମହାନଦୀ ଶାଖା ଚିତ୍ତଳ ନଦୀ, ଘରଟା କେନ୍ଦୁପାଟଣା ସାଲେପୁର। ଆମର ଛୋଟବେଳ କଥା ମନେ ପକେଇଦେଲେ, ଯାହା ଭଲ କଥା, ଆମେ ଯେତେବେଳେ ସ୍କୁଲ ଆସିକି ଏଇ ଖରାଦିନ ଛୁଟିରେ, ଏଗାରଟା ପୂର୍ବରୁ ଛୁଟି ହେଇଯାଏ, ସିଧା ଆସିବୁ ତ ପ୍ରବଳ ଖରାରେ ଆମେ ନଦୀରେ ମାନେ ବୁଡ଼ିକି ଏମିତି ଘଣ୍ଟାଏ ଦୁଇ ଘଣ୍ଟା ପରେ ଗାଧିକି ଆସିବୁ। ଘରକୁ ଆସିଲା ପରେ ମମି ପାପା ବହୁତ

0: ରାଗିବେ ପାଟି କରିବେ କିଛି ମାନୁ ସେଇଟା ଏମିତି ସେଟା ଛୋଟବେଳ କଥା ମାନୁନା ଆଗ ପଛ ସାଙ୍ଗସାଥି ଦଶ ବାର ଜଣ ଯିବୁ ଆଗେ ନଈରେ ଡେଇଁବୁ ଆମେ ଟିକେ ନୌକା ବି ଥାଏ ନୌକା ବାଲା ଯଦି ନଥାଏ ଆମେ ନଈ ନୌକା ନେଇକି ସେପଟୁ ଡଙ୍ଗା ରଖିବୁ ତା ଡଙ୍ଗାରେ ଗାଧି ପାଲି ସାର୍ଟ ପ୍ୟାଣ୍ଟ ସଫା ସୁଫି କରି ବାଲିରେ ଯୋଉ ପତଳା ବାଲିଟା ଆମେ ସାର୍ଟ ପ୍ୟାଣ୍ଟ ଶୁଖି ଦେଇଥାଉ ସେ ସାର୍ଟ ପରେ ଘଣ୍ଟା ଭିତରେ ଶୁଖିଯାଏ ପୁଣି ସେଇଆ ଉଠିକି ଆମେ ଘରକୁ ଫେରିବୁ ତାପରେ ଖରା ଦିନ ବି ଗାଈ ଗୋରୁ ବି ଗାଧି ନଥାନ୍ତି ସେ ଟାଇମରେ ବି ସାଙ୍ଗସାଥିରେ ଗାଈ ମେଳ ନେଇକି ଆମେ ନଈରେ ବି ଗାଈ ଗୋରୁ ବହୁତ ଭଲ ଆକାରରେ ଗାଧିକୁ ଦେଇକି ସବୁ ଗାଈ ଗୋଠ ସବୁ ନେଇକି ଆସିବୁ ଏମିତି ବହୁତ ଆମ ନଈରେ ବି ଯେହେତୁ ଆମର ଗାଁରେ ସେ ମଶାଣୀଟା ବି ନଈ ନଈ ପଠା ବି ପ୍ରବଳ ଫସଲ ହୁଏ ଏବେ ତ ପଠା ସବୁ ବୁଡ଼ିଗଲାଣି ଆଉ ଯେହେତୁ ଚାଷ ନଈ ଖାଇଗଲାଣି କିନ୍ତୁ ଆଗେ ବହୁତ ଆମେ ପଠାରେ ବହୁତ ଆମର ଚାଷୀ ଭାଇ ଯଦି ବହୁତ ଭଲ ଫସଲ ବି କରନ୍ତି ଫସଲ କରି ତାଙ୍କର ପେଟ ଉଜାଳଣ କଥା କରନ୍ତି ଆଉ ଏବେ ନଈ ପଠା ବୁଡ଼ିଗଲାଣି ଧୀରେ ଧୀରେ ପାଣି ଖାଇ ଖାଇ କୂଳ ବି ପୁରା ଲଗ୍ନ ହେଲାଣି ଆମର କେନ୍ଦ୍ରାପଡ଼ା କେନାଲ ପ୍ଲସ ନଈ ପଠା ଲାଗିଛି ପୁରା ଆଉ ପିତଳ ତଳ
1: ବହୁତ ସୁନ୍ଦର ସବୁ ପୁରୁଣା ଦିନର କଥା ମନେ ପଡ଼ିଯାଇଛି ଆପଣଙ୍କର ଭାଇ ପରିବର୍ତ୍ତନ ନା ତ ଜୀବନ କିନ୍ତୁ ଏଇ ପରିବର୍ତ୍ତନ ଭିତରେ ବି ଆଜି ତ ଆପଣ ଗାଁରେ ନୁହନ୍ତି ଗାଁଠୁ ଟିକେ ଦୂରରେ ଅଛନ୍ତି ତଥାପି ଆଜି ଆଜ୍ଞା ମନେ ପଡ଼େ ଭାଇ ଛୋଟବେଳର କଥା ପୁଣି ଫେରିଯିବା ପାଇଁ ଇଚ୍ଛା ହୁଏ କେବେ କେବେ
0: ମନ ପଡ଼େ ଯାହା ଯେହେତୁ ଆପଣ ଆଉ ଟିକେ ମନ ପକେଇଦେଲେ ମନ ପକେଇଲେ କେମିତି ମନଟା କଷ୍ଟ ଲାଗୁ କେତେ ଛୋଟବେଳେ ପୁଣି ଆମେ ଫେରି ପାରିବୁ କି
1: କିନ୍ତୁ କେବେ କେବେ ନିଶ୍ଚୟ ଭାଇ ଇଚ୍ଛା ହଉଥିବ ପୁଣି ଥରେ ଗାଁକୁ ବହୁତ ସୁନ୍ଦର କଥା ଆପଣଙ୍କ ସହିତ କଥା ହେଇକି ଭଲ ଲାଗିଲା ଭାଇ ଆପଣଙ୍କ ପାଇଁ ଗୋଟେ ଗୀତ ଆପଣଙ୍କ କଥାକୁ ରିଲେଟ କରିକି ଗୋଟେ ଆଜ୍ଞା ଆଜ୍ଞା ଭାଇ ନିଶ୍ଚୟ ଚେଷ୍ଟା କରିବି କିନ୍ତୁ ବର୍ତ୍ତମାନ ଆପଣଙ୍କ ଭଳି ଅନେକ ଶ୍ରୋତା ବନ୍ଧୁ ଯୋଉମାନେ ଏଇ ପୁରୁଣା ଗାଁ କଥା ମନେ ପଡୁଥିବ ତାଙ୍କର ତାଙ୍କ ପାଇଁ ଡେଡିକେଟ କରିକି ଗୋଟେ ସୁନ୍ଦର ଗୀତ ବଜେଇ ଶୁଣନ୍ତୁ ଭାଇ ନମସ୍କାର କେବେ କେବେ ଆପଣଙ୍କର ଇଚ୍ଛା ହଉଥିବ ପୁଣି ଥରେ ସେଇ ଶୀତ ସକାଳରେ ସେଇ ଅପରାହ୍ନର ଆମ୍ବ ତୋଟାରେ ହଜିଯିବା ପାଇଁ ପୁଣି ସେ ନଈରେ ହଜିଯିବା ପାଇଁ ଭିଜିବା ପାଇଁ ନିଜ ଦେହ ମନକୁ ଓଦା କରିଦେବା ପାଇଁ ପୁଣି ଥରେ ପହଁରିବା ପାଇଁ ଆଉ ସେ ଗାଁର ଜୀବନକୁ ପୁଣି ଥରେ ଫେରିଯିବା ପାଇଁ ହୁଏ ନା ଇଚ୍ଛା ସତରେ ଭାବିଲେ କେବେ କେବେ ଏମିତି ଲାଗେ ନା ଫେରିଯାଆନ୍ତି କି ପୁଣି ସେ ଗାଁକୁ ଚାଲନ୍ତୁ ନା ଏଇ ଗୀତ ମାଧ୍ୟମରେ।

0: ସେଥିରେ ଇଚ୍ଛା ହୁଏ କେବେ କେବେ ଗାଁକୁ ଫେରିଯିବା ପାଇଁ ଏବଂ ଫେରିଯିବାର ଯୋଉ କିଛି କାରଣ ଗୁଡିକ ଆମ ଆଖି ଆଗରେ ଝଲସି ଉଠେ ତା ଭିତରୁ ଗୋଟେ ହେଉଛି ଏଇ ନଈ। ଆମ ଗାଁର ନଈ ବା ଆମ ସହରର ନଈ ଯାହା ସହିତ ଯୋଡ଼ା ରହିଛି ଅନେକ ସ୍ମୃତି ଅନେକ ଅନୁଭୂତି। କେବଳ ଯେ ନଈରେ ଏ ଖରାଦିନିଆ ପହଁରା ମଜା ମସ୍ତି ଏସବୁ କଥା ନୁହେଁ, ନଈ ସହିତ ଗୋଟେ ଇମୋସନାଲ ବଣ୍ଡିଂ ମଧ୍ୟ ଆମର ଥାଏ ଏବଂ ଆମ ଭାରତୀୟ ସଂସ୍କୃତି ପରମ୍ପରାରେ ନଈକୁ ଆମେ ମା ବୋଲି ମାନୁ, ତାର ପୂଜା କରୁ, ତା ସହିତ ଯୋଡ଼ା ଅନେକ ପର୍ବପର୍ବାଣୀ ପୂଜା ଅର୍ଚ୍ଚନା ଏସବୁ କଥା ମଧ୍ୟ ରହିଛି। ସେ ସବୁ କଥାକୁ ସହିତ ଆମେ ନିଜର ସମ୍ପର୍କକୁ ଯୋଡ଼ୁଛେ ଆଉ ଯୋଡ଼ି ଚାଲିଛେ, ଯୋଡ଼ିଥିଲେ ମଧ୍ୟ ତାରି ବିଷୟରେ କଥା ହେଉଛେ ଡାଇଲିନ ଲାଇଫ ଚିଟ୍ଚାଟ୍ରେ। ଦେଖିବା ପରବର୍ତ୍ତୀ କଲର କିଏ କ'ଣ କହୁଛନ୍ତି ନଈ ସହିତ ତାଙ୍କର ସମ୍ପର୍କ ବିଷୟରେ, ଚାଲନ୍ତୁ ଶୁଣିବା। ହ୍ୟାଲୋ ନମସ୍କାର, କିଏ କହୁଥିଲେ, କୋଉଠୁ କହୁଥିଲେ?
1: ବିଶ୍ୱଜିତ ଭାଇ ନମସ୍କାର, ମୁଁ ବାମଦେବ କୃଷି କହୁଥିଲି ଝାଞ୍ଜିରମଙ୍ଗଳା କଟକ।
0: ବାମଦେବ ଭାଇ ନମସ୍କାର, କେମିତି ଅଛନ୍ତି ଆପଣ? ଗୁଡ ମର୍ଣ୍ଣିଂ।
1: ଗୁଡ ମର୍ଣ୍ଣିଂ ଭାଇ।
0: ଭାଇ କଣ
1: କହିବେ, ଆପଣ କେମିତି ଅଛନ୍ତି?
0: ମୁଁ ବି ଭାଇ ପୁରା ବଢିଆ ଅଛି, କଣ କହିବେ ଭାଇ? ବାମଦେବ ଭାଇଙ୍କ ସମ୍ପର୍କ ନଈ ସହିତ କେମିତି କଣ?
1: ଭାଇ ନଈ ସହିତ ତ ପିଲାବେଳୁ ସମ୍ପର୍କ।
0: ଆଜ୍ଞା,
1: ନଈ କୂଳରେ ଆମର ଘର।
0: ଆଚ୍ଛା,
1: ଘର ହଉଛି ଆମର ଯାଜପୁର ଜିଲ୍ଲା ଦକ୍ଷିଣ ଗ୍ରାମରେ।
0: ଆଜ୍ଞା,
1: ଏଠି ଆମ ଘର ପାଖକୁ 100 meter ଭିତରେ
0: ଆଜ୍ଞା
1: ବହି ଯାଇଛି ପୂର୍ଣ୍ଣଚେରା ଗେଙ୍ଗୁଟି ନଦୀ।
0: ଆଚ୍ଛା,
1: ଯାହାର ପାର୍ଶ୍ୱରେ ଆମ ଘର। ସବୁବେଳେ ପାଣି ମାନେ କେତେବେଳେ ବି ସ୍ଥିର ନଥାଏ, ସବୁବେଳେ ବହି ଚାଲିଥାଏ। ଆଉ ବିଶେଷ କରି ଖରାଦିନ କଥା ମୋର ମନେ ଅଛି, ସେତେବେଳେ ଯୋଉ ପିଲାବେଳର କଥା, ଏଇ ଖରାଦିନରେ ଆମେ ଯେତେବେଳେ ଯାଉ ଗାଧେଇ ପ୍ରାୟ 50 meter ବାଲିରେ ବାଲି ପାସ୍ କଲା ପରେ ହିଁ ପୁରା ପାଣି ପଡେ, ଆଉ ସେ ପୁରା ପାଣି ପୁରା କାଚ କେନ୍ଦୁ ଭଳିଆ ପାଣି, ତଳେ ବାଲି ପୁରା ମାନେ ବାଲି ଗରଡା ଯୋଉ ଥାଏ ବଡ ବଡ ବାଲି, ସେ ବାଲିରେ ତା ସ୍ୱଚ୍ଛ ପାଣି ଚାଲିଥିବ, ତା ଦେହରେ ଯୋଉ ଗାଧେଇବାର ମଜା, ଆଉ ସେଥିରେ ବି ଲୋକ ବି ଖରାଦିନେ ଗାଈ ଗୋରୁକୁ ଗାଧେଇ ଦିଅନ୍ତି। ମାନେ ନଦୀ ପାଣିର ଗୋଟେ କିଛି ନଥାଏ, ତାର ଆମେ ଯୋଉ ବର୍ଷା ଦିନରେ ଆମେ ଗୋଳିଆ ହେଇଗଲେ ଯୋଉ ପ୍ରକାର ମନ ଭିତରେ ଗୋଟେ ଭାବନା ଆସେ, ନଦୀ ପାଣିରେ କିନ୍ତୁ ଖରାଦିନେ ଯୋଉ ସ୍ୱଚ୍ଛ ପାଣି ଥାଏ। ଆଉ ମୁଁ ଗଲେ ଏବେ ବି ଗଲେ ଯେତେବେଳେ ଗାଁକୁ ମୁଁ ଯାଏ କେବେ ହେଲେ ଘରେ ଗାଧାଏ, ନିଶ୍ଚିନ୍ତ ଭାବରେ ଗାଁ ନଈକୁ ଯାଇଥାଏ। ଆଉ ସେଠି ଆଗ ଗାଧେଇବା ପୂର୍ବରୁ ଆଗକୁ ଗୋଟେ ଆଞ୍ଜୁଳାଏ ପାଣି ହିଁ ମୁଁ ପିଏ, ଆଉ ସେ ପାଣି ପିଇବାରେ ଯୋଉ ଶାନ୍ତି ମିଳେ, ପୁରା ଥଣ୍ଡା ଥଣ୍ଡା ପାଣି ଆଉ ପୁରା ନିର୍ମଳ ପାଣି, ତା ମନ ଖୁସି ହେଇଯାଏ। ତାପରେ ଗାଧୁଆ ପାଧୁଆ ସାରିକରି ଆଉ କଟକରେ ତ 35-36 ବର୍ଷ ହେଇଗଲାଣି, କଟକ କଥା ହିଁ ମୋର ମନେ ପଡୁଛି, ମୁଁ ଯେତେବେଳେ ବଣ୍ଡରପୁରରେ ଥିଲି ପାଖରେ ତ ମହା

0: ଶିଖର ପୁର ଗଙ୍ଗପୁର ପାଖରେ
1: ସେତେବେଳେ
0: ବି ଆମେ ଯୋଉ କମ୍ପାନୀରେ ଥିଲୁ ଆମେ ପାଞ୍ଚ ଜଣ ପାଞ୍ଚ ଛଅ ଜଣ ଯୋଉ ଷ୍ଟାଫ ଥିଲୁ ଆମର ଗୋଟେ ଗାଡି ଜିପ୍ ଥିଲା ମହିନ୍ଦ୍ରା ଜିପ୍ ଥିଲା ଆଉ ସେ ଗାଡି ଆମେ ନେଇକି ଯାଉ ଜିପ୍ରେ ଯାଉ ମହାନଦୀକୁ ଆଉ ସେଠି କୂଳରେ ରଖିକି ସମସ୍ତେ ଗାଧୁଆ କରିବା ଯାହା ସବୁ ନିତ୍ୟକର୍ମ ଏମିତିକି ନିଜର ଲୁଗାପଟା ବି ସଫା କରିକି ଆସୁ ଆଉ ପାଣିରେ ପହଁରିବାରେ ବି ଅନୁଭୂତି ଅଛି ଯେ ଏବେ ବି ସୁଦ୍ଧା ବି ମୁଁ ମାନେ ବଢିଲା ନଈ ହଉ କି ପୋଖରୀ ହଉ ପାଣିରେ ପହଁରିବାର ଯୋଉ ଅନୁଭୂତି ଅଛି ମୁଁ ଏକୁଳରୁ ସେକୁଳ ବି ପଳାଏ ଆଉ ଡର ଲାଗେନି କାରଣ ନଈ କୂଳରେ ଯୋଉ ମାନଙ୍କର ଘର ସେମାନେ କେବେ ହେଲେ ପାଣିକୁ ଡର ନଥାଏ।
1: ବଢିଆ କଥାଟି କହିଲେ କିନ୍ତୁ ଯାହା ଆପଣଙ୍କ କଥାରୁ ମୁଁ ବୁଝିବାକୁ ପାଇଲି ଯେ ବାମଦେବ ଭାଇ ଗାଁରେ ଥାନ୍ତୁ ବା କଟକରେ ଥାନ୍ତୁ ନଦୀ ପାଖରୁ କେବେ ଦୂରେଇ ନାହାନ୍ତି ନଦୀ ସବୁବେଳେ ଆପଣଙ୍କ ସହିତ ଜଡିତ ହେଇକି ରହିଛି।
0: ଆମେ ଏମିତି ଗୋଟେ ଜାଗାରେ ଅଛି ଯୋଉ କଟକରେ ଅଛି
1: ଆଜ୍ଞା
0: ଆମ ଦି ପଟରେ ବି ନଈ ଅଛି କାଠପଡ଼ି ନଦୀ ଆଉ ମହାନଦୀ ଆଉ ତା ମଝିରେ ଆମେ ଅଛେ ଆମେ କେତେ ଭାଗ୍ୟବାନ ଦେଖନ୍ତି।
1: ହଁ ନିଶ୍ଚିତ ଭାବରେ ବହୁତ ବଢିଆ କଥା।
0: ଆଉ ଅବଶ୍ୟ ସିନା ଏଠି ଜଳ ସରିଯାଉଛି ଖରାଦିନରେ ବହୁତ ମଜା ଲାଗେ କାଠପଡ଼ି ଆଉ ମହାନଦୀର କୂଳରେ ଯୋଉ ସବୁ ଅଛି
1: ନିଶ୍ଚିତ ଭାବରେ ପ୍ରକୃତିର ମଧ୍ୟ ତାର ପ୍ରଭାବ ରହିଛି ପ୍ରକୃତି ଉପରେ ମଧ୍ୟ ତାର ସକାରାତ୍ମକ ପ୍ରଭାବ ରହିଛି। ଯାହା ହଉ ଆପଣ ବହୁତ ବଢିଆ ବଢିଆ କଥା କହିଲେ ଆପଣଙ୍କ ସହିତ ନଦୀର ସମ୍ପର୍କ ଆମକୁ ଜଣେଇଲେ ସେଥିପାଇଁ ଭାଇ ବହୁତ ବହୁତ ଧନ୍ୟବାଦ ହୃଦୟରୁ କଲ୍ କରିଥିବାରୁ ଭାଇ ଧନ୍ୟବାଦ ରହିଲି ନମସ୍କାର। ସାଥି ଆପଣ ମଧ୍ୟ କଲ୍ କରିପାରିବେ ଆମକୁ କଲ୍ କରିବା ପାଇଁ ନମ୍ବର ହେଉଛି 0671230315। ଏଇ ଯୋଉ ନଦୀ ତା ସହିତ କେବଳ ଏଇ ସମୁଦ୍ର ବା ଜଳାଶୟ ତାକୁ ମଧ୍ୟ ଆପଣ ଆଡ୍ କରନ୍ତୁ ଯଦି ଆପଣମାନେ ତା ସହିତ ଆପଣ କିଛି ସ୍ପେଶାଲ ସମ୍ବନ୍ଧ ଅଛି ଯେକୌଣସି ଜଳାଶୟ ସହିତ ଆପଣ ଆମକୁ ସେୟାର କରିପାରିବେ କହିପାରିବେ ଏବଂ କେବଳ ସେଇ ଗାଧୁଆ ପହଁରା ଖରାଦିନର କଥା ନୁହେଁ ତା ସହିତ ନଦୀ ସହିତ ଆଉ ଗୋଟିଏ ସୁନ୍ଦର ସମ୍ପର୍କ ଯଦି ଆପଣମାନେ ଆବିଷ୍କାର କରିବା ପାଇଁ ଚାହିଁବେ ନିଜ ଭିତରେ ତେବେ ଆପଣ ଦେଖିବେ ଯେତେବେଳେ କେବେ କେବେ ନଦୀକୂଳିଆ ଅଞ୍ଚଳରେ ଆପଣଙ୍କର ଘର ହେଇଥିବ ଆଉ ଆପଣଙ୍କୁ ଟିକେ ଡାଉନ୍ ଲାଗୁଥିବ ଟିକେ ଲୋ ଲାଗୁଥିବ କେତେବେଳେ କେମିତି ଏମିତି ଅନେକ ଶ୍ରୋତା ଆମର ଥିବେ ଯେଉଁମାନେ ଯାଇକି ନଦୀ କୂଳରେ ଟିକେ ସମୟ ଅତିବାହିତ କରିଦେଇ ଆସୁଥିବେ ସେ ନଈକୁ ବା ଶାନ୍ତ ଆଉ ସହଜ ଭାବରେ ଦେଖୁଥିବେ ବା ସେତେବେଳେ ମନର ଭିତରେ ଗୋଟେ ଅପୂର୍ବ କମ୍ପନ ଗୋଟେ ସକାରାତ୍ମକ ଭାବନା ଗୋଟେ ସୁନ୍ଦର ପଜିଟିଭ ଭାଇବ୍ସ ଆପଣଙ୍କ ମନ ଭିତରକୁ ଆସୁଥିବ ଯାହାକି ଆପଣଙ୍କୁ ଆପଣଙ୍କର ଦୁଃଖକୁ କଷ୍ଟକୁ ଭୁଲିବା ପାଇଁ ଟିକେ ରିଲାକ୍ସ ହେବା ପାଇଁ ଆପଣଙ୍କୁ ବହୁତ ସାହାଯ୍ୟ କରୁଥିବ। ଇଏ ହେଉଛି ନଦୀର ଆଉ ଗୋଟିଏ ଶକ୍ତି ତା ବିଷୟରେ ବି ଆମେ କଥା ହେବା ତା ବିଷୟରେ ବି ଆମକୁ ଆପଣ ଜଣେଇବେ। ଆସିଯାଇଛି ଆଉ ଗୋଟିଏ କଲ୍ ଦେଖିବା କିଏ କରିଛନ୍ତି କୋଉଠୁ କରିଛନ୍ତି ଆଉ କଣ କହୁଛନ୍ତି ନଈ ସହିତ ତାଙ୍କର ସମ୍ପର୍କ ବିଷୟରେ। ହ୍ୟାଲୋ ନମସ୍କାର କିଏ କହୁଥିଲେ କୋଉଠୁ କହୁଥିଲେ?
2: ଭାଇ ନମସ୍କାର ଜୟ ଜଗନ୍ନାଥ।
1: ଭାଇ ନମସ୍କାର ଜୟ ଜଗନ୍ନାଥ ଟିକେ ପରିଚୟ ଦେଇ ଦିଅନ୍ତୁ।
2: ଭାଇ ମୁଁ କହୁଥିଲି ରାଜେଶ ନାୟକ ଫ୍ରମ ଚର୍ଚିକା ବଜାର ଜଗତସିଂହପୁର।
1: ରାଜେଶ ଭାଇ ନମସ୍କାର ଗୁଡ ମର୍ଣ୍ଣିଂ। ରାଜେଶ ଭାଇଙ୍କର ସମ୍ପର୍କ ନଈ ସହିତ କେମିତି ଭାଇ ଅଛି କଣ କହିବେ ଭାଇ?
2: ଭାଇ ନିଶ୍ଚିନ୍ତ ତ ମୁଁ ଟପିକ ଉପରକୁ ଯିବି ମୁଁ ତ ଆପଣଙ୍କ କଥା ମାନିକିରି ଦି ଦିନ ହେଲା କଲ୍ କରୁନି କିନ୍ତୁ ବହୁତ ଶ୍ରୋତା ଆସନ୍ତି ଦିନ ରାତି ଚବିଶ ଘଣ୍ଟା ଆଜ୍ଞା କଲ୍ କରୁଛନ୍ତି ସେମାନଙ୍କୁ ଆପଣ କିଛି କହିବେ ଲାଷ୍ଟକୁ ଆଉ।
1: ନିଶ୍ଚୟ ନିଶ୍ଚୟ ଭାଇ ନିଶ୍ଚିତ ଭାବରେ ଆମେ ଚେଷ୍ଟା କରିବା ଯେ ଆପଣ ଯେମିତି ଜଣେ ଶୃଙ୍ଖଳିତ ଲିସନର୍ସ ଭାବରେ ଆମର ପ୍ରିୟ ଲିସନର୍ସ ଭାବରେ ଏତେ ସୁନ୍ଦର ଭାବରେ ନିଜ ଗୋଟେ ଏତେ ପଜିଟିଭ ଆପ୍ରୋଚର ସହିତ କଲ୍ କରିଛନ୍ତି ସେମାନେ ମଧ୍ୟ ଆପଣଙ୍କ ପାଖରୁ କିଛି ଶିଖିବେ ବୋଲି ଆମେ ଆଶା କରୁଛୁ।
2: ଆଜ୍ଞା
1: ଭାଇ କଣ କହିବେ ନଈ ସହିତ ଆପଣଙ୍କର ସମ୍ପର୍କ କେମିତି କଣ?
2: ନଈ ସହିତ ସମ୍ପର୍କ କଣ ଭାଇ ଆମେ ତ ଉପକୂଳ ଏରିଆ ଲୋକ ଅବିଭକ୍ତ କଟକ ଜିଲ୍ଲାର ଲୋକ ଜଗତସିଂହପୁର କେନ୍ଦ୍ରାପଡ଼ା ଯାଜପୁର କଟକ ଏତେ ପାଖାପାଖି ଆଉ ମୁଁ ତ ପାଖାପାଖି ଭାଇ ବଙ୍ଗୋପସାଗର ପାଖାପାଖି ରହୁଛି କାରଣ ପାରାଦୀପ ଏଠୁ ଆମର ଭାଇ ଏୟାରରେ 50 କିଲୋମିଟର ଆଉ ବାଇ ରୁଟ୍ରେ 70 କିଲୋମିଟର ତେଣୁ ବଙ୍ଗୋପସାଗର ଯେହେତୁ ଏଠି ପାଖରେ ଅଛି ତେଣୁ ଯେତେ ଯୁଆଡେ ନଈ ବହିଛି ସବୁ ତ ଆସି ଏଇଠି ମିଶିଛି ଆଉ ଯାହା ଯୁଆଡେ ଅଳିଆ ଆବର୍ଜନା ଯାହା ଯୁଆଡେ ପାଇଲେ ସବୁ ନଈରେ ବସେଇ ଦେଲେ ଆଜ୍ଞା ଆମେ ତ ଏଇଠି ଅଛୁ ସେଗୁଡା ଦେଖୁଥିବ ପୁରା ସମୁଦ୍ରକୁ ଆଜ୍ଞା ଅପବିତ୍ର କରିସାରିଲେଣି ଆଉ।
1: ଭାଇ ଗୋଟେ ଭଲ ମାନେ ଦିଗ ଆପଣ ଏକ୍ସପ୍ଲୋର କଲେ ଯେ ହଁ ସେ ବିଷୟରେ ମୁଁ ଆଗକୁ କହିଥାନ୍ତି ଯେ
2: ଦେଖନ୍ତୁ ଗଙ୍ଗା ନଦୀ ଏତେ ପବିତ୍ର ଗଙ୍ଗା ଆଜ୍ଞା ଏତେ ମାନେ ଅଳିଆ ଆବର୍ଜନା ମଳମୂତ୍ର ପକଉଛନ୍ତି ଯୋଉଗୁଡାକ ସବୁ ଗୋରୁ ଗାଈ ମରିକି ଭାସେଇ ଦଉଛନ୍ତି ଗଙ୍ଗା ଜଳ ଗୋଟେ ପବିତ୍ର କାର୍ଯ୍ୟ ଲେଖା ଆଜ୍ଞା ସିଏ ବି ଆଜ୍ଞା ମିଳିବା ଭାରି କଷୟକର ହେଇଗଲାଣି।
1: ତେବେ ଇଏ ତ ଭାଇ ସେ ସବୁ ନଦୀର ଦୂଷିତ କଥା,
2: ନିକଟସ୍ଥ ଦେବୀ ନଦୀ ଅଛି, ଦେବୀ ନଦୀ, କନ୍ଦଳ ନଦୀ ଏପଟେ ଅଛି, କୁଆଖାଇ, ଆଉ ବିଭିନ୍ନ ନଦୀ ସବୁ ରହିଛି। ମୁଁ ତ ଯାଏ ମାତଗାଁ ତରା ସାହି।

0: ସେଥିପାଇଁ ଆଗରୁ ଆମେ ଡଙ୍ଗାରେ ଯାଉଥିଲୁ ପାରି ଯାଉଥିଲୁ, ସେତେବେଳେ ସବୁ ମାନେ ଜୁଆର ଉଠେ ଯୋଉ ପବନ ହୁଏ ଭାଇ ଡଙ୍ଗାରେ ମୁଁ ଦି ତିନି ଥର ଯାଇଛି, ଭାରି ଭୟ ଲାଗେ। ନଈ ମଝିରେ ଥିବି ଡଙ୍ଗା ଦୋହଲୁଥିବ, କାଳେ ଭାଇ ଡଙ୍ଗା ବୁଡ଼ିଯିବ କି ସାଳେ ଜୀବନ ଚାଲିଯିବ ଆଉ। କିନ୍ତୁ ବର୍ତ୍ତମାନ ଭାଇ ଗୋଟେ ବହୁତ ବଡ ପୋଲ ହେଇଗଲାଣି ସେ ନଦୀ ଉପରେ, ଗାଡି ମଟର ବର୍ତ୍ତମାନ ଯାଉଛି ଶହେ ଶହେରେ, ତେଣୁ ସବୁ ମାନେ ଡେଭଲପ କରୁଛି ବର୍ତ୍ତମାନ ସମୟରେ, ତେଣୁ ସବୁକିଛି ଆଗକୁ ଭଲରେ ବଢୁଛି। ମୋ କହିବାର ମତଲବ ଟିକେ ନଦୀକି ଟିକେ ପରିଷ୍କାର ପରିଚ୍ଛନ୍ନତା ରଖନ୍ତୁ, ଆଉ ଜଳ ତ ସମସ୍ତଙ୍କ ଦରକାର, ଭୂତଳ ଜଳ ବି କମି କମି ଗଲାଣି, ତେଣୁ ଏଥିପ୍ରତି ଯଦି ସମସ୍ତେ ଦୃଷ୍ଟି ଦିଅନ୍ତେ ଭଲ ହୁଅନ୍ତା ବୋଲି ମୁଁ ଭାବୁଛି ଆଉ।
1: ବହୁତ ବହୁତ ଧନ୍ୟବାଦ, ବହୁତ ସୁନ୍ଦର ମତ ଆପଣ ଦେଲେ ଯେ ନଦୀକୁ ଆମେ ମା ବୋଲି ପୂଜା କରୁଛେ, ତାର ଏତେ କେୟାର ନବାର କର୍ତ୍ତବ୍ୟ ମଧ୍ୟ ଆମର, ଆଉ ଯଦି ଆମେ ନଦୀର କେୟାର ନବା ନଦୀ ମଧ୍ୟ ଆମର କେୟାର ନବ। ବହୁତ ବହୁତ ଧନ୍ୟବାଦ ରାଜେଶ ଭାଇ, ସୁନ୍ଦର। ଆଜ୍ଞା, ଜୟ ଜଗନ୍ନାଥ ଭାଇ। ସାଥୀ ଆପଣ ମଧ୍ୟ କଲ୍ କରନ୍ତୁ, ଶୀଘ୍ର ଶୀଘ୍ର ଫୋନ୍ ଉଠାନ୍ତୁ, 0671230315 କୁ ଡାଏଲ କରନ୍ତୁ, ଆଉ ଜଣାନ୍ତୁ ଯେ ନଦୀ ସହିତ କଣ ରହିଛି ଆପଣଙ୍କର ସମ୍ପର୍କ। ଏଇ ଟିକେ ପୂର୍ବରୁ ଯେମିତି ଆମର ଜଣେ ଶ୍ରୋତା ଭାଇ କହିଲେ ଯେ ନଦୀ ଯେ କେବଳ ଆମର ଖୁସିର କାରଣ ହବ, ଆମର ଗାଧେଇବାର କାରଣ ହବ, ଆମକୁ ଯେ ନଦୀ କେବଳ ଖୁସି ଦେବ, ଆଉ ନଦୀ ଆମ ପାଖରୁ କେବେ କିଛି ମାଗିନି ସତ, କିନ୍ତୁ ଏଇ ନଦୀର କେୟାର ନବାର, ନଦୀର ଯତ୍ନ ନେବାର ଦାୟିତ୍ୱ ମଧ୍ୟ ସାଥୀ କୋଉଠି ନା କୋଉଠି ଆମମାନଙ୍କର, ତାର ଯତ୍ନ ନେବାକୁ ପଡିବ। କାରଣ ସମୟ ସହିତ ପରିବର୍ତ୍ତନଶୀଳ ଦୁନିଆ ସହିତ ନଦୀ ଧୀରେ ଧୀରେ ଦୂଷିତ ମଧ୍ୟ ହେଇ ହେଇ ଯାଉଛି, ତେଣୁ ତାର ମଧ୍ୟ ଯତ୍ନ କେୟାର ନେବାର ଦାୟିତ୍ୱ ଆମର। ସେ ବିଷୟରେ ନିଶ୍ଚୟ କଥା ହେବା, କିନ୍ତୁ ଆଉ ଗୋଟିଏ କଲ୍ ଆସିଯାଇଛି, ଦେଖିବା କିଏ କରିଛନ୍ତି, କୋଉଠୁ କରିଛନ୍ତି, କଣ କହୁଛନ୍ତି ତାଙ୍କର ନଦୀ ସହ ସମ୍ପର୍କ ବିଷୟରେ। ହ୍ୟାଲୋ, ନମସ୍କାର, କିଏ କହୁଥିଲେ, କୋଉଠୁ କହୁଥିଲେ?
2: ଗୁଡ ମର୍ଣ୍ଣିଂ ବିଶ୍ୱଜିତ ଭାଇ, ନମସ୍କାର।
1: ନମସ୍କାର ଆଜ୍ଞା,
2: ମୁଁ ଆପଣ ରମେଶ ଚନ୍ଦ୍ର ସାହୁ ଅଗୁମା ଭାବରେ ନିବେଦନ କରୁଥିଲି।
1: ରମେଶ ଭାଇ ନମସ୍କାର, ଗୁଡ ମର୍ଣ୍ଣିଂ। ରମେଶ ଭାଇ କଣ କହିବେ, ନଈ ସହିତ ଆପଣଙ୍କର ସମ୍ପର୍କ, ଆପଣଙ୍କ ଗାଁ ନଈ କଥା କୁହନ୍ତୁ, ଆପଣଙ୍କର ସମ୍ପର୍କ କଥା କୁହନ୍ତୁ।
2: ନିଶ୍ଚିନ୍ତ ଭାଇ, ଆମର ଯୋଉ ଗୋଟେ ସାପ ନଦୀ ବହିଛି, ଜଷ୍ଟ ଆମ ଗାଁର କରକରି ଯାଇଛି ସେଟା।
1: ଆଜ୍ଞା ଆଜ୍ଞା,
2: ତା ନାଁଟା ହେଇଛି ସାପ ନଦୀ, ମାନେ ସାପ ଭଳି ବଙ୍କା ବଙ୍କା ଡଙ୍କା ହେଇକି ପ୍ରାୟ
1: ବଙ୍କା ହେଇଯାଇଛି। ଆଜ୍ଞା,
2: ତା ନାଁ ହେଇଥିଲା କି ସାପ ନଦୀ ହେଇଛି, ସାପ ଭଳି ହେଇଛି ବଙ୍କା ଡଙ୍କା ହେଇକି ପ୍ରତ୍ୟେକ ଗାଁ ଦେଇକି ଆଇଛି।
1: ଆଚ୍ଛା,
2: ନଦୀ ତ ଆମର ସାପ ନଦୀ ନାମରେ ବିଖ୍ୟାତ
1: ବିଖ୍ୟାତ ହେଇଛି।
2: ଆଚ୍ଛା, ସାପ ନଦୀକୁ ନେଇ ବହୁତ ଅନୁଭୂତି ମୋର ଅଛି, କାରଣ ଆମେ ଯେତେବେଳେ ସପ୍ତମ ଅଷ୍ଟମରେ ପଢୁଥିଲୁ ସେତେବେଳେ ସାଙ୍ଗସାଥି ନେଇକି ଆମେ ସବୁ ଡେଇଁକି ଯିବୁ ଆମର ସେଠି ବ୍ରିଜରେ, ଆମେ ବ୍ରିଜ ପରେ ଆମର କମ୍ପିଟିସନ ହବ, ଆମର ଏଠି କିଏ ଡେଇଁବୁ, ଡେଇଁକି ଆସିକି ଆଗ କିଏ ବ୍ରିଜରେ ପହଞ୍ଚିବ, ଏଇଟା ବି ଗୋଟେ ମନେ ପଡୁଛି ମୋର ବହୁତ ଦିନର ଗୋଟେ ଅନୁଭୂତି, ଆପଣ ମନେ ପକେଇ ଦେଇଛନ୍ତି, ବହୁତ ଖୁସିର କଥା। ଆଉ ଯେହେତୁ ଫୋନଟା ବହୁତ ଦିନ ପରେ ଲାଗିଛି, ଅନୁଭୂତି କଥା ନ କହିଲେ ମୋତେ ଭଲ ଲାଗିବନି, ତେଣୁ ଯେହେତୁ କହୁଥିଲି ସେମିତି କହିଦେଲି, ଆଉ ଦୋକାନ ମୋର ଯେହେତୁ ବ୍ୟସ୍ତ ଅଛି ମୁଁ ଆଉ କହିପାରୁନି, ତଥାପି ଆମର ଅଙ୍ଗାଙ୍ଗୀ ଏବେ ଜଡିତ ସାପ ନଦୀ, ଆଉ ସାପ ନଦୀକୁ ନେଇକି ବହୁତ କିଛି ଅନୁଭୂତି ଅଛି, ସାପ ନଦୀର ଆଉ ଏଠି ନାହିଁ, ଆଉ ପାଣି ଆସୁଛି ବର୍ତ୍ତମାନ ସବୁ ଆମର ଏଠି ସବୁ ଚାକୁଣ୍ଡା ହେଇକି ସବୁ ଗଛ ପଛ ସବୁ ଗଥା ହେଇଗଲାଣି, ସେଟା ଆଉ ନଦୀରେ ପାଣି ବିଲକୁଲ ଆସୁନି, ମାନେ ବର୍ଷା ଦିନେ ଏତେ ପାଣି ଆସେ ଆଉ ବର୍ତ୍ତମାନ ପାଣି ଆସୁନି, କାରଣ ଉପରେ ଗୋଟେ ମୁଣ୍ଡରେ ବର୍ଷା ହେଇଯୋଉ ଦଣ୍ଡିଲୋ ବୋଲି ଗୋଟେ ହେଇଛି ଗୋଟେ ବ୍ରିଜ, ସେଠି ପାଣି ଅଟକି ଯାଉଛି, ଯାହାଫଳରେ ପାଣି ଆଉ ବିଲକୁଲ ଆସୁନି,
1: ମାନେ ବିଲକୁଲ ସାପ ନଦୀ ଶୁଖି ଯାଇଛି ଏବେ ବର୍ତ୍ତମାନ,
2: ପୁରା ଶୁଖିଲା ଅଛି, ସବୁ ଆମର ହେଇଯାଇଛି, ସବୁ ତଣ୍ଡି ହେଇଯାଇଛି, ସବୁ ପୁରା ଏକଦମ ପୁରା ମାନେ ପ୍ରତ୍ୟେକ ନଦୀର ମଝିରେ ମଝିରେ ସବୁ ତଣ୍ଡି ହେଇଯାଇଛି, ମାନେ ଗୋଟେ ପଟ ସାଇଡ୍ରେ ପାଣି ଯାଉଛି ଆଉ କୂଳ ବି ଖାଇଯାଉଛି, ବେଳେବେଳେ ସେଟା ବର୍ଷା ଦିଆଯାଉଛି, କିନ୍ତୁ ସେତେଟା ପାଣି ଆସୁନି, ଆଗ ଭଳି ଯେମିତି ବର୍ଷା ହେଇଥିଲା ମାନରେ ପାଣି ଆସେ, ଆମର ଏଠି ସାପ ନଦୀରେ ବିଶେଷ ପାଣି ଆସୁନି, ବର୍ଷା ବି ନାହିଁ, ବର୍ଷା ବି ନାହିଁ, ନଦୀରେ ପାଣି ବି ଆସୁନି।
1: ଆପଣଙ୍କ ତାହେଲେ ମନେ ପଡିଛି ସେ ପୁରୁଣା କଥା,
2: ମନେ ପଡିଛି ଆଉ, କିନ୍ତୁ ଯୋଉ ଭାଇ ଆମର କହୁଥିଲେ ସାପ ନଦୀର ଟିକେ ରକ୍ଷଣବେକ୍ଷଣ କରିବା ନିହାତି ଆବଶ୍ୟକ, କାରଣ ନଦୀରେ ସବୁ ଅଳିଆ ପିଲା ବିଭିନ୍ନ ପ୍ରକାର ପକଉଛନ୍ତି, ଆମର କରିବା ଦରକାର, କିନ୍ତୁ କେହି କାହାକୁ ମାନୁନାହାନ୍ତି, ସମସ୍ତେ ପକେଇଛନ୍ତି, ସଚେତନ କେହି ଗୋଟେ ହଉନାହାନ୍ତି, ତେଣୁ ଯିଏ ଯାହା କରିବା କଥା କରୁଛନ୍ତି ଟିକେ ରକ୍ଷଣାବେକ୍ଷଣ କଲେ ବହୁତ ଭଲ ହବ।
1: ଆଜ୍ଞା, ବହୁତ ବଢିଆ ସୁନ୍ଦର ବାର୍ତ୍ତା ଦେଲେ, ଆପଣ କଲ୍ କରିଥିବାରୁ ବହୁତ ବହୁତ ଧନ୍ୟବାଦ ଭାଇ, ରହିଲି,
2: ନମସ୍କାର ଭାଇ, ରଖୁଛି,
1: ନମସ୍କାର। ସାଥୀ ସମସ୍ତଙ୍କର ସେଇ ଗୋଟିଏ ଅନୁରୋଧ, ସବୁ ଶ୍ରୋତାବନ୍ଧୁମାନଙ୍କ ଅନୁରୋଧ, ଆମର ଅନୁରୋଧ, ଯେତେ ଜଣ ଶ୍ରୋତାବନ୍ଧୁ ଆମର ଶୁଣୁଛନ୍ତି, ଆମେ ଜାଣିଛୁ ଆପଣମାନେ ବହୁତ ସଚେତନ, କିନ୍ତୁ କୋଉଠି ନା କୋଉଠି କେତେବେଳେ କେମିତି ଟିକେ ସେଇ ସଚେତନତାରେ ଅଭାବ ଦେଖାଯାଉଛି। ଆମେ ଆମର ନିତ୍ୟ ବ୍ୟବହାର ଯେଉଁ ଜିନିଷ କଥା ହୁଅନ୍ତୁ, ପୂଜା ସାମଗ୍ରୀ କଥା ହୁଅନ୍ତୁ, ବା ଯେକୌଣସି ବର୍ଜ୍ୟବସ୍ତୁକୁ ହଉ, ନେଇକି ସେ ନଈରେ ପକେଇ ଦେଉଛେ, ଯୋଉ ନଈ ସହିତ ଆମର ଏତେ ସୁନ୍ଦର ସ୍ମୃତି ଜଡିତ ହେଇକି ଅଛି, ଯୋଉ ନଈକୁ ଆମେ ଏତେ ଭଲ ପାଉଛେ, ତାକୁ ଆମେ କେମିତି ଦୂଷିତ ହେବାକୁ ଦେଇପାରିବା କୁହନ୍ତୁ ତ। ଏ ଦାୟିତ୍ୱ ଆମର ନା, ଆମକୁ ଟିକେ ଜଗିବାକୁ ପଡିବ, ଆମେ ନିଜେ ସଚେତନ ହେଲେ ଅନ୍ୟମାନଙ୍କୁ ସଚେତନ କରିବା, ଅନ୍ୟମାନଙ୍କୁ ଏ ବିଷୟରେ କହିବା, ଏବଂ

0: ମୁନା ପଣ୍ଡା ପଟେଲ
1: ମୁନା ଭାଇ ଆପଣଙ୍କୁ ମଧ୍ୟ ନମସ୍କାର, ଶୁଭ ସକାଳ। କଣ କହିବେ ମୁନା ଭାଇ, ନଈ ସହିତ ଆପଣଙ୍କର ସମ୍ପର୍କ କେମିତି କଣ?
0: ଦେଖନ୍ତୁ ନଈ ଭିତରେ କହି ବିଶେଷ କରି ଆଜି ଅସ୍କାର ଥାଳି ଏବଂ ଶୁଭ ସକାଳ ଯୋଉ ଚେଷ୍ଟା ପ୍ରସାଦ ନିରଞ୍ଜନ ଅଭେଦ କଥାବାର୍ତ୍ତା ବହୁତ ବଢିଆ ଲାଗୁଥିଲା। ବିଶେଷ କରି ତେରେ ନାମର ଗୀତ ଆଜି ପକେଇଦେଲେ ପ୍ରଥମ ଗୀତଟା ବହୁତ ବଢିଆ ଲାଗିଲା।
1: ବହୁତ ବହୁତ ଧନ୍ୟବାଦ ଭାଇ। କଣ କହିବେ ଆଜିର ବିଷୟ ଟପିକ ଉପରେ ଯେ ନଈ ସହିତ?
0: ନଈ କୂଳେ ତ ମୋ ଜନ୍ମ, କାହିଁକି ଆମେ କଲିକତା ଥିଲି, ଗଙ୍ଗା ନଦୀ କୂଳେ ମୋ ଜନ୍ମ, କିନ୍ତୁ ପିଲାବେଳେ ବର୍ଷେ ଦିବସ ରହିଛି। ବିଶେଷ କରି ଆମ ଗାଁରେ ଗୋଟେ ନଈ ବହି ଯାଉଛି ହଂସ ନାହିଁ, ବହୁତ ସ୍ମୃତିମୟ ଅଛି। କାହିଁକି ପ୍ରଥମେ ନଦୀ ଆମ କଣ ଶିଖା କହିଦେବେ, ଦେଖନ୍ତୁ ନଦୀ ଆମର ଶିଖା ତା ଲକ୍ଷ୍ୟ ରହୁଛି ସାଗର ମିଶିବାରେ, ତା ଯେତେ ବାଧା ଆସୁ ବିଘ୍ନ ଆସୁ ନିଶ୍ଚିନ୍ତ ତା ଲକ୍ଷ୍ୟ ଆଗେଇ
1: ଚାଲିଛି,
0: କିନ୍ତୁ ଆମେ ତାଠୁ ନ ଶିଖିକି ଆମେ ଏବେ କଣ କରୁଛେ ନଦୀକୁ ଅପରିଷ୍କାର କରି ସାରିଲେଣି, ତା ମୁହାଣ ବନ୍ଦ କରିସାରିଲେଣି। ଦେଖନ୍ତୁ ବିଶେଷ କରି ପ୍ଲାଷ୍ଟିକ ପ୍ଲାଷ୍ଟିକ ଜିନିଷ ବ୍ୟବହାର କରି ନଦୀକୁ ଆମେ ଆଉ ନଦୀ ଭଳିଆ ରଖିନି, ଅପରିଷ୍କାର କରି ଚାଲିଯାଏ। ଆଉ ନଦୀ କୂଳ ତ ବହୁତ ସ୍ମୃତି ଅଛି, ବିଶେଷ କରି ଗୋଟେ ବଡ ସ୍ମୃତି କହୁଛି, ଗୋଟେ ଆମ ହଂସ ନଈ କୂଳେ ପାଖରେ ଜଣଙ୍କ ଚକା ମାଟି ଅଛି, ତା ଜମି ବାଡି ଅଛି, ସେ ଖରାଦିନେ ସବୁ ତରଭୁଜ କାକୁଡ଼ି ଏକା ଚାଷ କରେ। ଆମେ ଥରେ କଣ ଯାଇ ତୋରି କରି ଖାଉଛୁ ଯେ ଆମକୁ ଗୋଡେଇଲା ଗୋଡେଇଲା, ତ ଆମେ ଦଶ ବାର ଜଣ ଗଲା ନଈକି ପଶିଗଲୁ, ସେ ଆମ ପଚାଶ ଗୋଡେ ଆମେ ପାଖାପାଖି 4-5 କିଲୋମିଟର ନଈ ଭିତରେ ପହଁରି ପହଁରି ଫୁଟି ଯାଉଛୁ, ଆମେ ପଚାଶ ବନ୍ଧ ପାଇଁ ଚାଲିଛି। ଆଜି ସେ ସ୍ଥିର କରିନେଲା ଆଜି ଧରିକି ବାଡ଼େଇବୁ, ଆମେ ବୁଢି ବୁଢି ବୁଢି ଏମିତିକି 4-5 କିଲୋମିଟର ପଳେଇଦେଲୁ, ଶେଷରେ ହାର ମାନି ପଳେଇ ଆସିଥିଲା।
1: ବାପ ରେ ବାପ, ତା ମାନେ ଆପଣ ପହଁରାରେ ପୁରା ଏକ୍ସପର୍ଟ ଥିଲେ?
0: ମୁଁ ଆମେ 10-12 ଜଣ ପିଲା ନଈରେ ବୁଢି ବୁଢି ଏମୁଣ୍ଡ ସେମୁଣ୍ଡ, ଆଉ ବିଶେଷ କରି ଖରାଦିନ ଆସିଲେ ନଈର ସମ୍ପର୍କ ବହୁତ ଥାଏ, କାରଣ ନଈରେ ଗାଧେଇବା ଏକୁଳ ସେକୁଳ ଗାଧେଇବାଟା ବହୁତ ଭଲ ଲାଗେ। ତାପରେ ଏବେ ସିନା ପଳେଇଲା, ଆଗରୁ ଡଙ୍ଗାରେ ପାରିକି ଆମେ ଯାଉଥିଲୁ ସେପଟେ ଯାତ୍ରା ଦେଖିବା ପାଇଁ, ସେ ସମୟଟା ବହୁତ ଭଲ ଲାଗେ। ନଈ କୂଳୁ କୂଳୁ ଶବ୍ଦରେ ଡଙ୍ଗାର ନାଇରାରେ ଗୀତ ଶୁଣିକି ଡଙ୍ଗାରେ ବସିକି ଯିବାଟା ବହୁତ ମଜା ଲାଗେ। ଆଉ ଗୋଟେ ଦେଖନ୍ତୁ ଭାଇ, ଯେତେ ନଦୀ କୂଳଟା ବେଶୀ ଇଏ ଭୟଙ୍କର ଲାଗେ, ସେ ବର୍ଷା ଦିନେ ପୁରା ନଈ କୂଳ ଫୁଲି ଯାଏ, ଏ ସମୟଟା ବହୁତ ଭୟ ଲାଗେ, କିନ୍ତୁ ବହୁତ ଖୁସି ବି ଦିଏ। କାରଣ ଏଇ ନଦୀ ଦେଖନ୍ତୁ ବହୁତ ଲୋକ ଗୁଜୁରାଣ ଅର୍ଥନୀତିରେ ସାହାଯ୍ୟ, କିଛି ଲୋକ ମାଛ ଧରି ବି ନିଜ ପରିବାର ପୋଷିଛନ୍ତି, ତାପରେ ଡଙ୍ଗା ବି ଇଏ ନାଉରିଆ ଭାଇ ବି ଡଙ୍ଗା ଚଲେ କିଛି ପେଟ ପୋଷୁଥିଲେ, ଆଜିକାଲି ସେ ସବୁ ତ ବନ୍ଦ ହେଲା, ନଦୀକୁ ଅପରିଷ୍କାର କରିଦେଲେ। ଆଉ ବିଶେଷ କରି ମତ୍ସ୍ୟଜୀବୀଙ୍କର ଆଶ୍ରୟସ୍ଥଳ ହେଉଛି ନଦୀ, ତେଣୁ ନଦୀରେ ଆମେ ବିଷ ପ୍ରୟୋଗ କୀଟନାଶକ ଔଷଧ ପ୍ରୟୋଗ କରି ନଦୀକୁ ଆମେ ବିଷାକ୍ତ କରିଦେଲେ।
1: ତେବେ ସମସ୍ତଙ୍କୁ ଅନୁରୋଧ ଯେ ଏସବୁ ଜିନିଷର କ୍ଷାନ୍ତ ରହିବେ, ଏବଂ ଯେମିତି ମୁନା ଭାଇ କହିଲେ
0: ଓଡିଶା ନଦୀ ବିଷୟରେ ମହାନଦୀ ଆଉ ପବିତ୍ର ନଦୀ ହେଲା ଗଙ୍ଗା ମାତା, ଆମେ ନଦୀକୁ ଗଙ୍ଗା ମାତା କହୁଛେ, କିନ୍ତୁ ଯେତିକ
1: ଅପରିଷ୍କାର ସେଇଥିରେ ପକେଇ ଦେଉଛୁ,
0: କଣ କରିକି ଆମ ପବିତ୍ର ଜଳ ସମୁଦ୍ର ଆଶ୍ରୟ ଦଉଛି, ଆମେ ତା ଅସଲ ନଦୀର ରହସ୍ୟ ଆମେ ବୁଝିପାରୁନୁ। ନଦୀ ଆମକୁ କେତେ ଶିକ୍ଷା ଦଉଛି, ତା ସାଙ୍ଗରେ ପେଟ ପୋଷିବା ପାଇଁ ବି ନଦୀ ଆମର ଅର୍ଥନୀତିରେ
1: ବହୁତ ସାହାଯ୍ୟ କରୁଛି। ବହୁତ ବଢିଆ ବଢିଆ କଥା କହିଲେ ମୁନା ଭାଇ କଲ କରିଥିବାରୁ।
0: ଭାଇ ଆଜି ଗୋଟେ ଶୁଭେଚ୍ଛା କହିଦେବି, ସୁନାନାଙ୍କ ନାତି ଚିତ୍ରାଂଶୁ ରଥରେ ଆଜି ଅଷ୍ଟମ ଜନ୍ମବାର୍ଷିକୀର ହାର୍ଦ୍ଦିକ ଶୁଭେଚ୍ଛା ଶୁଭକାମନା, ସେ ଦୀର୍ଘଜୀବୀ ହଉ, ନିରୋଗୀ ରହୁ, ସୁସ୍ଥ ରହୁ, ଆଉ ଭଲ ମଣିଷ ହେଇକି ନିଜ ନାଁ ରଖି, ବିଶେଷ କରି ଆମ ସୁନାଇନା ଏବଂ ଗୁଣ୍ଠିଣୀ ବାବୁଙ୍କ ନାଁ ରଖୁ, ଏତିକି ମାଆଙ୍କ ଆଗରେ ପ୍ରାର୍ଥନା କରୁ।
1: ନିଶ୍ଚିତ ଭାବରେ ଆମର ମଧ୍ୟ ପ୍ରାର୍ଥନା ଏବଂ ଶୁଭେଚ୍ଛା ଅଭିନନ୍ଦନ ରହିବ ତାଙ୍କ ପ୍ରତି, ତାଙ୍କର ଭବିଷ୍ୟତ ଉଜ୍ଜଳ ଭବିଷ୍ୟତ ଆମେ ବି କାମନା କରୁଛୁ ସମ୍ପୂର୍ଣ୍ଣ ରେନ୍ବୋ।
0: ବିଶେଷ ଆପଣଙ୍କୁ ଧନ୍ୟବାଦ ଦେବେ, ଆପଣ ଆସିଲେ ମତେ ବହୁତ ଭଲ ଲାଗେ, କାରଣ ପ୍ରୋଗ୍ରାମଟା ଏତେ ହୃଦୟ ସ୍ପର୍ଶ କରନ୍ତି, ଜମା ରେଡ଼ିଓ ଛାଡି ଯାଇପାରେନି। ଶୁଭ ସକାଳେ ବହୁତ ଭଲ ଭଲ ଉପଦେଶ ଦଉଛନ୍ତି, ତାକୁ ମୁଁ ଖାଲି ଶୁଣୁନି, ମୁଁ ନିଜ କାମରେ ଲଗଉଛି, ସେଥିପାଇଁ ବହୁତ
1: ବହୁତ ବହୁତ ଧନ୍ୟବାଦ ଭାଇ କଲ କରିଥିବାରୁ। ରହିଲି ଭାଇ, ନମସ୍କାର।
0: ନମସ୍କାର
1: ସାଥୀ, ଏଇସବୁ ସୁନ୍ଦର ସୁନ୍ଦର ଛୋଟ ଛୋଟ କଥା ନଈକୁ ନେଇକି, ଯେମିତି ଏବେ ଆମର ଜଣେ ଭାଇ କହିଲେ ଯେ ନଈ ସହିତ କେବଳ ଯେ ଏଇ ସମ୍ପର୍କ ନୁହେଁ ପହଁରିବାର, ଗାଧେଇବାର, ଏଇ ଖରାଦିନର, ଏଇ ନଈ ମଧ୍ୟ ଆମକୁ ଗୋଟିଏ ପାରିରୁ ଆର ପାରିକୁ ଆମ ମନପସନ୍ଦର ଛୋଟବେଳର ଅତି ଅଭିପ୍ସିତ ଯାତ୍ରା ପାଖକୁ ପହଞ୍ଚେଇ ଦିଏ। ନୌକାରେ ବସେଇକି ଯେତେବେଳେ ନାଉରିଆଟିଏ ଗୀତ ଗାଉଥାଏ, ତାରି ଶବ୍ଦରେ କୁଳୁକୁଳୁ ନାଦରେ ଝୁମି ଝୁମି ଯେତେବେଳେ ନଈ ଦେଇ ଆମେ ଗତି କରୁଥାଉ, ସତେ ଯେମିତି ସମୟ ସେଇଠି ଅଟକିଗଲା ଭଳିଆ ଲାଗୁଥାଏ। ଏମିତି ଅନେକ ଭଲ ସ୍ମୃତି, ଅନେକ ଅନୁଭୂତି ଆପଣଙ୍କର ମଧ୍ୟ ନଈ ପ୍ରତି ଥିବ, ନଈ ସହିତ ଯୋଡ଼ି ହେଇକି ଥିବ, ଏଇ ନଈ ଆପଣଙ୍କୁ ଅନେକ ଶିକ୍ଷା ମଧ୍ୟ ଦେଇଥିବ, ଏବଂ ତା ବିଷୟରେ ଆଜି ଆମେ

ଏବେ କଥା ହେଉଛି, ଆପଣ ଡେରି କରନ୍ତୁନି, ଶୀଘ୍ର ଶୀଘ୍ର ଫୋନ୍ ଉଠାନ୍ତୁ। 0671230315 ହେଉଛି ଆମର ନମ୍ବର, ଆମକୁ କଲ୍ କରନ୍ତୁ, ଜଣାନ୍ତୁ ଆପଣଙ୍କର ନଦୀ ସହିତ କେମିତି ରହିଛି ସମ୍ପର୍କ। ବର୍ତ୍ତମାନ ଗୋଟିଏ ଗୀତ, ପୁଣି ଥରେ ଆପଣମାନଙ୍କ ପାଖକୁ ଫେରିଯିବି, ଆପଣମାନଙ୍କ ସହିତ କଥା ହେବି, କିନ୍ତୁ ଏହି ସୁନ୍ଦର ଗୀତଟି ପରେ। ଷ୍ଟେ ଟ୍ୟୁନ୍ 200.4 ଆକାଶବାଣୀ FM ରେନ୍ବୋ। ଆଉ କହୁଥାନ୍ତୁ ଦିଲ୍ ସେ ଦିଲ୍ ତକ୍।

0: ଜେନେରେସନ ଏତେ ବେଶୀ ଭଲକି ଜାଣିପାରିବେନି କାହିଁକି ଆମେ ସବୁବେଳେ ଯାଉଥିଲେ କିନ୍ତୁ ଆମେ କହୁଛେ ପ୍ରାୟ ସମର ଭ୍ୟାକେସନ ରେ ଯିବାକୁ ମାନେ ବେଶୀ ପଡୁଥିଲା ଏବଂ ସେଇ ସମୟଟା ଆମେ ବହୁତ ସମୟ ରହୁଥିଲୁ ମାନେ ମାମୁଁ ଘରେ ଆଉ ମାମୁଁ ଘରେ ତ ହଉଛି ଭଣଜା ଭାଡିଜୀଙ୍କ ସ୍ପେଶାଲ ଟ୍ରିଟମେଣ୍ଟ ସେମାନଙ୍କର ବହୁତ କେୟାର ନିଅନ୍ତି କିନ୍ତୁ ମୋ ମାମୁଁ ଘର ପାଖରେ ହଉଛି ବୈତରଣୀ ନଈ ବହି ଯାଉଥିଲା ଆଉ ମୋତେ ଏତେ ସୁଯୋଗ ବେଳେ ଆମ ଗାଁରେ ଯେହେତୁ ନଈ ନଥିଲା ବା ଆମକୁ ସୁଯୋଗ ମାନେ ଦିଆଯାଏନି ପାଣି ପାଖକୁ ଯିବାକୁ ଟିକେ ମନା କରନ୍ତି ପୋଖରୀ ପୋଖରୀ ନଈକୁ ଆଉ ଛୋଟ ଗୋଟେ ନଈ ଅବଶ୍ୟ ଥିଲା ସେଠିକି ଆମକୁ ଜମା ବି ଛାଡ଼ନ୍ତିନି କିନ୍ତୁ ମାମୁଁ ଘରେ ପୁରା ଫ୍ରି କାହିଁକିନା ତାଙ୍କର ସମସ୍ତେ ସେଠି ଗାଧାନ୍ତି ମାନେ ସବୁକିଛି ତାଙ୍କର ସେଇଠି ଥାଏ ଆଉ ମାମୁଁ ଘରେ ସେ ନଈକୁ ହଉଛି ମାନେ ନଈ କୂଳକୁ ଲାଗି ତାଙ୍କର ଗୋଟେ ବଡ ବଗିଚାଟା ଥିଲା ଯୋଉଠି ଆମ୍ବ ସବୁ ପ୍ରକାର ଆମ୍ବ ସେ ହଉଛି ଯୋଉ ଅଜା ଆମର ଲଗେଇଥିଲେ ତ ଆମେ ପୁରା ହଉଛି ସେ ଏଇ ଖରାଟା ବି ଆମକୁ କେହି ରୋକନ୍ତିନି ସେଠି ରୋକ ଟୋକ ନାହିଁ ପୁରା ଆମେ ପୁରା ନଈରେ ପୁରା ପଡିଥାଉ କହିଲେ ଚଳେ ନଈରେ ପଡିଥାଉ ଆଉ ସେଠୁ ଉଠିବୁ ତ ଆମ୍ବ ହଉଛି ସେ ବଗିଚାରେ ଆମ୍ବ ଖାଇବୁ ସେ ହଉଛି କଞ୍ଚା ଆମ୍ବ ହଉ ଲଙ୍କା ବି ଲଗା ହେଇଥାଏ ସବୁ ପ୍ରକାର ଲଙ୍କା ଲୁଣ ଲଗେଇକିରି କଞ୍ଚା ଆମ୍ବ ଖାଉ ଏହା ପାଚିଲା ଆମ୍ବକୁ ଯେତେବେଳେ ଗୋଟିଏ ଗୋଟେ ପଡିବ ତାକୁ ଖାଅ ସେ ସମୟଟା ଏକଦମ ଏତେ ମସ୍ତ ସମର ଭ୍ୟାକେସନ ନଈ ଆଣ୍ଡ ହଉଛି
1: ଭରପୁର ଭାବରେ ସେ ସମୟକୁ ଏନ୍ଜୟ କରିଛନ୍ତି
0: ମାନେ ଏବେ ବି ହଉଛି ଆମେ ମନେ ପକେଇ ମୋ ସହିତ ମୁଁ ଭାବୁଛି ତ ପ୍ରାୟ ଲୋକ ଆମ ଜେନେରେସନ ଏବଂ ଆମ ପୂର୍ବ ଜେନେରେସନ ମାନେ ନିଶ୍ଚୟ ହଉଛି ସେଇ କଥାଟାକୁ ମନେ ପକଉଥିବେ ଆଉ ଶୁଣିକି ବି ଖୁସି ହଉଥିବେ
1: ନିଶ୍ଚୟ ନିଶ୍ଚୟ ଖୁସି ହଉଥିବେ ଆପଣଙ୍କ କଥା ଯେମିତି କହିଲେ ଯେ ନଈ ସହିତ ଏଇ ଯୋଉ ନଈ ବାହାରେ ଯୋଉ ଗୋଟେ ଆଉ ଗୋଟେ ଦୁନିଆ ନଈ ଭିତରେ ଗୋଟେ ଦୁନିଆ ନଈ ବାହାରି ଆସିଲେ ପୁଣି ଆମ୍ବ ତୋଟା ସେ ଯୋଉ ପ୍ରକୃତିର କୋଳରେ ଆଉ ଗୋଟେ ଦୁନିଆ ସେ ଦିଟା ଦୁନିଆର ସମିଶ୍ରଣର ସ୍ଥାନ ହଉଛି ନଈ କୂଳ ତେଣୁ
0: ଆଉ ଗୋଟେ କଥା କହିବି ଟିକେ ବର୍ଷା ଦିନେ ନଈ ହଉଛି ମାନେ ନଈ କୂଳିଆ ଜାଗାକୁ ଟିକେ ଯିବାକୁ ସେତେବେଳେ ଭଲ ଲାଗୁନଥିଲା ବହୁତ ଅପରିଷ୍କାର ହଉଥିଲା କିନ୍ତୁ ହଉଛି ଏଇ ଖରାଦିନେ ଏତେ ସୁନ୍ଦର ପରିବେଶ ଥିଲା ପରେ ଚାରିଆଡେ ମାନେ ଚାରିଆଡେ ପତ୍ର ଝଡା ଦଉଥିବା ସେମାନେ ନଈ କୂଳରେ ଦେଖିଥିବେ ସେ ଜାଗା ମାନଙ୍କରେ ଏତେ ପତ୍ର ଝଡା ଦିନଥାଏ ଗଛ ବି ପୁରା ହଉଛି ଗ୍ରୀନେରୀ ଥାଏ ବହୁତ ଆଉ ବହୁତ ସୁନ୍ଦର ଲାଗେ କିନ୍ତୁ ମୁଁ ଆଉ ଗୋଟେ କଥା କହିବି ଦେଖୁଥିବେ ଆଜିକାଲି ନଈ ପୁରା ବନ୍ଦ ମାନେ ମାନେ ପୋତି ହେଇଯିବାକୁ ଲାଗିଲାଣି ଏବଂ ହଉଛି ନଈ ଶୁଖିଲା ଶୁଖି ଯାଉଛି ଯେହେତୁ ହଉଛି ଆମେ ସମସ୍ତେ ହୁଏତ ଯଦବଂଶ ଭଳି ଲୋକ ହଉଛି ହବା ପାଇଁକା ଧ୍ୱଂସ ମୁଖକୁ ଗତି କରୁଛେ ତେଣୁ ଆମ ସମସ୍ତଙ୍କୁ ହଉଛି ଗୋଟେ ସଚେତନ ହବା ଦରକାର ଆମେ ହଉଛି ଏଇ ନଈକୁ ପୁନରୁଦ୍ଧାର କରିବା ବା ତାକୁ ହଉଛି ଯେମିତି ପଲ୍ୟୁଟେଡ୍ ନ କରିବା ପାଇଁକା ଆମେ ସତ ଚେଷ୍ଟା କରିବା ଦରକାର
1: ଏବଂ
0: ହଉଛି ଚାରିପଟରେ ଗଛ ଲଗାନ୍ତୁ ପ୍ରଚୁର ପରିମାଣରେ ଗଛ ଲଗାନ୍ତୁ ଯେମିତି ନଈ ନ ଶୁଖି ଯାଉ ଆମେ ସେଇ ପିଲାବେଳକୁ ପୁଣି ପୁଣି ହଉଛି ଅନୁଭବ ନ କରି ଯେମିତି ଫଟୋରେ ଦେଖିବା
1: ବହୁତ ବହୁତ ଧନ୍ୟବାଦ ମ୍ୟାଡାମ କଲ୍ କଲେ ଏତେ ସୁନ୍ଦର କଥା ଆମ ସହିତ ସେୟାର କଲେ କଲ୍ କରିଥିବାରୁ ବହୁତ ବହୁତ ଧନ୍ୟବାଦ ରହିଲେ ଆଜ୍ଞା ନମସ୍କାର ସାଥୀ ଆପଣ ମଧ୍ୟ କଲ୍ କରିପାରିବେ ଆଉ ଗୋଟିଏ କଲ୍ ନେଇଯିବା ପାଇଁ ସମୟ ବୋଧ ଆମ ପାଖରେ ଅଛି ଏବଂ ମାତ୍ର ଅଳ୍ପ ସମୟର ଭିତରେ ଆସିଯାଇଛି ଆଉ ଗୋଟିଏ କଲ୍ ଦେଖିବା ଶେଷ କଲ୍ ଆଜିର କିଏ କଲର୍ କଣ କହୁଛନ୍ତି ଆଜ୍ଞା ନମସ୍କାର କିଏ କହୁଥିଲେ କୋଉଠୁ କହୁଥିଲେ
2: ନମସ୍କାର ଆଜ୍ଞା ମୁଁ ସୋମନାଥ ସାହୁ କହୁଥିଲି କେୟାର ଅଫ୍ ମଣ୍ଟୁ ସାର୍ ଜିଗଣ ପଟାମୁଣ୍ଡେଇ କେନ୍ଦ୍ରାପଡ଼ା
1: ବହୁତ ସୁନ୍ଦର ଗୀତରୁ ଆରମ୍ଭ କଲେ କଣ କହିବେ
2: ଆପଣଙ୍କୁ ଫାଷ୍ଟ କଲ୍ କାରଣ ମୁଁ ଡାଇଲିଂ କଲ୍ କରେ ବର୍ତ୍ତମାନ ନିଡ୍ ପିଲାକୁ ପଢ଼ୁଥିଲି ଭୁବନେଶ୍ୱରରେ
1: ଯାହା
2: ହଉ ଆପଣ ଟପିକ୍ ଶୁଣି ଏତେ ଭଲ ଲାଗିଲା ଆପଣଙ୍କ ସହିତ କାଲି ମୁଁ ମେସେଜ କରେ ଗୀତ ଶୁଣିବା ପାଇଁ
1: ଆପଣ
2: ସୁନ୍ଦର ଉପସ୍ଥାପନା ସେୟାର କରେ କିନ୍ତୁ ମୁଁ କେବେ ଆପଣଙ୍କ ସହିତ କଥା ହେଇନି
1: ବହୁତ ବହୁତ ଧନ୍ୟବାଦ ଭାଇ କଲ୍ କଲେ ଏବଂ କଣ କହିବେ ଆଜି ନଈର ସହିତ ଆପଣଙ୍କ
2: ବଢିଆ କଥା କହିଲେ ଦେଖନ୍ତୁ ପ୍ରକୃତିର ଗନ୍ତାଘର ହଉଛି ସମୁଦ୍ର ନଈ ପୁଷ୍କରିଣୀ
1: ଆର
2: ଯୋଉ ସବୁ ଜିମା ଅଛି ଆପଣ ରହିବେ ନା ଗୋଟେ ଦେଖନ୍ତୁ ଆପଣ ଗୋଟେ ପାଠ ପଢୁଥିବେ କି ଗୋଟେ କାମ କରୁଥିବେ ଯଦି ନଈ କୂଳକୁ ପଳେଇବେ ଗୋଟେ ନେଚୁରାଲ ପିସ୍ ମିଳେ ଭିତରେ ଗୋଟେ ପଜିଟିଭ ଭାଇବ୍ସ ଆସେ
1: ଆଉ
2: ଏଇଟା ଦ୍ୱାରା ଆମ ମନ ଭିତରେ ଗୋଟେ ସକାରାତ୍ମକ ଚିନ୍ତା ଆସେ ଆମେ ସେ କାମକୁ ପ୍ରୋଗ୍ରେସ କରିକି ଆଗକୁ ଯାଉ
1: ଆଉ
2: ପ୍ରକୃତିର ଯାହା ବରଦାନ ଅଛି ନଈ ପାର୍ବତ ଝରଣା ତାର ଅନୁଦାନ ଯେତେ ମଣିଷ କୃତ୍ରିମ ପ୍ରୟୋଗ କରି ଏସି କରୁ କି ଯାହାକୁ ତାର ଥଣ୍ଡା କେହି ଦେଇପାରିବେ ନା ମୁଁ ନଈକି ବହୁତ ଭଲ ପାଏ ଆଉ ମୁଁ ଲିଜର ସମୟରେ ମୁଁ ପଳେଇଯାଏ ଆପଣଙ୍କର ତୁଟିଓ ପଛପଟ ଯୋଉ ଅଛି ନଈ ସେଠି ବସିକିରି ମୁଁ ପବନ ଖାଇ ଗଡ଼ିଆ ହାଟରେ ମତେ ଭାରି ବଢିଆ ଲାଗେ ଦଶଟା ହଉ ଏଗାରଟା ହଉ ବାରଟା ହଉ ଖରାଦିନ ଏବେ ବି ମୁଁ ଯାଏ ମୁଁ ରହେ ଚାଳିଆଞ୍ଜ ପୂଜା ଗଳି କହି ଭିତରେ
1: ଚାଳିଆଞ୍ଜରେ
2: ରହେ କିନ୍ତୁ ମୁଁ ରାତିରେ ଟ୍ୟୁସନ ସାରି ସବୁ ଭୁବନେଶ୍ୱର ଚାଳେ ମୁଁ କଟକ ଯାହା ହେଲେ କି ଯାହା ହେଲେ ବି ମୁଁ ମହାନଦୀ ପଟରେ ଯାଇ ବସିକି ପବନ ଖାଇବାକୁ ମତେ ଭଲ ଲାଗେ କୋଉଠି ଗଡ଼ିଆ ହାଟରେ ମତେ ଭାରି ଭଲ ଲାଗେ ନଈର ସେ ପ୍ରକୃତି ଭରା ସେ ଥଣ୍ଡା ଜଳରାଶି ମୋ ଦେହକୁ
1: ବହୁତ ବହୁତ ଧନ୍ୟବାଦ ଅତି ସ୍ୱଳ୍ପରେ ଖୁବ ସୁନ୍ଦର ଭାବରେ ଆପଣ ସବୁ କଥା କହିଲେ ଏବଂ ଆପଣ ଯେହେତୁ କଟକରେ ରହୁଛନ୍ତି ତେଣୁ ଆପଣଙ୍କୁ ଶୁଣୁଥିବା ଅନେକ କଟକିଆ ମାନେ ମଧ୍ୟ ସେଇ ଜିନିଷ ରିଲେଟ୍ କରିପାରିବେ ଆପଣ ଯେମିତି କହିଲେ ଯେ ଯାହା କାମ ଦାମ ସରୁ ପଛେ ରାତିରେ ଟିକେ ଗଡଗଡିଆ କୂଳରେ ନ ବସିଲେ ମନ ଟିକେ ଶାନ୍ତି ହୁଏ ନାହିଁ, ଏମିତି ଅନେକ କଟକିଆ ଅଛନ୍ତି ଆପଣଙ୍କ ଭଳି। ବହୁତ ବହୁତ ଧନ୍ୟବାଦ।

0: ଆପଣଙ୍କ ସହିତ କଥା
1: ଆଉ ଗୋଟେ କଥା ଆପଣଙ୍କୁ ସୁନ୍ଦର ଟପିକ ପାଇଁ ସାର୍ ଆପଣଙ୍କ ହୃଦୟରୁ ପ୍ରଣାମ ଆଉ ଜୟ ଜଗନ୍ନାଥ ସାର୍ ନମସ୍କାର
0: ନମସ୍କାର ଆଜ୍ଞା ନମସ୍କାର ବହୁତ ବହୁତ ଧନ୍ୟବାଦ ସତୀ ସତରେ ଏ ନଈ ଗୋଟେ ପ୍ରକୃତିର ଗନ୍ତାଘର ଆମ ହୃଦୟର ଗୋଟେ ଏମିତି ନିବୃତ କୋଣରେ ନଈ ସହିତ ସ୍ମୃତି ଗୁଡ଼ିକ ରହିଛି ଯାହା ଯେତେ ଚେଷ୍ଟା କଲେ ବି କେବେ ହେଲେ ଭୁଲି ହବନି ସେ ସ୍ମୃତି ମିଠା ସେ ନଈର ପାଣି ମିଠା ତା ପାଖରେ କଟିଥିବା ସମୟଗୁଡ଼ିକ ମିଠା ଆଉ ତା ସହିତ ଯୋଡ଼ା ସେ ସବୁ ସ୍ମୃତି ମଧ୍ୟ ମିଠା ସେ ସବୁ ମିଠା ଏମିତି ବଜାୟ ରହୁ ନଈ ସହିତ ସମ୍ପର୍କ ଆମର ଏମିତି ଅତୁଟ ରହୁ ଆଉ ଯୋଉ କଥା ସବୁ ଶ୍ରୋତାବନ୍ଧୁମାନେ ସଂକ୍ଷେପରେ ଆଜି ବାର୍ତ୍ତା ଦେଲେ ଆମକୁ ଶୁଣୁଥିବା ଅଗଣିତ ଶ୍ରୋତାବନ୍ଧୁମାନେ ମଧ୍ୟ ନିଶ୍ଚିତ ଭାବରେ ସେ କଥାକୁ ସେ କର୍ତ୍ତବ୍ୟକୁ ନଈ ପ୍ରତି ନିଜର ଟିକେ ଆଉ ଯତ୍ନକୁ ବଢ଼େଇବେ ନିଶ୍ଚିତ ଭାବରେ ଆମ ନଈର ସୁରକ୍ଷା ଆମ ହାତରେ ଆମେ ଚାହିଁଲେ ଏ ମଣିଷ ଚାହିଁଲେ ହିଁ ଏ ପ୍ରକୃତିର ଅପୂର୍ବ ସୌନ୍ଦର୍ଯ୍ୟର ଘନ୍ତାଘର ନଈକୁ ଆହୁରି ସ୍ୱଚ୍ଛ ଆହୁରି ସୁନ୍ଦର କରିପାରିବା ଆଉ ଆମ ସହିତ ନଈର ସମ୍ପର୍କ ଆହୁରି ମିଠା ହେଇଯିବ ଆହୁରି ନିଜର ହେଇଯିବ ଏହି ସୁନ୍ଦର ବାର୍ତ୍ତା ସହିତ ଶେଷ କରୁଛୁ ଡାଇଲ୍ ଇନ୍ ଲାଇଫ୍ ଚିଟ୍ଚାଟ୍କୁ କଲ୍ କରିଥିବାରୁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ ଯେଉଁମାନଙ୍କର କଲ୍ ଲାଗିପାରିନି ସେଥିପାଇଁ ମୋ ମନ ମଧ୍ୟ ଦୁଃଖ ଆଶା କରୁଛି ନିଶ୍ଚିତ ଭାବରେ ଆଜି ଲାଗିପାରିନି ଯେଉଁମାନଙ୍କର କଲ୍ କାଲି ଲାଗିବ କିମ୍ବା ଆଜି ଇଭିନିଂରେ ଥିବା ଡାଇଲ୍ ଇନ୍ ଲାଇଫ୍ରେ ତ ନିଶ୍ଚୟ ଲାଗିବ ଷ୍ଟେ ଟ୍ୟୁନ୍ 200.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ ଆଉ କୁହନ୍ତୁ ଦିଲ୍ ସେ ଦିଲ୍ ତକ୍

0: ନମସ୍କାର ସୁନିତା, କେମିତି ଅଛ? ଆଉ ଆଜି ଏଠି କେମିତି?
1: ନମସ୍କାର ଦିଦି, ଆଜି ମୋ ଝିଅକୁ 14 ବର୍ଷ ପୁରିଲା ତ ତାରି ପାଇଁ ଉପହାର ନେବାକୁ ଆସିଥିଲି।
0: ଅନେକ ଅଭିନନ୍ଦନ। କିନ୍ତୁ ଏବେ ଉପହାର ସହିତ ତାକୁ HPV ଟୀକା ମଧ୍ୟ ଦେଇଦିଅ। ଏହି ଟୀକା ଆମ ଝିଅ ମାନଙ୍କୁ ସର୍ଭାଇକାଲ କ୍ୟାନ୍ସରରୁ ରକ୍ଷା କରିଥାଏ ଏବଂ ଆମ ସରକାର ଏହାକୁ 14 ବର୍ଷର ଝିଅ ମାନଙ୍କ ପାଇଁ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକରେ ସମ୍ପୂର୍ଣ୍ଣ ମାଗଣା କରିଦେଇଛନ୍ତି। ମୋ ଝିଅକୁ ଟୀକା ଦେଇ ମୁଁ ଏବେ ସେଇଠୁ ହିଁ ଆସିଲି।
1: ଟୀକା ନେବା ପରେ କିଛି ଅସୁବିଧା ହେଲା କି?
0: ନା ନା, କିଛି ଅସୁବିଧା ହେଇନି। ତୁମେ ମଧ୍ୟ ଆଜି ହିଁ ନିଜ ଝିଅକୁ HPV ଟୀକା ଦେବା ପାଇଁ ଭ୍ୟାକ୍ସିନ ପୋର୍ଟାଲ YouWin ରେ ପଞ୍ଜୀକରଣ କରିନିଅ।
1: ଠିକ ଅଛି ଦିଦି।
2: ଭାରତ ସରକାର ସର୍ଭାଇକାଲ କ୍ୟାନ୍ସରରୁ ରକ୍ଷା ପାଇବା ପାଇଁ 14 ବର୍ଷର ଝିଅମାନଙ୍କ ଟୀକାକରଣକୁ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକରେ ମାଗଣାରେ ଉପଲବ୍ଧ କରାଇଛନ୍ତି। ଆଜି ହିଁ www.uwin.mohfw.gov.in କୁ ଯାଇ HPV ଟୀକାକରଣ ପାଇଁ ପଞ୍ଜୀକରଣ କରନ୍ତୁ। ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା ସରକାର।

ଏଥର ମିସେସ୍ ଆମକୁ କରୁଛନ୍ତି ଜୟ ମା ସନ୍ତୋଷୀ ଦେଶ ଶୁଭ ସକାଳ ନମସ୍କାର ଆଜିର ଉପସ୍ଥାପନା ବହୁତ ଭଲ ଲାଗୁଛି ବୋଲି ଲେଖିଛନ୍ତି ଏବଂ ତା ସହିତ ଧନ୍ୟବାଦ ଯେ ଯଦି ଆପଣଙ୍କୁ ମୁଁ ଏସ୍ଏମ୍ଏସ୍ ପଢ଼ିବାର ସୁଯୋଗ ମିଳେ ଏବଂ ଆପଣ ଯଦି ଗୀତଟି ବଜାନ୍ତି ସେଥିପାଇଁ ଆଗୁଆ ଧନ୍ୟବାଦ ଲେଖିଛନ୍ତି ଏ ମେସେଜ୍ଟି କରୁଛନ୍ତି କୈଳାସ ବେହେରା କାମିନୀ ବେହେରା କଣ୍ଠ ଲାଠଗଡ଼ରୁ ଏବଂ ଶୁଣିବା ପାଇଁ ଚାହିଁଛନ୍ତି କୁମାର ଶାନୁ ଏବଂ ନିବେଦିତାଙ୍କ କଣ୍ଠରେ ଜୀବନସାଥୀ ଆଲବମ୍ରୁ ଏହି ସୁନ୍ଦର ଗୀତଟି ଆଖି ସେ ଆଖି ଆଖି ସେ କି ଆଖି ଏ ବ୍ୟୁଟିଫୁଲ୍ ଟ୍ରାକ୍ ନିଶ୍ଚିତ ଭାବରେ ପ୍ଲେ କରିଦେବି ଆପଣଙ୍କ ଅନୁରୋଧ ଏବଂ ତାପରେ ପରେ ହମ୍ ତୁମସେ ପ୍ୟାର ନା କରତେ ଏକ ହି ଭୁଲ ନାରାୟଣ ପ୍ରଧାନ ଏ ଗୀତଟି ଶୁଣିବା ପାଇଁ ଚାହିଁଛନ୍ତି ବି ବରହମପୁର ବୁଗୁଡ଼ା ଗଞ୍ଜାମରେ ନିଶ୍ଚିତ ଭାବରେ ବ୍ୟାକ୍ ଟୁ ବ୍ୟାକ୍ ଏଇ ଦୁଇଟି ସୁନ୍ଦର ଗୀତ ଆପଣମାନଙ୍କ ପାଇଁ ଷ୍ଟେ ଟ୍ୟୁନ୍ଡ।

ଏଥର ମେସେଜଟି କରିଛନ୍ତି ଆମକୁ ଏସଏମଏସ ଯୋଗେ କଟକ ନିଆଳି କଟକରୁ ଲୋରା ମହାନ୍ତି ଏବଂ ଶୁଣିବା ପାଇଁ ଚାହିଁଛନ୍ତି ଦିଲୱାଲେ ଚଳଚ୍ଚିତ୍ରରୁ ଉଦିତ ନାରାୟଣଙ୍କ କଣ୍ଠରେ ଏହି ସୁପର ହିଟ୍ ଟ୍ରାକ୍ ଏବଂ ପରେ ପରେ ଆଉ ଗୋଟିଏ ସୁନ୍ଦର ମେସେଜ ମଧ୍ୟ ଆସିଯାଇଛି ଆମକୁ ଯାହାକୁ କରିଛନ୍ତି ଟୁନା ଭାଇନା ମେଡିକାଲ କଲୋନୀ ଜଗତସିଂହପୁରରୁ ଓଂ ମା ଶରଣ ଲେଖିକି ଭାଇ ଲେଖୁଛନ୍ତି ଯେ ଶୁଭ ସକାଳ ଶୁଭ ବୁଧବାର ବିଶ୍ୱଜିତ ଭାଇ ମା ସାରଳା ଆପଣଙ୍କର ଆପଣଙ୍କ ପରିବାରକୁ ଭଲରେ ରଖନ୍ତୁ ଖୁସିରେ ରଖନ୍ତୁ ଏତିକି ପ୍ରାର୍ଥନା କରୁଛି ଭାଇ ଆପଣ ବହୁତ ସୁନ୍ଦର ଉପସ୍ଥାପନ ପାଇଁ ଆପଣଙ୍କ ହୃଦୟରୁ ଧନ୍ୟବାଦ ଆଜି ମୋର ନାତି ଚିତ୍ରାସର ବାପୁତର ଜନ୍ମଦିନ ଏବଂ ସେଥିପାଇଁ ଆପଣଙ୍କ ପସନ୍ଦରେ ଗୋଟେ ଗୀତ ଶୁଣାଇଦେବେ ନିଶ୍ଚିତ ଭାବରେ ଟୁନା ଭାଇନା ଚିତ୍ରାଂଶକୁ ଆମମାନଙ୍କ ସମସ୍ତଙ୍କ ତରଫରୁ ଅନେକ ଅନେକ ଶୁଭେଚ୍ଛା ଏବଂ ଅଭିନନ୍ଦନ ତାଙ୍କର ଉଜ୍ଜଳ ଭବିଷ୍ୟତର କାମନା ଆମେ ମଧ୍ୟ କରୁଛୁ ନିଶ୍ଚିତ ଭାବରେ ସେ ବହୁତ ଉପରକୁ ଯାଆନ୍ତୁ ବହୁତ ଭଲ କାମ କରନ୍ତୁ ଜୀବନରେ ଆପଣମାନଙ୍କୁ ସମସ୍ତଙ୍କୁ ଗର୍ବିତ ଅନୁଭବ କରନ୍ତୁ ତାଙ୍କ ପାଇଁ ଏବଂ ଆପଣମାନଙ୍କ ପାଇଁ ଏବଂ ସବୁ ଶ୍ରୋତା ବନ୍ଧୁମାନଙ୍କ ପାଇଁ ଡେଡିକେଟ୍ କରିକି ବଜାଇଦେବି ଗୋଟେ ବ୍ୟୁଟିଫୁଲ୍ ଟ୍ରାକ୍ କିନ୍ତୁ ତା ପୂର୍ବରୁ ଉଦିତ ନାରାୟଣଙ୍କ କଣ୍ଠରେ ମୌକା ମିଳେଗା ତ ହମ୍ ବତା ଦେଙ୍ଗେ।

0: ଏ ସୁନ୍ଦର ଗୀତ ସହିତ ଡାଇଲିନ ଲାଇଫ ଚିଟ୍ଚାଟକୁ ଯୋଉ ରେନ୍ବୋ ଏସ୍ଏମ୍ଏସ୍ର କାର୍ଯ୍ୟକ୍ରମକୁ ଆଗକୁ ଆଗକୁ ବଢ଼େଇବା। ତେବେ ବର୍ତ୍ତମାନ ମୁଁ ଏମିତି ମଜିଯାଇଥିଲି ଏ ଗୀତରେ, ହଜିଯାଇଥିଲି ଏ ଗୀତରେ ସତରେ। ଏବଂ ଆଉ ଗୋଟିଏ ସୁନ୍ଦର ଏସ୍ଏମ୍ଏସ୍ ସହିତ ଆସିଯାଇଛି ପରବର୍ତ୍ତୀ ଫର୍ମାଇ, ସେହି ଦୀପ ଅଛି ସେହି ଏହି ସୁନ୍ଦର ଗୀତଟି ସ୍ୱପ୍ନସାଗର ଚଳଚ୍ଚିତ୍ରରୁ। ଅନୁରୋଧ ସହିତ ମେସେଜ କରୁଛନ୍ତି ସମୀର ସଙ୍ଗୀତା ପଣ୍ଡା ତେଲେଙ୍ଗାପେଣ୍ଠ କଟକରୁ। ବିଶ୍ୱଜିତ ବାବୁ ନମସ୍କାର, ଆଜି ଆପଣଙ୍କ ଦ୍ୱାରା ପରିଚାଳିତ ସକାଳ ଅଧିବେଶନର ସମସ୍ତ କାର୍ଯ୍ୟକ୍ରମ ଶୁଣିଲି ଏବଂ ଶୁଣିଛି ମଧ୍ୟ। ନଦୀକୁ ନେଇ ଆଜିର ଡାଇଲିନ ଚମତ୍କାର, ଆମର ଭାବାବେଗ ସହିତ ନଦୀ ଜଡ଼ିତ, ସେଥିଲାଗି ନଦୀରୁ ଯଜ୍ଞ ଇତ୍ୟାଦି କର୍ମ ପାଇଁ ପାଣି ଆଣିଲା ବେଳେ ପୁରୋହିତ ଉଚ୍ଚାରଣ କରିଥାନ୍ତି ଗଙ୍ଗେଚ ଯମୁନେଶ୍ଚ ଗୋଦାବରୀ ସରସ୍ୱତୀ ନର୍ମେଦ ସିନ୍ଧୁ କାବେରୀ ଜଳେସ୍ମିନ୍ ସନ୍ନିଧ୍ୟଂ କୁରୁ। ଧନ୍ୟବାଦ ଆପଣମାନଙ୍କୁ ମଧ୍ୟ, ବହୁତ ବହୁତ ଧନ୍ୟବାଦ ଯେଉଁମାନେ ଡାଇଲିନ ଲାଇଭରେ ଚିଟ୍ଚାଟ୍ରେ ପାର୍ଟିସିପେଟ୍ କରିଥିଲେ। ଏତେ ସୁନ୍ଦର ଭାବରେ କାର୍ଯ୍ୟକ୍ରମ ବହୁତ ଭଲ ହୋଇପାରିଲା ଆପଣମାନଙ୍କ ଯୋଗୁଁ। ଏବଂ ସମୀର ସଙ୍ଗୀତା ପଣ୍ଡାଙ୍କ ପାଇଁ ଏହି ସୁନ୍ଦର ଗୀତ ସ୍ୱପ୍ନସାଗର ଚଳଚ୍ଚିତ୍ରରୁ ନିଶ୍ଚିତ ଭାବରେ ପ୍ଲେ କରିଦେବି। ଏବଂ ତା ସହିତ ଆଉ ଗୋଟିଏ ସୁନ୍ଦର ଗୀତ ମଧ୍ୟ ଶୁଣିବା ପାଇଁ ଚାହିଁଛନ୍ତି କଳ୍ପନା ମହାନ୍ତି, ସୋମପ୍ରକାଶ, ଭରତ ଚନ୍ଦ୍ର ନାୟକ, ସିଡିଏ ସେକ୍ଟର 6 କଟକରୁ ଅନୁରାଗ ଚଳଚ୍ଚିତ୍ରରୁ। ଏବଂ ଗୁଡ୍ ମର୍ଣ୍ଣିଂ ନମସ୍କାର ସହିତ ଫର୍ମାଇଶ କରିଛନ୍ତି ଅନୁରାଗ ଚଳଚ୍ଚିତ୍ରରୁ ସୁନେରୀ ପବନ ପୁରବୈୟା। ଏହି ଗୀତଟି ଶୁଣିବା ପାଇଁ ନିଶ୍ଚିତ ଭାବରେ ବ୍ୟାକ୍ ଟୁ ବ୍ୟାକ୍ ଏହି ଦୁଇଟି ସୁନ୍ଦର ଗୀତ ଆପଣମାନଙ୍କ ପାଇଁ। ଷ୍ଟେ ଟ୍ୟୁନ୍ଡ।
1: ସେଇ ଦୀପ ଅଛି, ସେଇ ଫୁଲ ଅଛି, କେବେ ତୁମେ ନା

ଏଥର ଗୀତରେ ଶୁଣିବା ପାଇଁ ଚାହିଁଛନ୍ତି ସମୀର ଖଟୁଆ ନରସିଂହପୁର କେନ୍ଦ୍ରାପଡ଼ାରୁ ତୁନେ ପ୍ରୀତ ଜୋ ମୁଝସେ ଯୋଡ଼ି ଏ ସୁନ୍ଦର ଗୀତଟି ମୀରା କା ମୋହନ ଚଳଚ୍ଚିତ୍ରରୁ ଗୁଡ୍ ମର୍ଣ୍ଣିଂ ଜଣାଇଛନ୍ତି ବିଶ୍ୱଜିତ ଭାଇ କାର୍ଯ୍ୟକ୍ରମ ଭଲ ଲାଗୁଛି ବୋଲି ଲେଖିଛନ୍ତି ସମସ୍ତଙ୍କୁ ଡେଡିକେଟ୍ କରିକି ଏ ସୁନ୍ଦର ଗୀତଟି ଶୁଣିବା ପାଇଁ ଚାହିଁଛନ୍ତି ସୁରେଶ ୱାଡେକର ଏବଂ ଅନୁରାଧା ପୋଡ଼ୱାଲଙ୍କ କଣ୍ଠରେ ନିଶ୍ଚିତ ଭାବରେ ପ୍ଲେ କରିଦେଉଛି ଏବଂ ପରେ ପରେ ଆଉ ଗୋଟିଏ ସୁନ୍ଦର ଗୀତ ଯାହାକୁ ଶୁଣିବା ପାଇଁ ଚାହିଁଛନ୍ତି ଆସୁଦି ମାନସି ଲଲିତ ପଣ୍ଡିତ ପରିବାର ରୋହତକ ସିଟି ହରିୟାଣାରୁ ଏବଂ ହମ ଆପକେ ସାଥ ହେ ହମ ଆପକେ କାର୍ଯ୍ୟକ୍ରମ ସୁନ ରହେ ହେ ୱେଟିଂ ବି କରିଛନ୍ତି ଆମ ଗୀତ ପାଇଁ ସେଥିପାଇଁ ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ ଏଇ ଗୀତରେ ଶୁଣିବା ପାଇଁ ଚାହିଁଛନ୍ତି।

ସେଥିରେ ଅନେକ ଗୁଡ଼ିଏ ଏସଏମଏସ ବାକି ରହିଯାଇଛି। ସମୟର ସ୍ୱଳ୍ପତା କାରଣରୁ ସମୟ ଇସାରା ଦେଲାଣି, ଶେଷ କରିବାକୁ ହେବ କାର୍ଯ୍ୟକ୍ରମକୁ। ତେବେ ପଢ଼ି ଦେଖୁଛି କେତୋଟି ଏସଏମଏସ ଯେଗୁଡ଼ିକ ବହୁତ ପୂର୍ବରୁ ଆସିଛି, ଯେମିତିକି ଜିତେନ୍ଦ୍ର ନିଆଳି ମାଧବପୁର କରିଥିଲେ ଆମକୁ ଏସଏମଏସ। ଆଜି ଆମକୁ ଏସଏମଏସ କରିଥିଲେ ସରସ୍ୱତୀ, ଲକ୍ଷ୍ମୀ, ଶିବାନୀ, ଚିଦାନନ୍ଦ, ମାଣିଆବନ୍ଧ, ବଡମ୍ବା କଟକରୁ ଆମକୁ ମେସେଜ କରିଥିଲେ। ଆଜି ମଠ ସାହି ପଟାମୁଣ୍ଡେଇ କେନ୍ଦ୍ରାପଡ଼ାରୁ ସନ୍ଧ୍ୟାରାଣୀ ସୁତାର ଆମକୁ ମେସେଜ କରିଥିଲେ। ହୀରାମଣି ବର୍ମା, ପାରସମଣି ବର୍ମା, ପୁଷ୍ପେନ୍ଦ୍ରମଣି ବର୍ମା, ନୋଖିଲାଲ ବର୍ମା, ରମେଶ ଚନ୍ଦ୍ର ସାହୁ, ଆଉକମା ଭାପୁର ଢେଙ୍କାନାଳରୁ ମେସେଜ କରିଥିଲେ। ଢିଅ ସାହିରୁ ପ୍ରମୋଦ କୁମାର ସାହୁ, କାଦୁଆପଡ଼ା ଜଗତସିଂହପୁରରୁ ଆଭାସ ସେନ, ରୋହିତ ସେନ, ଦୀପକ କୁମାର, ବିମଲ ଶ୍ରୀବାସ୍ତବ, ମନୀଷ ଶର୍ମା ଟାଟା ଷ୍ଟିଲ ପ୍ଲାଣ୍ଟରୁ ଆମକୁ ମେସେଜ କରିଥିଲେ। ଆମକୁ ମେସେଜ କରିଥିଲେ ସୋମନାଥ ସାହୁ ପଟାମୁଣ୍ଡେଇ କେନ୍ଦ୍ରାପଡ଼ାରୁ ଆମକୁ ମେସେଜ କରିଥିଲେ। ଆଜି ଉର୍ମିଳା ବେହେରା ସୁଧା ଷଡ଼ଙ୍ଗୀରୁ, ପ୍ରଶାନ୍ତ କୁମାର ବେହେରା, ଲିପୁ ଲିଟୁ ନାତି ଗୁଗୁଲା ଆମକୁ ମେସେଜ କରିଥିଲେ। ଚୈତନ୍ୟ ଚାନ୍ଦ, ପ୍ରଫୁଲ୍ଲ ପ୍ରଧାନ, କୁଆଁରପାଳ, ମାଣିଆବନ୍ଧ କଟକରୁ, ରାଜେନ୍ଦ୍ର ନନା ନୂଆଗାଁରୁ ଆମକୁ ମେସେଜ କରିଥିଲେ। ଏମିତି ଅନେକ ଗୁଡ଼ିଏ ଏସଏମଏସ, ଆହୁରି ଅନେକ ଜଣଙ୍କର ନାଁ ସେଠି ରହିଯାଇଛି, ତେବେ ସମୟର ସ୍ୱଳ୍ପତା ଏହି ଶେଷ ଗୀତଟି ତପନ କୁମାର ଦାସଙ୍କ ଅନୁରୋଧରେ କଟକରୁ ନୂଆପଡ଼ାରୁ ଏହି କାର୍ଯ୍ୟକ୍ରମକୁ ରେନ୍ବୋ ଏସଏମଏସର କାର୍ଯ୍ୟକ୍ରମକୁ ଏହି ସୁନ୍ଦର ଗୀତ ସହିତ ଅଦନାନ ସାମୀଙ୍କ କଣ୍ଠରେ ଚଳନ୍ତୁ ୱାଇଣ୍ଡ ଅପ୍ କରିବା, କିନ୍ତୁ କାର୍ଯ୍ୟକ୍ରମ ଜାରି ରହିବ ସେଠି। ହଁ, ଆମର ନେକ୍ସଟ ପ୍ରୋଗ୍ରାମ କଳାକାର ପାଇଁ ଟିକେ ୱେଟ୍ କରନ୍ତୁ ଏହି ବ୍ୟୁଟିଫୁଲ ଟ୍ରାକ୍ ସହିତ।

0: ଯଦି ଆପଣ ଏବେ କୌଣସି ନୂତନ କାର୍ କିମ୍ବା ବାଇକ୍ କିଣିବା ଯୋଜନା କରୁଛନ୍ତି, ଏହା ଆପଣଙ୍କୁ ଏବେ ବହୁତ ସୁଲଭ ମୂଲ୍ୟରେ ଉପଲବ୍ଧ ହେବ। ଜିଏସ୍ଟି ପରିଷଦ ଛୋଟ କାର୍, 350 ସିସିର ବାଇକ୍ ଏବଂ ତିନିଚକିଆ ଯାନ ଉପରେ ଟ୍ୟାକ୍ସ 28% ହ୍ରାସ କରି 18% କରିଦେଇଛନ୍ତି। September 22, 2025 ଠାରୁ ଲାଗୁ ହେବାକୁ ଥିବା ଏହି ପୂଜା ଉପହାର ଏଣ୍ଟ୍ରି ଲେଭେଲ ଗାଡ଼ିଗୁଡ଼ିକୁ ଆହୁରି ଶସ୍ତା କରିଦେବ, କିନ୍ତୁ ଲକ୍ଜରୀ କାର୍ ଏବଂ ବଡ଼ ବାଇକ୍ 40% ନୂଆ ସ୍ଲାବ୍ରେ ଆସିଯିବ। ତଥାପି ଏସବୁ ଉପରେ କମ୍ ଟ୍ୟାକ୍ସ ଲାଗିବ।
1: ନମସ୍କାର ସୁନିତା, କେମିତି ଅଛ? ଆଉ ଆଜି ଏଠି କେମିତି?
2: ନମସ୍କାର ଦିଦି, ଆଜି ମୋ ଝିଅକୁ 14 ପୁରିଲା ତ ତାରି ପାଇଁ ଉପହାର ନବାକୁ ଆସିଥିଲି।
1: ଅନେକ ଅଭିନନ୍ଦନ, କିନ୍ତୁ ଏବେ ଉପହାର ସହିତ ତାକୁ HPV ଟୀକା ମଧ୍ୟ ଦେଇଦିଅ। ଏହି ଟୀକା ଆମ ଝିଅ ମାନଙ୍କୁ ସର୍ଭାଇକାଲ କ୍ୟାନ୍ସର ରକ୍ଷା କରିଥାଏ ଏବଂ ଆମ ସରକାର ଏହାକୁ 14 ଝିଅ ମାନଙ୍କ ପାଇଁ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକରେ ସମ୍ପୂର୍ଣ୍ଣ ମାଗଣା କରିଦେଇଛନ୍ତି। ମୋ ଝିଅକୁ ଟୀକା ଦେଇ ମୁଁ ଏବେ ସେଇଠୁ ହିଁ ଆସିଲି।
2: ଟୀକା ନବା ପରେ କିଛି ଅସୁବିଧା ହେଲା କି?
1: ନା ନା, କିଛି ଅସୁବିଧା ହେଇନି। ତୁମେ ମଧ୍ୟ ଆଜି ହିଁ ନିଜ ଝିଅକୁ HPV ଟୀକା ଦେବା ପାଇଁ ଭ୍ୟାକ୍ସିନ ପୋର୍ଟାଲ YouWin ରେ ପଞ୍ଜୀକରଣ କରିନିଅ।
2: ଠିକ୍ ଅଛି ଦିଦି।
3: ଭାରତ ସରକାର ସର୍ଭାଇକାଲ କ୍ୟାନ୍ସରରୁ ରକ୍ଷା ପାଇବା ପାଇଁ 14 ଝିଅମାନଙ୍କ ଟୀକାକରଣକୁ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକରେ ମାଗଣାରେ ଉପଲବ୍ଧ କରାଇଛନ୍ତି। ଆଜି ହିଁ www.uwin.mohfw.gov.in କୁ ଯାଇ HPV ଟୀକାକରଣ ପାଇଁ ପଞ୍ଜୀକରଣ କରନ୍ତୁ। ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା ସରକାର।

କଳାକାର ମୁଁ, କଳାକାର ମୁଁ, କଳା ମୋ ଜୀବନ ଧନ, କଳା ବିନା ମୁଁ ବଞ୍ଚିପାରିବିନି ମୁହୂର୍ତ୍ତେ ବା ପ୍ରତିକ୍ଷଣ। କଳାକୁ ଜୀବନ କରିଥିବା, କଳାକୁ ନେଇ ଜୀବନ ଜିଉଥିବା, କଳାର କଳାରେ କଳଙ୍କିତ ହେଉ ବା ନ ହେଉ, କିନ୍ତୁ କଳାର କଳା ରଙ୍ଗରେ ଇନ୍ଦ୍ରଧନୁର ପ୍ରତିଛବି ଦେଖୁଥିବା ସବୁ କଳାକାର, ଆଉ କଳାକାରର କଳାତ୍ମକ ଗୁଣକୁ ହୃଦୟ ଦେଇ ଭଲ ପାଉଥିବା ସବୁ କଳାପ୍ରେମୀଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର କଳାକାର କାର୍ଯ୍ୟକ୍ରମ। ଆଜିର କାର୍ଯ୍ୟକ୍ରମରେ ଆପଣଙ୍କ ସହିତ କଳାକାରଙ୍କ କୀର୍ତ୍ତି ଆଉ କୃତିକୁ ନେଇ ଚର୍ଚ୍ଚା କରିବାକୁ ମୁଁ ପହଞ୍ଚାଇଛି ଆପଣଙ୍କ ସାଥୀ ବନ୍ଧୁ ଜୟଦେ। ଟ୍ୟୁନ୍ କରିଥାନ୍ତୁ 100.4 ଆକାଶବାଣୀ FM ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ।

0: ସଦାଶିବ ଆମ୍ରପୁରକର 1950 ମହାରାଷ୍ଟ୍ରର ଅହମ୍ମଦନଗରଠାରେ ଜନ୍ମଗ୍ରହଣ କରିଥିଲେ। ଛାତ୍ର ଜୀବନରୁ ସେ ତାଙ୍କର ଅଭିନୟ କଳା ପ୍ରତି ଗଭୀର ଆଗ୍ରହ ଓ ନିଷ୍ଠା ପ୍ରକଟ କରିଥିଲେ। ପୁନେ ବିଶ୍ୱବିଦ୍ୟାଳୟରୁ ଇତିହାସରେ ସ୍ନାତକୋତ୍ତର କଲାପରେ ନାଟକ ଜଗତରେ ପୂର୍ଣ୍ଣ ଭାବରେ ମନୋନିବେଶ କରିଥିଲେ। ମଞ୍ଚ କଳାକାର ହିସାବରେ ସେ ଅନେକ ପୁରସ୍କାରପ୍ରାପ୍ତ ହେଲା ପରେ ପ୍ରସିଦ୍ଧ ନିର୍ଦ୍ଦେଶକ ଗୋବିନ୍ଦ ନିହାଲିଙ୍କ ଅର୍ଦ୍ଧସତ୍ୟରେ 1983 ପ୍ରଥମ କରି ଚଳଚ୍ଚିତ୍ର ଜଗତରେ ପ୍ରବେଶ କରିଥିଲେ। ଏହି ପ୍ରଥମ ଅବଦାନ ହିଁ ସେ ଫିଲ୍ମ ଫେୟାର ପୁରସ୍କାର ପାଇବାକୁ ଯୋଗ୍ୟ ହୋଇପାରିଥିଲେ। କେବଳ ବଲିଉଡ ନୁହେଁ, ବହୁ ଅନ୍ୟାନ୍ୟ ଭାଷାରେ 300ରୁ ଉର୍ଦ୍ଧ୍ୱ ଫିଲ୍ମରେ ଅଭିନୟ କରି ସଦାଶିବ ଖ୍ୟାତି ଅର୍ଜନ କରିଛନ୍ତି। ସେ ହିନ୍ଦୀ ଛଡ଼ା ନିଜ ଭାଷା ମରାଠୀ, ବେଙ୍ଗଲୀ, ଓଡ଼ିଆ, ହରିୟାଣା, ତେଲୁଗୁ ଆଉ ତାମିଲ ଚଳଚ୍ଚିତ୍ର ମଧ୍ୟ ଅଭିନୟ କରିଛନ୍ତି। ଖଳନାୟକ ଭୂମିକା ପାଇଁ ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇଥିବା ସଦାଶିବ ହାସ୍ୟ ଅଭିନେତା ଭାବେ ମଧ୍ୟ ଶ୍ରେଷ୍ଠ ପୁରସ୍କାର ପାଇବା ଉଲ୍ଲେଖନୀୟ କଥା। ସେ ଆଙ୍କେ ଚଳଚ୍ଚିତ୍ରରେ ଇନ୍ସପେକ୍ଟର ପ୍ୟାରିମୋହନ ଭୂମିକା କରି ଦର୍ଶକଙ୍କୁ ବହୁଳ ପ୍ରଶଂସା ମଧ୍ୟ ପାଇଥିଲେ। ସେଭଳି ସଡ଼କ ଚଳଚ୍ଚିତ୍ର ପାଇଁ ସର୍ବଶ୍ରେଷ୍ଠ ଖଳନାୟକ ଭାବେ ସେ ମଧ୍ୟ 1991 ଫିଲ୍ମଫେୟାର ପୁରସ୍କାରରେ ସମ୍ମାନିତ ହୋଇଥିଲେ। ସେ ଖଳନାୟକ ଭୂମିକା ସହିତ ସହ ଚରିତ୍ର ଅଭିନେତା, ହାସ୍ୟ ଅଭିନେତା ଭାବରେ ପାରଦର୍ଶିତାର ସହିତ ଅଭିନୟ କରିପାରୁଥିଲେ ମଧ୍ୟ।
1: कुछ

ସଦାଶିବ ଖାଲି ଜଣେ ଅଭିନେତା ଭାବେ ଯିଏ ଅଭିନୟ କରିଛନ୍ତି ତାହା ନୁହେଁ, ସେ ଜଣେ ସାମାଜିକ କର୍ମୀ ତଥା ଦାତବ୍ୟ ବ୍ୟକ୍ତି ଭାବରେ ମଧ୍ୟ ଅନେକ ସହରେ ପରିଚିତ ଥିଲେ। ନରେନ୍ଦ୍ର ଧାବଲକର, ବାବା ଆଦବି, ଅଭିନେତା ଡାକ୍ତର ଶ୍ରୀରାମ ଲାଗୁଙ୍କ ସହିତ ମିଶି ସେ ସମାଜର ନିଷ୍ପେଷିତ ଶ୍ରେଣୀ ଲୋକଙ୍କ ସହାୟତା ପାଇଁ 50 ଲକ୍ଷ ଟଙ୍କା ସଂଗ୍ରହ କରି ଗୋଟିଏ ଟ୍ରଷ୍ଟ ସୃଷ୍ଟି କରିଥିଲେ। ଅନ୍ଧତ୍ୱ ଦୂରୀକରଣ ଦିଗରେ ତାଙ୍କର ପ୍ରଚେଷ୍ଟା ମଧ୍ୟ ଉଲ୍ଲେଖନୀୟ। ନିଷ୍ପେଷିତ ପତିତ ନାରୀମାନଙ୍କ ପାଇଁ ସେ ଅହମ୍ମଦନଗରରେ ସଂସ୍ଥା ଖୋଲି ସେମାନଙ୍କ ପାଇଁ ବହୁତ ସହାୟତା ଯୋଗାଇ ଦେଇଥିଲେ। ନର୍ମଦା ବଞ୍ଚ ଆନ୍ଦୋଳନରେ ବି ସେ ସକ୍ରିୟ ଭୂମିକା ନିଭାଇଥିଲେ। ଅଭିନୟ ଆଉ ସମାଜସେବା ଏସବୁକୁ ବାଦ ଦେଲେ ମରାଠୀ ଆଉ ହିନ୍ଦୀରେ ଜଣେ ନିବିଡ଼ ପାଠକ ଥିଲେ ସଦାଶିବ। ନିଜେ ଅନେକ ପତ୍ରିକା ଆଉ ସମ୍ବାଦପତ୍ରରେ ନିୟମିତ ଲେଖା ଲେଖୁଥିଲେ। ତାଙ୍କ ରଚିତ ପୁସ୍ତକ କିମା ଜାଗାର ହେନରି କେଲେନ୍ଙ୍କ ଉପରେ ଆଧାରିତ ଏବଂ 6 ଲେସନ୍ ଇନ୍ ଆକ୍ଟିଂ ମଧ୍ୟ ପ୍ରକାଶିତ। ଫଟୋଗ୍ରାଫି ଆଉ ଚିତ୍ରାଙ୍କନରେ ମଧ୍ୟ ତାଙ୍କର ଦଖଲ ଥିଲା। ତାଙ୍କ ଅଭିନେତା ପ୍ରସିଦ୍ଧ ଫିଲ୍ମ ମଧ୍ୟରେ ରହିଛି ଅର୍ଦ୍ଧସତ୍ୟ, ନାସୁର, ଖାମୋଶ, ହୁକୁମତ, କାଲଚକ୍ର, ଖତରୋଁ କେ ଖିଲାଡ଼ି, ଦାନା ପାନି, କସମ ସୁହାଗକି, ଈଶ୍ୱର, ସଡ଼କ, ବମ୍ବେ ବ୍ଲାଷ୍ଟ, ବାରିଶ, ମୋହରା, ଜନତା କି ଅଦାଲତ, ଆଗ, ଦ ଡନ୍, ସବସେ ବଡ଼ା ଖିଲାଡ଼ି, ହସିନେ ଔର ନାଗିନ, ଜଙ୍ଗ, ଅଙ୍ଗାର, ପୋଲିସ ଷ୍ଟେସନ, ଗୁପ୍ତ, ଇସ୍କ, ରଫୁ ଚକ୍କର, ଖୁଦା କସମ, ବମ୍ବେ ଟକିଜ୍ ପ୍ରମୁଖ। ଏଛଡ଼ା ସେ ହାସ୍ୟ ଓ ଅଭିନେତା ଭାବେ ମଧ୍ୟ ଆଙ୍କେ, କୁଲି ନମ୍ବର ୱାନ୍, ହମ୍ ସାଥ ସାଥ ହେ ଆଦିରେ ଅଭିନୟ କରିଛନ୍ତି। ସେ ସ୍ୱୟଂ ନାମକ ଚଳଚ୍ଚିତ୍ରରେ ବୃଦ୍ଧ ଭୂମିକାରେ ଅଭିନୟ କରି ଚମତ୍କାର ଅଭିନୟ କରିଥିଲେ, ଯାହା ସମାଲୋଚକମାନେ ତାଙ୍କୁ ପ୍ରଶଂସା କରିବାକୁ ବାଧ୍ୟ କରିଥିଲା। ସେ ଏହି ଚରିତ୍ର ବିନା ପାରିଶ୍ରମିକରେ କରିଥିଲେ।

ଖାଲି ବଲିଉଡ କିମ୍ବା ମରାଠୀରେ ନୁହେଁ, ଓଲିଉଡରେ ମଧ୍ୟ ପ୍ରବେଶ ହୋଇଛି ସଦାଶିବଙ୍କର ଓଡ଼ିଆ ଚଳଚ୍ଚିତ୍ର ରଖିବ ଯଦି ସେ ମାରିବ କିଏରେ ସେ ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି। ଫିଲ୍ମଫେୟାର ପୁରସ୍କାର ଭାବେ ଦେଖିଲେ ସେ 1984 ଅର୍ଦ୍ଧସତ୍ୟ ପାଇଁ ବେଷ୍ଟ ସପୋର୍ଟିଂ ଆକ୍ଟରର ସମ୍ମାନ ପାଇଥିଲେ। ସେହିଭଳି ବେଷ୍ଟ ଭିଲିଆନ ଭାବେ ସଡ଼କରେ ମଧ୍ୟ ମହାରାଣୀ ଭୂମିକାରେ 1991 ସମ୍ମାନିତ ହୋଇଥିଲେ। ତେବେ ଦୁଇଥର ସେ ନୋମିନେଟ୍ ହୋଇଛନ୍ତି, ଯେମିତି ବେଷ୍ଟ ଭିଲିଆନ ଭାବେ କାଳଚକ୍ରରେ 1988 ପାଇଁ ଆଉ ବେଷ୍ଟ ଭିଲିଆନ ଭାବେ ଇସ୍କରେ ମଧ୍ୟ 1998 ସେ ମନୋନୀତ ହୋଇଛନ୍ତି। ନାଟ୍ୟ ଜଗତରେ ସେ ସ୍ମିତା ପାଟିଲ, ଶ୍ରୀରାମ ଲାଗୁ, ସୁବାସ ଯୋଶୀଙ୍କ ପରି ନାମୀ କଳାକାରଙ୍କୁ ନିର୍ଦ୍ଦେଶନା ଦେଇଛନ୍ତି। ଟିଭି ସିରିଏଲ୍ ରାଜ ସେ ସ୍ୱରାଜ, ଭାରତ ଏକ ଖୋଜ, ଗୁଜାବାଡୁ, ଶୋଭା ସୋମନାଥ କି ଆଦିରେ ମଧ୍ୟ ସେ ଅଭିନୟ କରିଛନ୍ତି। ଏହା ସହିତ ପ୍ରଚ୍ଛଦ ଭଟ ଗାୟକ ବାଦେ ହଉ ଦେ ଜେରା ସା ଉସିର, ଅଗ୍ନିକାଣ୍ଡରେ ମଧ୍ୟ ଗୀତ ଗାଇଛନ୍ତି। 2014 November ଯକୃତ ରୋଗରେ ପୀଡ଼ିତ ହୋଇ ତାଙ୍କର ଜୀବନ ଚାଲିଯାଇଥିଲା 64 ବର୍ଷ ବୟସରେ। ସେହି ମହାନ କଳାକାର ସଦାଶିବ ଅମରକରଙ୍କୁ ଏଫଏମ୍ ରେନ୍ବୋ ପରିବାରର ଅଶ୍ରୁଳ ଶ୍ରଦ୍ଧାଞ୍ଜଳି। ଏଠି ଶେଷ କରୁଛୁ ଆଜିର।

ବନ୍ଧୁ, ଆମ୍ବ ଗଛ, ଆମ୍ବ ଗଛରେ ପାଣି ଦେଲେ ସିନା ଫଳ ଫଳିବ, ବଉଳ ହେବ, ଆମ୍ବର ମିଠା ବାସ୍ନାରେ ମୋହିତ ହବ ମନ। କଣ କହୁଛନ୍ତି ବନ୍ଧୁ, ଆମ୍ବ କଥା ଆଜି କାହିଁକି ଆରମ୍ଭ ହେଲା କିଛି କଥା କିଛି ଗୀତରେ? ତ ଏବେ ଆମ୍ବର ଋତୁ ଚାଲୁଛି, ସବୁଠି ଏବେ ଦେଖିବାକୁ ମିଳୁଛି ପାଚିଲା ଆମ୍ବର ସମ୍ଭାର। ହଁ ବନ୍ଧୁ, ରସ ରସାଳ ଫଳ ହେଉଛି ଆମ୍ବ, ଆମ ସମସ୍ତଙ୍କର ପ୍ରିୟ ଏଇ ଭାରତୀୟ ଜାତୀୟ ଫଳ। ସେ କଞ୍ଚା ହଉ କି ପାଚିଲା, ଆମ୍ବ ଦେଖିଲେ ପାଟିରୁ ଲାଳ ବୋହିଯାଏ। କଞ୍ଚା ଆମ୍ବକୁ ଲୁଣ ଲଙ୍କା ଦେଇ କିଏ ବା ନ ଖାଇଛି କୁହନ୍ତୁ ତ? ଆଉ ପାଚିଲା ଆମ୍ବ ଦେଖିଲେ ତ ମନର ଲୋଭକୁ ଅଟକେଇ ହୁଏନି। ହଁ ବନ୍ଧୁ, ଭାରତୀୟ ସଂସ୍କୃତି ସହିତ ଓତପ୍ରୋତ ଭାବେ ଜଡିତ ହେଉଛି ଆମ୍ବ, ଆମ ସମସ୍ତଙ୍କର ଗୋଟିଏ ପ୍ରିୟ ଫଳ। ହିନ୍ଦୁ ପରମ୍ପରାର ପ୍ରତିଟି ଶୁଭ କାର୍ଯ୍ୟରେ ଆମ୍ବ ପତ୍ରକୁ ଖୋଜା ପଡିଥାଏ, କଳସ ବସିବା ଠାରୁ ତୋରଣ ବାନ୍ଧିବା ପର୍ଯ୍ୟନ୍ତ। ଭାରତୀୟ ଚିତ୍ରକଳାରେ ଆମ୍ବ କଷିର ଡିଜାଇନ୍ ବହୁତ ଭାବରେ ଆଦୃତ। କାଶ୍ମୀର ହଉ କି ପାରସ୍ୟ ଚିତ୍ରକଳାରେ ମଧ୍ୟ ଆମ୍ବ କଷିର ମହତ୍ତ୍ୱ ରହିଛି। ଆମ୍ବର ମଧୁର ସ୍ୱାଦର ଆକର୍ଷଣକୁ ସାଧାରଣ ମଣିଷ ସମେତ ବହୁ ମନୀଷୀ, ଯେମିତିକି ପ୍ରାଚୀନ କବି କାଳିଦାସ କୁହନ୍ତୁ, ଗ୍ରୀକ୍ ବୀର ଆଲେକ୍ଜାଣ୍ଡର କୁହନ୍ତୁ, କି ମହାନ ବୌଦ୍ଧ ସନ୍ନ୍ୟାସୀ ହୋଏନ୍ସା, କେହି ବି ବାଦ ପଡ଼ିନାହାନ୍ତି। ଆଉ ଆମେ ତ ସାଧାରଣ ଲୋକ। ଏହା ହେଉଛି ଭାରତର ପ୍ରତ୍ୟେକ ରାଜ୍ୟରେ ଦେଖିବାକୁ ମିଳୁଥିବା ଏମିତି ଏକ ଫଳ ଯେଉଁଥିପାଇଁ ଭାରତର ଜାତୀୟ ଫଳର ମାନ୍ୟତା ମିଳିଛି ଆମ୍ବକୁ। ଆମ୍ବ କଞ୍ଚା ଥିଲେ ଖାଇବାକୁ ଖଟା ଲାଗେ, ଆଉ ପାଚିଲା ପରେ ତା ଏତେ ସୁଆଦିଆ ଲାଗେ ତାହା କହି ହେବନି ବନ୍ଧୁ, ନା କଣ କହୁଛନ୍ତି?

ହଁ ବନ୍ଧୁ, ଆମ୍ବ ଆମ୍ବର ଅନ୍ୟ ନାଁ ହେଉଛି ଆମ୍ର, ଚୁତ, ସହକାର, ରସାଳ। ଓଡ଼ିଆରେ ଆମେ ଯେଉଁ ଫଳକୁ ଆମ୍ବ କହୁ ତାକୁ ବଙ୍ଗଳାରେ ଆମ୍ କହନ୍ତି, ଗୁଜୁରାଟରେ ଆମିରି, ହିନ୍ଦୀରେ ଆମ୍ବ ଆମ୍, କର୍ଣ୍ଣାଟକରେ ମାଭୁ, ମାଲାୟାଲମରେ ଆମ୍ରମ୍, କୁତ୍ତମ୍ ମାଭୁ, ମରାଠିରେ ଆମ୍ବା, ସଂସ୍କୃତରେ ଆମ୍ରନ ଅରଲି ଚୁତ, ତାମିଲରେ ମାମରାଓ ଏବଂ ମାଓ, ତେଲୁଗୁରେ ମାମିଡ଼ି ଏବଂ ମାଭି କୁହାଯାଉଥିବା ବେଳେ ଇଂରାଜୀରେ ଏହାର ନାଁ ହେଉଛି ମ୍ୟାଙ୍ଗୋ। ଆମ୍ବର ରହିଛି ଅନେକ କିସମ। ପୃଥିବୀରେ ପ୍ରାୟ 100ରୁ ଉର୍ଦ୍ଧ୍ୱ ପ୍ରକାରର ଆମ୍ବ ଦେଖିବାକୁ ମିଳେ। ସେମାନଙ୍କର ଆକାର, ଆକୃତି, ରଙ୍ଗ, ମହକ, ସ୍ୱାଦ ମଧ୍ୟ ଭିନ୍ନ ଭିନ୍ନ ହୋଇଥାଏ। ଜନପ୍ରିୟ ଆଉ ବହୁ ଆଦୃତ କିସମ ଭିତରେ ରହିଛି ଆଲଫୋନୋସ, ବାଇଗଣପଲ୍ଲୀ, ଟୋଟାପଲ୍ଲୀ, ଆମ୍ରପଲ୍ଲୀ, ଆଖୁରସ, ନୀଲମ, ଦାସେରୀ, ଲେଙ୍ଗଡ଼ା ଆଉ ସିନ୍ଦ୍ରମୁଣ୍ଡି ଆଦି। ତନ୍ମଧ୍ୟରୁ ଆଲଫୋସ କିସମ ଆମ୍ବକୁ ଆମ୍ବ ଭିତରେ ଶ୍ରେଷ୍ଠ ବୋଲି କୁହାଯାଏ। ଆଉ ଏବେ ଜାପାନର ମିଆଜାକି ଅଞ୍ଚଳରୁ ମିଳିଥିବା ଏକ ଆମ୍ବକୁ ସବୁଠୁ ମୂଲ୍ୟବାନ ବା ଦାମୀ ଆମ୍ବର ଆଖ୍ୟା ମିଳିଛି। ଆମ୍ବର ମଧୁର ବାସ୍ନା, ଉତ୍ତମ ସ୍ୱାଦ ଆଉ ରସାଳପଣ ଭଳି ଦିବ୍ୟ ଗୁଣ ହେତୁ ଏହାକୁ ଦେବତାମାନଙ୍କର ପ୍ରିୟ ଫଳ ବୋଲି ମଧ୍ୟ କୁହାଯାଇଥାଏ।

ଆମେ ସୁପର ଷ୍ଟାର ହିଁ ହୁଅନ୍ତୁ କି ସୁପର ଷ୍ଟାର ନ ହୁଅନ୍ତୁ, କିନ୍ତୁ ଆମ୍ବ ଖାଇବାକୁ ଜମା ଭୁଲନ୍ତୁନି। ଆମ୍ବ ଭଳି ରସ ରସାଳ ଫଳକୁ ଆଉ ସିଜିନରେ ମିଳୁଛି ମାନେ ବର୍ତ୍ତମାନ ମିଳୁଛି ମାନେ ତାକୁ ଜମା ବି ହାତ ଛଡ଼ା କରନ୍ତୁନି। ହଁ ବନ୍ଧୁ, ଆମ ରାଜ୍ୟ ଓଡ଼ିଶାରେ ପ୍ରାୟ 200 କିସମର ଆମ୍ବ ବାର୍ଷିକ ପ୍ରାୟ 18-20 ଲକ୍ଷ ମେଟ୍ରିକ ଟନ୍ ଉତ୍ପାଦନ କରାଯାଏ। ଢେଙ୍କାନାଳ, ଅନୁଗୁଳ, କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, କଟକ, ସୁବର୍ଣ୍ଣପୁର ଆଉ ଦେବଗଡ଼ ଜିଲ୍ଲାରେ ସର୍ବାଧିକ ଆମ୍ବ ଚାଷ କରାଯାଏ। ବିଳମ୍ବରେ ଫଳୁଥିବା କିଛି କିସମର ଆମ୍ବ ଯେମିତିକି କନ୍ଧମାଳ, କଳାହାଣ୍ଡି, କୋରାପୁଟ, ରାୟଗଡ଼ାରେ ଉତ୍ପାଦନ କରାଯାଏ। ଓଡ଼ିଶାରେ ମୁଖ୍ୟତଃ ଆମ୍ରପଲ୍ଲୀ, ଦଶେରୀ, ମଲ୍ଲିକା, ଆଖୁରସ, କେଶରୀ ଆଉ ଲେଙ୍ଗଡ଼ା କିସମର ଆମ୍ବ ବଗିଚାରେ ଚାଷ କରାଯାଇଥାଏ। ଭାରତରେ ବର୍ଷକୁ 21-23 ନିୟୁତ ଟନ୍ ଆମ୍ବ ଉତ୍ପାଦନ ହୋଇଥାଏ। ଦେଶର ପ୍ରମୁଖ ଆମ୍ବ ଉତ୍ପାଦନକାରୀ ରାଜ୍ୟ ମଧ୍ୟରେ ରହିଛନ୍ତି ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର ଆଉ ଗୁଜରାଟ। ଭାରତ ବିଶ୍ୱରେ ଏକ ପ୍ରମୁଖ ଆମ୍ବ ଉତ୍ପାଦନକାରୀ ଦେଶ ଭାବରେ ଜଣାଶୁଣା। ଭାରତୀୟ ଆମ୍ବର ଆଧିପତ୍ୟ ମଧ୍ୟପ୍ରାଚ୍ୟ, ଚୀନ ଆଉ ଆମେରିକା ଆଦି ଦେଶକୁ ମଧ୍ୟ ରହିଛି। ଏହିସବୁ ଦେଶକୁ ମଧ୍ୟ ଭାରତର ଆମ୍ବ, ଏମିତିକି ଓଡ଼ିଶାର ଆମ୍ବ ମଧ୍ୟ ରପ୍ତାନୀ ହୋଇଥାଏ।

ଆମେ କଥା ହଉଥିଲେ ଆମ୍ବର କଥା। ହିନ୍ଦୁ ଧର୍ମ ଧାର୍ମିକ ବିଶ୍ୱାସ ପରମ୍ପରାରେ ଆମ୍ବ ଆଉ ଆମ୍ବ ଡାଳର ବହୁତ ମହତ୍ତ୍ୱ ରହିଛି। କଳସ ବା ଘଟ ସ୍ଥାପନ ଉପଲକ୍ଷେ ଆମ୍ବ ଡାଳ ଆଉ ପଇଡ଼ ଅପରିହାର୍ଯ୍ୟ ବସ୍ତୁ। ବିଭିନ୍ନ ମେଳାସ୍ଥଳୀ ସ୍ୱାଗତ ତୋରଣକୁ ଆମ୍ବ ଡାଳ ଦ୍ୱାରା ସଜାଯାଇଥାଏ। ଦୋଳଯାତ ବେଳେ ପ୍ରଭୁ ଶ୍ରୀ ଦୋଳଗୋବିନ୍ଦଙ୍କ ଶ୍ରୀହସ୍ତରେ ଆମ୍ବ କଷି ଲଗା ଆମ୍ବ ଡାଳ ଶୋଭା ପାଏ। ଆମ୍ବ ଏକ ଅତ୍ୟନ୍ତ ପବିତ୍ର ବୃକ୍ଷ। ବିଭିନ୍ନ ମାଙ୍ଗଳିକ କାର୍ଯ୍ୟମାନଙ୍କରେ ଆମ୍ବ ପତ୍ର ବ୍ୟବହାର ହେତୁ ଏହା ଅନ୍ୟାନ୍ୟ ବୃକ୍ଷ ଯେମିତିକି ତୁଳସୀ, ବେଲ, ଅଁଳା, ଅଶ୍ୱସ୍ତ, ବର, ପଳାଶ, କଦଳୀ ଇତ୍ୟାଦି ଭଳି ପୂଜନୀୟ। ଏହା ଭାରତ, ପାକିସ୍ତାନ, ବାଂଲାଦେଶ, ଫିଲିପାଇନ୍ସର ଜାତୀୟ ଫଳ।

ବନ୍ଧୁ ହିସାବ କହେ ମାନେ ବିଶେଷଜ୍ଞଙ୍କ ହିସାବ କହେ 100 ଗ୍ରାମ ପାଚିଲା ଆମ୍ବ ରସରେ କାର୍ବୋହାଇଡ୍ରେଟ 17 ଗ୍ରାମ ଥାଏ, ଶର୍କରା ଥାଏ 14.8 ଗ୍ରାମ, ସ୍ନେହସାର ଥାଏ 0.27 ଗ୍ରାମ, ଆଉ ତନ୍ତୁ ଅଂଶ ବା ଫାଇବର ଥାଏ 1.8 ଗ୍ରାମ, ପ୍ରୋଟିନ୍ ଥାଏ 0.51 ଗ୍ରାମ, ଭିଟାମିନ୍ ଏ, ଭିଟାମିନ୍ ବି ଏ, ବି ୱାନ୍, ବି ଟୁ, ବି ଥ୍ରୀ, ବି ଫାଇଭ୍, ବି ସିକ୍ସ, ଭିଟାମିନ୍ ସି, ଇ, କେ, ଏସବୁ ମିଶିକି ଥାଏ 0.37 ଗ୍ରାମ, ବିଟା କାରୋଟିନ୍ ଥାଏ 14.03 ଗ୍ରାମ, ଜିଙ୍କ ଆଉ ଅନ୍ୟାନ୍ୟ ଧାତବ ଲବଣ ଥାନ୍ତି 45.7 ମିଲିଗ୍ରାମ, କ୍ୟାଲସିୟମ 20 ମିଲିଗ୍ରାମ, ମ୍ୟାଗ୍ନେସିୟମ 18 ମିଲିଗ୍ରାମ, ପଟାସିୟମ 300 ମିଲିଗ୍ରାମ, ଆଉ କୋଲେଷ୍ଟ୍ରଲ ବା ସନ୍ତୃପ୍ତ ସ୍ଲେହମର ପ୍ରାୟ ନଥାଏ କହିଲେ ଚଳେ। ତ ଏତେ ସବୁ ଗୁଣର ଅଧିକାରୀ ଥିବା ଆମ୍ବକୁ କେମିତି ନ ଖାଇବା କୁହନ୍ତୁ ତ।

ଆମ୍ବର ସ୍ୱତନ୍ତ୍ର ସ୍ୱାଦ ଗନ୍ଧ ଆଉ ବହୁଳ ମାତ୍ରାରେ ଉତ୍ପାଦନ ପାଇଁ ଏହାକୁ ଫଳମାନଙ୍କ ଭିତରେ ରାଜା ବୋଲି କୁହାଯାଏ। ଆମ୍ବ ସ୍ଥୂଳ ତ ଭାରତୀୟ ଫଳ, ଭାରତରୁ ଏହାର ଆରମ୍ଭ ହୋଇଥିଲେ ମଧ୍ୟ ବର୍ତ୍ତମାନ ପୃଥିବୀର ବିଭିନ୍ନ ସ୍ଥାନରେ ଆମ୍ବ ଚାଷ କରାଯାଉଛି। ଖ୍ରୀଷ୍ଟପୂର୍ବ 4 ଆଉ 5ମ ଶତାବ୍ଦୀରେ ଏହା ଭାରତୀୟ ଉପମହାଦେଶରେ ରହିଥିବାର ଜଣାଯାଏ। ଏହା ସହିତ ପୂର୍ବ ଏସିଆ, ପୂର୍ବ ଆଫ୍ରିକା, ବ୍ରାଜିଲ, ୱେଷ୍ଟଇଣ୍ଡିଜ, ମେକ୍ସିକୋ, ମାଗଡିସୁର ଭଳି ଦେଶରେ ମଧ୍ୟ ପ୍ରାଚୀନ ଆମ୍ବ ଗଛ ଦେଖିବାକୁ ମିଳେ। ଏହା ସହିତ ଚୀନ, ଆମେରିକା, ଅଷ୍ଟ୍ରେଲିଆ, ବାଂଲାଦେଶ, ଫିଲିପାଇନ୍ସ, ପାକିସ୍ତାନରେ ମଧ୍ୟ ଆମ୍ବ ଚାଷର ପ୍ରସାର ଘଟିଛି।

ପାକିସ୍ତାନ ଭାରତର କେତେକାଂଶରେ ଚୁକ୍ ଆନନ୍ ନାମକ ଏକ ରସାଳ ଓ ସ୍ୱାଦଯୁକ୍ତ ଆମ୍ବ ଚାଷ କରାଯାଏ। ଏହାର ଉତ୍କର୍ଷ ହେତୁ ଏହାକୁ ମହୁଆ ଆମ୍ବ ବୋଲି କୁହାଯାଏ। ଏହି କିଛିଦିନ ହେଲା ଜାପାନର ମିୟାଜାକି ଅଞ୍ଚଳରେ ହେଉଥିବା ବାଇଗିଣୀ ରଙ୍ଗର ଏକ ଆମ୍ବ ବିଶ୍ୱର ସବୁଠୁ ଦାମୀ ଆମ୍ବର ଆଖ୍ୟା ପାଇଛି। ତ ଏସବୁ ଭିତରେ ଆମ୍ବ ଯେ ଗୋଟିଏ ମଧୁର ସମ୍ପର୍କ ତିଆରି କରେ ତା ରସ ରସଳ ସ୍ୱାଦ ଭଳି ସେ ମଧ୍ୟ ସମ୍ପର୍କରେ ସ୍ୱାଦ ଆଣେ। ଏକଥା କହିଲେ ଅତ୍ୟୁକ୍ତି ହେବନି ନା କ'ଣ କହୁଛନ୍ତି ବନ୍ଧୁ?

ହଁ ବନ୍ଧୁ, ଆମ୍ଭ ଭାରତ ସମେତ କେତେକ ରାଷ୍ଟ୍ରର ଅର୍ଥନୀତି ଆଉ କୂଟନୀତିକୁ ପ୍ରଭାବିତ କରିଆସିଛି। ଭାରତର ପ୍ରାଚୀନ କାଳରୁ ରସାଳ ଫଳ ଆମ୍ଭ ଉପହାର ଦିଆଯାଇ ସାମାଜିକ, ବୌଦ୍ଧିକ, ରାଜନୈତିକ ଆଉ କୂଟନୈତିକ ସମ୍ପର୍କ ରକ୍ଷା କରାଯିବାର ପରମ୍ପରା ରହିଛି। ଭାରତରୁ ପ୍ରଚୁର ଆମ୍ବ ବିଦେଶକୁ ରପ୍ତାନୀ କରାଯାଏ। ଆଲଫୋନସ୍ ଆମ୍ବ ଭାରତୀୟ ବନ୍ଧୁତାର ପ୍ରତୀକ ରୂପେ ପ୍ରତିବର୍ଷ ପାକିସ୍ତାନକୁ ପଠାଯାଇଥାଏ। ଓଡ଼ିଶାର କାଶୀପୁର ଅଞ୍ଚଳରେ ବହୁଳ ଭାବରେ ଆମ୍ରପଲି ଆମ୍ବ ଚାଷ କରାଯାଉଛି। ବାଂଲାଦେଶ ମଧ୍ୟ ଭାରତର କେତେକ ରାଜ୍ୟର ମୁଖ୍ୟମାନଙ୍କୁ ବନ୍ଧୁତାର ସମ୍ପର୍କ ଭାବେ ଆମ୍ବ ପଠାଇଥାଏ। ଏବେ ବିଶ୍ୱ ବଜାରରେ ଆମେରିକାର ଫ୍ଲୋରିଡାଠାରେ ଉତ୍ପାଦିତ ହେଉଥିବା ଟମି ଆଟକିନ୍ସ କିସମ ଏବଂ ଅଷ୍ଟ୍ରେଲିଆରେ ଉତ୍ପାଦିତ ହେଉଥିବା R2E2 କିସମର ଆମ୍ବ ମଧ୍ୟ ଧୀରେ ଧୀରେ ପ୍ରଭାବିତ ହେବାର ଲାଗିଛି। ଫ୍ଲୋରିଡାରେ ଉତ୍ପାଦିତ କଣ୍ଡୋ ନାମକ ଏକ ବାମନ ପ୍ରଜାତିର ଆମ୍ବ ମଧ୍ୟ ଜନପ୍ରିୟତା ହାସଲ କରିଛି। ଥାଇଲାଣ୍ଡ, ବାଂଲାଦେଶ, ପାକିସ୍ତାନ

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ସୁନାର ପକ୍ଷୀମ ଦେଶ ଭାରତ ଉନ୍ନତି ବିକାଶ ଜ୍ଞାନ ଗରିମା ବିଜ୍ଞାନ ବାଣିଜ୍ୟ ଅର୍ଥନୀତି ସବୁ କ୍ଷେତ୍ରରେ ଏ ଦେଶ ସମୃଦ୍ଧ। ଯେତିକି ସମୃଦ୍ଧ ଏହାର ଐତିହ୍ୟ ସଂସ୍କୃତି ସଭ୍ୟତା ସେତିକି ସମୃଦ୍ଧ ତାର କୂଟନୀତି ଅର୍ଥନୀତି ଆଉ ରାଜନୀତି। ଆଜି ବିଶ୍ୱର ଅନେକ ଦେଶ ଭାରତ ଆଗରେ ନତମସ୍ତକ। ଭାରତର ଭାଇଚାରା ଆତ୍ମୀୟତା ଆଉ କୂଟନୈତିକ ସମ୍ପର୍କ ଏ ଦେଶକୁ ବିଶ୍ୱଗୁରୁ କରିବା ଦିଗରେ ଅଗ୍ରସର କରିନେଉଛି। ତେଣୁ ଏ ଦେଶର ସମୃଦ୍ଧିକୁ ଏ ଦେଶର ଗରିମାକୁ ଏ ଦେଶର ବିକାଶକୁ ବିନାଶ କରିବା ପାଇଁ ସଦା ଷଡ଼ଯନ୍ତ୍ରର ବ୍ୟସ୍ତ ଶତ୍ରୁ। ସେ ପଡ଼ୋଶୀ ଶତ୍ରୁ ହେଉ କି ବିଦେଶୀ ଶତ୍ରୁ, ଏ ଦେଶର ବିକାଶ ରାସ୍ତାକୁ ଯେନ ତେନ ପ୍ରକାର ପ୍ରତିରୋଧ କରିବାକୁ ଚାଲିଛି ଅପଚେଷ୍ଟା, ଆଉ ସେସବୁକୁ ପଣ୍ଡ କରିଦେଇଛି ମୋ ଦେଶର ସୁରକ୍ଷା କବଚ ପ୍ରତିରକ୍ଷା ବିଭାଗ।